ହଁ ବନ୍ଧୁ, ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ମୋ ଦେଶ। ପ୍ରକୃତରେ ଭାରତର ପରମାଣୁ ବା ଆଣବିକ ଶକ୍ତିର ଇତିହାସ ଏବେକାର ନୁହେଁ। ଆମେ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ଗଢ଼ି ତୋଳିବାକୁ ଭାରତ ଢେର ଆଗରୁ ନିଜକୁ ପ୍ରସ୍ତୁତ କରିଥିଲା। 1944 ମସିହାରେ ବମ୍ବେଠାରେ ଭାରତର ପରମାଣୁ ଶକ୍ତିର ଜନକ ହୋମି ଜାହାଙ୍ଗୀର ଭାବାଙ୍କ ପ୍ରଚେଷ୍ଟାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହେବା ପରେ ଭାରତରେ ଆଣବିକ ଗବେଷଣା ଆରମ୍ଭ ହୋଇଥିଲା। ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ 1948 ମସିହାରେ ପରମାଣୁ ଶକ୍ତି ଆଇନ ଗୃହୀତ ହୋଇଥିଲା। ଆନ୍ତର୍ଜାତିକ ସ୍ତରରେ ଆଣବିକ ଶକ୍ତି ଉପରେ ଗବେଷଣା ଚାଲିଥିଲା ବେଳେ ଭାରତ ଏଥିରେ ପଛରେ ରହିନଥିଲା। ଭାରତ 1968 ମସିହାରେ ଆଣବିକ ଅପ୍ରସାରଣ ଚୁକ୍ତି ବା ଏନ୍ପିଟିରେ ଦସ୍ତଖତ କରିବାକୁ ମନା କରିଦେଇଥିଲା। ଏହି ଚୁକ୍ତି ଅନୁଯାୟୀ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଆଣବିକ ପରୀକ୍ଷା କରିପାରିବେ ନାହିଁ। ଏହା ବିଭେଦପୂର୍ଣ୍ଣ ଚୁକ୍ତିରେ ଭାରତ ଆଜି ପର୍ଯ୍ୟନ୍ତ ବି ସ୍ୱାକ୍ଷର କରିନାହିଁ।

ବନ୍ଧୁ, ଆମକୁ ଭାରତ କୁହାଯାଏ କାହିଁକି ନା ଭାରତ ବିଶ୍ୱଗୁରୁ। ସେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାରେ ହେଉ, ଜ୍ଞାନ ଗରିମା ସବୁ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱଗୁରୁ। ସବୁ କ୍ଷେତ୍ରରେ ଉନ୍ନତି, ବିକାଶ, ଶକ୍ତିଶାଳୀ, ପ୍ରତିରକ୍ଷା ସବୁ କ୍ଷେତ୍ରରେ ଭାରତ ବିଶ୍ୱଗୁରୁ। ସେ ତାର ସଫଳତା ଅନ୍ୟ ଦେଶ ତୁଳନାରେ କେବେ ବି ପଛରେ ପଡ଼ିନି, ସବୁ କ୍ଷେତ୍ରରେ ଆଗକୁ ଯାଇଛି। ଯେତେବେଳେ ଅନ୍ୟ ବିକାଶଶୀଳ ଦେଶ, ଅନ୍ୟ ପ୍ରଭାବଶାଳୀ ରାଷ୍ଟ୍ର ଆଣବିକ ଶକ୍ତିକୁ ଧାରଣ କରିବାକୁ ପ୍ରତିଯୋଗିତା କରୁଛନ୍ତି, ନିଜ ପାଖରେ ରଖିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି, ତ ସେହି ସମୟରେ ଭାରତ ବି ପଛରେ ପଡ଼ିନି। ଭାରତ ବି ଆଣବିକ ଶକ୍ତିକୁ ଧାରଣ କରିବାର ଶକ୍ତି ହାସଲ କରିଛି ଆଉ ତା ପ୍ରଚେଷ୍ଟାରେ ସଫଳ ହୋଇଛି। 1934 May 18 ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜା ରମଣଙ୍କ ନେତୃତ୍ୱରେ ଭାରତର ପ୍ରଥମ ପରମାଣୁ ପରୀକ୍ଷଣ ପୋଖରାନା 1 କରାଯାଇଥିଲା। ରାଜସ୍ଥାନର ଥର୍ ମରୁଭୂମିର ପୋଖରାନାଠାରେ ଏହି ପରୀକ୍ଷା କରାଯାଇଥିଲା। ପୃଥିବୀର ବଡ଼ ବଡ଼ ଦେଶ ଏଥିରେ ସ୍ତବ୍ଧ ହୋଇଯାଇଥିଲେ। କେହି ବି କଳ୍ପନା କରିନଥିଲେ ଯେ ଭାରତ ଏତେ ଶୀଘ୍ର ସଫଳ ପରମାଣୁ ପରୀକ୍ଷା କରିପାରିବ। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନଥିବା କୌଣସି ଦେଶ ଏହି ପରୀକ୍ଷା କରିପାରେ ଥିଲା ଭାରତ ପ୍ରଥମ, ଯଦି ଭାରତ ଏହାକୁ ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣର ନାମ ଦେଇଥିଲା।

ହଁ ବନ୍ଧୁ, ଭାରତ ତ ସବୁବେଳେ ସଲାମ କରୁଛି। ବିଶ୍ୱଗୁରୁ ପଥରେ ଯେତେବେଳେ ଅଗ୍ରସର ଏ ମାଟି, ତାକୁ କିଏ ବା ସଲାମ ନ କରିବ। କୌଣସି ଗୁଣରେ ଯେ ଭାରତ ପଛରେ ପଡ଼ିଯିବ ଏ କଥା ନୁହେଁ, ସେ ଗୋଟିଏ ପରୀକ୍ଷାରେ ଯେ ଅଟକିଯିବ ଭାରତ ତା ବି ନୁହେଁ। ଅନେକ କଟକଣା, ଅନେକ ପ୍ରତିରୋଧ, ସେ ସବୁକୁ ପଛରେ ପକାଇ ଯେ ବିଶ୍ୱଗୁରୁ ହେବା ପାଇଁ ଅଗ୍ରସର ତାର ଜ୍ଞାନ ଗରିମା, ତାକୁ କ'ଣ ସେ ପଛରେ ରଖିପାରେ କି? ଆଉ ସେଇ ଜ୍ଞାନ ଗରିମାକୁ ଆଗକୁ ଆଣିବାକୁ ପୁଣି ଥରେ 1998 ମସିହାରେ ଭାରତ ସେଇ ପୋଖରାନାରେ, ରାଜସ୍ଥାନର ସେଇ ପୋଖରାନାଠାରେ ଆରମ୍ଭ କରିଥିଲା ଆଉ ଏକ ପରୀକ୍ଷଣ, ପୋଖରାନା 2। ମେ 11 ତାରିଖରେ 3 ଆଣବିକ ପରୀକ୍ଷା କରିଥିଲା। ସେଥିମଧ୍ୟରୁ 2 ଆଣବିକ ବିଭାଜନ ବୋମା, 1 ଆଣବିକ ସଂଯୋଜନା ବୋମା ଥିଲା। ଏହାର 2 ପରେ 2 ଆଣବିକ ବିଭାଜନ ବୋମାର ପୁଣି ଥରେ ପରୀକ୍ଷା କରାଗଲା ଆଉ ଏହି ପ୍ରକଳ୍ପର ନାମ ରଖାଯାଇଥିଲା ଅପରେସନ୍ ଶକ୍ତି। ଭାରତ ଦେଖାଇଥିଲା ତାର ଶକ୍ତି ବିଶ୍ୱ ଆଗରେ।

ପ୍ରତ୍ୟେକଟି କ୍ଷେତ୍ରରେ ଜ୍ଞାନ ଗରିମାରେ ଆଗକୁ ଆଗକୁ ବିଶ୍ୱଗୁରୁର ମର୍ଯ୍ୟାଦା ନେଇ ଆଗେଇ ଯାଉଛି, ସେ କ'ଣ ଏତେ ପଛରେ ଥାଆନ୍ତା କି? 1998 ବେଳକୁ ଭାରତର ପ୍ରଯୁକ୍ତି ବିଦ୍ୟା ଟେକ୍ନୋଲୋଜି ବେଶ ଆଗକୁ ଚାଲିଯାଇଥିଲା। ଏହାର ଗବେଷଣା ଲବ୍ଧ ଜ୍ଞାନ ମଧ୍ୟ ସମସ୍ତଙ୍କଠୁ ଆଗରେ ଥିଲା, ଆଉ ସେହି ଜ୍ଞାନକୁ, ସେହି ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଭାରତ ପରୀକ୍ଷା କରିଥିଲା, ଅପରେସନ୍ ଶକ୍ତିକୁ ସଫଳତାର ସହିତ ପୋଖରାନରେ ସମ୍ପନ୍ନ କରିଥିଲା। ଆଉ ଗୁଇନ୍ଦା ସଂସ୍ଥାର ନଜରକୁ, ବିଦେଶୀ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥାର ନଜର ହଟିବା ପାଇଁ ଏଭଳି ଟେକ୍ନୋଲୋଜି, ଏଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଇଥିଲା, ଯାହାକୁ ତିଳେ ହେଲେ ଜାଣିପାରିନଥିଲା ବିଦେଶୀ ଗୁଇନ୍ଦା ସଂସ୍ଥା ବା ବିଦେଶୀ ଉପଗ୍ରହ। ପରୀକ୍ଷା ପୂର୍ବରୁ ଏହାକୁ ଅତି ଗୋପନ ରଖାଯାଇଥିଲା, ଫଳରେ ବାହାର ଦେଶର ଗୁଇନ୍ଦା ସଂସ୍ଥା ଏହାର ଆଭାସ ସୁଦ୍ଧା ପାଇପାରିନଥିଲା। ଏହି ପରୀକ୍ଷଣର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ସେତେବେଳର ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ତଥା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାର ଡାଇରେକ୍ଟର ଜେନେରାଲ ଡକ୍ଟର ଏପିଜେ ଅବଦୁଲ କଲାମ, ଯିଏକି ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ଭାବେ 2002-2007 ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତାଙ୍କୁ ସହଯୋଗ କରୁଥିଲେ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ରାଜଗୋପାଳ ଚିନ୍ଦାବର। ଏହାକୁ ପୋଖରାନା 2 ପରୀକ୍ଷା ନାମକରଣ କରାଯାଇଥିଲା, ଆଉ 74 ମସିହାର ପରୀକ୍ଷାକୁ ପୋଖରାନା 1 ବୋଲି କୁହାଯାଇଥିଲା।

ଆଖି ସବୁ ଦେଖିପାରେ, ହେଲେ ନିଜର ଭୁଲକୁ ଦେଖିପାରେନି। ମଣିଷ ଅନ୍ୟର ଭୁଲକୁ ବାଛି ବସେ, କିନ୍ତୁ ନିଜର ଭୁଲକୁ ସ୍ୱୀକାର କରିନଥାଏ। ସେଥିପାଇଁ ସବୁବେଳେ ନିଜର ଭୁଲକୁ ସ୍ୱୀକାର କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ଜୀବନଟା ଅତି ସହଜ ଆଉ ସରଳ ହୋଇଯିବ।

ସେ ଈଶ୍ୱରଙ୍କର ବରଦାନ। ଆଉ ସେ ଦିନର ପ୍ରାତଃ ଏକ ନୂଆ ଆରମ୍ଭର ପ୍ରତୀକ, ଯେଉଁ ଆରମ୍ଭ କେତେ ନୂଆ ସମ୍ଭାବନା, ନୂଆ ଆଶା, ବିଶ୍ୱାସ, ଭରସା ଓ ଉଦ୍ଦେଶ୍ୟର ଆଦ୍ୟ ପରିକଳ୍ପନାର ଦିନ। ପବିତ୍ର ବ୍ରହ୍ମ ମୁହୂର୍ତ୍ତ ଯେବେ ସୃଷ୍ଟି ପାଏ ଏକ ସକାରାତ୍ମକ ଚେତନା, ନିଶବ୍ଦ ରାତିର ନିରବତା ପରେ ଯେବେ ସକଳ ଶକ୍ତିର ଆଧାର ବୁଣି ଦିଅନ୍ତି ଗଗନ ପବନରେ ଆଲୋକ। ପ୍ରଭୁ, ତୁମ କୃପାରେ ଚଳମାନ ହୁଏ ଏଇ ସାରା ଜଗତ। ପ୍ରାତଃର ସେହି ପୂଜନରେ, ମନର ସେହି ବନ୍ଦନରେ ନାମକୁ ତୁମର ଜପାମାଳି କରି ଭଜୁଥାଏ ଏଇ ଭକତ। ଆହା, କେଡ଼େ ସୁନ୍ଦର ସେହି ନାମ, କେଡ଼େ ମଧୁର ସେହି ନାମ, କେଡ଼େ ନିଜର ସେହି ନାମ। ସେହି ନାମ ହିଁ ନିତ୍ୟ ସତ୍ୟ ସମ୍ପୂର୍ଣ୍ଣ, କାରଣ ତୁମେ ହିଁ ନିତ୍ୟ ନୂତନ ସତ୍ୟ ସନାତନ।

ପରମ କଲ୍ୟାଣମୟ ପରମେଶ୍ୱର, ଭକ୍ତର ସୁଖରେ ଦୁଃଖରେ ତୁମରି ନାମ, ତୁମ ନାମ ଜପରେ ସତେ ହେବା ଅଦ୍ଭୁତ ଏକ ଆକର୍ଷଣ। ଯିଏ ଜପିଛି ସେ ନାମର ମହତ୍ତ୍ୱ ସେ ଜାଣିଛି, ତାକୁ ବୁଝିଛି। ଯିଏ ଭାବରେ ଶୁଣିଛି, ଯିଏ ଭାବରେ ତାକୁ ଭଜିଛି, ସେ ପାଇଛି ତୁମରି ସାନ୍ନିଧ୍ୟ। କର୍ମମୟ ସଂସାରରେ ବି ସବୁ କାମ ଭିତରେ ମନେ ମନେ ଜପି ହୁଏ ତୁମର ସେହି ପବିତ୍ର ନାମ। ଯେଉଁ ନାମ ଜପି ତରିଛନ୍ତି କାହିଁ କେତେ ଭବସାଗରରୁ, ସତେ ଅବା ସିଏ ନାମ ତ ନୁହେଁ, ଗୋଟିଏ ନା, ଆଉ ତୁମେ ହେଉଛ ନାବିକ ଏ ମାୟା ସମୁଦ୍ରରେ। ହଁ ପ୍ରଭୁ, ତୁମରି ନାମ କରିଦେଇପାରେ ପାରି, ଭରିପାରେ ଏମିତି ଶକ୍ତି ଯାହା ବଳେ ଭକ୍ତ କରିପାରେ ସବୁକିଛି, ତୁମ ନାମ ବଳେ ତୁମ କୃପା ଫଳେ। ସେଥିପାଇଁ ତ ଭକତ କହେ, ମୋର ସୁଖରେ କାଳିଆ, ମୋର ଦୁଃଖରେ ବି କାଳିଆ, ମୋ ହସରେ କାଳିଆ, ମୋର ଲୁହରେ ବି କାଳିଆ।

ମୋର ବା କାହାକୁ ଡର। ଭକତଟିଏ ଏଇ ଭାବରେ ଭାବରେ ଯେବେ ତୁମର ନାମକୁ ଜପୁଥାଏ, ତାର ସବୁ ଆଶା ତୁମର ଆଶା ହେଇଯାଏ, ତାର ସବୁ ପରୀକ୍ଷା ତୁମର ହେଇଯାଏ, ତାର ସବୁ କଷ୍ଟ ସବୁ ଭୟ କୁଆଡ଼େ ହଜିଯାଏ, ତାର ସବୁ ସଫଳତାରେ ଶ୍ରେୟ ତୁମର ହେଇଯାଏ, ତାର ସବୁ କଷ୍ଟ ତାର ସବୁ ଦୁଃଖ ତାର ସବୁ ହସ ତୁମ ପାଦରେ ଅର୍ପିତ ହେଇଯାଏ, ତୁମ ପାଇଁ ତା ଉଠରେ ହସ ଚହଟିଯାଏ, ଆଉ ତୁମରି କରୁଣାରେ ତାର ଜୀବନ ଆହୁରି ସରଳ ହେଇଯାଏ। ଏତିକି କରୁଣା ସେ ଜୀବନରେ ତୁମ ପାଖରୁ ଆଶା କରେ, ତୁମ ନାମକୁ ଜପି ଜପି ଏ ଜୀବ ଥିବା ଯାଏ, ମୁଖରେ ଥାଉ ତୁମ ନାମ, ଭଜୁଥା ମନ ହରେ କୃଷ୍ଣ ହରେ ରାମ।

ଶାନ୍ତିର ସନ୍ଧାନ ଏ ସାରା ଜଗତେ ତୁମ ନାମ, ପୂଜା ଉପାସନା ଭଜନ କୀର୍ତ୍ତନରେ ତୁମ ନାମ, ସାଧୁ ସନ୍ଥ ମୁନି ଋଷି ବିଦ୍ୱାନଙ୍କ ଜ୍ଞାନରେ ତୁମ ନାମ, ସକାଳର ପହିଲି ଓଷାରେ ତୁମ ନାମ, ଥକା ମନରେ ତୁମ ନାମ, ସ୍ମରଣରେ ତୁମ ନାମ, ଚିନ୍ତନରେ ତୁମ ନାମ, ସଫଳତାରେ ତୁମ ନାମ, ବିଫଳତାରେ ତୁମ ନାମ, ଦୁର୍ଲଭ ଏହି ମଣିଷ ଜୀବନ ଯେତେବେଳେ ପାଇଛି ପ୍ରଭୁ, ପାଇଛି ସୁଯୋଗ ଭଜିବାକୁ ତୁମ ନାମ, ସଚରାଚର ଜଗତରେ ଏକମାତ୍ର ସତ୍ୟ ତୁମ ନାମ, ଏତିକି ସଗତି ମଣିଷକୁ ଦେଇଛ ପ୍ରଭୁ, ଯିଏ ଭଜିପାରେ ତୁମ ନାମ, ତୁମ କୃପା ଅନନ୍ୟ, ତେଣୁ ଭକତ ଆଜି ଗାଉଛି ଭଜି ଭଜି ତୁମ ନାମ ଚକା ନୟନ ମୋର ଯାଉ ଜୀବନ, ଭଜି ଭଜି ତୁମ ନାମ ଚକା ନୟନ ମୋର ଯାଉ ଜୀବନ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲାସାପ ପକାଇଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷିପୁତ୍ର କାନ୍ଦିବାକୁ ଲାଗିଲେ।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭୂମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ।

ଅଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ଷ୍ଟୁଡିଓ ଘଣ୍ଟାରେ ବର୍ତ୍ତମାନ ସକାଳ 7:00 ହେଇ ସାରିଛି। ଆପଣମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଆଜି ଦିନ ସାରା ଆପଣମାନେ କେମିତି ଆମ ସହିତ କନେକ୍ଟେଡ୍ ହେଇକି ରହିବେ ତାର ରିଜନ୍ ସବୁ କହିବାର ସମୟ, ମାନେ ପ୍ରୋଗ୍ରାମ ହାଇଲାଇଟ୍ସକୁ ଆପଣମାନଙ୍କୁ ଶୁଣେଇବାର ସମୟ। ତେବେ ସାଥୀ, ଆମର ସ୍ୱାସ୍ଥ୍ୟ ଆଜି ସକାଳ 7:10 ଏଥିରେ ଆଜି କ'ଣ ଶୁଣିବେ ଆପଣମାନେ? ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଶୁଣିବେ, କହିବେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ। ଶୁଭ ସକାଳ 7:25 ସକାଳ 8:30 ପ୍ରୋଗ୍ରାମ ମୋ ପସନ୍ଦ, ଆପଣମାନଙ୍କର ଭାରି ଅପେକ୍ଷାର କାର୍ଯ୍ୟକ୍ରମ ଇଏ। ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ ଆରମ୍ଭ ହୋଇଯିବ ଆପଣମାନଙ୍କ ସହିତ ଡାଇରେକ୍ଟ କନେକ୍ଟ ହେବା ପାଇଁ ସକାଳ 9:00 ଏବଂ ସନ୍ଧ୍ୟା 5:02। ଆଜି ସକାଳ 9:00 ଆଜି ଆପଣମାନଙ୍କୁ ମୁଁ ପଚାରିବି, ମାନେ ଆମେ କଥା ହେବା ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ରେ ଆମ ନଈ ବିଷୟରେ। ଆପଣଙ୍କ ଗାଁର ନଈ କିମ୍ବା ଆପଣଙ୍କ ସହରର କଡ଼ ଦେଇକି ବହିଯାଉଥିବା ସେଇ କଳକଳ ନାଦ କରିଯାଉଥିବା ନଈ, ଯାହା ସହିତ ଆପଣଙ୍କର କେମିତି ଅଛି ସମ୍ପର୍କ ବା କେମିତି ଥିଲା ସମ୍ପର୍କ, କ'ଣ ଅଛି ସ୍ମୃତି, କ'ଣ ଅଛି ଅନୁଭୂତି, କ'ଣ ସବୁ ଖଟା ମିଠା କଥା ସେଇ ନଈ ସହିତ ଯୋଡ଼ା, ଆଜି କଥା ହେବା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ଭଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ଭଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି

ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣିଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧି ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ସାଥୀ ବର୍ତ୍ତମାନ ସମୟ ହେଇଯାଇଛି ଟିକେ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଜାଣିବାର, ମାନେ ୟେସ୍ ଠିକ୍ ଗେସ୍ କରିଛନ୍ତି ଆପଣମାନେ, ଆମର ସ୍ୱାସ୍ଥ୍ୟର ସମୟ ହେଇଯାଇଛି। ଆମର ସ୍ୱାସ୍ଥ୍ୟରେ ଆଜି ଶୁଣନ୍ତୁ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ। ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା,
1: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ

0: ସମୟ ବସି ରହି କାମ କରିବା ଓ ଶାରୀରିକ ପରିଶ୍ରମ ଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ି ଚାଲିଛି। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ଶତକଡ଼ା 15% ଲୋକ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତାର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନ ପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନ କରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣିଲେ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ବିଷୟରେ ଆଲୋଚନା କରୁଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସାଥୀ, ସମୟ ବର୍ତ୍ତମାନ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍

ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିଭିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିଭିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍ଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ମସିହାରୁ ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000 ଉର୍ଦ୍ଧ୍ୱ ମାମଲାର ତତ୍କାଳୀନ ସମାଧାନ କରାଯାଇଛି। ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71% ଉର୍ଦ୍ଧ୍ୱ ବୋଲି ବିଭାଗ କହିଛି। ତାମିଲନାଡୁରୁ ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନୀସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ବର୍ଷ ପୂର୍ବେ ଦେଶରେ 29 କୋଟି ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 କୋଟିରେ ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି।
ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ଟନ୍ ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ

0: କିଛିମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଦିନିଆ ଚୀନ୍ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ୍ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ୍ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନ୍ବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍କିଟାଲ ଏବଂ ସାଙ୍ଗଲି ସିଭିଲ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସୋ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ FM ରେନ୍ବୋ କଟକ।

हेलो हाय नमस्कार आदाब सश्रीयकाल स्टुडिओ घंटारे समय वर्तमान सकाळ 7:27 बजी 37 मिनिट 40 सेकंड रेडिओ सपखरा आपण माने समस्त रेडिओ पखरा आपण मानकर म्युझिकल हमसफर विश्वजीत आसी के पहुंची आहे जी जणेबा पई आपण मानंकु गुड मॉर्निंग ୟେସ୍ ସାଥି ଆପଣମାନେ ପୁରା ଠିକ୍ କରିଛନ୍ତି ମାହୋଲ ପୁରା ଜମି ସାରିଛି ସକାଳର ଧୁନ ସହିତ ବର୍ତ୍ତମାନ ଷ୍ଟାର୍ଟ କରିବା ଶୁଭ ସକାଳକୁ ସମୟ ଇସାରା ଦେଇକି ଏଇ କଥାକୁ କହିସାରିଛି କଣ ନେଇକି ଆସିଛି ଶୁଭ ସକାଳର ପିଟାରରେ ଆଜି ମୁଁ ଆପଣମାନଙ୍କ ପାଇଁ ଆପଣଙ୍କର ମ୍ୟୁଜିକାଲ ଫ୍ରେଣ୍ଡ ବିଶ୍ୱଜିତ ଯେତେବେଳେ ଆସିଛି କିଛି ମ୍ୟୁଜିକର ଧୁମଧଡ଼ାକା ତ ନିଶ୍ଚୟ ହବ କିନ୍ତୁ ତା ପୂର୍ବରୁ କିଛି ଏମିତି କଥା ଗୋଟେ ଏମିତି ସୁନ୍ଦର ଦିଗ ବିଷୟରେ ଆଜି ଆମେ ଆଲୋଚନା କରିବା ଯାହା ଆମ ସମସ୍ତଙ୍କ ଲାଇଫରେ ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରେ ଏବଂ ଆମେ ବେଳେବେଳେ ଗୋଟେ ଗୋଟେ କଥାକୁ ଦେଖିକି ବହୁତ ଆଶ୍ଚର୍ଯ୍ୟ ହେଇଯାଉ ଯେ ଏଇ ଯେଉଁ ଜିନିଷଟି ଅମକ ଲୋକ କରୁଛନ୍ତି ଏତେ ସୁନ୍ଦର ଭାବରେ କରୁଛନ୍ତି ଏତେ ସହଜ ଭାବରେ କରୁଛନ୍ତି ତା ପଛରେ ରିଜନ୍ କେମିତି ସେ କରିଦେଉଛନ୍ତି ଆମେ କାହିଁକି କରିପାରୁନୁ ଏ କଥାକୁ ଧରିନିଅନ୍ତୁ କେହି ଜଣେ ବହୁତ ବଢ଼ିଆ କ୍ରିକେଟ୍ ଖେଳୁଛି ଧରିନିଅନ୍ତୁ କେହି ଜଣେ ଷ୍ଟେଜ୍ରେ ବସିକି ବହୁତ ସୁନ୍ଦର ଗିଟାର ପ୍ଲେ କରୁଛି ସିତାର ପ୍ଲେ କରୁଛି ଫ୍ଲୁଟ୍ ବଜାଉଛି ୟା ଫିର୍ କେହି ଜଣେ ବହୁତ ଶୀଘ୍ର ଶୀଘ୍ର ରୋଷେଇରେ କିଛି ଗୋଟେ କାମ କରିଦେଉଛି ବା ହ୍ୱାଟ ଏଭର ଏନିଥିଙ୍ଗ ଇନ୍ ଦିସ୍ ୱାର୍ଲଡ ଯୋଉ କାମରେ ଯିଏ ବହୁତ ସିଦ୍ଧହସ୍ତ ତା କାମ ଯେତେବେଳେ ବହୁତ ସୁନ୍ଦର ଭାବରେ ଆପଣଙ୍କ ଆଖି ଆଗକୁ ଆସେ ଆପଣଙ୍କୁ ଲାଗେ ଯେ କାଶ ମୁଁ ବି ଏମିତି କରିପାରନ୍ତି କିନ୍ତୁ ଯଦି ଆପଣ ସେମିତି କରିବା ପାଇଁ ଚାହାନ୍ତି ତାହେଲେ କଣ କରିବାକୁ ପଡିବ ଆପଣଙ୍କୁ ନିରନ୍ତର ପ୍ରୟାସ କରିବାକୁ ପଡିବ କାମ ଯାହା ବି ହଉ ସେଥିରେ ଦକ୍ଷ ଏବଂ ସଫଳ ହେବା ପାଇଁ କେତେଟି କଥା ଆମେ ସମସ୍ତେ ଜାଣତରେ ହଉ ବା ଅଜାଣତରେ ହଉ ପାଳନ କରୁ ସେଇଟା ହଉଛି ଚେଷ୍ଟା ବା ପ୍ରୟାସ ଏଇ ଚେଷ୍ଟା ବା ପ୍ରୟାସର ଶକ୍ତି ଆମ କାମକୁ ଏତେ ସହଜ ସରଳ ସୁନ୍ଦର ଭାବରେ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଇମ୍ପୋର୍ଟାଣ୍ଟ ଅବଦାନ ଦିଏ ଘରେ ଭାବି ନିଅନ୍ତୁ ଆମ ମା ମାନଙ୍କ ରୋଷେଇର ସହିତ ଯୋଡ଼ା କୌଣସି ସ୍ପେଶାଲ ସ୍ପିଡ୍ ଭାବରେ କାମ ହଉ ବା ଅଫିସରେ କମ୍ପ୍ୟୁଟରରେ ଟାଇପ୍ କରୁଥିବା କୋର୍ଟ ସାମ୍ନାରେ ସେଇ ଟାଇପିଂ କରୁଥିବା ସେଇ ମଣିଷର କଥା ହଉ ସାଙ୍ଗମାନଙ୍କ ହାତର ସ୍ପିଡ୍ ରୁହେ ମୋବାଇଲର ଚାଟିଂ ହଉ ସବୁଠି ପ୍ରାକ୍ଟିସ୍ ଆଉ ତା ବି କଣ୍ଟିନ୍ୟୁଅସ୍ ଭାବରେ ପ୍ରାକ୍ଟିସ୍ ତ ସମସ୍ତେ କରୁଛନ୍ତି କିଛି ନା କିଛି କାମର ପ୍ରାକ୍ଟିସ୍ ସମସ୍ତେ ନିତିଦିନ ଜୀବନରେ କରୁଛନ୍ତି କିନ୍ତୁ ସେଥିରେ କେବେ କେବେ ଆମେ ଦେଖିବାକୁ ପାଉ ଯେ ଗ୍ୟାପ୍ ମେଣ୍ଟେନ୍ ହେଇଯାଏ ଆଜି କଲେ ପୁଣି ସପ୍ତାହେ ପରେ କରିବା ହଁ କରିବା ତ ଏଇ ଯୋଉ ଜିନିଷଟି ଯଦି ଆକୁ ଆଭଏଡ୍ କରିକି କଣ୍ଟିନ୍ୟୁଅସ୍ଲି ଯେକୌଣସି କାମକୁ ଆମେ ନିରନ୍ତର ଭାବରେ ପ୍ରୟାସ କରିବା ବାରମ୍ବାର ଚେଷ୍ଟା କରିବା ତାରି ସହିତ ଯୋଡ଼ା ପ୍ରତ୍ୟେକଟି ଚ୍ୟାଲେଞ୍ଜେସ୍କୁ ଆମେ ଭଲ ଭାବରେ ଜାଣିବା ବୁଝିବା ଆଉ ସେଥିରୁ ଆଗକୁ ବଢ଼ି କାମଟିକୁ ଭଲ ଭାବରେ ସାରିବା ସେଥିପାଇଁ ନିରନ୍ତର ପ୍ରୟାସ ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରନ୍ତର ପ୍ରୟାସ ଆମକୁ ଅନେକ ଜାଗାରେ ସଫଳତାର ଶୀର୍ଷକୁ ନେଇଯାଏ ବାସ୍ ଲଗନ ସେ କରନା ହେ ଔର ଲକ୍କେ ରହନା ହେ ଜୈସେ ଲକ୍କେ ରହତେ ଥେ ସୁଖବିନ୍ଦର ସିଂହ ଔର ଗାତେ ଥେ ପିଚ ପିଚ ଭରେ ଗାନେ ବହୁତ ସୁନ୍ଦର ସୁନ୍ଦର ଗାନେ ତାହେଲେ ଚାଲନ୍ତୁ ନା ଷ୍ଟାର୍ଟ କରିବା ସୁଖବିନ୍ଦର ସିଂହଙ୍କ ଦମଦାର ଭଏସ୍ରେ ଆଜିର ଶୁଭ ସକାଳକୁ ଏଇ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ତେରେ ନାମ୍

ୱେଲକମ୍ ବ୍ୟାକ୍ ସାଥୀ। ବହି ଯାଉଥିବା ସେ ନଦୀ ଆମକୁ ନିରନ୍ତର ପ୍ରୟାସର କଥା କେତେ ସୁନ୍ଦର ଭାବରେ ଶିଖେଇ ଦିଏ କୁହନ୍ତୁ ତ। ଲଗାତାର ନିଜ ସ୍ରୋତ ବଳରେ ସେ ବିରାଟ କଠୋର ଖଣ୍ଡକୁ ଭାଙ୍ଗିଦେବାର ଶକ୍ତି ଯାହା ଭିତରେ ଅଛି ସେ ହେଉଛି ନଦୀ। ନିରନ୍ତର ନିଜ ସ୍ରୋତ ବଳରେ ସେ ପଥରକୁ ଭାଙ୍ଗି ବି ଦେଇପାରେ। ପାଚେରି ଚଢ଼ି ପଡ଼ିଯାଉଥିବା ସେ କୁନି କୁନି ପିମ୍ପୁଡ଼ିମାନଙ୍କର ଧାଡ଼ି ବି ଆମକୁ ଶିଖାଏ ଯେ ନିରନ୍ତର ପ୍ରୟାସ ବଳରେ କ'ଣ ବା ଅସମ୍ଭବ। ନିରନ୍ତର ପ୍ରୟାସ ଯେ କ'ଣ କ'ଣ ସମ୍ଭବ କରିଦେଇପାରେ ସେ ଛୋଟ ଛୋଟ ପିମ୍ପୁଡ଼ିମାନଙ୍କର ଧାଡ଼ି ମଧ୍ୟ ଆମକୁ ଜଣେଇ ଦିଏ। ପ୍ରତିବନ୍ଧକ ଆସିବ, ଆହ୍ୱାନ ଆସିବ, କିନ୍ତୁ ସେ ସବୁକୁ ପଛରେ ପକାଇ ସଫଳ ହେବା ପାଇଁ ଯଦି ଅଛି ଇଚ୍ଛା ତେବେ କରିବାକୁ ପଡ଼ିବ ନିରନ୍ତର ପ୍ରୟାସ। ସତେ ଯେମିତି ଇଏ ଗୋଟେ ମ୍ୟାଜିକ୍ ବା ଯାଦୁ ଯାହା ସାଧାରଣକୁ ଅସାଧାରଣ କରିଦେଇପାରେ। ଦେଖିନିଅନ୍ତୁ ଆଜି ତ ଆମେ ଡିଜିଟାଲ ୱାର୍ଲଡରେ ଅଛେ, ଟେକ୍ନୋଲୋଜି ସହିତ ପାଦ ଥାପିକି ଆଗକୁ ଆଗକୁ ବଢ଼ୁଛେ, ତେବେ ନିରନ୍ତର ପ୍ରୟାସର ଗୋଟେ ବେଷ୍ଟ ଏକ୍ସାମ୍ପଲ ମୁଁ ଆପଣମାନଙ୍କୁ ଦେବି। ସୋସିଆଲ ମିଡିଆର ପ୍ଲାଟଫର୍ମସରେ ଭଲ କଣ୍ଟେଣ୍ଟସ ବାରମ୍ବାର ଅପଲୋଡ ପରେ ଯେତେବେଳେ ଆପଣଙ୍କୁ କୌଣସି ଗୋଟେ ସଫଳତାର ସ୍ୱାଦ ଚାଖିବାକୁ ମିଳେ, ବାରମ୍ବାର ଅପଲୋଡ, ବାରମ୍ବାର ତା ପାଇଁ ପ୍ରମୋସନ, ନିରନ୍ତର ଚେଷ୍ଟା, ସେଠି ମଧ୍ୟ ଅନେକ ଲୋକମାନଙ୍କୁ ସଫଳ କରିଦିଏ। ବସ୍ ଲକ୍କେ ରେ ନା ହେ ହୋ ଯାତା, ଏଇ ଫର୍ମୁଲା ସେଠି ମଧ୍ୟ ସଫଳ। ତେବେ ସେ ପାଠପଢ଼ାରୁ ଆରମ୍ଭ କରିକି ଏଣ୍ଟରଟେନମେଣ୍ଟ ଫିଲ୍ଡ ହଉ, ସ୍ପୋର୍ଟସ ଠାରୁ ଆରମ୍ଭ କରି ସୋସିଆଲ ବୁର୍କ ହଉ ବା ଏ ସୋସାଇଟିର ଆମ ଜୀବନର ଯେକୌଣସି ସ୍ପିୟରର କଥା ଆପଣ କୁହନ୍ତୁ, ସେଠି ଏଇ ଯୋଉ ନିରନ୍ତର ପ୍ରୟାସ ବା ଜାରି ରଖିବାର କଥା, ଏଇ ଫର୍ମୁଲା, ନିରନ୍ତର ଚେଷ୍ଟା ଆମକୁ ବେଟର କରି କରି ଚାଲେ। ଆଉ ଦିନ ପରେ ଦିନେ ଗଡ଼ିଯାଏ ଆମକୁ ସେଇ ନିରନ୍ତର ଚେଷ୍ଟାର ଇମ୍ପାକ୍ଟଟା ସେଇ ସମୟରେ ଜଣାପଡ଼ୁନଥାଏ ସତ, କିନ୍ତୁ ସମୟ ସହିତ ଯେତେବେଳେ ଏହାର ପ୍ରଭାବ ଦେଖାଯାଏ ଆମର ସଫଳତା ସମୟରେ, ସେତେବେଳେ ବୁଝି ହୁଏ ଏ ଯାତ୍ରାର ସଫଳତାର ଶେଷ ଦୁଆର ପାଖରେ ପହଞ୍ଚିକି ଯେତେବେଳେ ପଛକୁ ବୁଲିକି ମଣିଷ ଚାହେଁ, ସେତେବେଳେ ଏହି ନିରନ୍ତର ଚେଷ୍ଟାମାନଙ୍କର ପିଲର ବା ଏ ରାସ୍ତା ଅତିକ୍ରମ କରିକି ଆସିଲା ବେଳେ ନିରନ୍ତର ଚେଷ୍ଟାମାନେ ଯେ କେତେ ଆମ ହାତକୁ ମଜବୁତ କରିଛନ୍ତି ସେମାନଙ୍କ କଥା ସେତେବେଳେ ବୁଝିବେ। ତେବେ ନିରନ୍ତର ଚେଷ୍ଟା କରୁଥିବା ପ୍ରତ୍ୟେକଟି ଲୋକଙ୍କୁ ଆମର ସାଲ୍ୟୁଟ୍। ଏମିତି ଚେଷ୍ଟା ଜାରି ରହୁ, ନିଶ୍ଚିତ ଭାବରେ ହେଇଯିବ ସାଥୀ। ଆଉ ଯେଉଁମାନେ ଟିକେ ପଛଘୁଞ୍ଚା ଦେଇଛନ୍ତି ଯେକୌଣସି ରିଜନ ପାଇଁ ବାହାନା କରୁଛନ୍ତି ସେମାନଙ୍କୁ ଅନୁରୋଧ।

ବହୁତ ପଜିଟିଭ ଜିନିଷ ଆପଣମାନଙ୍କ ପାଇଁ। ବର୍ତ୍ତମାନ ଆପଣଙ୍କୁ ଆଉ ଟିକେ ପଜିଟିଭ କରିବା ପାଇଁ, ଆପଣଙ୍କର ମର୍ଣ୍ଣିଂକୁ ଆଉ ଟିକେ ପଜିଟିଭ କରିବା ପାଇଁ, ଶୁଭ ସକାଳରେ କେକେଙ୍କର ଗୋଟେ ବ୍ୟୁଟିଫୁଲ ଗୀତ, ଜରାସା ଜରାସା ଧ୍ୟାନ ତ ରଖନା ହେ ଉସ ଫୁଲ କୁଣ୍ଡ କା ପର। ଆପଣଙ୍କୁ ବର୍ତ୍ତମାନ ଏଇ ଜରାସି ଗୀତରେ ମଧ୍ୟ ଝୁମେଇବାର ସମୟ ହେଇଯାଇଛି। Stay tuned to 100.4 Akashwani FM Rainbow. I'll go with the Dilse, Dil Tak.

ୱେଲକମ୍ ବ୍ୟାକ୍ ବନ୍ଧୁ ମାନେ, ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଇନଫର୍ମେସନ୍। ଆଜି ଜଣେ ଏମିତି ବଲିଉଡ୍ ସିଙ୍ଗର୍ସଙ୍କର ବାର୍ଥଡେ, ଯାହାଙ୍କ ମୁଁ ଭାବେ ବହୁତ ଅଣ୍ଡର ରେଟେଡ୍ ସିଙ୍ଗର, କାରଣ ଜଣେ ବହୁତ ଭର୍ସେଟାଇଲ୍ ସିଙ୍ଗର ଯିଏକି ପ୍ରତ୍ୟେକଟି ଜନରରେ ନିଜର ଭଏସ୍କୁ ଖାପ ଖୁଆଇ ପାରନ୍ତି, ତାଙ୍କର ଆଜି ହ୍ୟାପି ବାଲା ବାର୍ଥଡେ। ମୁଁ କହୁଛି ବେନି ଦୟାଲଙ୍କ କଥା। ବେନି ଦୟାଲ ଯିଏ, ଯାହାଙ୍କ ଭଏସ୍ ଆପଣ ଗଜନୀର ସେ କେସେ ମୁଝେରେ ଶୁଣିଛନ୍ତି, ଜୟ ଜୟ ଶିବ ଶଙ୍କର ୱାର୍ରେ ଶୁଣିଛନ୍ତି, ବଦତମିଜ ଦିଲରେ ଶୁଣିଛନ୍ତି।

ଭଙ୍ଗ ରୋଚାଏ ଉଲ୍ଫତରେ ଶୁଣିଛନ୍ତି, ଲତ୍ ଲଗେଇରେ ଶୁଣିଛନ୍ତି। ଏମିତି 3500ରୁ ଅଧିକ ଗୀତ ଗାଇଥିବା, 11ଟି ଭାଷାରେ ଗୀତ ଗାଇଥିବା ବେନି ଦୟାଲ ବହୁତ ସଂଘର୍ଷ କରିକି ବଲିଉଡ୍ରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବରେ ସୃଷ୍ଟି କରିଛନ୍ତି। ଏବଂ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବେନି ଦୟାଲ ପ୍ରଫେସନାଲ ସିଙ୍ଗର ପୂର୍ବରୁ ବିପିଓରେ କାମ କରୁଥିଲେ। କୁହାଯାଏ ଜଣେ ନିର୍ଦ୍ଦେଶକ ତାଙ୍କୁ କହିଲେ ବା ସଙ୍ଗୀତ ନିର୍ଦ୍ଦେଶକଙ୍କୁ କହିଲେ ଯେ ତମେ କେବେ ହେଲେ ଜଣେ ଭଲ ପ୍ଲେବ୍ୟାକ୍ ସିଙ୍ଗର ହେଇପାରିବନି। ତାପରେ କ'ଣ ସଂଘର୍ଷ ବା ନିରନ୍ତର ଚେଷ୍ଟା, ଯାହା କଥା ଆଜି ଫାର୍ଷ୍ଟ କହୁଥିଲି, ସେ ପ୍ରୟାସ ଜାରି ରହିଲା, ସେ ଚେଷ୍ଟା ଜାରି ରହିଲା। ଆଉ ଗୋଟେ ଦିନ ଏ ଆର୍ ରେହମାନ, ବଲିଉଡ୍ର ମ୍ୟୁଜିକାଲ ସାଇଣ୍ଟିଷ୍ଟ ମାଇଷ୍ଟ୍ରୋ ଏ ଆର୍ ରେହମାନ ତାଙ୍କୁ ସୁଯୋଗ ଦେଇଥିଲେ ପପୁ କ୍ୟାନ୍ ଡ୍ୟାନ୍ସ। ଏଇ ଗୀତ ତାଙ୍କୁ ରାତାରାତି ବଲିଉଡ୍ରେ ପରିଚୟ ଦେଲା। ତାପରେ ସେ କେବେ ହେଲେ ପଛକୁ ବୁଲିକି ଚାହିଁନାହାନ୍ତି। ବେନି ଦୟାଲଙ୍କର ଜନ୍ମ 1984 ଆବୁଧାବିରୁ ହୋଇଥିଲା। ପିଲାଦିନରୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା, ଏବଂ ସେ ଗୋଟିଏ ବ୍ୟାଣ୍ଡ ମଧ୍ୟ ପାଠ ପଢ଼ିଲା ବେଳେ ତିଆରି କରିଥିଲେ S5 ବୋଲି, ଏବଂ ମ୍ୟୁଜିକ୍ ସହିତ ତାଙ୍କର ସମ୍ପର୍କ ଛୋଟବେଳରୁ ଜାରି ରହିଛି। ତେବେ ଚାଲନ୍ତୁ ତାଙ୍କୁ ଆଉ ଥରେ ଆମେ ଜଣେଇ ଦେଉଛୁ FM ରେନ୍ବୋ ପରିବାରରୁ ହ୍ୟାପି ବେଲ ବର୍ଥ ଡେ, ଆଉ ପ୍ଲେ କରିଦେଉଛୁ ତାଙ୍କର ଏଇ ବ୍ୟୁଟିଫୁଲ ସୁପରହିଟ୍ ଟ୍ରାକ୍, ଟିକେ ଶୁଣିଦେବା ଏବଂ ପରେ ପରେ ନେକ୍ସଟ ପ୍ରୋଗ୍ରାମ ଆଡ଼କୁ ଯିବା, କାରଣ ସମୟ ହିସାବରେ ଦେଇକି କହିଲାଣି ସମୟ ବହୁତ ଅଳ୍ପ, ୱାଇଣ୍ଡ ଅପ୍ କରିବାକୁ ପଡ଼ିବ ଶୁଭ ସକାଳକୁ ଖୁବ୍ ସୁନ୍ଦର ଏଇ ଗୀତ ସହିତ।

0: ଗୁଡ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ, ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ବୋକାଟକ୍, ଦିଲ୍ ସେ ଦିଲ୍ ତକ୍ରେ।
1: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।

0: ଦୋଷ ଦିଅନ୍ତୁନି ଯେ ପୁଅ ବିଗିଡି ଯାଇଛି ଆପଣଙ୍କ ସ୍ତ୍ରୀଙ୍କ ଯୋଗୁଁ।
1: ଶୁଣନ୍ତୁ, ଗୋଟେ ସେମାନଙ୍କର କର୍ତ୍ତବ୍ୟ କିଛି ଅଛି, ଭଲ କରିବା, ଭଲ ବାଟକୁ ଯିବା, ନନାଙ୍କ ପ୍ରଫେସନ ଧରିବା।
0: ନାଇଁ ନାଇଁ, ଆପଣ ସେମିତି ଜବରଦସ୍ତି କାହାକୁ ପ୍ରଫେସନ ଧରେଇ ପାରିବେନି। ଆପଣ ଯେତେ ଭଲ ପ୍ରଫେସନରେ ଥାନ୍ତୁ ନା କାହିଁକି, ଆପଣଙ୍କ ଭଳି ମଣିଷ, ସମସ୍ତ ମଣିଷଙ୍କର ସ୍ୱପ୍ନ, ଭାବନା, କର୍ତ୍ତବ୍ୟ ଭିନ୍ନ ଭିନ୍ନ। ସେମାନେ ଅଲଗା ଅଲଗା ଲାଇନ ଭାବି ପାରନ୍ତି, ହୁଏତ କେତେବେଳେ ତାଙ୍କ ମନ ଚେଞ୍ଜ ହେଇପାରିବ, ଆପଣଙ୍କ ଲାଇନକୁ ପୁଣିଥରେ ଆସିପାରନ୍ତି। କିନ୍ତୁ ସେ ଯଦି କିଛି ଗୋଟେ ଅଲଗା କରିବାକୁ ଚାହୁଁଛନ୍ତି କିଛି ଦିନ କରନ୍ତୁ, ତାପରେ ତ ଆପଣଙ୍କର ଲାଇନଟା ଅଛି ନା।
1: ଠିକ, ଗୋଟେ ଉଦାହରଣ ଅନ୍ୟମାନଙ୍କ ପାଇଁ, ଏଠି ଅଞ୍ଚଳରେ କେହି ରହିନାହାନ୍ତି, ମୁଁ ରହୁଛି ଆଜ୍ ଏ ବ୍ରାହ୍ମିନ, ଏତେ ଏଜ୍ ହେଲେ ବି ଆକ୍ଟିଭ୍ ଅଛି, ସବୁ କାମ କରିପାରୁଛି। ଯୋଡ଼ି ଜିନିଷ ଜୀବନ ଦରକାର, ଗୋଟିଏ ହଉଛି ଋଣ କରିବେ ନାହିଁ, ରୋଗ ରହିବେ ନାହିଁ, ମୋ ପାଖରେ ଅଛି।
0: ବହୁତ ବଢିଆ କଥା, ଭଗବାନ କରନ୍ତୁ ଆପଣ କେବେ ବି ବାକି ଜୀବନରେ କେବେ ଋଣ ନ କରନ୍ତୁ କି ରୋଗୀ ନ ହୁଅନ୍ତୁ ବିଲକୁଲ ବି।
1: ଏକଦମ ଆକ୍ଟିଭ୍ ଅଛି, ମୁଁ କାମ କରୁଛି ନା।
0: ହଁ, କାମ କଲେ ମଣିଷ ଆକ୍ଟିଭ୍ ରୁହେ। ଆଚ୍ଛା, ମୋର ଗୋଟେ କଥା ପଚାରିବାର ଥିଲା, ଆପଣ ତ କହିଲେ ଆପଣଙ୍କର ସବୁଦିନ ରବିବାର, ତାହେଲେ ଆପଣ ସେଇ ନଡ଼ିଆ ଗଛ ମୂଳରେ ବସି ପବନ ଖାଇ କଣ କିଛି କବିତା ଫବିତା କେବେ ଲେଖାଲେଖି କରନ୍ତି ନା
1: ନାହିଁ?
0: ଆମର ତ ଆଡ୍ରେସ ଆପଣଙ୍କୁ ଜଣାଥିବ, ଆପଣ ଯୋଉ ଛୋଟ ଛୋଟ ଲେଖୁଛନ୍ତି, ଆମକୁ ଛୋଟ ଛୋଟ କବିତା ବେଶୀ ପସନ୍ଦ, ଆପଣ ଟିକେ ଛୋଟ କବିତା ଲେଖିକି ପଠାନ୍ତେ, ସମସ୍ତଙ୍କୁ ପଢିକି ଶୁଣାନ୍ତୁ।
1: ମୁଁ ଚେଷ୍ଟା କରିବି, କେତେବେଳେ ଲେଖିବି, ସମୟ କାଢିକି ଲେଖିବି, ବହି ପତ୍ର ପଢେ, ଅନ୍ୟାନ୍ୟ କଥା କରେ।
0: ଆପଣଙ୍କ ସହିତ କଥା ହିଁ ଲାଗିଲା ଯେ ମଣିଷ ଜୀବନରେ ବ୍ୟସ୍ତ ରହିବା କେତେ ନିହାତି ଦରକାର, ଆଉ ବ୍ୟସ୍ତ ସହିତ ନିଜ ଏରିଆରେ ରହି ନିଜକୁ ଏଷ୍ଟାବ୍ଲିଶ କରିବା, ନିଜକୁ ଆଗକୁ ନବା, ନିଜ ଚାଷବାସ କରି ନିଜ ସୁବିଧା ଅନୁସାରେ କାରବାର କରି ବିଜନେସ କରି ନିଜକୁ ଆଗକୁ ନବା ନିହାତି ଦରକାର।
1: ଇଣ୍ଡିପେଣ୍ଡେଣ୍ଟଲି ରହିବାଟା ଦରକାର, କୋଉଠି ରେଷ୍ଟ୍ରିକ୍ଟେଡ୍, ସରକାରୀ ନିୟମରେ ବନ୍ଧା ହେଇନୁ, କୋଉଥିରେ ନାହିଁ। କାହିଁକି ନା ମୁଁ ସକାଳେ ମୁଁ ନିରାମିଷ ଅଛି, ଅରୁଆ ସାଧା ପରମା ଚାଇଲ୍ଡ ଅରୁଆ ଖାଏ, ଆଇଁଷ ଖାଏନି, ପୋଖରୀ ରଖିଛି, ଘରେ ମିଶେଷ ସବୁ ଖାଆନ୍ତି।
0: ଆପଣ କିନ୍ତୁ ଖାଆନ୍ତିନି?
1: ମୁଁ ଖାଇନି।
0: ତାମାନେ ଆପଣଙ୍କର ସେଇ ଯୋଉ ବଗିଚା ଭିତରେ ପୋଖରୀ ବି ଅଛି ଆଉ ମାଛ ବି ଅଛନ୍ତି?
1: ପୋଖରୀ ଅଛି, ଗାଈ ଚାରିଟା ରଖିଛି, ଗାଈ ସେବା କରୁଛି ସବୁଦିନ ଉଠିକିରି, ଗାଈ ଖାଇବେ, ଗାଈ ବାନ୍ଧିବେ, ଗାଈ କଥା କରିବି, ଗାଈ ସେବା ଗୋଟେ ଦୁର୍ଲଭ ସେବା, ସବୁ କାମରେ ନିୟୋଜିତ ପୁରା। ମୁଁ ଗାଁକୁ ଅଳ୍ପ ଅଧଘଣ୍ଟା ଖଣ୍ଡେ ଯାଏ ଖାଇବା ପାଇଁ।
0: ଗାଁରେ ଆପଣଙ୍କ ସ୍ତ୍ରୀ ଆଉ ପୁଅ ରୁହନ୍ତି, ଆଉ ଆପଣ କିନ୍ତୁ ଗାଁ ବାହାରେ ଫାର୍ମ ହାଉସ ଯୋଉ କରିଛନ୍ତି ସେଠି ରୁହନ୍ତି?
1: ସେଠି ପରମାନେଣ୍ଟ ରହେ, ଅଳ୍ପ ସମୟ ପାଇଁ ଗାଁକୁ ଯାଏ
0: ବାସ ଖାଇବା ପାଇଁ।
1: ଆଜ୍ଞା,
0: ନହେଲେ ଆପଣଙ୍କର ଯୋଉ ଏକ୍ସଟ୍ରା ଘରଟି କରିଛନ୍ତି ସେଇଟା ଆପଣଙ୍କ ପାଇଁ ସବୁବେଳେ ଫିକ୍ସ।
1: ମୁଁ ଆପଣଙ୍କ କଥା ଟିକେ କହିବି, ମୁଁ ଗୋଟେ ପ୍ରେଡିକ୍ସନ ଆପଣଙ୍କ ବାବଦରେ ଭାବୁଥିଲି।
0: ଆଜ୍ଞା କୁହନ୍ତୁ।
1: ଏହା ଭାବୁଥିଲି ଆପଣଙ୍କ ତ ଏତେ ବଢୁଛି, ପପୁଲାରିଟି ବଢୁଛି, ଆପଣଙ୍କୁ ସବୁ ଦଳ ନିଶ୍ଚିତ ଅଫର କରିବେ ଯେକୌଣସି ଜାଗାରେ ଠିଆ ହେବା ପାଇଁ, ପଜିଟିଭଲି ଆପଣ ସେ ସୁବିଧା ପାଇବେ। ମୁଁ ଭାବୁଛି ଆପଣଙ୍କ ପପୁଲାରିଟି ବହୁତ ସବୁଠି ବଢିଛି, ଆଉ ଖୁସି ଲାଗୁଛି ଆପଣଙ୍କ କଥା ଶୁଣୁଛି। ଆପଣ ନିଜର ନିଜର ଭାବ ଗୋଟେ ଫ୍ୟାମିଲି ମେମ୍ବର ହିସାବରେ କହୁଛନ୍ତି, ବହୁତ କଥା ମୁଁ ଅନୁଭବ କରୁଛି, ଅବଜର୍ଭ କରୁଛି। ଯାହା ନହେଲେ ବି ମୁଁ କାମ ବେଳେ ରେଡିଓଟା, ବ୍ୟାଟେରୀ ରେଡିଓଟା ସାଙ୍ଗରେ ରଖେ, କାମ କରେ।
0: ଆପଣଙ୍କ ପ୍ରେଡିକ୍ଟ କେଜାଣି କଣ ହବ, କିନ୍ତୁ ଶୁଣିକି ଭଲ ଲାଗିଲା। ନିହାତି ଆମେ ତ ଚାହୁଁ ଆମର ସବୁ ଶ୍ରୋତା ବନ୍ଧୁ ଆମକୁ ନିଜର ପରିବାରର ଗୋଟେ ସଦସ୍ୟ ବୋଲି ଭାବନ୍ତୁ, ଆଉ ଆମେ ବି ତାଙ୍କୁ ଆମ ପରିବାରର ସଦସ୍ୟ ବୋଲି ଭାବୁ।
1: ଭଲ କଥା କହୁଛନ୍ତି, ଲୋକଙ୍କ ହିତ ପାଇଁ କହୁଛନ୍ତି, କିଏ ପାଠ ପଢିନି ପଢୁ, କରୁ ତାର ଅଧୁରା ସ୍ୱପ୍ନ ସ୍ୱପ୍ନ ହଉ, ବହୁତ ଭଲ ଭଲ ଆପଣଙ୍କ କଥା ବହୁତ ଭଲ ଲାଗୁଛି ମତେ।
0: ଧନ୍ୟବାଦ ଆପଣଙ୍କୁ, ଆପଣଙ୍କୁ ଆମ କଥା ଭଲ ଲାଗୁଛି। ଆଚ୍ଛା, ଏତେ ଭଲ ଲାଗିବା ଭିତରେ କହିଦିଅନ୍ତୁ ନା କଣ ଶୁଣିବେ ଆମ ମୋ ପସନ୍ଦ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୀତ? ଆପଣଙ୍କ ସହିତ କଥା ହେଇ ବହୁତ ବଢିଆ ଲାଗିଲା, ଆପଣ ଏମିତି ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି, ଫୋନ କରିଥିବାରୁ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ। ପ୍ରଥମ ଶବ୍ଦ ସେ ମୋର ପ୍ରଥମ କବିତା, ସେଇ ମୋର ମହାକାବ୍ୟ ସେ କାହାଣୀ କଥା, ସେଇ ମୋର ଶିକ୍ଷୟତ୍ରୀ ସେଇ ପାଠଶାଳା, ଜ୍ଞାନର ସେ ସରସ୍ୱତୀ ଅନ୍ନର କମଳା। ମୋତେ ଯିଏ ଲେଖିଦେଲା ନିଗାଡ଼ିତା ରକ୍ତ, ତା ମହିମା ଲେଖିବାକୁ ମୁଁ କିବା ସମର୍ଥ। ଚାଲିବା ସେ ଶିଖାଇଛି ଧରି ମୋର ହାତ, ଶୁଣାଇଛି ରାମାୟଣ ଗୀତା ଭାଗବତ, ସଜାଡ଼ିଛି ପିଲାଦିନ ଢାଳିତା ବାତ୍ସଲ୍ୟ, ବୁଝେଇଛି ମୋତେ ନୀତି ଆଦର୍ଶର ମୂଲ୍ୟ। ମୋ ପାଦେ ଫୁଟିଲେ କଣ୍ଟା ତା ଆଖିରେ ଲୁହ, ମୋ ଦେହେ ଯନ୍ତ୍ରଣା ହେଲେ ତା ଛାତିରେ କୋହ। ଦୁଷ୍ଟ ହେଲେ ଡରାଏ ସେ ବାପାଙ୍କୁ କହିବ, ବାପାଙ୍କ ଛାଟରୁ ପୁଣି ନିଜେ ବଞ୍ଚେଇବ। ସ୍ନେହମୟ କୋଳତାର ମୋ ସରଗପୁର, ସେଇ ମା ଦେବୀ ମୋର ସେଇ ତ ମନ୍ଦିର। ମଧୁକ୍ଷର ତା ମମତା ମୋ ପାଇଁ ଅମୃତ, ତାପଣ ତ କାନି ମୋର ନୀଳାଚଳ ନେତ। ଆଖି ତାର ଏମିତିକା କୁହୁକ ଆଇନା, ପିଲାରୁ ବୟସ୍କ କେବେ ହେବାକୁ ଦିଏ ନା। କରିଛି ସେ ମୋ ଜୀବନ ମୂଲ୍ୟବାନ କେତେ, ସମର୍ପି ଦେଇଛି ମୋତେ ଜଗତର ହିତେ। ଆଖି ଖୋଲିଦେଲେ ମୋତେ ମୁହଁ ତାର ଦିଶେ, ଆଖି ବୁଝିଦେଲେ ସିଏ ସ୍ୱପ୍ନ ହୋଇ ଆସେ। ଥାଉ ଧନ ଥାଉ ଜ୍ଞାନ ଥାଉ ଯେତେ ପୁଣ୍ୟ, ସୁଝି ପାରିବିନି କେବେ ମୋ ମାର ଋଣ। ମା ମୋର ସାତ ସୁଖ ଦୁର୍ଲଭ ସମ୍ପଦ, ଅହର୍ନିଶ ପୂଜୁଛି ମୁଁ ତାର ପାଦ ପଦ୍ମ।

0: ଲେଖିଛନ୍ତି ସନ୍ତୋଷ ବେହେରା କୁଞ୍ଜକୋଟିର କନ୍ତଲୁ ଆଠଗଡ଼ରୁ।
1: ସକାଳୁ ଉଠିବା ଏବେ ଅହେତୁକ ଡେରି, ଘରଣୀଙ୍କ ଜଳଖିଆରେ ପେଟ ଯାଏ ଭରି, ଗାଧୁଆ ସମୟଟା ଦିନ ଗୋଟାକରେ ବଦଳି ଯାଇଛି ସବୁ ଅବସର ପରେ।
0: ତରବର ହେବାକୁ ପଡେ ନା ପାଞ୍ଚ ଦିନ ଦଶଟା, ସାର କଣ ସ୍କୁଲକୁ ଯିବେନି, କରନ୍ତି କି ଥଟା, ମୁକ୍ତ ପକ୍ଷୀଟିଏ ପରି ଉଡ଼େ ଆକାଶରେ, ବଦଳି ଯାଇଛି ସବୁ ଅବସର ପରେ।
1: କାମ ଖାଲି କାମ ସମୟ ଅଣ୍ଟେନା, ଚାକିରି ଥିଲା ବେଳେ ଜମା କାମ ନାହିଁ, ସମୟ ବଳୁଛି ଗୁଲି ଖଟି ସାଙ୍ଗ ମିଳେ, ବସି ବସି ଦିନ ସରେ, ବଦଳି ଯାଇଛି ସବୁ ଅବସର ପରେ।
0: ପୂଜା ପର୍ବାଣୀରେ ବୋନସ ମିଳେଇ ଥିଲାବେଳେ ଚାକିରିରେ, ଏବେ ପହିଲାକୁ ପେନ୍ସନ ଭରସା, ମାସ ଅଧା କରି ସରେ, ଯାହା ଅଛି ମୋ ଭାଗ୍ୟରେ, ବଦଳି ଯାଇଛି ସବୁ ଅବସର ପରେ।
1: ଲେଖିଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର ଧର୍ମଶାଳା, ଯାଜପୁର।
0: ଅପାଙ୍କୁ ପ୍ରଥମେ କରୁଅଛି ନିବେଦନ, ପଢି ଶୁଣାଇଲେ ହେବ ଏ ଜୀବନ ଧନ୍ୟ।
1: ଆଦର୍ଶ ହେବାକୁ ଇଚ୍ଛା ଯଦି ସଭିଙ୍କର, ଠାକୁରଙ୍କ ଉପଦେଶ ମାନନ୍ତୁ ସତ୍ୱର।
0: ବ୍ୟବହାରେ ହୁଅ ସବେ କୁସୁମ କୋମଳ, କର୍ତ୍ତବ୍ୟ ସାଧନେ ହୁଅ ସଦା ତୁ ଅଟଳ।
1: ସବୁରି ସହିତ କର ମିଷ୍ଟ ବ୍ୟବହାର, ସ୍ନେହ ପ୍ରୀତି ଡୋରେ ବାନ୍ଧ ସକଳ ଅନ୍ତର।
0: ପିତା କହିବେ ଏପରି ପୁତ୍ରକାର ନାହିଁ, ପୁତ୍ର କହିବ ମୋ ପିତା ଭାଗ୍ୟ ଥିଲେ ପାଇ।
1: ଭାଇ ଭାବିବେ ଅନୁଜ ମୋର ସର୍ବୋତ୍ତମ, ଅନୁଜ କହିବ ଭାଇ ମୋର ପ୍ରାଣ ସମ।
0: ପତ୍ନୀ କହୁଥିବ ମୋ ପତି ଜଗତେ ଦୁର୍ଲଭ, ପତି ଭାବିବେ ଏ ପତ୍ନୀ ମର୍ତ୍ତି କି ସମ୍ଭବ।
1: ବନ୍ଧୁ ଭାବିବେ ଏପରି ବନ୍ଧୁ ନାହିଁ କାର, ପ୍ରଭୁ କହୁଥିବେ ମୋ ଭୃତ୍ୟ, ଭୃତ୍ୟ ମଧ୍ୟ ସାର।
0: ଭୃତ୍ୟ ଭାବିବେ ମୋ ବନ୍ଧୁ ସ୍ୱୟଂ ଭଗବାନ, ପଡୋଶୀ ଭାବିବେ ଆମ ପଡୋଶୀ ମହାନ।
1: ଯାହାର ଯାହା ପ୍ରାପ୍ୟ ତାକୁ କରି ସମର୍ପଣ, ଥାଓ ସର୍ବେ ଅହର୍ନିଶ ଆନନ୍ଦେ ମଗ୍ନ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314906712303149।
1: ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12ଟାରୁ ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: କିଛି ଯନ୍ତ୍ରଣା ଅଟକିଥାଏ, କେବେ ଉପଶମ ହୁଏ ନା।
1: କିଛି ମଣିଷ ତ ଏମିତି ରହିଯାନ୍ତି, ଯେତେ ଚାହିଁଲେ ବି ନିଜର କରିହୁଏ ନା।

0: ସାଥୀ, ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍

0: ଶେଷ ହେଲା ମୋ ପସନ୍ଦ। ଉପସ୍ଥାପନାରେ ଥିଲେ ଜସ୍ମିନ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ, ପ୍ରଯୋଜନା ଦୁର୍ଗା ମାଝୀ, ବୈଷୟିକ ସହାୟତା ସୁଭାଶିଷ ରାଜଗୁରୁ ମହାପାତ୍ର। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ।
1: ନମସ୍କାର ସୁନିତା, କେମିତି ଅଛ ଆଉ ଆଜି ଏଠି କେମିତି?
2: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
2: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
2: ଠିକ ଅଛି ଦିଦି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ରହିଛି ତା ବିଷୟରେ ସେ କଣ କହୁଛନ୍ତି। ନମସ୍କାର, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଡାଇଲ୍ ଇନ୍ ଲାଇଫ୍ କୁ ସ୍ୱାଗତ। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ ଆପଣଙ୍କର।
1: ଟାଟା ଷ୍ଟିଲ୍ ପ୍ଲାଣ୍ଟ କହୁଥିଲି, ଆଭାସନ।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଆପଣ ପ୍ରଥମେ କୁହନ୍ତୁ।
1: ଏବେ ଡ୍ୟୁଟିରେ ଅଛି, ବହୁତ ବିନ୍ଦାସ ଅଛି।
0: ଆଜ୍ଞା, କଣ କହିବେ ଆଭାସ ଭାଇ, ଆପଣଙ୍କର ନଈ ସହିତ କଣ ସମ୍ପର୍କ, କେମିତି ସମ୍ପର୍କ?
1: ଆମ ଘର ପାଖରେ ଜଷ୍ଟ ମହାନଦୀ ଶାଖା ଚିତ୍ତଳ ନଦୀ, ଘରଟା କିନ୍ତୁ ପାଟଣା ସାଲେପୁର। ଆମର ଛୋଟବେଳ କଥା ମନେ ପକେଇଦେଲେ, ଯାହା ଭଲ କଥା। ଆମେ ଯେତେବେଳେ ସ୍କୁଲ ଆସିକି ଏଇ ଖରାଦିନ ଛୁଟିରେ, ଏଗାରଟା ପୂର୍ବରୁ ଛୁଟି ହେଇଯାଏ, ସିଧା ଆସିବୁ ତ ପ୍ରବଳ ଖରାରେ ଆମେ ନଦୀରେ ମାନେ ବୁଡିକି ଏମିତି ଘଣ୍ଟାଏ ଦି ଘଣ୍ଟା ପରେ ଗାଧିକି ଆସିବୁ। ଘରକୁ ଆସିଲା ପରେ ମମି ପାପା ବହୁତ ରାଗିବେ, ପାଟି କରିବେ, କିଛି ମାନୁନା ସେଇଟା ଏମିତି ସେଟା ଛୋଟବେଳ କଥା ମାନୁନା। ଆଗ ପଛ ସାଙ୍ଗସାଥି ଦଶ ବାର ଜଣ ଯିବୁ, ଆଗେ ନଈରେ ଡେଇଁବୁ। ତାପରେ ଆମେ ନୌକା ବି ଥାଏ, ନୌକା ବାଲା ଯଦି ନଥାଏ ଆମେ ନଈ ନୌକା ନେଇକି ସେପଟୁ ଡଙ୍ଗା ରଖିବୁ। ତା ଡଙ୍ଗାରେ ଗାଧି ବାଲି ସାର୍ଟ ପ୍ୟାଣ୍ଟ ସଫାସୁଫି କରି ବାଲିରେ ଯୋଉ ପତଳା ବାଲିଟା ଆମେ ସାର୍ଟ ପ୍ୟାଣ୍ଟ ଶୁଖେଇଥାଉ, ସେ ସାର୍ଟ ପରେ ଘଣ୍ଟା ଭିତରେ ଶୁଖିଯାଏ, ପୁଣି ସେ ଆମେ ଘରକୁ ଫେରିବୁ। ତାପରେ ଏଇ ଖରାଦିନ ବି ଗାଈ ଗୋରୁ ବି ଗାଧୀ ନଥାନ୍ତି, ସେ ଟାଇମରେ ବି ସାଙ୍ଗସାଥିରେ ଗାଈ ମେଳ ନେଇକି ଆମେ ନଈରେ ବି ଗାଈ ଗୋରୁ ବହୁତ ଭଲ ଆକାରରେ ଗାଧୀକୁ ଦେଇକି ସବୁ ଗାଈ ଗୋଠ ସବୁ ନେଇକି ଆସିବୁ। ଏମିତି ବହୁତ ଆମେ ନଈରେ ବି, ଯେହେତୁ ଆମର ଗାଁରେ ସେ ମଶାଣୀଟା ବି ନଈ ନଈ ପଠା ବି ପ୍ରବଳ ଫସଲ ହୁଏ। ଏବେ ତ ପଠା ସବୁ ବୁଡ଼ିଗଲାଣି, ଆଉ ଯେହେତୁ ଚାଷ ନଈ ଖାଇଗଲାଣି, କିନ୍ତୁ ଆଗେ ବହୁତ ପଠାରେ ବହୁତ ଆମର ଚାଷୀ ଭାଇ ଯେତିକ ବହୁତ ଭଲ ଫସଲ ବି କରନ୍ତି, ଫସଲ କରି ତାଙ୍କର ପେଟ ଉଜାରଣ କଥା କରନ୍ତି। ଆଉ ଏବେ ନଈ ପଠା ବୁଡ଼ିଗଲାଣି, ଧୀରେ ଧୀରେ ପାଣି ଖାଇ ଖାଇ କୂଳ ବି ପୁରା ଲଗ୍ନ ହେଲାଣି। ଆମର କେନ୍ଦ୍ରା କେନାଲ ପ୍ଲସ ନଈ ପଠା ଲାଗିଛି ପୁରା, ଆଉ ଶୀତଳ ତଳ ନଈ।
0: ବହୁତ ସୁନ୍ଦର, ସବୁ ପୁରୁଣା ଦିନର କଥା ମନେ ପଡ଼ିଯାଇଛି ଆପଣଙ୍କର। ଭାଇ, ପରିବର୍ତ୍ତନ ନା ତ ଜୀବନ, କିନ୍ତୁ ଏଇ ପରିବର୍ତ୍ତନ ଭିତରେ ବି ଆଜି ତ ଆପଣ ଗାଁରେ ନୁହନ୍ତି, ଗାଁଠୁ ଟିକେ ଦୂରରେ ଅଛନ୍ତି, ତଥାପି ଆଜି ଆଜ୍ଞା ମନେ ପଡ଼େ ଭାଇ ଛୋଟବେଳର କଥା, ପୁଣି ଫେରିଯିବା ପାଇଁ ଇଚ୍ଛା ହୁଏ କେବେ କେବେ।
1: ମନେ ପଡେ, ଯାହା ଯେହେତୁ ଆପଣ ଆଉ ଟିକେ ମନେ ପକେଇଦେଲେ, ମନେ ପକେଇଲେ କେମିତି ମନଟା କଷ୍ଟ ଲାଗୁ କେତେ, ଛୋଟବେଳେ ପୁଣି ଆମେ ଫେରି ପାରିବୁ କି?
0: ଆଜ୍ଞା,
1: ସମୟ ନାହିଁ ନା,
0: କିନ୍ତୁ କେବେ କେବେ ନିଶ୍ଚୟ ଭାଇ ଇଚ୍ଛା ହଉଥିବ ପୁଣି ଥରେ ଗାଁକୁ ଫେରିଯିବା ପାଇଁ।
1: ଥରେ କେବେ ଯୋଉ କାତି ପୂର୍ଣ୍ଣିମା ଡଙ୍ଗା ବସ ପୂର୍ଣ୍ଣିମା, ସେଇଦିନ ଆମେ ନଈରେ ଆମେ ବୁଡ଼ ପକେଇଥାଉ ପ୍ଲସ ଡଙ୍ଗା ବି ବସେଇଥାଉ।
0: ବାଃ, ବହୁତ ସୁନ୍ଦର କଥା, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଭାଇ। ଆପଣଙ୍କ ପାଇଁ ଗୋଟେ ଗୀତ, ଆପଣଙ୍କ କଥାକୁ ରିଲେଟ୍ କରିକି ଗୋଟେ। ଆଜ୍ଞା ଆଜ୍ଞା ଭାଇ, ନିଶ୍ଚୟ ଚେଷ୍ଟା କରିବି। କିନ୍ତୁ ବର୍ତ୍ତମାନ ଆପଣଙ୍କ ଭଳି ଅନେକ ଶ୍ରୋତା ବନ୍ଧୁ ଯୋଉମାନେ ଏଇ ପୁରୁଣା ଗାଁ କଥା ମନେ ପଡୁଥିବ ତାଙ୍କର, ତାଙ୍କ ପାଇଁ ଡେଡିକେଟ୍ କରିକି ଗୋଟେ ସୁନ୍ଦର ଗୀତ ବଜେଇଦେଉ, ଶୁଣନ୍ତୁ ଭାଇ। ନମସ୍କାର ସଜି, ସତରେ କେବେ କେବେ ଆପଣଙ୍କର ଇଚ୍ଛା ହଉଥିବ ପୁଣି ଥରେ ସେଇ ଶୀତ ସକାଳରେ, ସେଇ ଅପରାହ୍ନର ଆମ୍ବ ତୋଟାରେ ହଜିଯିବା ପାଇଁ, ପୁଣି ସେ ନଈରେ ହଜିଯିବା ପାଇଁ, ଭିଜିବା ପାଇଁ, ନିଜ ଦେହ ମନକୁ ଓଦା କରିଦେବା ପାଇଁ, ପୁଣି ଥରେ ପହଁରିବା ପାଇଁ, ଆଉ ସେ ଗାଁର ଜୀବନକୁ ପୁଣି ଥରେ ଫେରିଯିବା ପାଇଁ ହୁଏ ନା ଇଚ୍ଛା? ସତରେ ଭାବିଲେ କେବେ କେବେ ଏମିତି ଲାଗେ ନା ଫେରିଯାଆନ୍ତି କି ପୁଣି ସେ ଗାଁକୁ? ଚାଲନ୍ତୁ ନା ଏଇ ଗୀତ ମାଧ୍ୟମରେ ଫେରିଯିବା।

0: ସେଥି ଇଚ୍ଛା ହୁଏ କେବେ କେବେ ଗାଁକୁ ଫେରିଯିବା ପାଇଁ ଏବଂ ଫେରିଯିବାର ଯୋଉ କିଛି କାରଣ ଗୁଡିକ ଆମ ଆଖି ଆଗରେ ଝଲସି ଉଠେ ତା ଭିତରୁ ଗୋଟେ ହେଉଛି ଏଇ ନଈ। ଆମ ଗାଁର ନଈ ବା ଆମ ସହରର ନଈ ଯାହା ସହିତ ଯୋଡ଼ା ରହିଛି ଅନେକ ସ୍ମୃତି ଅନେକ ଅନୁଭୂତି। କେବଳ ଯେ ନଈରେ ଏ ଖରାଦିନିଆ ପହଁରା ମଜା ମସ୍ତି ଏସବୁ କଥା ନୁହେଁ, ନଈ ସହିତ ଗୋଟେ ଇମୋସନାଲ ବଣ୍ଡିଂ ମଧ୍ୟ ଆମର ଥାଏ ଏବଂ ଆମ ଭାରତୀୟ ସଂସ୍କୃତି ପରମ୍ପରାରେ ନଈକୁ ଆମେ ମା ବୋଲି ମାନୁ, ତାର ପୂଜା କରୁ, ତା ସହିତ ଯୋଡ଼ା ଅନେକ ପର୍ବପର୍ବାଣୀ ପୂଜା ଅର୍ଚ୍ଚନା ଏସବୁ କଥା ମଧ୍ୟ ରହିଛି। ସେ ସବୁ କଥାକୁ ସହିତ ଆମେ ନିଜର ସମ୍ପର୍କକୁ ଯୋଡ଼ୁଛେ ଆଉ ଯୋଡ଼ି ଚାଲିଛେ, ଯୋଡ଼ି ଥିଲେ ମଧ୍ୟ ତାରି ବିଷୟରେ କଥା ହେଉଛେ ଡାଇଲିନ ଲାଇଫ ଚିଟ୍ଚାଟ୍ରେ। ଦେଖିବା ପରବର୍ତ୍ତୀ କଲର କିଏ କ'ଣ କହୁଛନ୍ତି ନଈ ସହିତ ତାଙ୍କର ସମ୍ପର୍କ ବିଷୟରେ, ଚାଲନ୍ତୁ ଶୁଣିବା। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ମୁଁ ବାମଦେବ କୃଷି କହୁଥିଲି ଜାଞ୍ଜିର ମଙ୍ଗଳା କଟକ।
0: ବାମଦେବ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଗୁଡ୍ ମର୍ଣ୍ଣିଂ।
1: ଗୁଡ୍ ମର୍ଣ୍ଣିଂ ଭାଇ।
0: ଭାଇ କଣ
1: କହିବେ, ଆପଣ କେମିତି ଅଛନ୍ତି?
0: ମୁଁ ବି ଭାଇ ପୁରା ବଢିଆ ଅଛି, କଣ କହିବେ ଭାଇ? ବାମଦେବ ଭାଇଙ୍କ ସମ୍ପର୍କ ନଈ ସହିତ କେମିତି କଣ?
1: ଭାଇ ନଈ ସହିତ ତ ପିଲାବେଳ ସମ୍ପର୍କ।
0: ଆଜ୍ଞା,
1: ନଈ କୂଳରେ ଆମର ଘର।
0: ଆଚ୍ଛା,
1: ଘର ହଉଛି ଆମର ଯାଜପୁର ଜିଲ୍ଲା ଦକ୍ଷିଣପୁର ଗ୍ରାମରେ।
0: ଆଜ୍ଞା,
1: ଏଠି ଆମ ଘର ପାଖରୁ 100 ମିଟର ଭିତରେ
0: ଆଜ୍ଞା
1: ବହି ଯାଇଛି ପୁଣ୍ୟତୟା ଗେଙ୍ଗୁଟି ନଦୀ।
0: ଆଚ୍ଛା,
1: ଯାହାର ପାର୍ଶ୍ୱରେ ଆମ ଘର। ସବୁବେଳେ ପାଣି ମାନେ କେତେବେଳେ ବି ସ୍ଥିର ନଥାଏ, ସବୁବେଳେ ବହି ଚାଲିଥାଏ। ଆଉ ବିଶେଷ କରି ଖରାଦିନ କଥା ମୋର ମନେ ଅଛି, ସେତେବେଳେ ଯୋଉ ପିଲାବେଳ କଥା, ଏଇ ଖରାଦିନରେ ଆମେ ଯେତେବେଳେ ଯାଉ ଗାଧେଇ ପ୍ରାୟ 50 ମିଟର ବାଲିରେ ବାଲି ପାସ୍ କଲା ପରେ ହିଁ ପୁରା ପିଣି ପଡେ, ଆଉ ସେ ପୁରା ପାଣି ପୁରା କାଚ କେନ୍ଦୁ ଭଳିଆ ପାଣି, ତଳେ ବାଲି ପୁରା ମାନେ ବାଲି ଗରଡା ଯୋଉ ଥାଏ ବଡ ବଡ ବାଲି।

0: ଆଜ୍ଞା ଆଜ୍ଞା
1: ସେ ବାଲିରେ ତା ସ୍ୱଚ୍ଛ ପାଣି ଚାଲିଥିବ, ତା ଦେହରେ ଯୋଉ ଗାଧେଇବାର ମଜା, ଆଉ ସେଥିରେ ବି ଲୋକ ବି ଖରାଦିନେ ଗାଈ ଗୋରୁଙ୍କୁ ଗାଧେଇ ଦିଅନ୍ତି, ମାନେ ନଦୀ ପାଣିର ଗୋଟେ କିଛି ନଟା ହେ ତାର, ଆମେ ଯୋଉ ବର୍ଷା ଦିନେ ଆମେ ଗୋଳିଆ ହେଇଗଲେ ଯୋଉ ପ୍ରକାର ମନ ଭିତରେ ଗୋଟେ ଭାବନା ଆସେ, ନଦୀ ପାଣିରେ କିନ୍ତୁ ଖରାଦିନେ ଯୋଉ ସ୍ୱଚ୍ଛ ପାଣି ଥାଏ, ଆଉ ମୁଁ ଗଲେ ଏବେ ବି ଗଲେ ଯେତେବେଳେ ଗାଁକୁ ମୁଁ ଯାଏ, ମୁଁ କେବେ ହେଲେ ଘରେ ଗାଧାଏନି, ନିଶ୍ଚିନ୍ତ ଭାବରେ ଗାଁ ନଈକୁ ଯାଇଥାଏ, ଆଉ ସେଠି ଆଗ ଗାଧେଇବା ପୂର୍ବରୁ ଆଗ ଗୋଟେ ଆଞ୍ଜୁଳାଏ ପାଣି ହିଁ ମୁଁ ପିଏ, ଆଉ ସେ ପାଣି ପିଇବାରେ ଯୋଉ ଶାନ୍ତି ମିଳେ, ପୁରା ଥଣ୍ଡା ଥଣ୍ଡା ପାଣି ଆଉ ପୁରା ନିର୍ମଳ ପାଣି, ତା ମନ ଖୁସି ହେଇଯାଏ। ତାପରେ ଗାଧୁଆ ପାଧୁଆ ସାରି କରି ଆଉ କଟକରେ ତ 35-36 ବର୍ଷ ହେଇଗଲାଣି, କଟକ କଥା ହିଁ ମୋର ମନେ ପଡୁଛି, ମୁଁ ଯେତେବେଳେ ଗଣ୍ଡରପୁରରେ ଥିଲି ପାଖରେ ତ ମହାନଦୀ ଶିଖରପୁର ଗଣ୍ଡରପୁର ପାଖରେ, ସେତେବେଳେ ଆମେ ଯୋଉ କମ୍ପାନୀରେ ଥିଲୁ ଆମେ 5-6 ଜଣ ଯୋଉ ଷ୍ଟାଫ ଥିଲୁ, ଆମର ଗୋଟେ ଗାଡି ଜିପ୍ ଥିଲା, ମହିନ୍ଦ୍ରା ଜିପ୍ ଥିଲା, ଆଉ ସେ ଗାଡି ଆମେ ନେଇକି ଯାଉ ଜିପ୍ରେ ଯାଉ ମହାନଦୀକୁ, ସେଠି କୂଳରେ ରଖିକି ସମସ୍ତେ ଗାଧୁଆ ପାଧୁଆ ଯାହା ସବୁ ନିତ୍ୟକର୍ମ ଏମିତିକି ନିଜର ଲୁଗାପଟା ବି ସଫା କରିକି ଆସୁ, ଆଉ ପାଣିରେ ପହଁରିବାରେ ବି ଅନୁଭୂତି ଅଛି, ଯେ ଏବେ ବି ସୁଦ୍ଧା ବି ମୁଁ ମାନେ ବଢିଲା ନଈ ହଉ କି ପୋଖରୀ ହଉ, ପାଣିରେ ପହଁରିବାର ଯୋଉ ଅନୁଭୂତି ଅଛି ମୁଁ ଏକୁଳରୁ ସେକୁଳ ବି ପଳାଏ, ଆଉ ଡର ଲାଗେନି, କାରଣ ନଈ କୂଳରେ ଯୋଉ ମାନଙ୍କର ଘର ସେମାନେ କେବେ ହେଲେ ପାଣିକୁ ଡର ନଥାଏ।
0: ବଢିଆ କଥାଟି କହିଲେ, କିନ୍ତୁ ଯାହା ଆପଣଙ୍କ କଥାରୁ ମୁଁ ବୁଝିବାକୁ ପାଇଲି ଯେ ବାମଦେବ ଭାଇ ଗାଁରେ ଥାନ୍ତୁ ବା କଟକରେ ଥାନ୍ତୁ, ନଦୀ ପାଖରୁ କେବେ ଦୂରେଇ ନାହାନ୍ତି, ନଦୀ ସବୁବେଳେ ଆପଣଙ୍କ ସହିତ ଜଡିତ ହେଇକି ରହିଛି।
1: ବିଶ୍ୱଜିତ ଭାଇ, ଆମେ ଏମିତି ଗୋଟେ ଜାଗାରେ ଅଛି ଯୋଉ କଟକରେ ଅଛି, ଆମର ଦି ପଟରେ ଦି ନଈ ଅଛି, କାଠପଲ୍ଲୀ ନଦୀ ଆଉ ମହାନଦୀ, ଆଉ ତା ମଝିରେ ଆମେ ଅଛୁ, ଆମେ ଟିକେ ଭାଗ୍ୟବାନ ଦେଖନ୍ତୁ।
0: ହଁ ନିଶ୍ଚିତ ଭାବରେ ବହୁତ ବଢିଆ,
1: ଆଉ ଅବଶ୍ୟ ସିନା ଏଠି ଜଳ ସରିଯାଉଛି ଖରା ଦିନରେ, ବହୁତ ମଜା ଲାଗେ କାଠପଲ୍ଲୀ ଆଉ ମହାନଦୀର କୂଳରେ ଯୋଉ ସବୁ ଅଛି,
0: ନିଶ୍ଚିତ ଭାବରେ ପ୍ରକୃତିର ମଧ୍ୟ ତାର ପ୍ରଭାବ ରହିଛି, ପ୍ରକୃତି ଉପରେ ମଧ୍ୟ ତାର ସକାରାତ୍ମକ ପ୍ରଭାବ ରହିଛି। ଯାହା ହଉ, ଆପଣ ବହୁତ ବଢିଆ ବଢିଆ କଥା କହିଲେ, ଆପଣଙ୍କ ସହିତ ନଦୀର ସମ୍ପର୍କ ଆମକୁ ଜଣେଇଲେ, ସେଥିପାଇଁ ଭାଇ ବହୁତ ବହୁତ ଧନ୍ୟବାଦ ହୃଦୟରୁ, କଲ୍ କରିଥିବାରୁ ଭାଇ ଧନ୍ୟବାଦ, ରହିଲି, ନମସ୍କାର। ସାଥି ଆପଣ ମଧ୍ୟ କଲ୍ କରିପାରିବେ, ଆମକୁ କଲ୍ କରିବା ପାଇଁ ନମ୍ବର ହେଉଛି 0671230315। ଏଇ ଯୋଉ ନଦୀ, ତା ସହିତ କେବଳ ଏଇ ସମୁଦ୍ର ବା ଜଳାଶୟ, ତାକୁ ମଧ୍ୟ ଆପଣ ଆଡ୍ କରନ୍ତୁ, ଯଦି ଆପଣମାନେ ତା ସହିତ ଆପଣ କିଛି ସ୍ପେଶାଲ ସମ୍ବନ୍ଧ ଅଛି ଯେକୌଣସି ଜଳାଶୟ ସହିତ, ଆପଣ ଆମକୁ ସେୟାର କରିପାରିବେ, କହିପାରିବେ, ଏବଂ କେବଳ ସେଇ ଗାଧୁଆ ପହଁରା ଖରାଦିନର କଥା ନୁହେଁ, ତା ସହିତ ନଦୀ ସହିତ ଆଉ ଗୋଟିଏ ସୁନ୍ଦର ସମ୍ପର୍କ ଯଦି ଆପଣମାନେ ଆବିଷ୍କାର କରିବା ପାଇଁ ଚାହିଁବେ ନିଜ ଭିତରେ, ତେବେ ଆପଣ ଦେଖିବେ ଯେତେବେଳେ କେବେ କେବେ ନଦୀକୂଳିଆ ଅଞ୍ଚଳରେ ଆପଣଙ୍କର ଘର ହେଇଥିବ ଆଉ ଆପଣଙ୍କୁ ଟିକେ ଡାଉନ୍ ଲାଗୁଥିବ, ଟିକେ ଲୋ ଲାଗୁଥିବ, କେମିତିବେଳେ କେମିତି, ଏମିତି ଅନେକ ଶ୍ରୋତା ଆମର ଥିବେ ଯେଉଁମାନେ ଯାଇକି ନଦୀ କୂଳରେ ଟିକେ ସମୟ ଅତିବାହିତ କରିଦେଇ ଆସୁଥିବେ, ସେ ନଈକୁ ବା ଶାନ୍ତ ଆଉ ସହଜ ଭାବରେ ଦେଖୁଥିବେ, ବା ସେତେବେଳେ ମନର ଭିତରେ ଗୋଟେ ଅପୂର୍ବ କମ୍ପନ, ଗୋଟେ ସକାରାତ୍ମକ ଭାବନା, ଗୋଟେ ସୁନ୍ଦର ପଜିଟିଭ ଭାଇବ୍ସ ଆପଣଙ୍କ ମନ ଭିତରକୁ ଆସୁଥିବ, ଯାହାକି ଆପଣଙ୍କୁ ଆପଣଙ୍କର ଦୁଃଖକୁ କଷ୍ଟକୁ ଭୁଲିବା ପାଇଁ, ଟିକେ ରିଲାକ୍ସ ହେବା ପାଇଁ ଆପଣଙ୍କୁ ବହୁତ ସାହାଯ୍ୟ କରୁଥିବ। ଇଏ ହେଉଛି ନଦୀର ଆଉ ଗୋଟିଏ ଶକ୍ତି, ତା ବିଷୟରେ ବି ଆମେ କଥା ହେବା, ତା ବିଷୟରେ ବି ଆମକୁ ଆପଣ ଜଣେଇବେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କ'ଣ କହୁଛନ୍ତି ନଈ ସହିତ ତାଙ୍କର ସମ୍ପର୍କ ବିଷୟରେ। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଭାଇ ନମସ୍କାର, ଜୟ ଜଗନ୍ନାଥ, ଟିକେ ପରିଚୟ ଦେଇ ଦିଅନ୍ତୁ।
2: ଭାଇ ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ। ରାଜେଶ ଭାଇଙ୍କର ସମ୍ପର୍କ ନଈ ସହିତ କେମିତି ଭାଇ ଅଛି, କଣ କହିବେ ଭାଇ?
2: ଭାଇ ନିଶ୍ଚିନ୍ତ ତ ମୁଁ ଟପିକ ଉପରକୁ ଯିବି, ମୁଁ ତ ଆପଣଙ୍କ କଥା ମାନିକିରି ଦୁଇ ଦିନ ହେଲା କଲ୍ କରୁନି, କିନ୍ତୁ ବହୁତ ଶ୍ରୋତା ଆସନ୍ତି ଦିନ ରାତି 24 ଘଣ୍ଟା ଆଜ୍ଞା କଲ୍ କରୁଛନ୍ତି, ସେମାନଙ୍କୁ ଆପଣ କିଛି କହିବେ ଲାଷ୍ଟକୁ ଆଉ।
0: ନିଶ୍ଚୟ ନିଶ୍ଚୟ ଭାଇ, ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ଯେ ଆପଣ ଯେମିତି ଜଣେ ଶୃଙ୍ଖଳିତ ଲିସନର୍ସ ଭାବରେ, ଆମର ପ୍ରିୟ ଲିସନର୍ସ ଭାବରେ, ଏତେ ସୁନ୍ଦର ଭାବରେ ନିଜ ଗୋଟେ ଏତେ ପଜିଟିଭ ଆପ୍ରୋଚର ସହିତ କଲ୍ କରିଛନ୍ତି, ସେମାନେ ମଧ୍ୟ ଆପଣଙ୍କ ପାଖରୁ କିଛି ଶିଖିବେ ବୋଲି ଆମେ ଆଶା କରୁଛୁ।
2: ଆଜ୍ଞା
0: ଭାଇ କଣ କହିବେ, ନଈ ସହିତ ଆପଣଙ୍କର ସମ୍ପର୍କ କେମିତି କଣ?
2: ନଈ ସହିତ ସମ୍ପର୍କ କଣ ଭାଇ, ଆମେ ତ ଉପକୂଳ ଏରିଆ ଲୋକ, ଅବିଭକ୍ତ କଟକ ଜିଲ୍ଲାର ଲୋକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଏ ତ ପାଖାପାଖି, ଆଉ ମୁଁ ତ ପାଖାପାଖି ଭାଇ ବଙ୍ଗୋପସାଗର ପାଖାପାଖି ରହୁଛି, କାରଣ ପାରାଦ୍ୱୀପ ଏଠୁ ଆମର ଭାଇ ଏୟାରରେ 50 କିଲୋମିଟର, ଆଉ ବାଇ ରୁଟ୍ରେ 70 କିଲୋମିଟର, ତେଣୁ ବଙ୍ଗୋପସାଗର ଯେହେତୁ ଏଠି ପାଖରେ ଅଛି, ଜଣେ ଯେତେ ଯୁଆଡେ

0: ନଈ ବହିଛି ସବୁ ତ ଆସି ଏଇଠି ମିଶିଛି ଆଉ, ଯାହା ଯୁଆଡେ ଅଳିଆ ଆବର୍ଜନା ଯାହା ଯୁଆଡେ ପାଇଲେ ସବୁ ନଈରେ ବସେଇଦେଲେ ଆଜ୍ଞା, ଆମେ ତ ଏଇଠି ଅଛୁ ସେଗୁଡା ଦେଖୁଛୁ ଆଉ, ପୁରା ସମୁଦ୍ରକୁ ଆଜ୍ଞା ଅପବିତ୍ର କରିସାରିଲେଣି ଆଉ।
1: ଭାଇ ଗୋଟେ ଭଲ ମାନେ ଦିଗ ଆପଣ ଏକ୍ସପ୍ଲୋର କଲେ ଯେ ହଁ, ସେ ବିଷୟରେ ମୁଁ ଆଗକୁ କହିଥାନ୍ତି ଯେ
0: ଦେଖନ୍ତୁ ଗଙ୍ଗା ନଦୀ ଏତେ ପବିତ୍ର, ଗଙ୍ଗା ଆଜ୍ଞା ଏତେ ମାନେ ଅଳିଆ ଆବର୍ଜନା ମଳ ମୂତ୍ର ପକଉଛନ୍ତି, ଯୋଉଗୁଡାକ ସବୁ ଗୋରୁ ଗାଈ ମରିକିରି ଭାସେଇ ଦଉଛନ୍ତି, ଗଙ୍ଗା ଜଳ ଗୋଟେ ପବିତ୍ର କାର୍ଯ୍ୟ ଲାଗେ ଆଜ୍ଞା, ସିଏ ବି ଆଜ୍ଞା ମିଳିବା ଭାରି କଷ୍ଟକର ହେଇଗଲାଣି।
1: ତେବେ ଇଏ ତ ଭାଇ ସେ ସବୁ ନଦୀର ଦୂଷିତ କଥା।
0: ନିକଟସ୍ଥ ଦେବୀ ନଦୀ ଅଛି, ଦେବୀ ନଦୀ, କନ୍ଦଳ ନଦୀ ଏପଟେ ଅଛି, କୁଆଖାଇ, ଆଉ ବିଭିନ୍ନ ନଦୀ ସବୁ ରହିଛି। ମୁଁ ତ ଯାଏ ମାଛ ଗାଁ ତରାସାହି, ସେଠି ଭାଇ ଆଗରୁ ଆମେ ଡଙ୍ଗାରେ ଯାଉଥିଲୁ, ପାରି ହଉଥିଲୁ, ସେତେବେଳେ ସବୁ ମାନେ ଜୁଆର ଉଠେ ଯୋଉ ପବନ ହୁଏ ଭାଇ, ଡଙ୍ଗାରେ ମୁଁ ଦି ତିନି ଥର ଯାଇଛି, ଭାରି ଭୟ ଲାଗେ। ନଈ ମଝିରେ ଥିବି ଡଙ୍ଗା ଦୋହଲୁଥିବ, କାଳେ ଭାଇ ଡଙ୍ଗା ବୁଡ଼ିଯିବ କି ସାଳେ ଜୀବନ ଚାଲିଯିବ ଆଉ। କିନ୍ତୁ ବର୍ତ୍ତମାନ ଭାଇ ଗୋଟେ ବହୁତ ବଡ ପୋଲ ହେଇଗଲାଣି ସେ ନଦୀ ଉପରେ, ଗାଡି ମଟର ବର୍ତ୍ତମାନ ଯାଉଛି ଶହେ ଶହେରେ, ତେଣୁ ସବୁ ମାନେ ଡେଭଲପ କରୁଛି ବର୍ତ୍ତମାନ ସମୟରେ, ତେଣୁ ସବୁକିଛି ଆଗକୁ ଭଲରେ ବଢୁଛି। ମୋ କହିବାର ମତଲବ ଟିକେ ନଦୀକି ଟିକେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ, ଆଉ ଜଳ ତ ସମସ୍ତଙ୍କ ଦରକାର, ଭୂତଳ ଜଳ ବି କମି କମି ଗଲାଣି, ତେଣୁ ଏଥିପ୍ରତି ଯଦି ସମସ୍ତେ ଦୃଷ୍ଟି ଦିଅନ୍ତେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି ଆଉ।
1: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ମତ ଆପଣ ଦେଲେ ଯେ ନଦୀକୁ ଆମେ ମା ବୋଲି ପୂଜା କରୁଛେ, ତାର ଏତେ କେୟାର ନେବାର କର୍ତ୍ତବ୍ୟ ମଧ୍ୟ ଆମର, ଆଉ ଯଦି ଆମେ ନଦୀର କେୟାର ନେବା, ନଦୀ ମଧ୍ୟ ଆମର କେୟାର ନେବ। ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ, ସୁନ୍ଦର, ଆଜ୍ଞା, ଜୟ ଜଗନ୍ନାଥ ଭାଇ। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ, ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ, 07123031353 ଡାଏଲ କରନ୍ତୁ, ଆଉ ଜଣାନ୍ତୁ ଯେ ନଦୀ ସହିତ କଣ ରହିଛି ଆପଣଙ୍କର ସମ୍ପର୍କ। ଏଇ ଟିକେ ପୂର୍ବରୁ ଯେମିତି ଆମର ଜଣେ ଶ୍ରୋତା ଭାଇ କହିଲେ ଯେ ନଦୀ ଯେ କେବଳ ଆମର ଖୁସିର କାରଣ ହବ, ଆମର ଗାଧେଇବାର କାରଣ ହବ, ଆମକୁ ଯେ ନଦୀ କେବଳ ଖୁସି ଦେବ, ଆଉ ନଦୀ ଆମ ପାଖରୁ କେବେ କିଛି ମାଗିନି ସତ, କିନ୍ତୁ ଏଇ ନଦୀର କେୟାର ନେବାର, ନଦୀର ଯତ୍ନ ନେବାର ଦାୟିତ୍ୱ ମଧ୍ୟ ସାଥୀ କୋଉଠି ନା କୋଉଠି ଆମମାନଙ୍କର, ତାର ଯତ୍ନ ନେବାକୁ ପଡିବ। କାରଣ ସମୟ ସହିତ, ପରିବର୍ତ୍ତନଶୀଳ ଦୁନିଆ ସହିତ ନଦୀ ଧୀରେ ଧୀରେ ଦୂଷିତ ମଧ୍ୟ ହେଇଯାଉଛି, ତେଣୁ ତାର ମଧ୍ୟ ଯତ୍ନ କେୟାର ନେବାର ଦାୟିତ୍ୱ ଆମର। ସେ ବିଷୟରେ ନିଶ୍ଚୟ କଥା ହେବା, କିନ୍ତୁ ଆଉ ଗୋଟିଏ କଲ୍ ଆସିଯାଇଛି, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, କଣ କହୁଛନ୍ତି ତାଙ୍କର ନଦୀ ସହ ସମ୍ପର୍କ ବିଷୟରେ। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଗୁଡ୍ ମର୍ଣ୍ଣିଂ ବିଶ୍ୱଜିତ, ନମସ୍କାର।
1: ନମସ୍କାର ଆଜ୍ଞା,
2: ମୁଁ ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ।
1: ରମେଶ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ। ରମେଶ ଭାଇ କଣ କହିବେ, ନଈ ସହିତ ଆପଣଙ୍କର ସମ୍ପର୍କ, ଆପଣଙ୍କ ଗାଁ ନଈ କଥା କୁହନ୍ତୁ, ଆପଣଙ୍କର ସମ୍ପର୍କ କଥା କୁହନ୍ତୁ।
2: ନିଶ୍ଚିନ୍ତ ଭାଇ, ଆମର ଯୋଉ ଗୋଟେ ସାପ ନଦୀ ବହିଛି, ଜଷ୍ଟ ଆମ ଗାଁର କରକର ଯାଇଛି ସେଟା,
1: ଆଜ୍ଞା ଆଜ୍ଞା,
2: ତା ନାଁଟା ହେଇଛି ସାପ ନଦୀ, ମାନେ ସାପ ଭଳି ବଙ୍କା ପଙ୍କା ଡଙ୍କା ହେଇକି
1: ପ୍ରାୟ ହେଇଯାଇଛି, ଆଜ୍ଞା,
2: ତା ନାଁ ହେଇଥିଲା କି ସାପ ନଦୀ ହେଇଛି, ସାପ ଭଳି ହେଇଛି ବଙ୍କା ଡଙ୍କା ହେଇକି ପ୍ରତ୍ୟେକ ଗାଁ ଦେଇକି ଆଇଛି।
1: ଆଚ୍ଛା,
2: ଏଇ ନଦୀଟା ଆମର ସାପ ନଦୀ ନାମରେ ବିଖ୍ୟାତ
1: ବିଖ୍ୟାତ ହେଇଛି।
2: ଆଚ୍ଛା, ସାପ ନଦୀକୁ ନେଇ ବହୁତ ଅନୁଭୂତି ମୋର ଅଛି, କାରଣ ଆମେ ଯେତେବେଳେ ସପ୍ତମ ଅଷ୍ଟମରେ ପଢୁଥିଲୁ ସେତେବେଳେ ସାଙ୍ଗସାଥି ନେଇକି ଆମେ ସବୁ ଡେଇଁକି ଯିବୁ ଆମର ସେଠି ବ୍ରିଜରେ, ଆମେ ବ୍ରିଜ କରେ ଆମର କମ୍ପିଟିସନ ହବ, ଆମର ଏଠି କିଏ ଡେଇଁବୁ, ଡେଇଁକି ଆସିକି ଆଗ କିଏ ବ୍ରିଜରେ ପହଞ୍ଚିବୁ, ଏଇଟା ଆମେ ଗୋଟେ ମନେ ପଡୁଛି, ମୋର ବହୁତ ଦିନର ଗୋଟେ ଅନୁଭୂତି ଆପଣ ମନେ ପକେଇ ଦେଇଛନ୍ତି, ବହୁତ ଖୁସିର କଥା। ଆଉ ଯେହେତୁ ଫୋନଟା ବହୁତ ଦିନ ପରେ ଲାଗିଛି, ଅନୁଭୂତି କଥା ନ କହିଲେ ମୋତେ ଟିକେ ଭଲ ଲାଗିବନି, ତେଣୁ ଟିକେ ସମସ୍ତେ ଯେହେତୁ କହୁଛନ୍ତି ଟିକେ କହିଦେଲି, ଆଉ ଦୋକାନ ନମ୍ବର ତ ଯେହେତୁ ବ୍ୟସ୍ତ ଅଛି ମୁଁ ଆଉ ବେଶୀ କହିପାରୁନି, ତଥାପି ଆମର ଅଙ୍ଗାଙ୍ଗୀ ଜଡିତ ସାପ ନଦୀ, ଆଉ ସାପ ନଦୀକୁ ନେଇକି ବହୁତ କିଛି ଅନୁଭୂତି ଅଛି, ସାପ ନଦୀର ଆଉ ଏଠି ନାହିଁ, ଆଉ ପାଣି ଆସୁଛିନି ବର୍ତ୍ତମାନ, ସବୁ ଆମର ଏଠି ସବୁ ଚାକୁଣ୍ଡା ହେଇକି ସବୁ ଗଛ ପଛ ସବୁ ଗଥା ହେଇଗଲାଣି, ସେଟା ଆଉ ନଦୀରେ ପାଣି ବିଲକୁଲ ଆସୁନି, ମାନେ ବର୍ଷା ଦିନେ ଏତେ ପାଣି ଆସେ ଆଉ ବର୍ତ୍ତମାନ ପାଣି ଆସୁନି, କାରଣ ଉପରେ ଗୋଟେ ମୁଣ୍ଡରେ ବର୍ଷା ହେଇଯୋଉ ଦଣ୍ଡିଲୋ ବୋଲି ଗୋଟେ ହେଇଛି ଗୋଟେ ବ୍ରିଜ, ସେଠି ପାଣି ଅଟକି ଯାଉଛି, ଯାହାଫଳରେ ପାଣି ଆଉ ବିଲକୁଲ ଆସୁନି,
1: ମାନେ ବିଲକୁଲ ସାପୁଆ ନଦୀ ଶୁଖି ଯାଇଛି ଏବେ ବର୍ତ୍ତମାନ,
2: ପୁରା ଶୁଖିଲା ଅଛି, ସବୁ ଆମର ହେଇଯାଇଛି, ସବୁ ତଣ୍ଡି ହେଇଯାଇଛି, ସବୁ ପୁରା ଏକଦମ ପୁରା ମାନେ ପ୍ରତ୍ୟେକ ନଦୀର ମଝିରେ ମଝିରେ ସବୁ ତଣ୍ଡି ହେଇଯାଇଛି, ମାନେ ଗୋଟେ ପଟ ସାଇଡ୍ରେ ପାଣି ଯାଉଛି ଆଉ କୂଳ ବି ଖାଇଯାଉଛି, ବେଳେବେଳେ ସେଥିରେ ବର୍ଷା ଦିଆଯାଉଛି, କିନ୍ତୁ ସେତେଟା ପାଣି ଆସୁନି, ଆଗ ଭଳି ଯେମିତି ବର୍ଷା ହେଇଗଲେ ମାଣ୍ଡରେ ପାଣି ଆସେ, ଆମର ଏଠି ସାପ ନଦୀରେ ବିଶେଷ ପାଣି ଆସୁନି, ବର୍ଷା ବି ନାହିଁ, ବର୍ଷା ବି ନାହିଁ, ନଦୀରେ ପାଣି ବି ଆସୁନି।
1: ଆପଣଙ୍କ ତାହେଲେ ମନେ ପଡିଛି ସେ ପୁରୁଣା କଥା,
2: ମନେ ପଡିଛି ଆଉ, କିନ୍ତୁ ଯୋଉ ଭାଇ ଆମର କହୁଥିଲେ ସାପ ନଦୀର ଟିକେ ରକ୍ଷଣାବେକ୍ଷଣ କରିବା ନିହାତି ଆବଶ୍ୟକ, କାରଣ ନଦୀରେ ସବୁ ଅଳିଆ ପିଲା ବିଭିନ୍ନ ପ୍ରକାର ଆମର କରିବା ଦରକାର, କିନ୍ତୁ କେହି କାହାକୁ ମାନୁନାହାନ୍ତି, ସମସ୍ତେ ପକେଇଛନ୍ତି, ସଚେତନ କେହି ଗୋଟେ ହଉନାହାନ୍ତି, ତେଣୁ ଯିଏ ଯାହା କରିବା କଥା କରୁଛନ୍ତି।

0: ଆଜ୍ଞା, ବହୁତ ବଢିଆ ସୁନ୍ଦର ବାର୍ତ୍ତା ଦେଲେ ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲୁ,
1: ନମସ୍କାର।
0: ସାଥୀ ସମସ୍ତଙ୍କର ସେଇ ଗୋଟିଏ ଅନୁରୋଧ, ସବୁ ଶ୍ରୋତା ବନ୍ଧୁମାନଙ୍କ ଅନୁରୋଧ, ଆମର ଅନୁରୋଧ, ଯେତେ ଜଣ ଶ୍ରୋତା ବନ୍ଧୁ ଆମର ଶୁଣୁଛନ୍ତି, ଆମେ ଜାଣିଛୁ ଆପଣମାନେ ବହୁତ ସଚେତନ, କିନ୍ତୁ କୋଉଠି ନା କୋଉଠି କେତେବେଳେ କେମିତି ଟିକେ ସେଇ ସଚେତନତାର ଅଭାବ ଦେଖାଯାଉଛି। ଆମେ ଆମର ନିତ୍ୟ ବ୍ୟବହାରର ଜିନିଷ କଥା ହୁଅନ୍ତୁ, ପୂଜା ସାମଗ୍ରୀ କଥା ହୁଅନ୍ତୁ, ବା ଯେକୌଣସି ବର୍ଜ୍ୟବସ୍ତୁକୁ ହଉ, ନେଇକି ସେ ନଈରେ ପକେଇ ଦଉଛେ, ଯୋଉ ନଈ ସହିତ ଆମର ଏତେ ସୁନ୍ଦର ସ୍ମୃତି ଜଡିତ ହେଇକି ଅଛି, ଯୋଉ ନଈକୁ ଆମେ ଏତେ ଭଲ ପାଉଛେ, ତାକୁ ଆମେ କେମିତି ଦୂଷିତ ହେବାକୁ ଦେଇପାରିବା କୁହନ୍ତୁ ତ। ଏ ଦାୟିତ୍ୱ ଆମର ନା, ଆମକୁ ଟିକେ ଜଗିବାକୁ ପଡିବ। ଆମେ ନିଜେ ସଚେତନ ହେଲେ ଅନ୍ୟମାନଙ୍କୁ ସଚେତନ କରିବା, ଅନ୍ୟମାନଙ୍କୁ ଏ ବିଷୟରେ କହିବା ଏବଂ ନଈ ସହିତ ଭଲ ପାଇବାକୁ ଆହୁରି ଅଧିକ ବଢ଼େଇବା। କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ ଆଉ ଗୋଟେ ସୁନ୍ଦର କଥା କହେ, ଏଇ ଯୋଉ ନଈର ପ୍ରେମରେ କେବଳ ଯେ ଆମେମାନେ ପଡ଼ିଛେ ତା ନୁହେଁ, ଅନେକ ସମୟରେ ଆମର ସଂସ୍କୃତି, ଆମର ସିନେମା, ଆମର ଗୀତ, କବିତା, କଥା, ଗଳ୍ପ, ଉପନ୍ୟାସ, ସାହିତ୍ୟରେ ମଧ୍ୟ ଏ ନଈ ସହିତ ଅହେତୁକ ଭଲ ପାଇବା ମାନେ ଯୋଡ଼ି ହେଇଯାଇଛନ୍ତି। କବିମାନେ ବିଭୋର ହେଇଛନ୍ତି ନଈର ପ୍ରେମରେ, ଆଉ ଲେଖିଛନ୍ତି ଅନେକ କଥା, ଅନେକ କବିତା, ଅନେକ ଗୀତ। ଏଇ ନଈ କୂଳରେ ଚିତ୍ରିତ ହେଇଛି ଅନେକ ଚିତ୍ର, ନଈ କୂଳରେ ଗଢ଼ି ଉଠିଛି ଅନେକ ସମ୍ପର୍କ, ଆଉ ଏ ନଈ କୂଳରେ ମଧ୍ୟ ଚଳଚ୍ଚିତ୍ର ଗୁଡ଼ିକର ଅନେକ ସୁନ୍ଦର ସୁନ୍ଦର ଗୀତ ଆଉ ତାର ଦୃଶ୍ୟ ଗୁଡ଼ିକ ମଧ୍ୟ ସ୍ଥାନ ପାଇଛି, ଯାହା ଆମ ହୃଦୟରେ ସବୁଦିନ ପାଇଁ ଚିର ସବୁଜ ହେଇକି ରହିଛି। ଏଇ ଯେମିତି ଅମିତ କୁମାରଙ୍କର ଏଇ ସୁନ୍ଦର ଗୀତଟି ଆପଣଙ୍କୁ ଶୁଣିଲା ମାନେ ସେ ନଈର କଥା ମନେ ପଡ଼ିଯାଉଥିବ। ବାଳିକା ବଧୁର ଏଇ ସୁନ୍ଦର ଗୀତ ବଢେ ଅଛେ ଲାଗତେ ହେଁ। ଚାଲନ୍ତୁ ଶୁଣିବା ଆଉ କିଛି ସମୟ ପାଇଁ ସେଇ ନଈର ପ୍ରେମରେ ଆଉଥରେ ହଜିଯିବା, ପଡ଼ିଯିବା, ମଜିଯିବା।

0: ଆଜ୍ଞା,
1: କିନ୍ତୁ ଆମେ ତାଠୁ ନ ଶିଖିକି ଆମେ ଏବେ କଣ କରୁଛେ, ନଦୀକୁ ଅପରିଷ୍କାର କରି ସାରିଲେଣି, ମୁହାଣ ବନ୍ଦ କରିସାରିଲେଣି। ଦେଖନ୍ତୁ, ବିଶେଷ କରି ପ୍ଲାଷ୍ଟିକ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରି ନଦୀକୁ ଆମେ ଆଉ ନଦୀ ଭଳିଆ ରଖିନି, ଅପରିଷ୍କାର କରି ଚାଲିଯାଏ। ଆଉ ନଦୀ କୂଳ ତ ବହୁତ ସ୍ମୃତି ଅଛି, ବିଶେଷ କରି ଗୋଟେ ବଡ ସ୍ମୃତି କହୁଛି। ଏଟା ଆମ ହଂସନାଇ କୂଳ ପାଖରେ ଜଣଙ୍କ ଚକା ମାଟି ଅଛି, ତା ଜମି ବାଡି ଅଛି। ସେ ଖରାଦିନେ ସବୁ ତରଭୁଜ କାକୁଡି ଏକା ଚାଷ କରେ। ଆମେ ଥରେ କଣ ଯାଇ ଚୋରି କରି ଖାଉଛୁ ଯେ ଆମକୁ ଗୋଡେଇଲା, ଗୋଡେଇଲା ତ ଆମେ 10-12 ଜଣ ଗଲେ ନଈକି ପଶିଗଲୁ। ସେ ଆମ ପଚାଶ ଗୋଡେଇ ଆମେ ପାଖାପାଖି 4-5 କିଲୋମିଟର ନଈ ଭିତରେ ପହଁରି ପହଁରି ପୁରୀ ଯାଉଛୁ, ଆମେ ପଚାଶ ବନ୍ଧ ପାଇଁ ଚାଲିଛେ। ଆଜି ସେ ସ୍ଥିର କରିନେଲା, ଆଜି ଧରିକି ବାଡ଼େଇବୁ। ଆମେ ବୁଢି ବୁଢି ବୁଢି ଏଇଟାକି 4-5 କିଲୋମିଟର ପଳେଇଦେଲୁ, ଶେଷରେ ହାର ମାନି ପଳେଇ ଆସୁଥିଲା।
0: ବାପ ରେ ବାପ, ତା ମାନେ ଆପଣ ପହଁରାରେ ପୁରା ଏକ୍ସପର୍ଟ ଥିଲେ।
1: ମୁଁ ଆମେ 10-12 ଜଣ ପିଲା ନଈରେ ବୁଢି ବୁଢି ଏମୁଣ୍ଡ ସେମୁଣ୍ଡ, ବିଶେଷ କରି ଖରାଦିନ ଆସିଲେ ନଈର ସମ୍ପର୍କ ବହୁତ ଥାଏ, କାରଣ ନଈରେ ଗାଧେଇବା ଏକୁଳ ସେକୁଳ ଗାଧେଇବାଟା ବହୁତ ଭଲ ଲାଗେ। ତାପରେ ଏବେ ସିନା ପଲେଇଲା, ଆଗରୁ ଡଙ୍ଗାରେ ପାରିକି ଆମେ ଯାଉଥିଲୁ ସେପଟେ ଯାତ୍ରା ଦେଖିବା ପାଇଁ, ସେ ସମୟଟା ବହୁତ ଭଲ ଲାଗେ। ନଈ କୂଳୁ କୂଳୁ ଶବ୍ଦରେ ଡଙ୍ଗାର ନାଉରାରେ ଗୀତ ଶୁଣିକି ଡଙ୍ଗାରେ ବସି ଯିବାଟା ବହୁତ ମଜା ଲାଗେ। ଆଉ ଗୋଟେ ଦେଖନ୍ତୁ ଭାଇ, ଯେତେ ନଦୀ କୂଳଟା ବେଶୀ ଇଏ ଭୟଙ୍କର ଲାଗେ, ସେ ବର୍ଷା ଦିନେ ପୁରା ନଈ କୂଳ ଫୁଲି ଯାଏ, ସେ ସମୟଟା ବହୁତ ଭୟ ଲାଗେ, କିନ୍ତୁ ବହୁତ ଖୁସି ବି ଦେଖେ। କାରଣ ଏଇ ନଦୀ ଦେଖନ୍ତୁ, ବହୁତ ଲୋକ ଗୁଜୁରାଣ ଅର୍ଥନୀତିରେ ସାହାଯ୍ୟ, କିଛି ଲୋକ ମାଛ ଧରିବି ନିଜ ପରିବାର ପୋଷିଛନ୍ତି, ତାପରେ ଡଙ୍ଗା ବି ଇଏ ନାଉରିଆ ଭାଇ ବି ଡଙ୍ଗା ଚଲେ କିଛି ପେଟ ପୋଷୁଥିଲେ, ଆଜିକାଲି ସେ ସବୁ ତ ବନ୍ଦ ହେଲା, ନଦୀକୁ ଅପରିଷ୍କାର କରିଦେଲେ। ଆଉ ବିଶେଷ କରି ମତ୍ସ୍ୟଜୀବୀଙ୍କର ଆଶ୍ରୟସ୍ଥଳ ହେଉଛି ନଦୀ, ତେଣୁ ନଦୀରେ ଆମେ ବିଷ ପ୍ରୟୋଗ, କୀଟନାଶକ ଔଷଧ ପ୍ରୟୋଗ କରି ନଦୀକୁ ଆମେ ବିଷାକ୍ତ କରିଦେଲେ।
0: ତେବେ ସମସ୍ତଙ୍କୁ ଅନୁରୋଧ, ଏସବୁ ଜିନିଷର କ୍ଷାନ୍ତ ରହିବେ, ଏବଂ ଯେମିତି ମୁନ୍ନା ଭାଇ କହିଲେ,
1: ଓଡିଶା ନଦୀ ଭିତରେ ମହାନଦୀ ଆଉ ପବିତ୍ର ନଦୀ ହେଲା ଗଙ୍ଗା ମାତା, ଆମେ ନଦୀକୁ ଗଙ୍ଗା ମାତା କହୁଛେ, କିନ୍ତୁ ଯେତିକି
0: ଅପରିଷ୍କାର ସେଇଥିରେ ପକେଇ ଦେଉଛେ, ନିଶ୍ଚିତ
1: ଆମ ପବିତ୍ର ଜଳ ସମସ୍ତେ ସେ ଆଶ୍ରୟ ଦେଉଛି, ଆମେ ତା ଅସଲ ନଦୀର ରହସ୍ୟ ଆମେ ବୁଝିପାରୁନୁ। ନଦୀ ଆମକୁ କେତେ ଶିକ୍ଷା ଦଉଛି, ତା ସାଙ୍ଗରେ ପେଟ ପୋଷିବା ପାଇଁ ବି ନଦୀ ଆମର ଅର୍ଥନୀତିରେ
0: ବହୁତ ସାହାଯ୍ୟ କରୁଛି। ବହୁତ ବଢିଆ ବଢିଆ କଥା କହିଲେ ମୁନା ଭାଇ କଲ କରିଥିବାରୁ।
1: ଭାଇ ଆଜି ଗୋଟେ ଶୁଭେଚ୍ଛା ଦେବି, ଟୁନାନାଙ୍କ ନାତି ଚିତ୍ରାଂଶୁ ରଥର ଆଜି ଅଷ୍ଟମ ଜନ୍ମବାର୍ଷିକୀର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ସେ ଦୀର୍ଘଜୀବୀ ହଉ, ନିରୋଗୀ ରହୁ, ସୁସ୍ଥ ରହୁ, ଆଉ ଭଲ ମଣିଷ ହେଇକି ନିଜ ନାଁ ରଖି, ବିଶେଷ କରି ସୁନାଇନା ଏବଂ ନାଁ ରଖୁ, ଏତିକି ମାଙ୍କ ଆଗରେ ପ୍ରାର୍ଥନା କରୁ।
0: ନିଶ୍ଚିତ ଭାବରେ ଆମର ମଧ୍ୟ ପ୍ରାର୍ଥନା ଏବଂ ଶୁଭେଚ୍ଛା ଅଭିନନ୍ଦନ ରହିବ ତାଙ୍କ ପ୍ରତି, ତାଙ୍କର ଭବିଷ୍ୟତ ଉଜ୍ଜଳ ଭବିଷ୍ୟତ ଆମେ ବି କାମନା କରୁଛୁ ସମ୍ପୂର୍ଣ୍ଣ ରେନ୍ବୋ।
1: ବିଶେଷ ଆପଣଙ୍କୁ ଧନ୍ୟବାଦ ଦେବେ, ଆପଣ ଆସିଲେ ମତେ ବହୁତ ଭଲ ଲାଗେ, କାରଣ ପ୍ରୋଗ୍ରାମଟା ଏତେ ହୃଦୟ କରନ୍ତି, ଜମା ରେଡିଓ ଛାଡି ଯାଇପାରେନି। ଶୁଭ ସକାଳେ ବହୁତ ଭଲ ଭଲ ଉପଦେଶ ଦଉଛନ୍ତି, ତାକୁ ମୁଁ ଖାଲି ଶୁଣୁନି, ମୁଁ ନିଜ କାମ ଲଗଉଛି, ସେଥିପାଇଁ ବହୁତ
0: ବହୁତ ବହୁତ ଧନ୍ୟବାଦ ଭାଇ କଲ କରିଥିବାରୁ। ରହିଲି ଭାଇ, ନମସ୍କାର।
1: ନମସ୍କାର
0: ସାଥି, ଏଇସବୁ ସୁନ୍ଦର ସୁନ୍ଦର ଛୋଟ ଛୋଟ କଥା ନଈକୁ ନେଇକି, ଯେମିତି ଏବେ ଆମର ଜଣେ ଭାଇ କହିଲେ ଯେ ନଈ ସହିତ କେବଳ ଯେ ଏଇ ସମ୍ପର୍କ ନୁହେଁ ପହଁରିବାର, ଗାଧେଇବାର, ଏଇ ଖରାଦିନର, ଏଇ ନଈ ମଧ୍ୟ ଆମକୁ ଗୋଟିଏ ପାରିରୁ ଆର ପାରିକୁ ଆମ ମନପସନ୍ଦର ଛୋଟବେଳର ଅତି ଅଭିପ୍ସିତ ଯାତ୍ରା ପାଖକୁ ପହଞ୍ଚାଇ ଦିଏ। ନୌକାରେ ବସେଇକି ଯେତେବେଳେ ନାଉରିଆଟିଏ ଗୀତ ଗାଉଥାଏ, ତାରି ଶବ୍ଦରେ କୁଳୁକୁଳୁ ନାଦରେ ଝୁମି ଝୁମି ଯେତେବେଳେ ନଈ ଦେଇ ଆମେ ଗତି କରୁଥାଉ, ସତେ ଯେମିତି ସମୟ ସେଇଠି ଅଟକି ଗଲା ଭଳିଆ ଲାଗୁଥାଏ। ଏମିତି ଅନେକ ଭଲ ସ୍ମୃତି, ଅନେକ ଅନୁଭୂତି ଆପଣଙ୍କର ମଧ୍ୟ ନଈ ପ୍ରତି ଥିବ, ନଈ ସହିତ ଯୋଡ଼ି ହେଇକି ଥିବ, ଏ ନଈ ଆପଣଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଥିବ, ଏବଂ ତା ବିଷୟରେ ଆଜି ଆମେ ଯେତେବେଳେ କଥା ହେଉଛେ ଆପଣ ଡେରି କରନ୍ତୁନି, ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ। 0671230353 ହେଉଛି ଆମର ନମ୍ବର, ଆମକୁ କଲ୍ କରନ୍ତୁ, ଜଣାନ୍ତୁ ଆପଣଙ୍କର ନଦୀ ସହିତ କେମିତି ରହିଛି ସମ୍ପର୍କ। ବର୍ତ୍ତମାନ ଗୋଟିଏ ଗୀତ, ପୁଣି ଥରେ ଆପଣମାନଙ୍କ ପାଖକୁ ଫେରିଯିବି, ଆପଣମାନଙ୍କ ସହିତ କଥା ହେବି, କିନ୍ତୁ ଏହି ସୁନ୍ଦର ଗୀତଟି ପରେ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ନଈକୁ ଏତେ ବ୍ୟବହାର କରୁନାହାନ୍ତି, କିନ୍ତୁ ମୁଁ ଦେଖିଛି ନିଜେ ଯେ ଛୋଟବେଳେ ଆମେ ବି ନଈକୁ ମାନେ ଆମର ଘରେ ଯଦିଓ ସମ୍ପୂର୍ଣ୍ଣ ସୁବିଧା ଥାଏ ଗାଧୋଇବାର ଜଳର ଉତ୍ସ ଥାଏ, କିନ୍ତୁ ନଈରେ ଏତେ ଆନନ୍ଦ ଦିଏ ସେତେବେଳେ ଏତେ ଅପରିଷ୍କାର ମଧ୍ୟ ଜଳ ରହୁନଥିଲା, ତେବେ ଆମେ ଗାଧେଉ ସେଠି ଆଉ ଗାଧେଇବା ପାଇଁ ବହୁତ
1: ଖୁସି ଲାଗୁଥିଲା, ବହୁତ ଖୁସି ଲାଗୁଥିଲା ଆପଣଙ୍କୁ। ହ୍ୟାଲୋ ହ୍ୟାଲୋ କଲ୍ଟି କୌଣସି କାରଣରୁ ହୁଏତ କଟିଯାଇଛି, କିନ୍ତୁ ଭାଇ ସୁନ୍ଦର ଭାବରେ କହୁଥିଲେ ଯେ ପରିବର୍ତ୍ତନଶୀଳ ଦୁନିଆ ଭିତରେ ଆଜି ଆମେ ସହରର ଚାକଚକ୍ୟ ଏବଂ ବାଥରୁମ୍ର ଟାଇମ୍ ଭିତରେ ନିଶ୍ଚିତ ଭାବରେ କୋଉଠୁ ନା କୋଉଠୁ ସେଇ ନଦୀ ଟାଇମ୍କୁ ଆମେ ମିସ୍ କରୁ କେବେ କେବେ, ମିସ୍ କରୁ ନା। ଯଦି ମିସ୍ କରନ୍ତି ଆପଣ ତାହେଲେ କଲ୍ କରନ୍ତୁ, ଆଉ ନଈ ସହିତ ଯୋଡ଼ା ସେ ସବୁ ସମ୍ପର୍କ ଆମ ସହିତ ସେୟାର କରନ୍ତୁ। 0671230353153 ହେଉଛି ଆମର ନମ୍ବର। ଆସିଯାଇଛି କଲ୍, ଦେଖିବା କିଏ କରିଛନ୍ତି। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ନମସ୍କାର, ଆଜ୍ଞା କିଏ କହୁଥିଲେ?
2: ଆଜ୍ଞା
1: ନମସ୍କାର, ନମସ୍କାର ନନା, କେମିତି ଅଛନ୍ତି ଆପଣ ଆଉ କଣ କହିବେ ନଈ ସହିତ ଆପଣଙ୍କର କେମିତି ସମ୍ପର୍କ?
2: ଆଜ୍ଞା କାଲି ତରଫ ଆପଣଙ୍କ କଥା ଭାବୁଥିଲି, ମୁଁ କହିଲି ସାର କଣ ସେଦିନ ଗୋଟେ ପ୍ରୋଗ୍ରାମ କରିଦେଇ ଗଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା, ହେଇ ଦେଖନ୍ତୁ ଆପଣ ମନେ ପକେଇଲେ ମୁଁ ଆସିକି ପହଞ୍ଚିଗଲି। ଆଜ୍ଞା କଣ କହିବେ ରାଜେନ୍ଦ୍ର ନାନା, ନଈ ସହିତ ଆପଣଙ୍କର ସମ୍ପର୍କ, ଆପଣଙ୍କର ସ୍ମୃତି ନଈ ସହିତ କଣ ସବୁ ଅଛି?
2: ନାଇଁ ନାଇଁ, ନଈ ସହିତ କିଛି ବ୍ୟକ୍ତିଗତ ସ୍ମୃତି ନାହିଁ, ସେ ଜେନେରାଲ ଜିନିଷ।
1: ଆଚ୍ଛା,
2: ସେ ଗଙ୍ଗା ମାତା।
1: ଆଜ୍ଞା,
2: ବ୍ରହ୍ମା ବେଦରେ ଲେଖି ଦେଇଛନ୍ତି।
1: ଆଜ୍ଞା,
2: ଗଙ୍ଗା ସିନ୍ଧୁ ସରସ୍ୱତୀ ଯମୁନା ଗୋଦାବରୀ ନର୍ମରା।
1: ଆଜ୍ଞା,
2: କାବେରୀ ସରଜୁ ମହେନ୍ଦ୍ର କନ୍ୟା ତର୍ମତୀ ରେଣୁକା।
1: ଆଜ୍ଞା,
2: ସପ୍ରା ଭଗବତୀ ମହାସୁର ନଦୀ ତ୍ରିପୁରା ଗଣ୍ଡକୀ ପୁଣ୍ୟା ପୁଣ୍ୟ ଜଳ ସିଏ ପବିତ୍ରମୟୀ।
1: ଆଜ୍ଞା,
2: ସମସ୍ତ ସମସ୍ତ ଅପବିତ୍ରକୁ ପବିତ୍ର କରିବେ, ସମସ୍ତ ଅପୁଣ୍ୟକୁ ସିଏ ପୁଣ୍ୟ କରିବେ ପୁଣ୍ୟମୟୀ।
1: ଆଜ୍ଞା,
2: କିନ୍ତୁ କହିବେ, କିନ୍ତୁ କହିବେ ତୁ ମୋ ପାଖକୁ ଆସୁଛୁ, ମୁଁ ତୋକୁ ପବିତ୍ର ପୁଣ୍ୟମୟ କରି ଆଉ ଭଲ ସୁମୟ ଜୀବନ ଯାପନ କରିବା ବର ପ୍ରାପ୍ତି କରୁଛୁ, କିନ୍ତୁ ହେଲେ ମୋ ପାଖକୁ ତୁ ଗଲେ ପ୍ରଭୁ ଜଗନ୍ନାଥଙ୍କର ଉପଦେଶକୁ ମାନିକି ଚଳିବୁ।
1: ଆଚ୍ଛା,
2: ମୁଁ ସିନା ତ ଉପରକୁ ସଫା କରିଦେଲି, ଭିତର ସଫା କରିବା କାପାସିଟି ମୋର ନାହିଁ, ଭିତରକୁ ତୁ ନିଜେ ସଫା କରିବୁ,
1: ସଫା କରିବୁ
2: ନା ପ୍ରଭୁ ଜଗନ୍ନାଥଙ୍କର ଉପଦେଶକୁ ମାନିବୁ। ସିଏ କହିଛନ୍ତି ମତେ ତୁ ନିନ୍ଦା କରିବୁ, କିନ୍ତୁ ମୋ କୈବଲ୍ୟକୁ ନିନ୍ଦା କରିବୁନି। କୈବଲ୍ୟର ଦିଟା ଅର୍ଥ, ପ୍ରଥମ ଅର୍ଥ ହେଲା ଯୋଉ ମହାପ୍ରସାଦ, ତାକୁ ତୁ ଖାଇଲେ ତୋ ପେଟ ପୁରିବ, ତୋ କ୍ଷୁଧା ନିବାରଣ ହବ, ନହେଲେ ତୁ ବ୍ୟାକୁଳ ହେଇଯିବୁ। ଆଉ ମୁଁ ଏ ଧରାପୃଷ୍ଠରେ ପୂର୍ବ ଯୁଗରେ ଜନ୍ମଗ୍ରହଣ କରିଥିଲି, ଗୀତା ଭାଗବତ ରାମଚରିତ ମାନସ ସବୁ ପୁରାଣ ଶାସ୍ତ୍ର ସଂହିତାରେ ମୁଁ ଜୀବ ପାଇଁ ଉପଦେଶ ଦେଇ ଆସିଛି, ମୁଁ ଆଉ ନାହିଁ ସେଠି, କିନ୍ତୁ ମୋ ଉପଦେଶ ରହିଛି, ମୋ ଉପଦେଶକୁ ମାନିକିରି ଚଳିବୁ ତାହେଲେ ତୁ ସୁନ୍ଦର ରାସ୍ତାରେ ବାଟ ଚାଲିବୁ, ଆଉ ଯଦି ମୋ ଉପଦେଶ ଗ୍ରହଣ ନ କରିବୁ ତାହେଲେ ବଙ୍କା ରାସ୍ତାରେ ପଶିବୁ, ଗଙ୍ଗା ମାତା ପାଖକୁ ସବୁବେଳେ ଯାଉଥିବୁ ପବିତ୍ର ହେବାକୁ।
1: ବା ବଢିଆ କଥାଟି କହିଲେ, ଅତି ସୁନ୍ଦର ଭାବରେ ଆପଣଙ୍କର ମତ ଆମ ସହିତ ବାଣ୍ଟିଲେ ନଈ ଉପରେ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନାନା, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ସାଥି ଆପଣ ମଧ୍ୟ କଲ୍ କରିପାରିବେ, ସମୟ ବହୁତ ଅଳ୍ପ, ଆଉ ଆପଣମାନଙ୍କର କଲ୍ ନେଇଯିବା ଗୋଟେ ପରେ ଗୋଟେ ଆସିଯାଉଛି କଲ୍। ସୁନ୍ଦର ସୁନ୍ଦର ମତାମତ, ସୁନ୍ଦର ସୁନ୍ଦର କଥା, ସୁନ୍ଦର ସୁନ୍ଦର ସ୍ମୃତି ତାରି ବିଷୟରେ, ନଈ ବିଷୟରେ, ନଈ ଆମକୁ କେତେ କଣ ଦେଇଛି ତା ବିଷୟରେ କଥା ହେଉଛି ଆଜି ଆମେ। ଦେଖିବା କିଏ କରିଛନ୍ତି ଏଥର। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ଜୟ ଜଗନ୍ନାଥ, ମୁଁ ଗୀତାଞ୍ଜଳି କହୁଥିଲି।
1: ଆଜ୍ଞା ନମସ୍କାର ଗୀତାଞ୍ଜଳି ମ୍ୟାଡାମ, କଣ କହିବେ ନଈ ସହିତ ଆପଣଙ୍କର କେମିତି କଣ ସମ୍ପର୍କ?
3: ନଈ ଆଉ ଏବେ ମୋ ସମ୍ପର୍କ ହଉଛି ଏଇ ଯୋଉ ସମର ଭ୍ୟାକେସନ, ସମର ଭ୍ୟାକେସନ ଆମ ବେଳେ ଯେତେବେଳେ ସମର ଭ୍ୟାକେସନ ହୁଏ ଆମେ ଯେମିତି ଚାତକ କରିକି ଅନେଇଥାଉ, କିନ୍ତୁ ମାମୁଘର ପ୍ରତି ଗୋଟେ ଏମିତି ଗୋଟେ ମୋହ ଥିଲା, ମାନେ ଆମ ସମସ୍ତେ ଆପଣଙ୍କ ଜେନେରେସନ ମଧ୍ୟ ଏତେ ବେଶୀ ଭଲକି ଜାଣିପାରିବେନି, କାହିଁକି ଆପଣ ସବୁବେଳେ ଯାଉଥିଲେ, କିନ୍ତୁ ଆମେ କହୁଛି ପ୍ରାୟ ସମର ଭ୍ୟାକେସନରେ ଯିବାକୁ ମାନେ ବେଶୀ ପଡୁଥିଲା, ତ ସେଇ ସମୟଟା ଆମେ ବହୁତ ସମୟ ରହୁଥିଲୁ ମାନେ ମାମୁଁ ଘରେ। ଆଉ ମାମୁଁ ଘରେ ତ ହଉଛି ଭଣଜା ଭାଡିଜୀଙ୍କ ସ୍ପେଶାଲ ଟ୍ରିଟମେଣ୍ଟ, ବହୁତ କେୟାର ନିଅନ୍ତି। କିନ୍ତୁ ମୋ ମାମୁଁ ଘର ପାଖରେ ହଉଛି ବୈତରଣୀ ନଈ ବହିଯାଉଥିଲା, ହଉଛି ଏତେ ସୁଯୋଗ ବେଳେ ଆମ ଗାଁରେ ଯେହେତୁ ନଈ ନଥିଲା ବା ଆମକୁ ସୁଯୋଗ ମାନେ ଦିଆଯାଏନି, ପାଣି ପାଖକୁ ଯିବାକୁ ଟିକେ ମନା କରନ୍ତି ପୋଖରୀ।

0: ନଈକୁ ଛୋଟ ଗୋଟେ ନଈ ଅବଶ୍ୟ ଥିଲା ସେଠିକି ଆମକୁ ଜମା ବି ଛାଡ଼ନ୍ତିନି କିନ୍ତୁ ମାମୁଁ ଘରେ ପୁରା ଫ୍ରି କାହିଁକିନା ତାଙ୍କର ସମସ୍ତେ ସେଠି ଗାଧାନ୍ତି ମାନେ ସବୁକିଛି ତାଙ୍କର ସେଇଠି ଥାଏ ଆଉ ମାମୁଁ ଘରେ ସେ ନଈକୁ ହଉଛି ମାନେ ନଈ କୂଳକୁ ଲାଗି ତାଙ୍କର ଗୋଟେ ବଡ ବଗିଚାଟା ଥିଲା ଯୋଉଠି ଆମ୍ବ ସବୁ ପ୍ରକାର ଆମ୍ବ ସେ ହଉଛି ଯୋଉ ଅଜା ଆମର ଲଗେଇଥିଲେ ତ ଆମେ ପୁରା ହଉଛି ସେ ଏଇ ଖରାଟା ବି ଆମକୁ କେହି ରୋକନ୍ତିନି ସେଠି ରୋକ ଟୋକ ନାହିଁ ପୁରା ଆମେ ପୁରା ନଈରେ ପୁରା ପଡିଥାଉ କହିଲେ ଚଳେ ନଈରେ ପଡିଥାଉ ଆଉ ସେଠୁ ଉଠିବୁ ତ ଆମ୍ବ ହଉଛି ସେ ବଗିଚାରେ ଆମ୍ବ ଖାଇବୁ ସେ କଞ୍ଚା ଆମ୍ବ ହଉ ଲଙ୍କା ବି ଲଗା ହେଇଥାଏ ସବୁ ପ୍ରକାର ଲଙ୍କା ଲୁଣ ଲଗେଇକିରି କଞ୍ଚା ଆମ୍ବ ଖାଅ ଏହା ପାଚିଲା ଆମ୍ବ ଯେତେବେଳେ ଗୋଟିଏ ଗୋଟେ ପଡିବ ତାକୁ ଖାଅ ସେ ସମୟଟା ଏକଦମ ଏତେ ମସ୍ତ ସମର ଭ୍ୟାକେସନ୍ ନଈ ଆଣ୍ଡ ହଉଛି
1: ମାମୁଁ ଘର ଆପଣ ମାନେ ଭରପୁର ଭାବରେ ସେ ସମୟକୁ ଏନ୍ଜୟ କରିଛନ୍ତି
0: ମାନେ ଏବେ ବି ହଉଛି ଆମେ ମନେ ପକେଇ ମୋ ସହିତ ମୁଁ ଭାବୁଛି ତ ପ୍ରାୟ ଲୋକ ଆମ ଜେନେରେସନ ଏବଂ ଆମ ପୂର୍ବ ଜେନେରେସନ ମାନେ ନିଶ୍ଚୟ ହଉଛି ସେଇ କଥାଟାକୁ ମନେ ପକଉଥିବେ ଆଉ ଶୁଣିକି ବି ଖୁସି ହଉଥିବେ
1: ନିଶ୍ଚୟ ନିଶ୍ଚୟ ଖୁସି ହଉଥିବେ ଆପଣଙ୍କର କଥା ଯେମିତି କହିଲେ ଯେ ନଈ ସହିତ ଯେ ଏଇ ଯୋଉ ନଈ ବାହାରେ ଯୋଉ ଗୋଟେ ଆଉ ଗୋଟେ ଦୁନିଆ ନଈ ଭିତରେ ଗୋଟେ ଦୁନିଆ ନଈ ବାହାରି ଆସିଲେ ପୁଣି ଆମ୍ବ ତୋଟା ସେ ଯୋଉ ପ୍ରକୃତିର କୋଳରେ ଆଉ ଗୋଟେ ଦୁନିଆ ସେ ଦିଟା ଦୁନିଆର ସମିଶ୍ରଣର ସ୍ଥାନ ହଉଛି ନଈ କୂଳ ତେଣୁ
0: ଆଉ ଗୋଟେ କଥା କହିବି ଟିକେ ବର୍ଷା ଦିନେ ନଈ ହଉଛି ମାନେ ନଈ କୂଳିଆ ଜାଗାକୁ ଟିକେ ଯିବାକୁ ସେତେବେଳେ ଭଲ ଲାଗୁନଥିଲା ବହୁତ ଅପରିଷ୍କାର ହଉଥିଲା କିନ୍ତୁ ହଉଛି ଏଇ ଖରାଦିନେ ଏତେ ସୁନ୍ଦର ପରିବେଶ ଥିଲା ପରେ ଚାରିଆଡେ ମାନେ ଚାରିଆଡେ ପତ୍ର ଝଡା ଦଉଥିବା ସେମାନେ ନଈ କୂଳରେ ଦେଖିଥିବେ ସେ ଜାଗା ମାନଙ୍କରେ ଏତେ ପତ୍ର ଝଡା ଦିନଥାଏ ଗଛ ବି ପୁରା ହଉଛି ଗ୍ରୀନେରୀ ଥାଏ ବହୁତ ଆଉ ବହୁତ ସୁନ୍ଦର ଲାଗେ କିନ୍ତୁ ମୁଁ ଆଉ ଗୋଟେ କଥା କହିବି ଦେଖୁଥିବେ ଆଜିକାଲି ନଈ ପୁରା ବନ୍ଦ ମାନେ ମାନେ ପୋତି ହେଇଯିବାକୁ ଲାଗିଲାଣି ଏବଂ ହଉଛି ନଈ ଶୁଖିଲା ଶୁଖି ଯାଉଛି ଯେହେତୁ ହଉଛି ଆମେ ସମସ୍ତେ ହୁଏତ ଯଦବଂଶ ଭଳି ଲୋକ ହଉଛି ହବା ପାଇଁକା ଧ୍ୱଂସ ମୁଖକୁ ଗତି କରୁଛେ ତେଣୁ ଆମ ସମସ୍ତଙ୍କୁ ହଉଛି ଗୋଟେ ସଚେତନ ହବା ଦରକାର ଆମେ ହଉଛି ଏଇ ନଈକୁ ପୁନରୁଦ୍ଧାର କରିବା ବା ତାକୁ ହଉଛି ଯେମିତି ପଲ୍ୟୁଟେଡ୍ ନ କରିବା ପାଇଁକା ଆମେ ଶତ ଚେଷ୍ଟା କରିବା ଦରକାର
1: ଏବଂ
0: ହଉଛି ଚାରିପଟରେ ଗଛ ଲଗାନ୍ତୁ ପ୍ରଚୁର ପରିମାଣରେ ଗଛ ଲଗାନ୍ତୁ ଯେମିତି ନଈ ନ ଶୁଖି ଯାଉ ଆମେ ସେଇ ପିଲାବେଳକୁ ପୁଣି ପୁଣି ହଉଛି ଅନୁଭବ ନ କରି ଯେମିତି ଫଟୋରେ ଦେଖିବା
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ କଲ୍ କଲେ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲେ ଆଜ୍ଞା ନମସ୍କାର ସାଥୀ ଆପଣ ମଧ୍ୟ କଲ୍ କରିପାରିବେ ଆଉ ଗୋଟିଏ କଲ୍ ନେଇଯିବା ପାଇଁ ସମୟ ବୋଧ ହୁଏ ଆମ ପାଖରେ ଅଛି ଏବଂ ମାତ୍ର ଅଳ୍ପ ସମୟର ଭିତରେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା ଶେଷ କଲ୍ ଆଜିର କିଏ କଲର୍ କଣ କହୁଛନ୍ତି ଆଜ୍ଞା ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ନମସ୍କାର ଆଜ୍ଞା ମୁଁ ସୋମନାଥ ସାହୁ କହୁଥିଲି କ୍ୟାରଫ ମଣ୍ଟୁ ସାର ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ା
1: ବହୁତ ସୁନ୍ଦର ଗୀତରୁ ଆରମ୍ଭ କଲେ କଣ କହିବେ
2: ଆପଣଙ୍କୁ ଫାଷ୍ଟ କଲ୍ କାରଣ ମୁଁ ଡାଇଲିଂ କଲ୍ କରେ ବର୍ତ୍ତମାନ ନିଡ୍ ପିଲାଙ୍କୁ ପଢାଉଥିଲି ଭୁବନେଶ୍ୱରରେ
1: ଯାହା
2: ହଉ ଆପଣ ଟପିକ ଶୁଣି ଏତେ ଭଲ ଲାଗିଲା ଆପଣଙ୍କ ସହିତ କାଲି ମୁଁ ମେସେଜ କରେ ଗୀତ ଶୁଣିବା ପାଇଁ
1: ଆପଣ
2: ସୁନ୍ଦର ଉପସ୍ଥାପନା ସେୟାର କରେ କିନ୍ତୁ ମୁଁ କେବେ ଆପଣଙ୍କ ସହିତ କଥା ହେଇନି
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଏବଂ କଣ କହିବେ ଆଜି ନଈର ସହିତ ଆପଣଙ୍କ ସମ୍ପର୍କ
2: ବଢିଆ କଥା କହିଲେ ଦେଖନ୍ତୁ ପ୍ରକୃତିର ଗନ୍ତାଘର ହଉଛି ସମୁଦ୍ର ନଈ ପୁଷ୍କରିଣୀ
1: ଆର
2: ଯୋଉ ସବୁ ଜିମା ଅଛି ଆପଣ ରହିବେ ନା ଗୋଟେ ଦେଖନ୍ତୁ ଆପଣ ଗୋଟେ ପାଠ ପଢୁଥିବେ କି ଗୋଟେ କାମ କରୁଥିବେ ଯଦି ନଈ କୂଳକୁ ପଳେଇବେ ଗୋଟେ ନେଚୁରାଲ ପିସ୍ ମିଳେ ଭିତରେ ଗୋଟେ ପଜିଟିଭ ଭାଇବ୍ସ ଆସେ
1: ଆଉ
2: ଏଇଟା ଦ୍ୱାରା ଆମ ମନ ଭିତରେ ଗୋଟେ ସକାରାତ୍ମକ ଚିନ୍ତା ଆସେ ଆମେ ସେ କାମକୁ ପ୍ରୋଗ୍ରେସ କରିକି ଆଗକୁ ଯାଉ
1: ଆଉ
2: ପ୍ରକୃତିର ଯାହା ବରଦାନ ଅଛି ନଈ ପର୍ବତ ଝରଣା ତାର ଅନୁଦାନ ଯେତେ ମଣିଷ କୃତ୍ରିମ ପ୍ରୟୋଗ କରି ଏସ୍ଟି କରୁ କି ଯାହାକୁ ତାର ଥଣ୍ଡା କେହି ଦେଇପାରିବେ ନା ମୁଁ ନଈକି ବହୁତ ଭଲ ପାଏ ଆଉ ମୁଁ ନିଜର ସମୟରେ ମୁଁ ପଳେଇ ଯାଏ ଆପଣଙ୍କର ଷ୍ଟୁଡିଓ ପଛପଟ ଯୋଉ ଅଛି ନଈ ସେଠି ବସିକିରି ମୁଁ ପବନ ଖାଇ ଗରଡ଼େ ହାଟରେ ମତେ ଭାରି ବଢିଆ ଲାଗେ ଦଶଟା ହଉ ଏଗାରଟା ହଉ ବାରଟା ହଉ ଖରାଦିନ ଏବେ ବି ମୁଁ ଯାଏ ମୁଁ ରହେ ଚାଳିଆଞ୍ଜ ଦୁର୍ଗା ପୂଜା ଗଳି କହି ଭିତରେ
1: ଚାଳିଆଞ୍ଜରେ
2: ରହେ କିନ୍ତୁ ମୁଁ ରାତିରେ ସାରି ସବୁ ଭୁବନେଶ୍ୱର ଚାଳେ ମୁଁ କଟକ ଯାହା ହେଲେ କି ଯାହା ହେଲେ ବି ମୁଁ ମହାନଦୀ ପଠାରେ ଯାଇ ବସିକି ପବନ ଖାଇବାକୁ ମତେ ଭଲ ଲାଗେ କୋଉଠି ଗରଡ଼େ ହାଟରେ ମତେ ଭାରି ଭଲ ଲାଗେ ନଈର ସେ ପ୍ରକୃତି ଭରା ସେ ଥଣ୍ଡା ଜଳରାଶି ମୋ ଦେହକୁ
1: ବହୁତ ବହୁତ ଧନ୍ୟବାଦ ଅତି ସ୍ୱଳ୍ପରେ ଖୁବ ସୁନ୍ଦର ଭାବରେ ଆପଣ ସବୁ କଥା କହିଲେ ଏବଂ ଆପଣ ଯେହେତୁ କଟକରେ ରହୁଛନ୍ତି ତେଣୁ ଆପଣଙ୍କୁ ଶୁଣୁଥିବା ଅନେକ କଟକିଆ ମାନେ ମଧ୍ୟ ସେଇ ଜିନିଷ ରିଲେଟ୍ କରିପାରିବେ ଆପଣ ଯେମିତି କହିଲେ ଯେ ଯାହା କାମ ଦାମ ସରୁ ପଛେ ରାତିରେ ଟିକେ ଗଡ଼ଗଡ଼ିଆ କୂଳରେ ନ ବସିଲେ ମନ ଟିକେ ଶାନ୍ତି ହୁଏ ନାହିଁ ଏମିତି ଅନେକ କଟକିଆ ଅଛନ୍ତି ଆପଣଙ୍କ ଭଳି ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା
2: ଆପଣଙ୍କୁ ସୁନ୍ଦର ଟପିକ ପାଇଁ ସାର୍ ଆପଣଙ୍କ ହୃଦୟରୁ ପ୍ରଣାମ ଆଉ ଜୟ ଜଗନ୍ନାଥ ସାର୍ ନମସ୍କାର
1: ନମସ୍କାର ଆଜ୍ଞା ନମସ୍କାର ବହୁତ ବହୁତ ଧନ୍ୟବାଦ ସାଥୀ ସତରେ ଏ ନଈ ଗୋଟେ ପ୍ରକୃତିର ଗନ୍ତାଘର ଆମ ହୃଦୟର ଗୋଟେ ଏମିତି ନିବୃତ କୋଣରେ ନଈ ସହିତ ସ୍ମୃତି ଗୁଡ଼ିକ ରହିଛି ଯାହା ଯେତେ ଚେଷ୍ଟା କଲେ ବି କେବେ ହେଲେ ଭୁଲି ହବନି ସେ ସ୍ମୃତି ମିଠା ସେ ନଈର ପାଣି ମିଠା ତା ପାଖରେ କଟିଥିବା ସମୟଗୁଡ଼ିକ ମିଠା, ଆଉ ତା ସହିତ ଯୋଡ଼ା ସେ ସବୁ ସ୍ମୃତି ମଧ୍ୟ।

ମିଠା, ସେ ସବୁ ମିଠା ଏମିତି ବଜାୟ ରହୁ, ନଈ ସହିତ ସମ୍ପର୍କ ଆମର ଏମିତି ଅତୁଟ ରହୁ। ଆଉ ଯୋଉ କଥା ସବୁ ଶ୍ରୋତାବନ୍ଧୁମାନେ ସଂକ୍ଷେପରେ ଆଜି ବାର୍ତ୍ତା ଦେଲେ, ଆମକୁ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନେ ମଧ୍ୟ ନିଶ୍ଚିତ ଭାବରେ ସେ କଥାକୁ, ସେ କର୍ତ୍ତବ୍ୟକୁ, ନଈ ପ୍ରତି ନିଜର ଟିକେ ଆଉ ଯତ୍ନକୁ ବଢ଼େଇବେ ନିଶ୍ଚିତ ଭାବରେ। ଆମ ନଈର ସୁରକ୍ଷା ଆମ ହାତରେ, ଆମେ ଚାହିଁଲେ, ଏ ମଣିଷ ଚାହିଁଲେ ହିଁ ଏ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟର ଘଣ୍ଟାଘର ନଈକୁ ଆହୁରି ସ୍ୱଚ୍ଛ, ଆହୁରି ସୁନ୍ଦର କରିପାରିବା, ଆଉ ଆମ ସହିତ ନଈର ସମ୍ପର୍କ ଆହୁରି ମିଠା ହୋଇଯିବ, ଆହୁରି ନିଜର ହୋଇଯିବ। ଏହି ସୁନ୍ଦର ବାର୍ତ୍ତା ସହିତ ଶେଷ କରୁଛୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ। କଲ୍ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯେଉଁମାନଙ୍କର କଲ୍ ଲାଗିପାରିନି ସେଥିପାଇଁ ମୋ ମନ ମଧ୍ୟ ଦୁଃଖ। ଆଶା କରୁଛି ନିଶ୍ଚିତ ଭାବରେ ଆଜି ଲାଗିପାରିନି ଯେଉଁମାନଙ୍କର କଲ୍, କାଲି ଲାଗିବ, କିମ୍ବା ଆଜି ଇଭିନିଂରେ ଥିବା ଡାଇଲ୍ ଇନ୍ ଲାଇଭ୍ରେ ତ ନିଶ୍ଚୟ ଲାଗିବ। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କୁହନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏଥର ମେସେସ୍ ଆମକୁ କରୁଛନ୍ତି ଜୟ ମା ସନ୍ତୋଷୀ ଦେଉଛ ଶୁଭ ଶୁଭ ସକାଳ ନମସ୍କାର ଆଜିର ଉପସ୍ଥାପନା ବହୁତ ଭଲ ଲାଗୁଛି ବୋଲି ଲେଖିଛନ୍ତି ଏବଂ ତା ସହିତ ଧନ୍ୟବାଦ ଯେ ଯଦି ଆପଣଙ୍କୁ ମୋ ଏସ୍ଏମ୍ଏସ୍ ପଢ଼ିବାର ସୁଯୋଗ ମିଳେ ଏବଂ ଆପଣ ଯଦି ଗୀତଟି ବଜାନ୍ତି ସେଥିପାଇଁ ଆଗୁଆ ଧନ୍ୟବାଦ ଲେଖିଛନ୍ତି ଏ ମେସେଜ୍ଟି କରୁଛନ୍ତି କୈଳାସ ବେହେରା କାମିନୀ ବେହେରା କଣ୍ଠ ଲାଠଗଡ଼ରୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି କୁମାର ଶାନୁ ଏବଂ ନିବେଦିତାଙ୍କ କଣ୍ଠରେ ଜୀବନସାଥୀ ଆଲବମ୍ରୁ ଏହି ସୁନ୍ଦର ଗୀତଟି ଆଖି ସେ ଆଖି ଆଖି ସେ କି ଆଖି ଏ ବ୍ୟୁଟିଫୁଲ୍ ଟ୍ରାକ୍ ନିଶ୍ଚିତ ଭାବରେ ପ୍ଲେ କରିଦେବି ଆପଣଙ୍କ ଅନୁରୋଧ ଏବଂ ତାପରେ ପରେ ହମ୍ ତୁମସେ ପ୍ୟାର ନା କରତେ ଏକ ହି ଭୁଲ ନାରାୟଣ ପ୍ରଧାନ ଏ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ।

ଏଥର ମେସେଜ ଟି କରିଛନ୍ତି ଆମକୁ ଏସଏମଏସ ଯୋଗେ କଟକ ନିଆଳି କଟକରୁ ଲୋରା ମହାନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଦିଲୱାଲେ ଚଳଚ୍ଚିତ୍ରରୁ ଉଦିତ ନାରାୟଣଙ୍କ କଣ୍ଠରେ ଏହି ସୁପର ହିଟ୍ ଟ୍ରାକ୍ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆସିଯାଇଛି ଆମକୁ ଯାହାକୁ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଓଂ ମା ଶରଣ ଲେଖିକି ଭାଇ ଲେଖୁଛନ୍ତି ଯେ ଶୁଭ ସକାଳ ଶୁଭ ବୁଧବାର ବିଶ୍ୱଜିତ ଭାଇ ମା ସାରଳା ଆପଣଙ୍କର ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭାଇ ଆପଣ ବହୁତ ସୁନ୍ଦର ଉପସ୍ଥାପନ ପାଇଁ ଆପଣଙ୍କ ହୃଦୟରୁ ଧନ୍ୟବାଦ ଆଜି ମୋର ନାତି ଚିତ୍ରାସର ବାପୁତର ଜନ୍ମଦିନ ଏବଂ ସେଥିପାଇଁ ଆପଣଙ୍କ ପସନ୍ଦରେ ଗୋଟେ ଗୀତ ଶୁଣେଇଦେବେ ନିଶ୍ଚିତ ଭାବରେ ଟୁନା ଭାଇନା ଚିତ୍ରାଂଶକୁ ଆମମାନଙ୍କ ସମସ୍ତଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା ଆମେ ମଧ୍ୟ କରୁଛୁ ନିଶ୍ଚିତ ଭାବରେ ସେ ବହୁତ ଉପରକୁ ଯାଆନ୍ତୁ ବହୁତ ଭଲ କାମ କରନ୍ତୁ ଜୀବନରେ ଆପଣମାନଙ୍କୁ ସମସ୍ତଙ୍କୁ ଗର୍ବିତ ଅନୁଭବ କରନ୍ତୁ ତାଙ୍କ ପାଇଁ ଏବଂ ଆପଣମାନଙ୍କ ପାଇଁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଡେଡିକେଟ୍ କରିକି ବଜାଇଦେବି ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ କିନ୍ତୁ ତା ପୂର୍ବରୁ ଉଦିତ ନାରାୟଣଙ୍କ କଣ୍ଠରେ ମୌକା ମିଳେଗା ତ ହମ୍ ବତା ଦେଙ୍ଗେ।

0: सुन्दर गीत सहित डाइलिन लाइभ चिटच्याटको जो रेनबो एसएमएस र कार्यक्रमको आगुक आगु बढेबा तबे वर्तमान मेमिति मजी जाइथिले गीतरे हजी जाइथिले गीतरे सतरे एवं आउ गोटे सुन्दर एसएमएस सहित आसी जाइछि परवर्ती फरमाई सही दीप अछि सही ଏହି ସୁନ୍ଦର ଗୀତଟି ସ୍ୱପ୍ନସାଗର ଚଳଚ୍ଚିତ୍ରରୁ ଅନୁରୋଧ ସହିତ ମେସେଜ କରୁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ବିଶ୍ୱଜିତ ବାବୁ ନମସ୍କାର ଆଜି ଆପଣଙ୍କ ଦ୍ୱାରା ପରିଚାଳିତ ସକାଳ ଅଧିବେଶନର ସମସ୍ତ କାର୍ଯ୍ୟକ୍ରମ ଶୁଣିଲି ଏବଂ ଶୁଣିଛି ମଧ୍ୟ ନଦୀକୁ ନେଇ ଆଜିର ଡାଇଲିନ୍ ଚମତ୍କାର ଆମର ଭାବାବେଗ ସହିତ ନଦୀ ଜଡ଼ିତ ସେଥିଲାଗି ନଦୀରୁ ଯଜ୍ଞ ଇତ୍ୟାଦି କର୍ମ ପାଇଁ ପାଣି ଆଣିଲା ବେଳେ ପୁରୋହିତ ଉଚ୍ଚାରଣ କରିଥାନ୍ତି ଗଙ୍ଗେ ଚ ଯମୁନେଶ୍ଚ ଗୋଦାବରୀ ସରସ୍ୱତୀ ନର୍ମେଦ ସିନ୍ଧୁ କାବେରୀ ଜଳେସ୍ମିନ୍ ସନିଧ୍ୟଂ କୁରୁ ଧନ୍ୟବାଦ ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଡାଇଲିନ୍ ଲାଇଭ୍ରେ ଚିଟ୍ଚାଟ୍ରେ ପାର୍ଟିସିପେଟ୍ କରିଥିଲେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ବହୁତ ଭଲ ହୋଇପାରିଲା ଆପଣମାନଙ୍କ ଯୋଗୁଁ ଏବଂ ସମୀର ସଙ୍ଗୀତା ପଣ୍ଡାଙ୍କ ପାଇଁ ଏହି ସୁନ୍ଦର ଗୀତ ସ୍ୱପ୍ନସାଗର ଚଳଚ୍ଚିତ୍ରରୁ ନିଶ୍ଚିତ ଭାବରେ ପ୍ଲେ କରିଦେବି ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି ସୋମପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଅନୁରାଗ ଚଳଚ୍ଚିତ୍ରରୁ ଏବଂ ଗୁଡ୍ ମର୍ଣ୍ଣିଂ ନମସ୍କାର ସହିତ ଫର୍ମାଇସ୍ କରିଛନ୍ତି ଅନୁରାଗ ଚଳଚ୍ଚିତ୍ରରୁ ସୁନିରି ପବନ ପୁରବୈୟା ଏହି ଗୀତଟି ଶୁଣିବା ପାଇଁ ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ
1: ସେଇ ଦୀପ ଅଛି ସେଇ ଫୁଲ ଅଛି କେବେ ତୁମେ ନା

ଏଥର ଗୋଟିଏ ସୁନ୍ଦର ଗୀତର ଅନୁରୋଧ, ସୁବର୍ଣ୍ଣ ସୀତା ଚଳଚ୍ଚିତ୍ରରୁ କାଚ କାନ୍ଥରେ ଏପାଖେ ମୁଁ ସେ ପାଖେ ଜୀବନ, ମଞ୍ଜୁବାଳା ପାତ୍ର ଭକ୍ତ ଭକ୍ତିପ୍ରସାଦ ଅସରଳା ପିଚୁକୁଡ଼ି ଖୋର୍ଦ୍ଧାରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ତା ସହିତ, ଆଉ ଗୋଟିଏ ସୁନ୍ଦର ଚଳଚ୍ଚିତ୍ରରୁ, ଶେଷ ନାଗ ଚଳଚ୍ଚିତ୍ରରୁ, ହମେ ଆସମାନ ନେ ଭେଜା, ସିଙ୍ଗର ଅନୁରାଧା ପଟୱାଲ ସୁରେଶ ସ୍ୱାଧିକାରୀଙ୍କ କଣ୍ଠରେ। କିଶୋରନଗର କଟକରୁ ଶୁଣିବା ପାଇଁ ଚାହୁଁଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ, ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏଥର ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ତୁନେ ପ୍ରୀତ ଜୋ ମୁଝସେ ଯୋଡ଼ି। ଏ ସୁନ୍ଦର ଗୀତଟି ମୀରା କା ମୋହନ ଚଳଚ୍ଚିତ୍ରରୁ। ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ବିଶ୍ୱଜିତ ଭାଇ, କାର୍ଯ୍ୟକ୍ରମ ଭଲ ଲାଗୁଛି ବୋଲି ଲେଖିଛନ୍ତି। ସମସ୍ତଙ୍କୁ ଡେଡିକେଟ୍ କରିକି ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁରେଶ ୱାଡେକର ଏବଂ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ। ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଆସୁଦି ମାନସି ଲଲିତ ପଣ୍ଡିତ ପରିବାର ରୋହତକ ସିଟି ହରିୟାଣାରୁ। ଏବଂ ହମ ଆପକେ ସାଥ ହେ, ହମ ଆପକେ କାର୍ଯ୍ୟକ୍ରମ ସୁନ ରହେ ହେ, ୱେଟିଂ ଭି କରିଛନ୍ତି ଆମ ଗୀତ ପାଇଁ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏଇ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି ଫ୍ରମ ଦ ମୁଭି ଜୁଲି ଦିଲ କ୍ୟା କରେ। ନିଶ୍ଚିତ ଭାବରେ ପ୍ଲେ କରିଦେଉଛୁ ଏଇ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍। ଷ୍ଟେ ଟ୍ୟୁନ୍ଡ।

ସାଧୀ ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ବାକି ରହିଯାଇଛି, ସମୟର ସ୍ୱଳ୍ପତା କାରଣରୁ ସମୟ ଇସାର ଦେଲାଣି, ଶେଷ କରିବାକୁ ହେବ କାର୍ଯ୍ୟକ୍ରମକୁ। ତେବେ ପଢ଼ି ଦେଖୁଛି କେତୋଟି ଏସ୍ଏମ୍ଏସ୍ ଯେଗୁଡ଼ିକ ବହୁତ ପୂର୍ବରୁ ଆସିଛି, ଯେମିତିକି ଜିତେନ୍ଦ୍ର ନିଆଳି ମାଧବପୁର କରିଥିଲେ ଆମକୁ ଏସ୍ଏମ୍ଏସ୍। ଆଜି ଆମକୁ ଏସ୍ଏମ୍ଏସ୍ କରିଥିଲେ ସରସ୍ୱତୀ, ଲକ୍ଷ୍ମୀ, ଶିବାନୀ, ଚିଦାନନ୍ଦ, ମାଣିଆବନ୍ଧ, ବଡ଼ମ୍ବା କଟକରୁ ଆମକୁ ମେସେଜ କରିଥିଲେ। ଆଜି ମଠ ସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସନ୍ଧ୍ୟାରାଣୀ ସୁତାର ଆମକୁ ମେସେଜ କରିଥିଲେ। ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା, ରମେଶ ଚନ୍ଦ୍ର ସାହୁ, ଆଉକମା ଭାପୁର ଢେଙ୍କାନାଳରୁ ମେସେଜ କରିଥିଲେ। ଢିଅ ସାହିରୁ ପ୍ରମୋଦ କୁମାର ସାହୁ, କାଦୁଆପଡ଼ା ଜଗତସିଂହପୁରରୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆମକୁ ମେସେଜ କରିଥିଲେ। ଆମକୁ ମେସେଜ କରିଥିଲେ ସୋମନାଥ ସାହୁ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମକୁ ମେସେଜ କରିଥିଲେ। ଆଜି ଉର୍ମିଳା ବେହେରା, ସୁଧା ଷଡ଼ଙ୍ଗୀରୁ ପ୍ରଶାନ୍ତ କୁମାର ବେହେରା, ଲିପୁ ଲିଟୁ ନାତି ଗୁଗୁଲା ଆମକୁ ମେସେଜ କରିଥିଲେ। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ମାଣିଆବନ୍ଧ କଟକରୁ, ରାଜେନ୍ଦ୍ର ନନା ନୂଆ ଗାଁରୁ ଆମକୁ ମେସେଜ କରିଥିଲେ। ଏମିତି ଅନେକ ଗୁଡ଼ିଏ ଏସ୍ଏମ୍ଏସ୍, ଆହୁରି ଅନେକ ଜଣଙ୍କର ନାଁ ସେଠି ରହିଯାଇଛି, ତେବେ ସମୟର ସ୍ୱଳ୍ପତା ଏହି ଶେଷ ଗୀତଟି ତପନ କୁମାର ଦାସଙ୍କ ଅନୁରୋଧରେ କଟକରୁ ନୂଆପଡ଼ାରୁ ଏହି କାର୍ଯ୍ୟକ୍ରମକୁ, ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମକୁ ଏହି ସୁନ୍ଦର ଗୀତ ସହିତ ଅଦନାନ ସ୍ୱାମୀଙ୍କ କଣ୍ଠରେ ଚଳନ୍ତୁ ୱାଇଣ୍ଡ ଅପ୍ କରିବା, କିନ୍ତୁ କାର୍ଯ୍ୟକ୍ରମ ଜାରି ରହିବ ସେଠି। ହଁ, ଆମର ନେକ୍ସଟ ପ୍ରୋଗ୍ରାମ କଳାକାର ପାଇଁ ଟିକେ ୱେଟ୍ କରନ୍ତୁ ଏହି ବ୍ୟୁଟିଫୁଲ ଟ୍ରାକ୍ ସହିତ।

ବ୍ୟାଣ୍ଡ S5ର ଷ୍ଟାର୍ଟ କରିବା ହଉ, ଏସବୁ ମୂଳଦୁଆ ପକାଉଥିଲା ତାଙ୍କ ସଙ୍ଗୀତ ଯାତ୍ରାର ଗୋଟେ ଗୋଟେ ପିଲର ଭାବରେ। ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରଫେସନାଲ ସିଙ୍ଗିଂ ପୂର୍ବରୁ ସେ ଷ୍ଟ୍ରଗଲ କରିବା ଆରମ୍ଭ କରୁଥିଲେ, ଜଣେ ମ୍ୟୁଜିକ୍ ଡିରେକ୍ଟର ତାଙ୍କୁ କହିଥିଲେ ଯେ ତମେ କେବେ ହେଲେ ଗୋଟେ ଭଲ ପ୍ଲେବ୍ୟାକ୍ ସିଙ୍ଗର ହେଇପାରିବନି, ଯୋଉ କଥାକୁ ସିରିୟସ୍ଲି ନେଇକି ସବୁ ଜିନିଷକୁ ଭୁଲ ପ୍ରମାଣିତ କରିକି ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ବେନି ଦୟାଲ। ବଲିଉଡ୍ରେ ଏଆର୍ ରେହମାନ ତାଙ୍କୁ ଫର୍ଷ୍ଟ ବ୍ରେକ୍ ଦେଲେ ଏବଂ ପପୁ କ୍ୟାନ୍ ଡ୍ୟାନ୍ସରେ ରାଧାରାତି ସେ ପ୍ରସିଦ୍ଧ ପାଲଟିଗଲେ। ତା ପୂର୍ବରୁ ଅନେକ ଷ୍ଟ୍ରଗଲ, ଅନେକ ଜିଙ୍ଗଲ୍ସ ପାଇଁ ଗାଇବା, ଅନେକ ଡବ୍ ଚଳଚ୍ଚିତ୍ର ପାଇଁ ଗାଇବା, ସେଥିରେ ନିଜର ଭଏସ୍କୁ ଦେବା ଏବଂ ସବୁବେଳେ ଗୋଟେ ଷ୍ଟୁଡିଓରୁ ଆଉ ଗୋଟେ ଷ୍ଟୁଡିଓ ଷ୍ଟ୍ରଗଲ୍ କରିବା, ଏସବୁ ଭିତରେ ବି ସେ ଆଜି ପର୍ଯ୍ୟନ୍ତ ଅଛନ୍ତି ବହୁତ ଡାଉନ୍ ଟୁ ଅର୍ଥ ଏବଂ ଗୋଟେ ପରେ ଗୋଟେ ସୁପର ହିଟ୍ ଗୀତ ଆମକୁ ଦେଇ ଚାଲିଛନ୍ତି। ତାଙ୍କର ବିଷୟରେ, ତାଙ୍କର ମ୍ୟୁଜିକାଲ ଜର୍ଣ୍ଣି ବିଷୟରେ ନିଶ୍ଚୟ କଥା ହେବା, କିନ୍ତୁ ଚାଲନ୍ତୁ ବେନି ଦୟାଲଙ୍କର ଦୁଇଟି ୱଣ୍ଡରଫୁଲ ସୁପର ହିଟ୍ ଟ୍ରାକ୍ ପ୍ରଥମେ ଶୁଣି ନେବା। ଫର୍ଷ୍ଟ ଟ୍ରାକ୍ ଏହି ସୁନ୍ଦର ଗୀତ ଯାହାକୁ କମ୍ପୋଜ୍ କରିଥିଲେ ଏଆର୍ ରେହମାନ ଫ୍ରମ୍ ଦ ମୁଭି ଗଜନୀ। ଏହି ଗୀତଟିକୁ ଶୁଣିଦେବା ଏବଂ ପରେ ପରେ ଦିଲ୍ଲୀ ସିକ୍ସରୁ ଆଉ ଗୋଟିଏ ଗୀତ ଶୁଣିବା ନିଶ୍ଚିତ ଭାବରେ।

0: ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.yuwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ୱେଲକମ୍ ବ୍ୟାକ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ସମୟ ଏସାରା ଦେଇକି କହିଲାଣି ଆଉ ବହୁତ ସ୍ୱଳ୍ପ ସମୟ। ବେନିଦିଆଲଙ୍କ ବିଷୟରେ କଳାକାରରେ ଆଜି ଆମେ ଡିସ୍କସ୍ କରୁଥିଲେ। ତେବେ ବେନିଦିଆଲ ଜଣେ ଏମିତି ସିଙ୍ଗର ଯିଏ କେବଳ ଯେ ଷ୍ଟୁଡିଓ ସିଙ୍ଗିଂରେ ନିଜର ମାନେ ସ୍ପେଶାଲିଟି ନିଜର ଜହରକୁ ଗହରକୁ କେହରକୁ ପୁରା ବିଛେଇ ଦେଇପାରିଛନ୍ତି ତା ନୁହେଁ, ଷ୍ଟେଜ୍ ପରଫର୍ମାନ୍ସରେ ମଧ୍ୟ ତାଙ୍କର ଏନର୍ଜେଟିକ୍ ଭଏସ୍, ଯିଏ ତାଙ୍କର କନ୍ସର୍ଟସ୍କୁ ଶୁଣିଛି, ଯିଏ ଏଆର୍ ରେହମାନଙ୍କ ସହିତ ତାଙ୍କର ଲାଇଭ୍ ଷ୍ଟେଜ୍ ଶୋସ୍କୁ ଦେଖିଛି, ସେ ନିଶ୍ଚୟ ବୁଝିପାରିଛି। ମୁଁ ତ ପର୍ସନାଲି ଦେଖିଛି ତାଙ୍କ ଲାଇଭ୍ ଶୋ ଆଣ୍ଡ ବିଶ୍ୱାସ କରନ୍ତୁ, ବିଲିଭ୍ କରନ୍ତୁ, ହି ଇଜ୍ ଏ ଟ୍ରୁଲି ରକ୍ ଷ୍ଟାର। ଯେତେବେଳେ ସେ ଷ୍ଟେଜ୍ ଉପରେ ଥାନ୍ତି, ଆପଣଙ୍କୁ ଝୁମେଇ ଦିଅନ୍ତି ତାଙ୍କର ସେ ୟୁନିକ୍ ଅନ୍ଦାଜରେ, କ୍ୟାପ୍ ଆଉ ଚଷମା ଆଉ ତା ସହିତ ତାଙ୍କର ଫ୍ରେଞ୍ଚ କଟ୍ର ଦାଢ଼ି ଆଉ ତା ସହିତ ବ୍ୟୁଟିଫୁଲ୍ ଏନର୍ଜେଟିକ୍ ଭଏସ୍ରେ ତାଙ୍କର ସେ

ସିଙ୍ଗିଙ୍ଗ ଆପଣଙ୍କୁ ନିଶ୍ଚିତ ଭାବରେ ମଜବୁର କରିଦେବ, ବାଧ୍ୟ କରିଦେବ ନାଚିବା ପାଇଁ ତାଙ୍କ ସହିତ ଏବଂ ହଜିଯିବା ପାଇଁ ତାଙ୍କ ସହିତ ମ୍ୟୁଜିକାଲ ମାହୋଲ ଭିତରେ। ନିଶ୍ଚିତ ଭାବରେ ଆଉଥରେ ତାଙ୍କୁ ହ୍ୟାପି ବାଲା ବର୍ଥଡେ ଜଣାଇ ଦେଇକି ରେନ୍ବୋ SMS ରେନ୍ବୋ FM ତରଫରୁ ଆଜି ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇ କଳାକାରକୁ ୱାଇଣ୍ଡ ଅପ୍ କରିବା ପାଇଁ ସମୟ ଦେଲାଣି। ସାରା ଏହି ସୁନ୍ଦର ଗୀତ ସହିତ।

ଯଦି ସକାଳୁ ଦେଖୁ ଦେଖୁ ସମୟ କେମିତି ଗୋଟେ ଚଟ ଚଟ ଚଟ ଚଟ ହେଇକି ପଳେଇଗଲା, ଆଉ ବର୍ତ୍ତମାନ ସମୟ କହିଲାଣି ଯେ ମୁଁ ଆପଣମାନଙ୍କୁ କହିବି ଅଲବିଦା। ୟେସ୍, ମୋ ପରେ ପରେ ନେକ୍ସଟ ଆଜି ଆସିକି ପହଞ୍ଚିଯାଇଛନ୍ତି, ଆପଣମାନଙ୍କ ସହିତ ରହିବେ ସୁରିଲା ଆଫ୍ଟରନୁନ୍ ସଫର ପର୍ଯ୍ୟନ୍ତ, ଶୁଣେଇବେ ଆପଣଙ୍କୁ ବହୁତ ବଢିଆ ବଢିଆ ଗୀତ, ଆଉ ତା ସହିତ କହିବେ।

କିଛି ଏମିତି କଥା ଯାହା ଆପଣଙ୍କ ମନକୁ ମୋହିବ ଆଉ ଦିଲ ସେ ଦିଲ ତକ କନେକ୍ସନକୁ ଆଉ ଟିକେ ଷ୍ଟ୍ରଙ୍ଗ କରିବ। କିନ୍ତୁ ମତେ ତ ସମୟ କହିଲେଣି, ତୁମକୁ ଛୋଡ଼ନା ପଡ଼େଗା ମାଇକ୍ରୋଫୋନକୁ ଓର ବୋଲନା ପଡ଼େଗା ଅଲବିଦା। କିନ୍ତୁ ପୁଣି ଥରେ ଆପଣମାନଙ୍କ ପାଖକୁ ଜଲ୍ଦି ଫେରି ଆସିବି ଏଇ ୱାଦା ସହିତ। ମୁଁ କହୁଛି ବାଏ ବାଏ। କିନ୍ତୁ ଆପଣମାନେ ଷ୍ଟେ କନେକ୍ଟେଡ୍ ହେଇକି ରୁହନ୍ତୁ 100.4 ଆକାଶବାଣୀ FM ରେନ୍ବୋ ସହିତ। ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ।

ହ୍ୟାଲୋ ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ଆପଣମାନଙ୍କ ସହିତ କିଛି କଥା ହେବା ପାଇଁ ଆଉ ଆପଣମାନଙ୍କୁ କିଛି ଗୀତ ଶୁଣିବା ପାଇଁ ମୁଁ ଆସି ରେନ୍ବୋ ଅଗଣାରେ ହାଜର ହେଇଯାଇଛି। ଆପଣଙ୍କର ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ରହିବି ପୁରା ଆଫ୍ଟରନୁନ୍ ଆପଣଙ୍କ ସହିତ। ସୋ ଘଣ୍ଟାରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12:12 ଆଉ ଏହା ସହିତ ଆରମ୍ଭ ହେଇଯାଇଛି ଶୋ କିଛି କଥା କିଛି ଗୀତ। ଶୋ ଆରମ୍ଭ କରିବା ପୂର୍ବରୁ ଜଣେଇ ଦଉଛି ବଡ଼ମାନଙ୍କୁ ନମସ୍କାର ଆଉ ସାନମାନଙ୍କୁ ଢେର ସାରା ପ୍ୟାର। ଟ୍ୟୁନ୍ କହିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଫ୍ରିକ୍ୱେନ୍ସି 104.4।

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସୀ ତୁଲତାକ। ମୁଁ ଜାଣିଛି ସାଥୀ, ଆପଣମାନେ ଏବେ ନିଜ ନିଜ କାମରେ ବହୁତ ହିଁ ବ୍ୟସ୍ତ ଥିବେ, କିନ୍ତୁ ସାଥୀ ସେଇ ବ୍ୟସ୍ତତା ମଧ୍ୟରେ ନିଜକୁ ବି ଟିକେ ଟାଇମ୍ ଦିଅନ୍ତୁ। କାହିଁକି ନା କାମ ଭିତରେ ନିଜକୁ ଟାଇମ୍ ଦେବା ନିହାତି ଜରୁରୀ। ଚାଲୁଛି ଚାଲୁ ହିଁ ଥିବ, କିନ୍ତୁ ସେଇ କାମକୁ ଟିକେ ଥୁକୁଲ ପକେଇ ଗୋଟେ ଛୋଟ ଡ୍ରିଙ୍କ୍ସ ବ୍ରେକ୍ ନିଅନ୍ତୁ। କାହିଁକି ନା ଏବେ ଯୋଉ ଖରା ହଉଛି ସେ ଟାଣ ଖରାରୁ ଟିକେ ରକ୍ଷା ପାଇବା ପାଇଁ ନିଜ ଯତ୍ନ ତ ଆଗ ରଖିବାକୁ ହିଁ ପଡିବ ନା। ସୋ ଡ୍ରିଙ୍କ୍ସ ବ୍ରେକ୍ ନେଇ ପାଣି ପିଇ ନିଜକୁ ଟିକେ ହାଇଡ୍ରେଟେଡ୍ ରଖନ୍ତୁ, ଆଉ ତା ସହିତ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସେଥି ଆମ ତ୍ୱଚାର ରଙ୍ଗ ବି ଏମିତି ହିଁ ଡଲ୍ ହେଇଯାଇଥାଏ ଯେତେବେଳେ ଆମେ ପ୍ରଚଣ୍ଡ ତାତି ପ୍ରଚଣ୍ଡ ଖରାରେ ବାହାରକୁ ବାହାରିଥାଉ। ଆପଣ ଦେଖିଥିବେ ଏବେ ଆଜିକାଲି ଯୋଉ ଖରା ହଉଛି ସେ ଖରାରେ ପ୍ରାୟ ଯଦି ଆମେ 10-15 ମିନିଟ ବି ଯଦି ଆମେ ବାହାରେ ରହିଯାଉଛୁ ତାହେଲେ ଆମ ସ୍କିନ୍ ଟ୍ୟାନ୍ ହେଇଯାଉଛି, ମାନେ ଆମ ସ୍କିନ୍ ପୁରା ଡାର୍କ କଲର୍ ଆଉ ଡଲ୍ ହେଇଯାଉଛି ନୁହେଁ। ତା କାରଣ ହଉଛି ସାଥୀ ସନ୍ ରେଜ୍ ବା ସୂର୍ଯ୍ୟ କିରଣରେ ଥିବା ୟୁଭି ରେଜ୍, ଯାହା ଡାଇରେକ୍ଟ ଆମ ସ୍କିନ୍ରେ ପଡ଼ିଲେ, ଆମ ତ୍ୱଚାରେ ପଡ଼ିଲେ ଆମ ବଡି ଟ୍ୟାନିଂ ହେଇଯାଏ ଆଉ ଆମ ସ୍କିନ୍ ଡାର୍କ କଲର୍ ଦେଖାଯାଏ ଆଉ ଟିକେ ଡଲ୍ ବି ଲାଗେ।

ଯୋଉ ସ୍କିନ୍ କଲର୍ଟା ଆମର ଡାର୍କ ହେଇଯାଉଛି ଖରାରେ ବାହାରିବା ପରେ, ତାକୁ କେମିତି ଆମେ ସେଥିରୁ କେମିତି ଆମେ ନିଜକୁ ରକ୍ଷା କରିପାରିବା? ଯଦି ନିହାତି ଦରକାର ନ ପଡୁଛି ତାହେଲେ ଏଇ ଯୋଉ ଟାଣ ଖରାରେ ଆପଣ ବାହାରକୁ ବାହାରନ୍ତୁନି, ଆଉ ଯଦି ନିହାତି କିଛି କାମ ଦରକାର ପଡୁଛି, କିଛି ଦରକାରୀ କାମ ରହିଯାଉଛି ଯାହା ପାଇଁ ଏଇ ଖରାରେ ଆପଣଙ୍କୁ ବାହାରିବାକୁ ପଡୁଛି, ତାହେଲେ ଘରୁ ବାହାରିବାର ପ୍ରାୟ ଆଟଲିଷ୍ଟ 15-20 ମିନିଟ୍ ପୂର୍ବରୁ ଆପଣ ନିଜ ତ୍ୱଚାରେ, ନିଜ ସ୍କିନ୍ରେ ସନ୍ସ୍କ୍ରିନ୍ ଆପ୍ଲାଏ କରି ଘରୁ ବାହାରନ୍ତୁ। ହଁ ସତୀ, ଖରାରେ ଏକ୍ସପୋଜ୍ ହଉଥିବା ଆମର ଯୋଉ ବଡି ପାର୍ଟସ୍ରେ ଆପଣ ସନ୍ସ୍କ୍ରିନ୍କୁ ଭଲ ଭାବରେ ଆପ୍ଲାଏ କରନ୍ତୁ, ତାପରେ ହିଁ ଘରୁ ବାହାରନ୍ତୁ। ଥରେ ସନ୍ସ୍କ୍ରିନ୍ ଆପ୍ଲାଏ କରିସାରିବାର ନେକ୍ସଟ 2-3 ଘଣ୍ଟା ମଧ୍ୟରେ, 3 ଘଣ୍ଟା ପରେ ବି ହେଇପାରେ, ଆପଣ ପୁଣି ଥରେ ରିଆପ୍ଲାଏ କରିପାରିବେ ସନ୍ସ୍କ୍ରିନ୍କୁ। କାହିଁକି ସନ୍ସ୍କ୍ରିନ୍ ଲଗେଇବେ ଏବେ ଆପଣଙ୍କର ମାଇଣ୍ଡରେ କ୍ୱେଶ୍ଚିନ୍ ଆସୁଥିବ? ନିହାତି ସେଇ ଡାଉଟ୍କୁ ହିଁ ମୁଁ କ୍ଲିୟର କରିବାକୁ ଯାଉଛି। କାହିଁକି ନା ସନ୍ସ୍କ୍ରିନ୍ ଲଗେଇବା ଦ୍ୱାରା ଆମ ସ୍କିନ୍ରେ, ଆମ ତ୍ୱଚାରେ ଗୋଟେ ବ୍ୟାରିୟର୍ କ୍ରିଏଟ୍ ହେଇଯାଏ, ଆଉ ସେଇ ଯୋଉ ବ୍ୟାରିୟର ସିଏ ଆମକୁ ଅଟକେଇଥାଏ, ଆମକୁ ରକ୍ଷା କରିଥାଏ, ଆମକୁ ପ୍ରୋଟେକ୍ସନ ଯୋଗେଇଥାଏ ସେ ଯୋଉ ସୂର୍ଯ୍ୟଙ୍କ କିରଣରୁ, ଯୋଉ ଷ୍ଟ୍ରଙ୍ଗ ୟୁଭି ରେଜ୍ ଗୁଡା ଆମ ତ୍ୱଚାରେ ପଡ଼େ, ସେଇ ତ୍ୱଚାରେ ପଡ଼ିବାରୁ, ସେ ଯୋଉ ଖତରନାକ ୟୁଭି ରେଜ୍ରୁ ଆମ ଯୋଉ ସ୍କିନ୍ ଟ୍ୟାନ୍ ହେଇଯାଏ, ସେଇ ସବୁ ୟୁଭି ରେଜ୍ରୁ ଆମ ତ୍ୱଚାକୁ ପ୍ରୋଟେକ୍ସନ ଦେଇଥାଏ ଏଇ ସନ୍ସ୍କ୍ରିନ୍। ଆମର ସ୍କିନ୍ ଟ୍ୟାନିଂ ହେବାରୁ ଆମକୁ ରକ୍ଷା କରିଥାଏ। ସୋ ଆପଣ ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି, ସେତେବେଳେ ଘରୁ ବାହାରିବାର ପ୍ରାୟ 15-20 ମିନିଟ୍ ପୂର୍ବରୁ ଆପଣ ଭଲ ଭାବରେ ସନ୍ସ୍କ୍ରିନ୍ ନିଜର ସ୍କିନ୍ରେ ଆପ୍ଲାଏ କରନ୍ତୁ, ତାପରେ ହିଁ ଘରୁ ବାହାରନ୍ତୁ। ଆଉ ସାଥି ଯେତେବେଳେ ଘରୁ ବାହାରୁଛନ୍ତି ସେତେବେଳେ ମନେ କରିକି ନିଜ ସହିତ ଛତା ବି ରଖନ୍ତୁ, ଆଉ ସେ ଛତା ସାଙ୍ଗରେ ଗୋଟେ ପାଣି ବୋତଲ ବି ରଖନ୍ତୁ। ଆଉ ଯୋଉ ସନ୍ସ୍କ୍ରିନ୍ ଲଗେଇବା କଥା କହୁଛି, କେବଳ ଯେ ଘରୁ ବାହାରିଲେ ହିଁ ଆପଣ ଲଗେଇବେ ସେଇଟା ତ କିଛି ମ୍ୟାଣ୍ଡାଟୋରୀ ନୁହଁ, ଆପଣ ଘରେ ରହିକି ବି ସନ୍ସ୍କ୍ରିନ୍କୁ ଆପ୍ଲାଏ କରିପାରିବେ।

ନିଅନ୍ତୁ, କାହିଁକି ନା ଏଥିରେ ୱାଟର କଣ୍ଟେଣ୍ଟ ଭରପୁର ମାତ୍ରାରେ ଥାଏ, ଯାହା ଆପଣଙ୍କୁ ହାଇଡ୍ରେଟେଡ୍ ରଖିବାରେ ବେଶ ସାହାଯ୍ୟ କରିଥାଏ। ନିଜରୁ ମିଳୁଥିବା ଏହି ସବୁ ଫ୍ରୁଟ୍ସ ଖାଇ ନିଜେ ସୁସ୍ଥ ରହି ଏଞ୍ଜୟ କରୁଥାନ୍ତୁ ଏହି ସମର ସିଜନକୁ। ତା ସହିତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ ଗୋଟେ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

100.4 ఆకాశవాణి ఎఫ్ఎం రెయిన్బో కటక్ తెలిసి తెలుతాక్ స్టూడియో ఘంటారి సమయం వర్తమాన దిన గోటి బజి 11 మినిట్ ଆଉ ଏହା ସହିତ ଷ୍ଟାର୍ଟ ହେଇଯାଇଛି ଶୋ ଆଜି ଚର୍ଚ୍ଚାରେ। ଆଉ ଆଜି ଚର୍ଚ୍ଚାରେ ରହିଛି ଗୋଟେ ଇଣ୍ଟରେଷ୍ଟିଂ ଟପିକ, ଆଉ ସେଇ ଇଣ୍ଟରେଷ୍ଟିଂ ଟପିକ ନେଇ ମୁଁ ଅଛି ଆପଣମାନଙ୍କ ପାଖରେ ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଏଇ ଅପରାହ୍ନରେ। ପୂର୍ବରୁ କହୁଥିଲି ଯେମିତିକି ଏଇ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆମ ସମସ୍ତଙ୍କର ଇଚ୍ଛା ହୁଏ ଟିକେ ପଖାଳ କଂସାଇ ମିଳିଯାଆନ୍ତା କି ନୁହେଁ, ସିଏ ବ୍ରେକଫାଷ୍ଟ ହଉ, ଲଞ୍ଚ ହଉ, ଅବା ହଉ ଡିନର, ସବୁରେ ଆମର ଏଇ ଖରାରେ ଇଚ୍ଛା ହୁଏ ଯେ ପଖାଳ କଂସାଇ ମିଳିଯାଉ। ଆଉ ଆମେ ଖାଇବି ଥାଉ, ମତେ ବି ଭଲ ଲାଗେ, ବହୁତ ହି ଭଲ ଲାଗେ ପଖାଳ। ଆଉ ମୋ ଭଳିଆ ଆପଣ ବି ପଖାଳ ପଗଲୁ ନିଶ୍ଚୟ ଥିବେ, ଖାଉଛନ୍ତି, ଖାଇବା ବି ଦରକାର। ଡେଲି ହିଁ ପଖାଳକୁ କନଜ୍ୟୁମ୍ କରନ୍ତୁ, ଆପଣଙ୍କୁ ହାଇଡ୍ରେଟେଡ୍ ରଖିବ। କିନ୍ତୁ ସାଥୀ ଗୋଟେ କଥା, ସେଇ ଯୋଉ ପଖାଳ କଂସା ପାଖରେ ଯଦି 2-4 ଡିଶ୍ ନଥାଏ, ଅଲଗା ଅଲଗା ଭେରାଇଟି ଭେରାଇଟି ଡିଶ୍ ଯଦି ନଥାଏ, ସେତେବେଳେ କଣ ସେଇ ପଖାଳ ପାଗଟା ଜମେ କି? ଆଜି ଚର୍ଚ୍ଚାରେ ଆପଣଙ୍କ ପାଇଁ ପ୍ରଶ୍ନ ରହିବ ଯେ ଆପଣଙ୍କୁ ପଖାଳ ସହିତ ଆଉ କଣ ସବୁ ଖାଇବା ବେଶୀ ପସନ୍ଦ, ବେଶୀ ଭଲ ଲାଗେ, ସେଇଟା ଆମ ସହିତ ଆଜି ସେୟାର କରିପାରିବେ ଆମକୁ ମେସେଜ କରି। ନମ୍ବରଟି ହେଉଛି 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ କଥା ହେଉଛି ଯେ ଆପଣ ଆମକୁ SMS କେମିତି କରିବେ ବା ମେସେଜ କେମିତି କରିବେ। ନିଜ ଫୋନ୍ର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମତାମତ ଲେଖନ୍ତୁ, ଆଜି ଟପିକ ଉପରେ ଆପଣଙ୍କର କ'ଣ ମତାମତ ତାକୁ ଲେଖି ଟିକେ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ। ନମ୍ବର ହେଉଛି 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଆଉ ଜଣେଇ ଦିଅନ୍ତୁ ସାଥୀ, ଆମ ସହିତ ସେୟାର କରିଦିଅନ୍ତୁ ଯେ ଆପଣଙ୍କୁ ପଖାଳ ସହିତ ଆଉ କୋଉ କୋଉ ସାଇଡ୍ ଆଇଟମ୍ ଖାଇବା ପାଇଁ ବହୁତ ହିଁ ପସନ୍ଦ, ବହୁତ ହିଁ ଭଲ ଲାଗେ।

साले पूरा राखी मोहन सबरी मन लागी भुवनेश्वर।

କଟକର ଦହିବରା କଟକର ଦହିବରା ପାଶରି ଯିବ ନାହିଁ ମାଣିକ ପାଟଣା ବସା ଦହିକୁ ମାଣିକ ପାଟଣା ବସା ଦହିକୁ ଏ ଗରି ଆଲ ଟିକେ ଅନା ଇଏ କଣ ଦଉଛୁ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡା କାକରା ଚକୁଳି ଆରିସା ବନେଇଛି ଏ ନନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା।

ବର୍ତ୍ତମାନ ଶୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ଆଜି ଚର୍ଚ୍ଚାରେ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ସାଥୀ ଆଜି ଚର୍ଚ୍ଚାରେ ଆପଣମାନଙ୍କ ପାଇଁ ପ୍ରଶ୍ନ ରହିଛି ଯେ ଆପଣମାନେ ତ ସମସ୍ତେ ମୋ ଭଳିଆ ପଖାଳ ପ୍ରେମୀ ଥିବେ ନିହାତି ଆଉ ପଖାଳ ସହିତ କିଛି ଶାଖା ବି ଥିବ ସାଇଡ୍ ଆଇଟମ୍ସ ବି ଥିବ ସେଇ ସାଇଡ୍ ଆଇଟମ୍ସ ନେଇ ଆଜି ରହିଛି ଟପିକ୍ ଆମର ଆଜି ଚର୍ଚ୍ଚାରେ ଯେ ଆପଣଙ୍କୁ ପଖାଳ ସହିତ କଣ କଣ ଖାଇବାକୁ ବେଶୀ ପସନ୍ଦ ଲାଗେ ବେଶୀ ଭଲ ଲାଗେ ଆମ ସହିତ ଆପଣ ସେୟାର କରିପାରିବେ ସୋ ଆସିଯାଇଛି ଆମ ପାଖରେ କିଛି ମେସେଜ ଚାଲନ୍ତୁ ପଢି ନବା କିଏ ମେସେଜ କରିଛନ୍ତି ଆଉ ତାଙ୍କୁ ପଖାଳ ସହିତ ଆଉ କଣ କଣ ସାଇଡ୍ ଆଇଟମ୍ସ ବେଶୀ ପସନ୍ଦ ଆସେ

ଟିମ୍ ଏସ୍ଏସ୍ଟି କରିଛନ୍ତି ସୁଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା ଲେଖିଛନ୍ତି, ନମସ୍କାର ଅପା, କେମିତି ଅଛନ୍ତି? ମୁଁ ବହୁତ ହିଁ ଭଲ ଅଛି, ଆପଣଙ୍କୁ ମୋ ତରଫରୁ ପ୍ରତି ନମସ୍କାର। ଆଉ ମୁଁ ଭାବୁଛି ଆପଣ ବି ପଖାଳ ଖାଇକି ପୁରା ସୁସ୍ଥ ଥିବେ, ବିନ୍ଦାସ ଥିବେ, ନୁହେଁ? ତେବେ ସାଥୀ, ଆଜିର ଟପିକ ଉପରେ ଲେଖିଛନ୍ତି ଯେ ମୁଁ କହିବି ମୋର ସଜନା ଶାଗ, ଆଳୁ ପୋଡ଼ା, ମାଛ ଭଜା ପଖାଳ ସହିତ ବହୁତ ହିଁ ଭଲ ଲାଗେ। ତା ସହିତ ଆହୁରି ବି ଅନେକ ଅନେକ ଆଇଟମ୍ସ ରହିଛି, ସବୁ ତ ଲେଖିପାରିନାହାନ୍ତି ସାଥୀ। ତେବେ ଏଇ ଯୋଉ ଆଇଟମ୍ସ ଗୁଡା କହିଲେ ନା, ଖାସ କରିକି ସେ ଯୋଉ ଆଳୁ ପୋଡ଼ା ଆଉ ମାଛ ଭଜା, ମତେ ତ ସାଥୀ ବହୁତ ହିଁ ଭଲ ଲାଗେ ପଖାଳ ସହିତ ଖାଇବାକୁ। ଆଉ ମୋ ଭଳି ଆପଣଙ୍କୁ ବି ବହୁତ ଭଲ ଲାଗେ ଜାଣିକି ମତେ ବହୁତ ହି ଖୁସି ଲାଗୁଛି। ଯାହା ହଉ, ମୋ ଭଳି ଆପଣ ବି ସେଇ ଆଳୁ ପୋଡ଼ା ଆଉ ମାଛ ଭଜାର ପ୍ରିୟ। ବହୁତ ବହୁତ ଧନ୍ୟବାଦ ଆମକୁ ମେସେଜ କରିକି ନିଜର ମତାମତ ସେୟାର କରିଲେ। ଆପଣଙ୍କୁ କଣ ଭଲ ଲାଗେ ପଖାଳ ସହିତ ଖାଇବା, ସେଇଟା ସେୟାର କରିଲେ ଆମ ସହିତ, ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଜଲ୍ଦି ଖାଇବା ଖାଉଛନ୍ତି ଆଉ ତା ସହିତ ବଡି ଚୁରା ଆଉ ସିଏ ବି ଆଳୁ ସାଙ୍ଗରେ ଯେତେବେଳେ ଚକଡ଼ା ହେଇଯାଇଥାଏ ସେ ତାର ତ ଟେଷ୍ଟ କହିବା ହିଁ କ'ଣ ଦରକାର, ସିଏ ଯିଏ ଖାଇଛି ସିଏ ଜାଣିଛି ତା ଟେଷ୍ଟଟି କ'ଣ। ସୋ ବହୁତ ବହୁତ ଧନ୍ୟବାଦ, ଆପଣ ନିଜର ମତାମତ ଆମ ସହିତ ସେୟାର କରିଲେ, ଜଣେଇଲେ ଯେ ଆପଣଙ୍କୁ ପଖାଳ ସହିତ କ'ଣ ଖାଇବାକୁ ପସନ୍ଦ ଆସେ, ଭଲ ଲାଗେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ କାହିଁ ଡେରି କରୁଛନ୍ତି, ଆପଣ ବି ଜଣେଇ ପାରିବେ ଆମ ସହିତ, ସେୟାର କରିପାରିବେ ନିଜର ମତାମତ ଯେ ଆପଣଙ୍କୁ ପଖାଳ ସହିତ ଆଉ କ'ଣ କ'ଣ ଖାଇବାକୁ ବେଶୀ ଭଲ ଲାଗେ, ବେଶୀ ପସନ୍ଦ ଆସେ। ଆମକୁ ସେୟାର କରିବା ପାଇଁ ନମ୍ବର ହେଉଛି 0949596320 ଏବଂ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ମେସେଜ କେମିତି କରିବେ, ଏସ୍ଏମ୍ଏସ୍ କେମିତି କରିବେ କହି ରଖୁଛି, ନିଜର ଫୋନ୍ର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ଆଜିର ଟପିକ୍ ଉପରେ ନିଜର ଯାହା ମତାମତ ରହିଛି ଆମକୁ ମେସେଜଟି ଲେଖି ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ। ନମ୍ବରଟି କହି ରଖିଛି ଅଲରେଡି, ନମ୍ବର ହେଉଛି 0949596320 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200।

ବର୍ତ୍ତମାନ ଯୋଉ ଚାଲିଛି ଆଜି ଚର୍ଚ୍ଚାରେ, ଆଉ ଆଜି ଚର୍ଚ୍ଚାରେ ଟପିକ୍ ରହିଛି ଯେ ଆପଣମାନଙ୍କୁ ପଖାଳ ସହିତ ସାଇଡ୍ ଆଇଟମ୍ସରେ ଆଉ କ'ଣ ସବୁ ଖାଇବାକୁ ବେଶୀ ଭଲ ଲାଗେ। ସୋ ପହଞ୍ଚି ଯାଇଛି ଆମ ପାଖରେ ଆଉ କିଛି SMS, ଦେଖିନବା କିଏ ମେସେଜ କରିଛନ୍ତି ଆଉ ତାଙ୍କୁ କ'ଣ ଭଲ ଲାଗେ ପଖାଳ ସହିତ ଖାଇବା ପାଇଁ।

ଲେଖିଛନ୍ତି ଅପା ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ସାଥି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ମୋ ତରଫରୁ ପ୍ରତି ନମସ୍କାର ଆଣ୍ଡ ଜୟ ଜଗନ୍ନାଥ। ଲେଖିଛନ୍ତି ଯେ ଆମେ ଅଫିସରେ 37 ଷ୍ଟାଫ ଏକାଠି ହେଇ ପଖାଳ ସାଙ୍ଗକୁ ମାଛ ଭଜା, ଶାଗ ଭଜା, ବଡ଼ି ଚଟଣି, ଆଳୁ ଭଜା ବା ଆଳୁ ବାଇଗଣ ଚଟଣି ଓ ଟମାଟୋ ପୋଡ଼ା ଚଟଣି, ପଖାଳ ଭାତକୁ ଏସବୁ ଅତି ଭଲ ଲାଗେ, ସେଥିପାଇଁ ଆମେ ଏସବୁ ବନେଇକି ଖାଇଥାଉ। ସତ କଥା, ପଖାଳ ସହିତ ଏସବୁ ଯେତେବେଳେ ମିଳିଯାଏ ନା, ପଖାଳ ପାଗଟା ଆଉ ଟିକେ ଜମିଯାଏ। ସହିତ ଲେଖିଛନ୍ତି ଯେ ଆମେ ଏଠି ଆମ କ୍ୟାଣ୍ଟିନରେ ଭାତ ଅର୍ଡର କରି ସେ ଭାତକୁ ପାଣି ମିଶେଇ ପଖାଳ କରି ଖାଇଥାଉ। ନିହାତି ସାଥୀ, ଯେଉଁମାନେ ବାହାରେ କାମ କରୁଛନ୍ତି, ଅଫିସ ଯେଉଁମାନେ ଯାଉଛନ୍ତି, ସେମାନେ ପଖାଳ ଟିକେ ବାସି ପଖାଳ ଖାଇବାର ତ ଭାରି କଷ୍ଟ, ତେବେ ଏମିତି ୱେରେ ହିଁ ଆମେ ପଖାଳ କରି ସାଧାରଣତଃ ଖାଇଥାଉ, ଘରେ ହଉ ବାହାରେ ହଉ ଏମିତି ହିଁ ଖାଇଥାଉ। ତେବେ ବହୁତ ହି ଭଲ ଲାଗିଲା ଆପଣ ସେଇ ସଜ ପଖାଳ କରି ଖାଉଛନ୍ତି, ଆଟଲିଷ୍ଟ ଖାଉଛନ୍ତି ତ ପଖାଳ ଏଇ ଖରାରୁ ବର୍ତ୍ତିବା ପାଇଁ, ଆଉ ବହୁତ ହିଁ ଭଲ ଭଲ ଆଇଟମ ତିଆରି କରିକି ଖାଉଛନ୍ତି। ସେଟା ଶୁଣିକି ହିଁ ମତେ ବହୁତ ହିଁ ଲୋଭ ଆସିଯାଉଛି, ଇଚ୍ଛା ହଉଛି ମୋ ପାଖରେ ବି ଅବିକା ସେମିତି ପଖାଳ କଂସା ସାଇଡ୍ରେ ଆଳୁ ଭଜା, ଆଳୁ ଚଟଣି, ବାଇଗଣ ପୋଡ଼ା ଚଟଣି କି ଟମାଟୋ ପୋଡ଼ା ଚଟଣି ଏମିତି ସବୁ ଯଦି ଥାଆନ୍ତା, ମୁଁ ବି କେତେ ଆରାମସେ ପଖାଳ କଂସାକୁ ଏନ୍ଜୟ କରି ଖାଇପାରିଥାନ୍ତି। ତେବେ ଯାହା ହଉ, ଆପଣମାନେ ଏନ୍ଜୟ କରି ଖାଉଛନ୍ତି, ସେଇଟା ହିଁ ଖୁସି ଆମ ପାଇଁ। ସୋ ଇଏ ଥିଲେ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଆମକୁ ମେସେଜ କରିଥିଲେ, ଏତେ ସୁନ୍ଦର ସୁନ୍ଦର ଡିଶ୍ ଆମ ସହିତ ସେୟାର କରିଲେ ଯେ ତାଙ୍କୁ ଭଲ ଲାଗେ ପଖାଳ ସହିତ ଏସବୁ ଡିଶ୍ ଖାଇବା ପାଇଁ। ତା ସହିତ ଆପଣମାନେ ଯୋଡ଼ି ହେଇଛନ୍ତି ଆମର ଆଜି ଚର୍ଚ୍ଚାରେ ପ୍ରୋଗ୍ରାମ ସହିତ, ଆମକୁ ମେସେଜ କରିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସହିତ ସାଥିମାନେ ମତେ ଇନଭାଇଟ୍ କରିଛନ୍ତି ତାଙ୍କ ଅଫିସକୁ ଯିବା ପାଇଁ। ନିଶ୍ଚୟ ସାଥି, ମତେ ଯଦି କେବେ ସମୟ ହୁଏ ମୁଁ ନିଶ୍ଚୟ ଆପଣଙ୍କ ଅଫିସ ବୁଲିଯିବି, ଆପଣମାନଙ୍କ ସହିତ ଦେଖା କରି ଆସିବି ନିହାତି। ଆଉ ଆପଣମାନେ ଯୋଉ ଆମକୁ ଏତେ ସାରା ଭଲ ପାଇବା ଦଉଛନ୍ତି, ତା ସହିତ ପଖାଳକୁ ଯୋଉ ଏତେ ଭଲ ପାଇବା ଦଉଛନ୍ତି, ସେଟାକୁ ବି ମୁଁ ନିହାତି ଦେଖିକି ଆସିବା ପାଇଁ ଚେଷ୍ଟା କରିବି, କିନ୍ତୁ ମତେ ଟିକେ ସମୟ ଦରକାର। ସମୟ ହେଲେ ନିଶ୍ଚିତ ମୁଁ ଆପଣଙ୍କ ଅଫିସ ଆଡ଼େ ବୁଲିଯିବି।

ସୋ ଆଜି ଚର୍ଚ୍ଚାରେ ନେକ୍ସଟ ମେସେଜଟି କରିଛନ୍ତି ସନ୍ତୋଷ ବେହେରା କନ୍ତଲ ଆଠଗଡ଼ରୁ ଲେଖିଛନ୍ତି ଜୟଶ୍ରୀ ରାଧେ ରାଧେ ସାଥି ଆପଣଙ୍କୁ ମଧ୍ୟ ରାଧେ ରାଧେ ଶୁଭ ଅପରାହ୍ନ ବି ଜଣେଇଛନ୍ତି ସମସ୍ତଙ୍କୁ ସାଥି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଆଜି ଟପିକ ଉପରେ ସାଥି ଲେଖିଛନ୍ତି ଯେ ପଖାଳ ସାଥିରେ ତାଙ୍କୁ ବଡ଼ି ଚୁରା କୋଶଳା ଶାଗ କଞ୍ଚା ଆମ୍ବ ଚଟଣି ବାଇଗଣ ପୋଡ଼ା ବେଶୀ ଭଲ ଲାଗେ ବାଃ ଏବେ ତ ଆମ୍ବର ସିଜନ କଞ୍ଚା ଆମ୍ବର ସିଜନ ଆଉ ସେ ଯୋଉ କଞ୍ଚା ଆମ୍ବ ଚଟଣି ଯେତେବେଳେ ପଖାଳ କଂସା ପାଖରେ ଥାଏ ନା ତ ତାକୁ ଦେଖିକି ହିଁ ପଖାଳ କେତେବେଳେ ସରିଯାଏ ଜଣା ହିଁ ପଡ଼େନି ଯା ହଉ ଆପଣ ପୁରା ସେଇ ସବୁ ଯୋଉ ଆମର ସ୍ମୃତି ସବୁ ତାଜା କରିଦେଲେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସୁନ୍ଦର ସୁନ୍ଦର ଖାଇବା ସବୁ ଖାଉଛନ୍ତି ପଖାଳ ସହିତ ମିଶେଇ ଶୁଣିଲା ବେଳକୁ ହିଁ ସତରେ ସେ ଯୋଉ ସ୍ମୃତି ସବୁ ତାଜା ହେଇଯାଉଛି ବହୁତ ବହୁତ ଧନ୍ୟବାଦ ଆପଣମାନେ ଆମ ସହିତ ଯୋଡ଼ି ହେଉଛନ୍ତି ନିଜର ମତାମତ ଆମ ସହିତ ସେୟାର କରୁଛନ୍ତି ଆପଣଙ୍କୁ ପଖାଳ ସହିତ କଣ କଣ ଭଲ ଲାଗେ ଖାଇବାକୁ ତାକୁ ବି ସେୟାର କରୁଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଯୋଡ଼ି ହେଇଥିଲେ ଆମ ସହିତ ଏ ଥିଲେ ସନ୍ତୋଷ ବେହେରା କନ୍ତଲ ଆଠଗଡ଼ରୁ

ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲାଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ଭନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଂକଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରେସ୍ ମ୍ୟାକାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି।

0: ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ଭନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟରେ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର, ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅଭିଷେକ ମୁଖୋପାଧ୍ୟାୟ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. In Tamil Nadu, C. Joseph Vijay-led TVK government wins floor test in state assembly with comfortable majority. N. Rangaswamy Swanian as chief minister of Puducherry for a record 5th term. Centre states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty to around 15%. IMD says monsoon likely to arrive early this year. And in IPL cricket, Royal Challengers Bengaluru to take on Kolkata Knight Riders in Raipur this evening.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଂକଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋହାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବ୍ସିଡି ଦେଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯୋଉ ସବ୍ସିଡି ଦେଉଛି ପ୍ରୋତ୍ସାହନଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋହାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୁହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ

ଭାରତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି।

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତାକ। ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ଓଡ଼ିଆ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତରେ ଶୁଣିପାରିବେ ହେମଲତାଙ୍କ କଣ୍ଠରେ କଥାଚିତ୍ର ଅଭିଳାଷରୁ।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ ବୁକ୍ ଆଟାକ୍ ତିଲସି ତିଲ ତାକ୍ ଷ୍ଟୁଡ଼ିଓ ଅଣ୍ଡାରେ ସମୟ ବର୍ତ୍ତମାନ ଅପରାହ୍ନ 3:00 ବାଜି ଗୋଟେ ମିନିଟ୍ ଏବଂ 30 ସେକେଣ୍ଡ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ ମୋ ଦେଶ। ସାଥୀ, ଭାରତକୁ ସ୍ୱାଧୀନ ଭାରତ କରିବାରେ ଅନେକ ବୀରପୁରୁଷଙ୍କ ଯୋଗଦାନ ରହିଛି। ଆମେ ମୁଭିରେ ତ ଅନେକ ରିଲ୍ ହିରୋଙ୍କୁ ଦେଖୁ, କିନ୍ତୁ ଭାରତ ଦେଶକୁ ସ୍ୱାଧୀନ ଭାରତ କରିବା ପାଇଁ ଯୋଗଦାନ ରହିଛି ଅନେକ ରିଏଲ୍ ହିରୋଙ୍କ। ସେହି ବୀରପୁରୁଷ, ସେହି ରିଏଲ୍ ହିରୋ

ଙ୍କ ଦେଶ ପ୍ରତି ସମର୍ପଣ, ଦେଶ ପ୍ରତି ପ୍ରେମକୁ, ତାଙ୍କ ବଳିଦାନକୁ ସମ୍ମାନ ଜଣାଉ, ତାଙ୍କର ସେହି ଦେଶପ୍ରେମର କାହାଣୀକୁ ଆପଣମାନଙ୍କ ପାଖରେ ପହଞ୍ଚାଉ ଆମର ଏହି ଶୋ ଆମ ଦେଶ ମାଧ୍ୟମରେ। ତାଙ୍କର ପ୍ରତି ପ୍ରୟାସ, ପ୍ରତି ବଳିଦାନର କାହାଣୀ ଆମ ମନରେ ଆମ ଦେଶ ପ୍ରତି ପ୍ରେମ ଜାଗ୍ରତ କରିବାର ଏବଂ ଦେଶ ପ୍ରତି ସମ୍ମାନ ବଞ୍ଚାଇ ରଖିବାର ଏଇଟା ଗୋଟିଏ ଛୋଟ ପ୍ରୟାସ। ତେବେ ଆରମ୍ଭ କରିବା ଆଜିର ଆମ ଦେଶ କାର୍ଯ୍ୟକ୍ରମ। ଆମ ଦେଶ କାର୍ଯ୍ୟକ୍ରମରେ ଆଜି କଥା ହେବା ଏମିତି ଜଣେ ବୀରପୁରୁଷଙ୍କ ବିଷୟରେ ଯିଏ ପ୍ରତି ଭାରତୀୟଙ୍କ ମନରେ ଜଳାଇଥିଲେ ସ୍ୱାଧୀନତାର ଅଗ୍ନିଶିଖା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ମୋ ଦେଶ। ହଁ ସେଠି ଦିନ ଥିଲା ଭାରତକୁ କୁହାଯାଉଥିଲା ସୁନାର ଚଢ଼େଇ। ବ୍ୟବସାୟ କରିବାକୁ ଆସି ଅନେକ ପରଦେଶୀ ଭାରତକୁ ଲୁଣ୍ଠନ କରିବାକୁ ପ୍ରଚେଷ୍ଟା କରିଲେ, ଆଉ ଧୀରେ ଧୀରେ ଭାରତକୁ ନିଜ ଅକ୍ତିଆରକୁ ମଧ୍ୟ ନେଇଗଲେ। ଆଉ ଭାରତବାସୀ ପାଲଟି ଗଲେ ପରାଧୀନ, ସେ ବି ନିଜ ଘରେ ନିଜ ମାଟିରେ। ଏହି ପରାଧୀନତାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶପ୍ରେମୀ ସଂଗ୍ରାମ ଜାରି ରଖିଲେ, ଆଉ ଦେଶବାସୀଙ୍କୁ ଏକତ୍ର କରିବାକୁ ପ୍ରଚେଷ୍ଟା ବି ଜାରି ରଖିଲେ। ଏମିତିକି ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବି ଜଳାଞ୍ଜଳି ଦେବାକୁ ସେମାନେ ପଛଘୁଞ୍ଚା ଦେଇନଥିଲେ। ଆଉ ସେହିସବୁ ମହାତ୍ମାମାନଙ୍କ ପାଇଁ ଆଜି ଭାରତ ସ୍ୱାଧୀନତାର ସ୍ୱାଦ ଚାଖିପାରିଛି। ଆଜି ଆମେ କଥା ହେବା ଏମିତି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଯାହାଙ୍କର ଜନ୍ମ ଏଇ ଆମ କଟକ ମାଟିରେ, ଯିଏ କେବଳ କଟକର ଗର୍ବ ନୁହନ୍ତି, ସାରା ଓଡ଼ିଶା ତଥା ଭାରତର ଗର୍ବ ଏବଂ ଗୌରବ। ଯାହାଙ୍କ ନାଁ ଶୁଣିଲେ ମାନେ ମନ ଭିତରେ ଜାଗି ଉଠେ ଦେଶ ପାଇଁ ଅନେକ ପ୍ରେମ, ଅନେକ ସମ୍ମାନ। ଯିଏ କେବଳ ଗୋଟିଏ ନାଁ ନୁହନ୍ତି, ବରଂ ଏକ ଆନ୍ଦୋଳନ। ସିଏ ଆମର ସେଇ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲ ତାକ ବର୍ତ୍ତମାନ ଶୋ ଚାଲିଛି ମୋ ଦେଶ ସାଥୀ ଆଜି ଆମେ କଥା ହେଉଛେ ଏମିତି ଜଣେ ନେତା ଏମିତି ଜଣେ ଜନନାୟକଙ୍କ ବିଷୟରେ ଯିଏ କେବଳ ଇତିହାସ ବହିରେ ନୁହେଁ ପ୍ରତି ଭାରତୀୟଙ୍କ ମନରେ ଆଜି ବି ଜୀବିତ ହୋଇ ରହିଛନ୍ତି ହଁ ଆଜି ଆମେ କଥା ହେଉଛେ ସେଇ ଜନନାୟକ ସେଇ ଆମ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଅଠରଶହ 1897 ଜାନୁଆରୀ ମାସ 23 ତାରିଖରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ନିଅନ୍ତି ନେତାଜୀ ନେତାଜୀଙ୍କ ବାପା ଜାନକୀନାଥ ବୋଷ ଥିଲେ ଜଣେ ଓକିଲ ଏବଂ ତାଙ୍କ ମା ପ୍ରଭାବତୀ ବୋଷ ଥିଲେ ଜଣେ ଗୃହିଣୀ ବାପା ତାଙ୍କର ଚାହୁଁଥିଲେ ନେତାଜୀ ଭଲ ସ୍କୁଲରେ ପାଠ ପଢ଼ି ଜଣେ ଭଲ ମଣିଷ ହେବା ସହିତ ଭଲ ଚାକିରିଟିଏ ବି କରନ୍ତୁ ଜାନକୀନାଥ ମାନୁଥିଲେ ଯେ ଯଦି ତାଙ୍କ ପିଲାମାନେ ଇଂଲିଶ କହିବା ସହିତ ବ୍ରିଟିଶ କଲଚରକୁ ଯଦି ଭଲ ଭାବେ ଶିଖିଯିବେ ନା ତାହେଲେ ତାଙ୍କୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟରେ ଭଲ ଚାକିରିଟିଏ ମିଳିଯିବ କିନ୍ତୁ ତାଙ୍କ ମାଙ୍କ ଚିନ୍ତାଧାରା ଥିଲା ପୁରା ଓଲଟା ଯେହେତୁ ସେ ବେଙ୍ଗଲୀ ଫ୍ୟାମିଲିରୁ ବିଲଙ୍ଗ କରୁଥିଲେ ତେଣୁ ସେ ତାଙ୍କ ପିଲାମାନଙ୍କୁ ବେଙ୍ଗଲୀ କଲଚର ବିଷୟରେ ଶିଖାଉଥିଲେ ମା ପିଲାମାନଙ୍କୁ ମହାଭାରତ ଏବଂ ରାମାୟଣର ଷ୍ଟୋରି ଶୁଣାଇବା ସହିତ ରାମକୃଷ୍ଣ ପରମହଂସ ଏବଂ ବିବେକାନନ୍ଦଙ୍କ ଭଳି ସ୍ପିରିଚୁଆଲ ଲିଡରମାନଙ୍କ କାହାଣୀ ତାଙ୍କୁ ଶିଖାଉଥିଲେ ଏବଂ ଏହାର ପ୍ରଭାବ ନେତାଜୀଙ୍କ ଉପରେ ପଡୁଥିଲା ବି ବାପା ଜାନକୀନାଥ ଚାହୁଁଥିଲେ ବୋଷ ଭଲ ସ୍କୁଲରେ ପାଠ ପଢ଼ି ଚାକିରି କରନ୍ତୁ ଭଲ ଚାକିରିଟିଏ କରନ୍ତୁ ସେଥିପାଇଁ ସେ ତାଙ୍କୁ ପଢ଼ିବା ପାଇଁ ଇଂଲଣ୍ଡ ପଠାଇ ଦେଇଥିଲେ ତେବେ ବୋଷ 1909 ଯେତେବେଳେ ଇଂଲଣ୍ଡରୁ ଫେରି କଟକର ରେଭେନ୍ସା କଲେଜିଏଟ୍ ସ୍କୁଲ ଜଏନ୍ କରନ୍ତି ସେତେବେଳେ ସେ ହିନ୍ଦୁ କଲଚର ସହିତ ଟିକେ ଗଭୀର ଭାବରେ ଜଡ଼ିତ ହେଲେ ଏବଂ ତାପରେ ସେ ସ୍ୱାମୀ ବିବେକାନନ୍ଦଙ୍କୁ ନିଜ ଆଇଡଲ୍ ଭାବରେ ଗ୍ରହଣ କରିଥିଲେ

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ ମୋ କଟେ ତିଲସି ତିଲ ତାକ ବର୍ତ୍ତମାନ ଶୋ ଚାଲିଛି ମୋ ଦେଶ ଆଉ ଆଜି ମୋ ଦେଶରେ ଆମେ କଥା ହେଉଛେ ସେଇ ଆମ ସମସ୍ତଙ୍କ ପ୍ରିୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ନେତାଜୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ନିଜ ପାଠପଢ଼ା ନିଜ ଏଜୁକେସନ୍ କମ୍ପ୍ଲିଟ୍ କରିଥିଲେ ସେ ପାଠପଢ଼ାରେ ବହୁତ ହିଁ ସାର୍ପ ଥିଲେ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଭଳି ପ୍ରେଷ୍ଟିଜିୟସ୍ ଏକ୍ସାମ୍ରେ ଟପ୍ 4 ରାଙ୍କ୍ ରଖିଥିଲେ ଏକ୍ସାମ୍ ବି କ୍ୱାଲିଫାଇ କରିଥିଲେ ତଥାପି ମଧ୍ୟ ସେ ଆଗକୁ ଆଉ ଜବ୍ କରିବା ପାଇଁ ଇଚ୍ଛା କରିନଥିଲେ ସେ ଜାଣିଥିଲେ ଯେ ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରି କରି ସେ କେବେ ବି ଭାରତକୁ ତା ସ୍ୱାଧୀନତା ଫେରାଇ ପାରିବେନି ସେଥିପାଇଁ ସେ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଭଳି ପ୍ରେଷ୍ଟିଜିୟସ୍ ଜବ୍ ଛାଡ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ଆଉ ଏଇଟା ହିଁ ଥିଲା ତାଙ୍କର ଫାର୍ଷ୍ଟ ଷ୍ଟେପ୍ ଭାରତକୁ ସ୍ୱାଧୀନତା ହାସଲ କରିବାରେ ସହାୟକ କରିବା ତାଙ୍କୁ ତାଙ୍କ ବାପା ଯେତେବେଳେ ଚାକିରି ଛାଡ଼ିବାର କାରଣ ପଚାରନ୍ତି ନେତାଜୀ କ'ଣ କୁହନ୍ତି ଜାଣନ୍ତି ନେତାଜୀ କହିଥିଲେ ଯେ ମୋତେ ଚାକିରି ନୁହେଁ ମୋତେ ଭାରତର ଆଜାଦି ଦରକାର ତେବେ 1921 ମସିହାରେ ଇଂଲଣ୍ଡରୁ ଚାକିରି ଛାଡ଼ି ନେତାଜୀ ଭାରତ ଫେରିଆସିଥିଲେ ସେତେବେଳେ ତାଙ୍କ ବଡ଼ ଭାଇ ଶରତ ଚନ୍ଦ୍ର ଥାନ୍ତି କଂଗ୍ରେସରେ ସୋ ନେତାଜୀ ବି ଜଏନ୍ କରନ୍ତି କଂଗ୍ରେସ କଂଗ୍ରେସ ଜଏନ୍ କରିବା ପରେ ନେତାଜୀ ଦେଖା କରନ୍ତି ଗାନ୍ଧିଜୀଙ୍କ ସହିତ କିନ୍ତୁ ଗାନ୍ଧିଜୀ ଅହିଂସାକୁ ସପୋର୍ଟ କରୁଥିଲେ ଯାହା ନେତାଜୀଙ୍କ ଆଇଡିଓଲୋଜିର ବିରୁଦ୍ଧରେ ଥିଲା ନେତାଜୀଙ୍କ ଆଇଡିଓଲୋଜି ଅନୁସାରେ ବ୍ରିଟିଶର୍ସମାନଙ୍କୁ ଭାରତରୁ ତଡ଼ିବାକୁ ହେଲେ ଅହିଂସା ନୁହେଁ ବରଂ ତାଙ୍କ ସହିତ ଆର୍ମ ଫୋର୍ସ ନେଇ ଲଢ଼ିବାକୁ ହେବ ତେବେ 1921 ମସିହାରେ ପ୍ରଥମ ଥର ପାଇଁ ନେତାଜୀଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ଆଉ ତାର ନେକ୍ସଟ 20 ବର୍ଷ ପର୍ଯ୍ୟନ୍ତ ନେତାଜୀଙ୍କୁ ଅନେକ ଥର ଜେଲ୍ ଯିବାକୁ ପଡ଼ିଛି ଏହାପରେ ନେତାଜୀ ଅନେକ ପଲିଟିକାଲ ର୍ୟାଲି ଏବଂ ପ୍ରୋଟେଷ୍ଟ ଅର୍ଗାନାଇଜ୍ କରୁଥିଲେ ଏହି କାରଣରୁ ବ୍ରିଟିଶର୍ସ ନେତାଜୀଙ୍କୁ 1924 ମସିହାରେ ଆଲିପୁର ଜେଲ୍କୁ ପଠାଇଥିଲେ ଏବଂ ପରେ ଭାରତ ବାହାରେ ବର୍ମା ଯାହାକି ବର୍ତ୍ତମାନ ମିଆଁମାର ଭାବରେ ପରିଚିତ ସେଠିକାର ଗୋଟିଏ ଜେଲ୍କୁ ପଠାଇ ଦେଇଥିଲେ ଭାରତର ଆଜାଦି ପାଇଁ ସେ ସବୁଠାରୁ ରିସ୍କି ଏବଂ ଡେଞ୍ଜରସ୍ ରାସ୍ତା ମଧ୍ୟ ଚୁଜ୍ କରିଥିଲେ ବ୍ରିଟିଶର୍ସମାନଙ୍କ କଡ଼ା ନଜରରୁ ଲୁଚି ସେ ରଷିଆ ଯିବାଠାରୁ ନେଇ ଜର୍ମାନୀର ଡିକ୍ଟେଟର ହିଟଲରଙ୍କ ସହିତ ଦେଖା କରିବା ଥିଲା ତାଙ୍କ ପାଇଁ ବହୁତ ହିଁ ରିସ୍କି ତେବେ ଆପଣ ଜାଣନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କୁ ନେତାଜୀ ନାମ କିଏ ଦେଇଥିଲେ ହିଟଲର ହିଁ ତାଙ୍କୁ ପ୍ରଥମେ ନେତାଜୀ ବୋଲି ସମ୍ବୋଧନ କରିଥିଲେ

1947 ମସିହା 21 ଅକ୍ଟୋବରରେ ଗଠିତ ହୁଏ ଆଜାଦ ହିନ୍ଦ ଫୌଜ। ତାକୁ ଗଠନ କରନ୍ତି ନେତାଜୀ। ତାଙ୍କ ନାରା ଥିଲା ଦିଲ୍ଲୀ ଚଲୋ। ନିଜ ସେନା ପାଇଁ ତାଙ୍କ ସନ୍ଦେଶ ଥିଲା ଇତିହାଦ ଇତମାଦ ଏବଂ କୁର୍ବାନୀ। ତା ମାନେ ହେଉଛି ଏକତା ବିଶ୍ୱାସ ଏବଂ ବଳିଦାନ।

ସେ କହୁଥିଲେ ମତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ସ୍ପିଚ୍ରେ ଏତେ ପାୱାର ଥିଲା ଯେ ସେ ହାରିଯାଇଥିବା ସୈନ୍ୟମାନଙ୍କ ମନରେ ସ୍ୱାଧୀନତା ପାଇବାର ଜଳାକୁ ମଧ୍ୟ ଜାଗ୍ରତ କରି ରଖିପାରୁଥିଲେ। ଆଉ ସେହି ହାରିଯାଇଥିବା ହାର ମାନି ନେଇଥିବା ସୈନ୍ୟମାନେ ଆସି ଆଇଏନ୍ଏ ବା ଆଜାଦ ହିନ୍ଦ ଫୌଜ ଜଏନ୍ କରି ଇଂରେଜମାନଙ୍କୁ ସବୁଠାରୁ କଡ଼ା ଟକ୍କର ଦେଇଥିଲେ। ଜାପାନ ଉପରେ ଫାଷ୍ଟ ଆଟମିକ ହମଲା ହେବାର ପ୍ରାୟ 12 ଦିନ ପରେ ମାନେ 18 ଅଗଷ୍ଟ 1945 ମସିହାରେ ଭାରତବାସୀଙ୍କ ନିକଟରେ ପହଞ୍ଚି ଏକ ଅତ୍ୟନ୍ତ ଦୁଃଖଦ ଖବର। ଖବର ଆସି ଯେ ଗୋଟିଏ ପ୍ଲେନ୍ କ୍ରାସ୍ରେ ନେତାଜୀଙ୍କ ଦେହାନ୍ତ ଘଟିଛି। ଏହି ଖବର ଆଜି ପର୍ଯ୍ୟନ୍ତ ଭାରତବାସୀ ସହଜରେ ଗ୍ରହଣ କରିପାରନ୍ତିନି। କେହି କେହି କୁହନ୍ତି ସେହି ପ୍ଲେନ୍ କ୍ରାସ୍ ପରେ ପ୍ରାୟ 40 ବର୍ଷ ନେତାଜୀ ଛଦ୍ମ ବିଷୟରେ ଭାରତରେ ଗୁମନାମୀ ବାବା ହିସାବରେ ରହିଥିଲେ। ତେବେ ସତ କ'ଣ ସେଟା ତ କେବେ ସାମ୍ନାକୁ ହିଁ ତ ଆସିଲାନି। ତେବେ ଏହିଭଳି ଜଣେ ଜନନାୟକ ଯିଏ ଦେଶକୁ ସ୍ୱାଧୀନତା ଦେବା ପାଇଁ ନିଜ ପ୍ରାଣକୁ ବଳି ଦେବାକୁ ମଧ୍ୟ କେବେ ପଛାଇ ନଥିଲେ, ତାଙ୍କୁ ଆମ ସମସ୍ତଙ୍କ ତରଫରୁ ସତ ସତ ନମନ।

ଆପଣ କରିପାରିବେ ତାହେଲେ ଆପଣ ସେଫ୍ ରହିପାରିବେ, ସିକ୍ୟୁର ରହିପାରିବେ। ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିକି ରହିଥାନ୍ତୁ। ୱେଲକମ୍ କରିବେ ଆପଣମାନଙ୍କୁ। ବର୍ତ୍ତମାନ ସମୟ ହେଇଛି ସୋରିଲା ଆଫ୍ଟରନୁନ୍ର। ସୋରିଲା ଆଫ୍ଟରନୁନ୍ର ଏହି ସୋରିଲା ଯେଉଁ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତେବେ ଚାଲନ୍ତୁ ଶୁଣିଦେଉଛୁ କିଛି ଗୀତ, ଗୀତ ସହିତ ଆଉ କିଛି କଥା ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଷ୍ଟେ ଟ୍ୟୁନ୍ଡ।

चेहरा तुमर फुलर गजर आखि तुम मुखी आखिरे आखिरे कथा कह बुझी हुए

ହାତରେ ଗୋଟିଏ ପ୍ରିୟ ବହି। ବସନ୍ତର ଶେଷ ଭାଗରେ ଏ ଅନୁଭୂତି ବଡ଼ ନିଆରା। ମନ ଭିତରେ ଚାଲିଥିବା ଅସଂଖ୍ୟ ଯୁଦ୍ଧ କିଛି ସମୟ ପାଇଁ ଥମିହୋଇଯାଏ। ଆମେ ନିଜକୁ ବୁଝିବାକୁ ଚେଷ୍ଟା କରୁ। ଏହି ଏକାକିତ୍ୱ ଆମକୁ ଶକ୍ତି ଦିଏ ପରବର୍ତ୍ତୀ ଦୌଡ଼ ପାଇଁ ପ୍ରସ୍ତୁତ ହେବାକୁ। ଯେତେବେଳେ ଦୁନିଆ ଶୋଇଥାଏ ସେତେବେଳେ ଆପଣଙ୍କ ଭିତରର କଳାକାର କିମ୍ବା ଲେଖକଟି ଜାଗ୍ରତ ହେଉଠେ। ତେବେ ଚାଲନ୍ତୁ ଏହି ଅପରାହ୍ନର ନିରବ ସମୟକୁ ସମ୍ମାନ ଜଣାଇ ଶୁଣିନେବା କିଛି ଭାବପୂର୍ଣ୍ଣ ସଙ୍ଗୀତ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: 25 ବର୍ଷ
1: ହବ ଆପଣ ଯନ୍ତ୍ର ବାକ୍ସକୁ ରଖିଛନ୍ତି, ଜିଓମେଟ୍ରି ବାକ୍ସକୁ ରଖିଛନ୍ତି ସାଇତିକ ମାନେ, ବହୁତ ବଡ କଥା। ଆଚ୍ଛା ଆପଣଙ୍କ ପିଲାମାନେ ତାକୁ ପିଲାମାନଙ୍କୁ ବ୍ୟବହାର କରିବାକୁ ଦଉଛନ୍ତି ନା ଦଉନାହାନ୍ତି?
0: ପୁରୁଣା
1: ହେଇଗଲାଣି ତ
0: ସିଏ କହୁନାହାନ୍ତି ତାର, ସେ କେତେ କିଣା ହେଲାଣି, କେତେ ଭାଙ୍ଗୁଛି, କେତେ ଫୋପାଡ଼ୁଛି, ତାର ଆଉ ଠିକ ନାହିଁ। କିନ୍ତୁ ଆମର ଗୋଟେ ଜିନିଷ ଆମେ ସେମିତି ରଖିଥିବୁ, ସେଇଆକୁ ବି ଆମର ପୁରା ନାଇଟେମ୍ ପଳାଉଛି।
1: ନିହାତି ନିହାତି ନିହାତି, ବହୁତ ଭଲ ଲାଗିଲା କଳ୍ପନା ମ୍ୟାଡାମ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଟପିକ ସମ୍ପର୍କରେ ଆପଣଙ୍କ ମତ ରଖିଲେ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର
1: ନମସ୍କାର। ସାଥୀ ଆଗକୁ ଚର୍ଚ୍ଚା ଜାରି ରଖିବା, ବର୍ତ୍ତମାନ ଚାଲନ୍ତୁ ଶୁଣି ଦଉଛୁ ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍ଡ।

0: ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା ନାରାୟଣ ଭାଇ ନମସ୍କାର।
0: ଶୁଭ ସନ୍ଧ୍ୟା ନମସ୍କାର, କିଏ କହୁଛନ୍ତି?
1: ମୁଁ ମୁନା ପଣ୍ଡା କୋଟିଲା କନାପୁର ଜଗତସିଂହପୁରରୁ କହୁଥିଲି।
0: ଜଗତସିଂହପୁରରୁ କହୁଛନ୍ତି ମୁନା ଭାଇ, କେମିତି ଅଛନ୍ତି, ଭଲ ଅଛନ୍ତି?
1: ମୁଁ ତ ସବୁବେଳେ ବିନ୍ଦାସରେ ଅଛି, ଆଶା ଅଛି ମା ଶାରଳାଙ୍କ ଆଶୀର୍ବାଦରୁ ଆପଣ ସବୁବେଳେ ବିନ୍ଦାସରେ ଥାନ୍ତୁ, ଖୁସିରେ ଥାନ୍ତୁ।
0: ଆମେ ବି ବିନ୍ଦାସରେ ଅଛୁ,
1: ମା ଶାରଳାପୁର ଅଣ୍ଟ ଗୋଡ଼ିଏ ରଖିଥାନ୍ତୁ। ପାଖାପାଖି ଗୋଟେ ବର୍ଷ ହେଇଗଲା ଆଉ,
0: ପୁରା ଗୋଟେ ବର୍ଷ ପରେ ଆପଣ ଫୋନ କରିଛନ୍ତି।
1: ମଝିରେ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ଗୋଟେ ବର୍ଷ ହେଇଗଲା,
0: ଆଚ୍ଛା
1: ବର୍ଷ କରିଦେଲି ଆପଣ ଲଗେଇ ନଥିଲେ, ବ୍ୟସ୍ତତା ଥିଲେ, ଆପଣ ଆସିଲେ ଆର ମାସରେ ବ୍ୟସ୍ତ ଥିଲେ ଲଗେଇ ଥାନ୍ତୁ।
0: ଓକେ, ଆଜି ଆଜି ପୁଣି ଏକଜୁଟ ହେଇଛନ୍ତି, ମାନେ କଲ୍ କରିଛନ୍ତି।
1: ଆପଣ ତ ମୋ ଫେଭରେଟ୍ ଆର୍ଯ୍ୟ, କାରଣ ଆକାଶବାଣୀ ଦୀପାବଳି ପ୍ରୋଗ୍ରାମ କଥା ମୁଁ ସେପଟେ ଆପଣଙ୍କୁ ଶୁଣି ଆସୁଛି।
0: କ୍ୟା ବାତ୍ ହୈ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ବହୁତ ଖୁସି ଲାଗିଲା ଆପଣ କାର୍ଯ୍ୟକ୍ରମ ଶୁଣନ୍ତି ମୋର। ମୁନା ଭାଇ କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଦେଖନ୍ତୁ, ଆପଣଙ୍କୁ ବିଶ୍ୱାସ ହେଇପାରେ ନ ହେଇପାରେ, ମୁଁ ତ ବହୁ ପେଟରେ ଥିଲି, ସାତ ମାସରେ ହେଇଥିଲି। ଆମ ଗାଁର ସେବା ମାସରେ ଗୋଟେ ମତେ ଦେଇଥିଲା ଗିଫ୍ଟ, ଗୋଟେ ଛୋଟ ଚାନୁଷ୍ଟ ଷ୍ଟିଲର ଗୋଟେ ଛୋଟ ଗିନାଟେ, ମତେ ଆସିକି 46 ବର୍ଷ ହେଲାଣି। ସେ ବି କହିଥିଲା ଏ ଗିନା ଆମେ ତ ୟା ଛଡା କେହି ବ୍ୟବହାର କରିବାନି, ଆପଣ ଅଫିସ ଆସିଲେ ଚୁନାଇନା ବି ଦେଖିଛନ୍ତି ଘରେ ଆସିଲେ, ଆଜି ପର୍ଯ୍ୟନ୍ତ ସେ ଜିନିଷ ମୁଁ ବ୍ୟବହାର କରୁଛି, ଆଜି ପର୍ଯ୍ୟନ୍ତ 300 ବି ଅଛି।
0: ମାନେ କଣ ସେଟା ଦେଇଥିଲେ, ମାନେ ଗୋଟେ ଚାମଚ ଦେଇଥିଲେ ଆଉ କଣ ଦେଇଥିଲେ?
1: ଗୋଟେ ଷ୍ଟିଲ ଚାମଚଟା, ଗୋଟେ ଷ୍ଟିଲ
0: ଗିନାଟେ ଦେଇଥିଲେ। ହଁ ହଁ,
1: ଆଜି ପର୍ଯ୍ୟନ୍ତ ମୁଁ ତାକୁ ବ୍ୟବହାର କରିଛି, ସେ ଗିନା ଚାମଚ ମୁଁ ବ୍ୟବହାର କରେ। ସେ ବି କହିଥିଲା ଏ ଜିନିଷ କାଳେ କାହାର ଅଧିକାର ଅଛି, ମୋ ନାଁ ବି ମୋ ନାଁରେ ସେ ଦେଇଥିଲା, ସେ ବି ଚାଲିଗଲେ 40 ବର୍ଷ ହେଲାଣି।
0: ଆଚ୍ଛା,
1: କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଗିନାର ମୁଁ ଖାଏ, ସେ ଚାମଚ ମୁଁ ବ୍ୟବହାର କରେ, କେହି ବି ଆମ ପରିବାରରେ ହାତ ମାରିନାହାନ୍ତି ଆଜି ପର୍ଯ୍ୟନ୍ତ।
0: ଆରେ ବା, ବଢିଆ। ଆଚ୍ଛା, ଯିଏ ଆପଣଙ୍କୁ ଗିଫ୍ଟ କରିଥିଲେ, ମାନେ ଆପଣ ଥିଲେ ମାଙ୍କ ଗର୍ଭରେ ଥିଲେ, ପରବର୍ତ୍ତୀ ସମୟରେ ଆପଣଙ୍କ ମା ଆପଣଙ୍କୁ କହିଥିବେ ଯେ ଏଇଟା ତମକୁ ବା ଆପଣଙ୍କୁ ଦେଇଛନ୍ତି ବୋଲି, ସେ କିଏ ଥିଲେ?
1: ଆମ ଗାଁର ଜଣେ ହରିଜନ ମାଉସୀ ହେବେ, ସେ ପାଖାପାଖି 40 ବର୍ଷ ଆତ୍ମହତ୍ୟା କରି ଚାଲିଗଲେ, କିନ୍ତୁ ତାଙ୍କ ସ୍ମୃତିଟା ମୁଁ ଆଜି ପର୍ଯ୍ୟନ୍ତ, ତାଙ୍କ କଥା ମୁଁ ଆଜି ପର୍ଯ୍ୟନ୍ତ ମୁଁ ରଖିଛି,
0: କେବେ ବି ଆପଣ ଭୁଲି ପାରିବେନି।
1: ମୁଁ ବ୍ୟବହାର କରେ, ଏମିତି ପରିବାର କେହି ବ୍ୟବହାର କରନ୍ତିନି, ଆଉ ତାକୁ ବି ମୁଁ ଶେଷ ପର୍ଯ୍ୟନ୍ତ ମୁଁ ରଖିବି।
0: ମାନେ ଦୁନିଆରୁ ସେ ଚାଲି ଯାଇଛନ୍ତି ସତ, କିନ୍ତୁ ଆପଣଙ୍କ ପାଇଁ ସେ ପୁରା ଜୀବନ୍ତ।
1: ଦେଖନ୍ତୁ, ସଂଯୋଗ କଥା, ମୁଁ ପେଟରେ ଥିଲି, ତା ପୁଅ ବି ପେଟରେ ଥିଲା, ମୋ ନାଁ ମୁନା ରଖିଲା, ତା ପୁଅ ନାଁ କଲା, ଯଦି ପୁଅ ହବ ତା ନାଁ ଦେବି ଟୁନା, ଆମେ ସେ ବି ଅଛି, ପୁଅ ଅଛି, ମୁଁ ବି ଅଛି, ଆଉ ଟୁନା ଟୁନା ଦେବି ଭାଇ।
0: ବହୁତ ବଢିଆ, ବହୁତ ବଢିଆ।
1: ଆଉ ଗୋଟେ ସ୍ମୃତି କହୁଛି, ଜିନିଷ ଅଛି, ମୁଁ ହାତରେ ବି ପିନ୍ଧିଛି, 1997 ମସିହା ମେ 2 ତାରିଖ ଶୁକ୍ରବାର ହେଇଥାଏ, ଆମେ ଦୁଇ ସାଙ୍ଗ ସୁଦୂର ନାୟକ ମୁଁ ଯାଇଥିଲୁ ଗୋଟେ ଫିଲ୍ମ ଦେଖିବା, ଖିଲାଡ଼ି କହିବା ଖିଲାଡ଼ି ଫିଲ୍ମ ମାଟି ସହ ଦେଖିସାରି ଆମେ ଦିଟା ବଳା କିଣିଥିଲୁ, ଗୋଟେ ପିତଳର, ମୁଁ ଗୋଟେ ତା ହାତକୁ ପିନ୍ଧେଇଥିଲି, ସିଏ ମୋ ହାତକୁ ପିନ୍ଧେଇଥିଲା, ସେ ଅବଶ୍ୟ ସେ ମୋ ସାଙ୍ଗ ଚାଲିଗଲା, କିନ୍ତୁ ସେ ଦୀର୍ଘ 29 ବର୍ଷରେ 2 ତାରିଖ ପୁରିଗଲା, ଏପର୍ଯ୍ୟନ୍ତ ମୁଁ ହାତରେ ତାକୁ ରଖିଛି।
0: ମାନେ ଆପଣଙ୍କ ପାଖରେ ଯୋଉ ସ୍ମୃତି ଅଛି, ସେ କେବେ ବି ଆପଣଙ୍କୁ ମାନେ ସବୁବେଳେ ଆପଣଙ୍କୁ ମନେ ପକେଇବ, ସବୁବେଳେ
1: ସବୁବେଳେ ମନେ ରଖେ। ତାର ବହୁତ ସାଙ୍ଗସାଥି ମୋର, ଯେମିତି କ୍ଷୀର ହେବ ପାଣି ମିଶିଯାଏ, ଆମେ ଦୁଇ ଜଣ ଏତେ ସାଙ୍ଗ ଥିଲୁ, ଯାହା ବି କରୁ ଭଲ କରୁ ମନ୍ଦ କରୁ ଆମେ ଦୁଇ ଜଣ କରୁ, ଆଉ ତାକୁ ମୁଁ ହାତରେ ପିନ୍ଧିଲି, ମୁଁ ଭାବେ ମୋ ପାଖରେ ଅଛି ଆଉ।
0: ବହୁତ ବଢିଆ, ବହୁତ ଭଲ ଲାଗିଲା।
1: ଆପଣ ଅଭିଯୋଗ କରିବେ, ଏବେ ମୁଁ ସକାଳ ସମ୍ମିଳନୀ ହେଇଥିଲା, ତାକୁ ପିନ୍ଧି ଯାଇଥିଲି, ଯାଇଥିଲି ସେ ବି ଦେଖିକି ବୁଝିଲା ଇଏ କେତେ ବର୍ଷ, ମୁଁ କହିଲେ 29 ବର୍ଷ ମେ 2 ତାରିଖ
0: ପୁରୀ। ନାଇଁ, ସେ ବଳାକୁ ଆପଣ ସବୁବେଳେ ପିନ୍ଧନ୍ତୁ, ଭଲ ଲାଗିବ। ଆଉ ଏମିତିରେ ବି ତ ସେ ଗିନା ଆଉ ଯୋଉ ଚାମଚ, ସେ ତ ଆପଣଙ୍କ ପାଖରେ ସବୁବେଳେ ରହିବ, କାହିଁକି ନା ଆପଣ ଖାଇବେ
1: ସେ ଜିନିଷ। ଆଜିକାଲି ମିଳିବନି, ଟିକେ ଦାଗ ନାହିଁ, ଫଟା ନାହିଁ, କିଛି ନାହିଁ, ପତଳା ହେଲା,
0: କ୍ୱାଲିଟି ଜିନିଷ ନିଶ୍ଚିତ
1: ବୋଲି ଆଜି
0: ସେତେବେଳେ ଡୁପ୍ଲିକେଟ ନଥିଲା, ସେତେବେଳେ ପୁରା ପ୍ୟୁରିଟି ଥିଲା। ନିଶ୍ଚିତ ନିଶ୍ଚିତ, ନିଶ୍ଚିତ ସେମାନଙ୍କୁ ନିଶ୍ଚିତ ଭାବରେ ସବୁବେଳେ ମନେ ରଖନ୍ତୁ, କାହିଁକି ନା ସେମାନେ ଯିବା ପୂର୍ବରୁ ଆପଣଙ୍କ ପାଖରେ ବଢିଆ ଜିନିଷ ଛାଡି ଦେଇକି ଯାଇଛନ୍ତି, ଆପଣଙ୍କୁ କେତେ ଭଲ ପାଉଥିଲେ।
1: ଆଜି ତୁନାନାଙ୍କ ନାତି ଚିତ୍ରାଂଶୁ ରଥର ଆଜି 8ମ ଜନ୍ମବାର୍ଷିକୀର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ସେ ଦୀର୍ଘ ଦିବ ଉନ୍ନତି ହେବ, ଚଲାବଥା ଖୁସୁଣ୍ଡ ମା ଶାରଳା ତାକୁ ଅଣ୍ଟ ଗୋଡ଼ରେ ରଖିଥାନ୍ତୁ।
0: ଧନ୍ୟବାଦ, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ମୋନା ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିଲେ।
1: ଆପଣଙ୍କ ଆସି ଆଗକୁ ସଂକ୍ଷିପ୍ତ,
0: ଧନ୍ୟବାଦ ଧନ୍ୟବାଦ, ରଖୁଛି,
1: ନମସ୍କାର
0: ନମସ୍କାର ନମସ୍କାର।

0: ସେଠି ଆପଣ ବି କହିପାରିବେ, ଆଉ କମ୍ ସମୟ ରହିଲା ଆପଣମାନେ ଯୋଡ଼ି ହିଁ ଯାଆନ୍ତୁ। ଆଉ ଜଣେ କଲର୍ ବି ଯୋଡ଼ି ହେଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ,
1: ଜୟ ମା ସାରଳା, ନାରାୟଣ ବାବୁ।
0: ଜୟ ମା ସାରଳା, କିଏ କହୁଛନ୍ତି?
1: ମୁଁ ଶାରଦା ଚରଣ ଦାସ, ସାରଳା ମନ୍ଦିର କଣ୍ଟାପଡ଼ା।
0: ଶାରଦା
1: ଚରଣ ଦାସ,
0: ଶାରଦା ଚରଣ ଦାସ କହୁଛନ୍ତି? କୋଉଠୁ କହୁଛନ୍ତି?
1: ସାରଳାଙ୍କ ପାଖରୁ, କଣ୍ଟାପଡ଼ା।
0: ଆଚ୍ଛା, ମା ସାରଳାଙ୍କ ପାଖରୁ କହୁଛନ୍ତି, ବହୁତ ବଢ଼ିଆ।
1: କେମିତି ଅଛନ୍ତି? ଆଉ ଥରେ ବି କଥା ହେଇଛି ଦୁଇ ଥର।
0: ହଁ ହଁ ହଁ ହଁ, କେମିତି ଅଛନ୍ତି? ଭଲ ଅଛନ୍ତି?
1: ହଁ, ମୁଁ ଭାଇ ଭଲ ଅଛି।
0: କଣ କହିବା, ଏକଦମ ବଢିଆ ଅଛି, ଏକଦମ ବଢିଆ।
1: ଆଜ୍ଞା,
0: ଆଉ ସମୟ କମ ଅଛି, ତ ଟପିକ ଉପରକୁ ପଳେଇ ଆସିବା।
1: ଆଜ୍ଞା ଆଜ୍ଞା,
0: କଣ କହିବେ ଟପିକ ସମ୍ପର୍କରେ?
1: ମୋ ପାଖରେ ବାପା ଗୋଟେ କିଣି ଦେଇଥିଲେ 76 ମସିହାରୁ, ଗୋଟେ ଚେୟାର, ଛୋଟିଆ ଚେୟାର ଟେ, ଏବେ ସୁଦ୍ଧା ବି ସେ ଚେୟାର ନାରାୟଣ ଭାଇ ଅଛି।
0: 66 ମସିହାରୁ?
1: 76
0: ମସିହାରୁ,
1: ବାଲିଯାତ୍ରାରୁ। ଆଜ୍ଞା ଆଜ୍ଞା,
0: ମାନେ 76 ରେ ଆପଣଙ୍କ ପାଇଁ ଚେୟାର କିଣି ଦେଇଥିଲେ ବାପା ବାଲିଯାତ୍ରାରୁ।
1: ଗୋଟେ କଣ୍ଢେଇ ସେତେବେଳେ ମିଳୁଥିଲା, ସେ କଣ୍ଢେଇ ଏବେ ମିଳୁଛି କହିପାରିବିନି। ତା ଭିତରୁ ବାପା ପରେ ମା, ମା ପରେ ଦିଟା ପୁଅ, ପୁଅ ଗୋଟେ, ଝିଅଟା ବାହାର, ତାକୁ ବି ରଖିଛି।
0: ଆରେ ବାପରେ, ମାନେ କେବେ? 76 ରୁ?
1: ଆଜ୍ଞା ଆଜ୍ଞା, ମୋ ଜନ୍ମ ତ 71 ମସିହାରୁ।
0: ଆରେ ବାବା, ଆପଣ ତ ନିଶ୍ଚିତ ଭାବରେ ବଡ ହେବେ, ତ 76
1: ରହୁଥିଲି ସେତେବେଳେ ବାଦାମବାଡ଼ିରେ।
0: ବହୁତ ବଢିଆ, ବହୁତ ବଢିଆ। ମାନେ ଏତେ ଦିନ
1: ଏବେ ବି ତା ଉପରେ ଯୋଉ ବୁଣାଟା ଖସି ଯାଇଛି, ଆଉ ଗୋଟେ ପଟା ବଡା ହେଇକିରି ଅଛି।
0: ସାଇତିକି ରଖିଛନ୍ତି ଆପଣ?
1: ଆଜ୍ଞା, ବାପା ତ ଚାଲିଗଲେଣି 2002 ରୁ। ଆଉ ଏବେ ବି ଚେୟାର ଅଛି, ଅଛି ତ ପୁରା ଭଲ ଅଛି। ତାପରେ ପଟା ପକେଇ ଦେଇଛି, ମିସ୍ତ୍ରୀ ଡାକିକିରି ପକେଇ ଦେଇଛି ପଟା, ଆଉ ସେ କଣ୍ଢେଇଟା ବି ରଖିଛି ଆଲମିରାରେ।
0: ଆଚ୍ଛା, ପିଲାମାନେ
1: କଣ୍ଢେଇରୁ 3-4 ବାହାରିବ? ଆଜ୍ଞା,
0: ଗୋଟେ କଣ୍ଢେଇରୁ 4 କଣ୍ଢେଇ ବାହାରିବ?
1: ହଁ, ବାପା ମା, ତାପରେ ପୁଅ, ତାପରେ ଝିଅ।
0: ଆବା, ବହୁତ ବଢିଆ, ବହୁତ ବଢିଆ।
1: ଯିଏ ଦେଖନ୍ତି ଏବେ ବି ଆମ ଗାଁରେ ଆସି, ଏ କଣ୍ଢେଇ ଆମେ ତ କୋଉଠି ଦେଖିବାକୁ ପାଉନୁ, ଏତେ ଯାନିଯାତ୍ରା ହଉଛି, ବହୁତ ଦିନ ତଳେ ବାଲିଯାତ୍ରା।
0: ଗ୍ରେଟ୍ ମେମୋରି, ଗ୍ରେଟ୍ ମେମୋରି।
1: ଆଜ୍ଞା,
0: ଆହୁରି ଗୋଟେ ମେମୋରି ତାକୁ ଆପଣ ଆହୁରି ମେମୋରେବୁଲ କରିପାରିବେ। ଆପଣଙ୍କ ପିଲାମାନେ ତ ଜାଣିଯାଇଥିବେ ଯେ ଆପଣଙ୍କ ବାପା, ମାନେ ତାଙ୍କ ଜେଜେବାପା ତାଙ୍କ ବାପାଙ୍କୁ ଦେଇଛନ୍ତି, ବଟ୍ ତାକୁ କିଛି ସ୍ପେଶାଲାଇଜ ମାନେ କିଛି ଲେଖିକି, କିଛି ସେମିତି କିଛି ଲେଖିକି ଆପଣ ପ୍ରିଣ୍ଟ ଆଉଟ୍ କରିକି ତାକୁ ବଢିଆ କରିକି ଚିପକାନ୍ତୁ, ହେଲା? ଯେମିତି ସେଟା
1: ନଷ୍ଟ ସବୁବେଳେ ପୋଛୁଛି, ଚାଲାନ୍ସ ଗୋଟା ହଉଥିଲା ଭୀମ ବହି ଫୁଟବଲ, ସେଥିରେ ମିଳିଥିଲା ସେ ଲୋକ, ସେ ମତେ ଦେଇ ପଳେଇଲା ରାଉରକେଲା।
0: ଆଚ୍ଛା ଆଚ୍ଛା ଆଚ୍ଛା, ହଁ ହଁ ହଁ,
1: ଆଜ୍ଞା।
0: ଆପଣ ସେଟାକୁ କୋଉ ମସିହାରେ ଆପଣ ପାଇଛନ୍ତି? ବିଶେଷ କରି ଯୋଉ 76 କଥା କହିଲେ, ସେଇଭଳିଆ ସମୟ ସବୁ ଆପଣ ମେନସନ କରିଦେଇ ପାରିବେ, ଲେଖି ଦେଇ ପାରିବେ, ଏଟା ଗିଫ୍ଟେଡ୍ ବାଇ ମାଇ ଫାଦର। ସେଟା ଲେଖିଦେଲେ କଣ ହବ ନା, ସେ ସ୍ମୃତିଟା ଆହୁରି ପୁରା ରହିବ, ବହୁତ ଦିନ ପର୍ଯ୍ୟନ୍ତ ରହିବ। ଆପଣଙ୍କ ପିଲାମାନେ ଯିବେ, ତାଙ୍କ ପିଲାମାନେ, ସେମାନେ କହିବେ, ନୁହଁ କି? ଏଟା ବହୁତ ବଢିଆ କଥା।
1: ଭଲ, 3 ଜିନିଷ ଭଲରେ ମୁଁ ରଖିଛି, ମତେ ତ ହେଇଗଲାଣି 53-54 ହେଇଗଲାଣି, ଏବେ ବି ରଖିଛି ତାକୁ, ଯାହା ହବ ମୋ ପରେ ତ ଆଉ ସେମିତି ହବ, ମୁଁ କହିଦେଇଛି।
0: ସେମିତି କିଛି, ସେମିତି କିଛି ଭାବିବାର ନାହିଁ, ଆପଣ ତାକୁ ସାଇତିକି ରଖିଛନ୍ତି, ସେଇଟା ବଡ କଥା। ଆଉ ଆପଣଙ୍କ
1: ଯେତେବେଳେ ଏତେ 76 ମସିହାରୁ ଆଜ୍ଞା ଥୁଆ ହେଇଛି।
0: ହଁ ହଁ, ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା,
0: ବହୁତ ଧନ୍ୟବାଦ ସାର ବାବୁ, ଏଫ୍ଏମ୍ ରେ ମିଶି
1: ଜୁଡ଼ି। ନମସ୍କାର
0: ନମସ୍କାର ନମସ୍କାର। ସେଥି ପୁରୁଣା ଜିନିଷ, ପୁରୁଣା କଥା, ପୁରୁଣା ସ୍ମୃତି, ଏସବୁ କୁହନ୍ତିନି ସବୁଠୁ ନିଆରା। ଯେମିତି ଟିକେ ପୂର୍ବରୁ କହିଲେ ସାରଦା ବାବୁ, ସାରଦା ବାବୁ କହିଲେ ଯେ 1976 ମାନେ କିଛି ଜିନିଷ ତାଙ୍କ ବାପା ଦେଇଥିଲେ ତାଙ୍କୁ, ସେ ଏବେ ପର୍ଯ୍ୟନ୍ତ ବି ତାକୁ ସାଇତିକି ରଖିଛନ୍ତି। ଯଦି ବି କୌଣସି ଜିନିଷ ପୁରୁଣା ହେଇଯାଉଛି ବା କୌଣସି ଜିନିଷ ଭାଙ୍ଗି ବି ଯାଉଛି କୌଣସି ସାଇଟ୍ରୁ, ତାକୁ ପୁଣି ରିପେୟାରିଂ କରିକି ସେ ଗୋଟେ ନୂଆ ଷ୍ଟାଇଲରେ ପଟା ପକେଇକି ତାକୁ ରଖୁଛନ୍ତି। ତ ଏଇଟା ଗୋଟେ ବହୁତ ବଡ଼ କଥା, ଏଇଟା ଆମେ ସ୍ମୃତିକୁ ସାଇତିକି ରଖିବା ବଡ଼ କଥା ନୁହେଁ, ଆମେ ପୁରୁଣା କଥାକୁ, ପୁରୁଣା ମଣିଷଙ୍କୁ ଆମେ କେତେ ଭଲ ପାଉଛନ୍ତି, ସେଇଟା ସବୁଠୁ ବଡ଼ କଥା ହେଉଛି। ଏହାରି ମାଧ୍ୟମରେ ଆମେ ସାଇତିକି ରଖିବା, ତାର କେୟାର ନେବା, ଏଇଟା ହେଉଛି ସବୁଠୁ ବଡ଼ କଥା। ଆଉ ଜଣେ କଲର୍ ଅଛନ୍ତି। ହ୍ୟାଲୋ, ଫୋନ୍ଟି କଟିଯାଇଛି, ତେବେ ଆଗକୁ ଆମେ କଲ୍ ନେବା, ଆଉ ଗୋଟେ ଦୁଇଟି କଲ୍ ନେବା। ନାଇଁ, ଆଉ ଜଣେ କଲର୍ ମଧ୍ୟ ଯୋଡ଼ି ହେଇଯାଇଛନ୍ତି, ଦେଖିବା। ହ୍ୟାଲୋ
2: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଛନ୍ତି?
2: ଦାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ଆଠଗଡ଼ରୁ କହୁଥିଲି, ଉସାଲତା ସାହୁ।
0: ଆଠଗଡ଼ରୁ କିଏ କହୁଛନ୍ତି?
2: ଉସାଲତା ସାହୁ କହୁଥିଲି।
0: ଉସାଲତା ସାହୁ, ଉସାଲତା ମ୍ୟାଡାମ୍,

0: ମୋତେ ଫାର୍ଷ୍ଟ ଟାଇମ୍ କରୁଛନ୍ତି ଆଜି ଫାର୍ଷ୍ଟ ଟାଇମ୍ କଥା ହେଉଛନ୍ତି ଆଜି ଭଉଣୀ ମାନେ ଆମକୁ ମନେ ପକେଇଛନ୍ତି ତାହେଲେ କଣ କହିବେ ଆଜିର ଟପିକ ସମ୍ପର୍କରେ କେମିତି ଅଛନ୍ତି ଭଲ ଅଛନ୍ତି ଓକେ କଣ କହିବେ ଆଜିର ଟପିକ ସମ୍ପର୍କରେ କେତେ ଜିନିଷ ରଖିଛନ୍ତି ଆଗେ କହିଦିଅନ୍ତୁ କାଉଣ୍ଟ କାଉଣ୍ଟ ମାନେ କାଉଣ୍ଟିଂରେ କହିଦିଅନ୍ତୁ 1, 2, 3, 4, 5
1: ଫଟୋ ରଖିଛି ଠାକୁରଙ୍କ ଫଟୋ ରଖିଛି ଜଣେ ସାଙ୍ଗରେ ରୁମାଲ ଦେଇଥିଲେ ଆଜି ଯାଏଁ ସେ ପୁରୁଣା ହେଇଗଲା ସଫା କରିବାରେ ଦୁଃଖ ହେଇଛି
0: ୱାନ୍ ଦେନ୍
1: ଆଉ ସେମିତିରେ ଆହୁରି ଗୋଟେ ମୁଁ ତ ପାଠ ସହଜ ଭାଇ ପଢିନି ପେନ୍ ଦେବି ଜଣେ ଗିଫ୍ଟ କରିଥିଲା ତାକୁ ବି ସେଇଠିକି ରଖିଛି
0: ଟୁ ଦେନ୍ ବହୁତ ବଢିଆ ମାନେ ଆପଣ ପେନ୍ ବି ରଖିଛନ୍ତି ଆଉ କଣ କହିଲେ ଏସବୁ ଜିନିଷ ଆପଣଙ୍କୁ ଯିଏ ବି ଗିଫ୍ଟ କରିଛନ୍ତି କେତେ ବର୍ଷ ପାଖାପାଖି ମାନେ ମ୍ୟାରେଜ ପୂର୍ବରୁ ଓକେ ମ୍ୟାରେଜ କରିନାହାନ୍ତି କେତେ ବର୍ଷ ତଳେ ଆପଣଙ୍କୁ ଦେଇଥିଲେ ଗିଫ୍ଟ ସବୁ କୋଡ଼ିଏ ବାଇଶ ବର୍ଷ ତାକୁ ଏପର୍ଯ୍ୟନ୍ତ ସାଇତିକି ରଖିଛନ୍ତି କିଛି ଭାଙ୍ଗିନି ଛିଡ଼ିନି କିଛି ବହୁତ ବଢିଆ ସାଙ୍ଗମାନଙ୍କୁ ମନେ ପକାଉଛନ୍ତି ତାହେଲେ ଆପଣଙ୍କ ସେମାନଙ୍କ ସେଇ ଯୋଉ ଗିଫ୍ଟ ମାଧ୍ୟମରେ ବହୁତ ବଢିଆ ବହୁତ ଖୁସି ଲାଗିଲା ଉଷା ଭଉଣୀ ବହୁତ ଖୁସି ଲାଗିଲା ଏଫ୍ଏମ୍ ରେନ୍ବୋକୁ ଫୋନ୍ କରିକି ଆପଣଙ୍କୁ କେମିତି ଲାଗୁଛି
1: ସବୁବେଳେ ମୁଁ ତ ମାନେ ସକାଳୁ 6ଟାରେ ଉଠିବି ମାନେ ଆଗ ମୁଣ୍ଡ ଉପରେ ଆଗ ଫୋନକୁ ଆଗ ହାତ ଯିବ
0: ବହୁତ ବଢିଆ ବହୁତ ବଢିଆ
1: ଗୋଟେ ଫୋନରେ ମୁଁ କଥା ହେବି ଗୋଟେ ଫୋନରେ ଭାଇ ମୋ ଫୋନ ଖରାପ ହେଇଗଲା ମୁଁ ଗୋଟେ ଫୋନରେ ବ୍ୟାଟେରୀ ପକେଇକି ରଖିଛି ଆଉ ଗୋଟେ ଫୋନରେ ଚଲଉଛି ମୁଁ ଗୋଟେ ଶୁଣୁଛି ଏଫ୍ଏମ୍ ରେନ୍ବୋ ଆଉ ଗୋଟେ କଥା ହଉଛି
0: ମାନେ ଏଫ୍ଏମ୍ ରେନ୍ବୋକୁ ଆକାଶବାଣୀକୁ ଏତେ ଭଲ ପାଉଛନ୍ତି ଦୁଇ ଦୁଇଟି ଫୋନ ଗୋଟେରେ କଥା ହେବେ ଗୋଟେରେ ଶୁଣିବେ ନୁହଁ କି
1: ମୁଁ କହିଲି କଥା ହେଇକି ମୁଁ ନିଜେ ମୋ ଭଏସ୍ ମୁଁ କେବେ ଶୁଣିପାରୁନି ଗୋଟେ ଫୋନ ହବନି ଗୋଟେ ଫୋନରେ ବ୍ୟାଟେରୀ ପକେଇଦେଲି ଆଉ ଗୋଟେ ଫୋନ କିଣିକି ନେଇ ଆଇଲି କଥା ହେଲି
0: ବହୁତ ବଢିଆ
1: କଷ୍ଟକର ହେଇଯାଉଛି
0: ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଓକେ
1: ମିଳୁଛି କି
0: ନାଇଁ ନାଇଁ
1: ସବୁ ଶୁଣୁଛନ୍ତି
0: ହଁ ହଁ ଓକେ ଓଷା ଭଉଣୀ ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଆପଣଙ୍କ ମତ ରଖିଲି
1: ରଖୁଛି ଭାଇ ଆଜ୍ଞା
0: ନମସ୍କାର ନମସ୍କାର
1: ନମସ୍କାର
0: ସାଥି ସମୟ ମଧ୍ୟ ଇସାରା ଦେଲାଣି ଆଉ ଅଳ୍ପ କେତେ ସମୟ ରହିଛି ଲାଷ୍ଟ କଲ୍ ନେବା ଆଉ ତାପରେ ଆପଣଙ୍କ ପାଖକୁ ଗୋଟେ ଗୀତ ପହଞ୍ଚାଇଦେବି ହ୍ୟାଲୋ
2: ହ୍ୟାଲୋ ଭାଇ ନମସ୍କାର
0: ନମସ୍କାର କିଏ କହୁଛନ୍ତି ନୂଆ ବଜାରରୁ ମମତା ବେହେରା ବୋଧେ ଫାର୍ଷ୍ଟ ଟାଇମ୍ କରୁଛନ୍ତି ନା ଆଗରୁ କରିଥିଲେ ମତେ
2: ନାଇଁ ଭାଇ ଆଗରୁ କଲ୍ କରୁ ମୋ ଭଉଣୀ ବି କରନ୍ତି ଆପଣଙ୍କ କଲ୍କୁ ଫାର୍ଷ୍ଟ ଟାଇମ୍ କରୁଛି
0: ହଁ ସେଇଥିପାଇଁ ତ କହୁଛି ଆଜି ସବୁ ନୂଆ ନୂଆ ମଣିଷ ମାନେ ଏଫ୍ଏମ୍ ରେନ୍ବୋକୁ ମାନେ ମୁଁ ଥିଲାବେଳେ ବିଶେଷ କରି ମନେ ପକାଉଛନ୍ତି ବହୁତ ବହୁତ ଭଲ ଲାଗୁଛି କଣ ଟପିକ୍ ଭଲ ଲାଗୁଛି ନା ଆଉ କିଛି
2: ଆଜ୍ଞା
0: ଟପିକ୍ ଭଲ ଲାଗୁଛି ବୋଧେ
2: ଆଜ୍ଞା ଆଜ୍ଞା ଟପିକ୍ ବହୁତ ଭଲ ଅଛି ଭାଇ ଆମେ ଏଫ୍ଏମ୍ ଶୁଣ ବହୁତ ଆମକୁ ଭଲ ଲାଗେ ତାପରେ ଟାଇମ୍ ତ ହେଲାଣି ଭାଇ
0: ନିଶ୍ଚିତ କହିଦିଅନ୍ତୁ କହିଦିଅନ୍ତୁ କଣ କହିବେ
2: କଲ୍ କରନ୍ତି ରଶ୍ମିତା ବେହେରା
0: ହଁ ରଶ୍ମିତା ବେହେରା ବି କଲ୍ କରନ୍ତି
2: ରାଇଟ୍ ରାଇଟ୍ ତାଙ୍କ ଭଉଣୀ ମମତା ବେହେରା
0: କ୍ୟା ବାତ୍ ହେ କ୍ୟା ବାତ୍ ହେ ତେବେ ମମତା ମ୍ୟାଡମ୍ କହିଦିଅନ୍ତୁ ଆଜିର ଟପିକ୍ ସମ୍ପର୍କରେ
2: ଭାଇ ଆମର ମାଙ୍କର ସ୍ମୃତି ଆମେ ଆଜି ଯାଏ 50 ବର୍ଷ ହେଲାଣି ସାଇତିକି ରଖିଛୁ ଯିଏକି ମା ମ୍ୟାରେଜ କରି ଆସିଲା ବେଳେ ଆଣିଥିଲେ ଶିଳ
0: କଣ ଆଣିଥିଲେ
2: ହେଲାଣି
0: ଶିଳ ନେଇକି ଆସିଥିଲେ ଆଚ୍ଛା ହଁ
2: ଆଜ୍ଞା ଶିଳ ନେଇକି ଆସିଥିଲେ ତ ଶିଳ ଚକି ଆଜିକାଲି ତ ଭାଇ ଗ୍ରାଇଣ୍ଡର ହେଲାଣି କିନ୍ତୁ ଆମେ ତାକୁ ସବୁଦିନ ପାଇଁ ସାଇତିକି ରଖିଛୁ ସବୁବେଳେ ଯତ୍ନର ସହିତ ଆଉ ମା ଆଣିଥିଲେ 3ଟି ଟ୍ରଙ୍କ ଭାଇ ସେତେବେଳେ ସବୁ ଚାଲିଥିଲା
0: ସେତେବେଳେ ଟ୍ରଙ୍କ ଚାଲିଥିଲା ବାସ୍କେଟ ଚାଲିଥିଲା
2: ଆଜ୍ଞା ଆଜ୍ଞା ନାଇଁ ଟ୍ରଙ୍କ 3ଟି ମା ଆଣିଥିଲେ ବଡ ସାନ 3ଟା ମଝିଆ ଏମିତିକି 3ଟା ଆମେ ତାକୁ ଆମର ଘରେ ଗଡ୍ରେଜ 2ଟା କିନ୍ତୁ ଆମେ ତାକୁ ସବୁବେଳେ ଯତ୍ନରେ ରଖିଛୁ ଆମେ ବର୍ଷକୁ ଥରେ ତାକୁ କଲର କରୁ ଆଉ ସବୁବେଳେ କ୍ଲିନ୍ କରିକି ହିଁ ରଖିଥାଉ ଯିଏ ଆସନ୍ତି ସେ କୁହନ୍ତି ଆରେ ତମେ ତ ଗଡ୍ରେଜ ଅଛି ଏଗୁଡାକ କଣ ପାଇଁ ସାଇତିକି ରଖିଛ ହେଲେ ଏସବୁ ଜିନିଷ କେହି ରଖୁନାହାନ୍ତି କିନ୍ତୁ ଆମେ
0: ମମତା ମ୍ୟାଡମ୍ ବହୁତ ଭଲ ଲାଗିଲା କମ ସମୟ ଥିଲା ଆପଣ ଫୋନ କଲେ

0: ବେ ବହୁତ ବହୁତ ଧନ୍ୟବାଦ। ତେବେ ଲାଗିଯାଇଛି, ବହୁତ ଭଲ ଲାଗିଲା ଏଫଏମ୍ ରେନ୍ବୋକୁ ଆପଣଙ୍କ ମତାମତ ଦେଲେ। ବହୁତ ବହୁତ ଧନ୍ୟବାଦ ଏଫଏମ୍ ରେନ୍ବୋ ପରିବାର।
1: ନମସ୍କାର।
0: ନମସ୍କାର।

0: କେନ୍ଦ୍ର କ୍ୟାବିନେଟ୍ ଆଜି ବିପଣନ ଋତୁ 2026-27 ପାଇଁ 14 ଖରିଫ୍ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ କରାଯାଇଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ 50% କମାଇଛନ୍ତି। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ନିବେଦନ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲା ସିବିଆଇର ସ୍ୱତନ୍ତ୍ର ଦଳ। ଆଜି ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। 85.20% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍‌ଲାଇନ୍ସ ରାତି 7:00।
1: ମେରେ ପ୍ୟାରେ ଦେଶବାସୀ, ସ୍ୱଚ୍ଛ ଭାରତ ଅଭିଯାନ କା ଏକ ମହତ୍ୱପୂର୍ଣ୍ଣ ଆୟାମ ୱେଷ୍ଟ ଟୁ ୱେଲ୍ଥ ବି ହେ। ଓଡ଼ିଶା କେ କେନ୍ଦ୍ରପଡ଼ା ଜିଲ୍ଲେ କି ଏକ ବହନ କମଲା ମୋହରାନା ଏକ ସ୍ୱୟଂ ସହାୟତା ସମୂହ ଚଲାତି ହେ। ଇସ୍ ସମୂହ କି ମହିଳା ହେ ଦୁଧ କି ଥୈଲି ଔର ଦୂସରୀ ପ୍ଲାଷ୍ଟିକ ପ୍ୟାକିଂ ସେ ଟୋକରି ଔର ମୋବାଇଲ ଷ୍ଟାଣ୍ଡ ଜୈସି କଇ ଚିଜେ ବନାତି ହେ। ୟେ ଇନକେ ଲିଏ ସ୍ୱଚ୍ଛତା କେ ସାଥ ହି ଆମଦନୀ କା ଭି ଏକ ଅଚ୍ଛା ଜରିଆ ବନ ରହା ହେ। ହମ ଅଗର ଠାନ ଲେ ତୋ ସ୍ୱଚ୍ଛ ଭାରତ ମେ ଆପଣା ବହୁତ ବଡ଼ା ଯୋଗଦାନ ଦେ ସକତେ ହେ। କମ ସେ କମ ପ୍ଲାଷ୍ଟିକ ବ୍ୟାଗ କି ଜଗହ କପଡେ କେ ବ୍ୟାଗ କା ସଂକଳ୍ପ ତୋ ହମ ସବକୋ ହି ଲେନା ଚାହିଏ। ଆପ ଦେଖେଙ୍ଗେ ଆପକା ୟେ ସଂକଳ୍ପ ଆପକୋ କିତନା ସନ୍ତୋଷ ଦେଗା ଔର ଦୂସରେ ଲୋକଙ୍କୁ ଜରୁର ପ୍ରେରିତ କରେଗା।
2: मेरे प्यारे देशवासियों, आपके परिवार में अनेक प्रकार के वस्त्र होंगे, अनेक प्रकार के फैब्रिक्स होंगे, अनेक कंपनियों के प्रोडक्ट होंगे, क्या उसमें एक खादी का नहीं हो सकता क्या? मैं सिर्फ इतना कहता हूं कि कम से कम एक चीज, भले हैंडकरचीफ हो, भले घर में नहाने का तौलिया हो, भले हो सकता है बेडशीट हो, तकिए का कवर हो, पर्दा हो, कुछ तो भी हो। अगर परिवार में हर प्रकार के फैब्रिक का शौक है, हर प्रकार के कपड़ों का शौक है, तो ये भी तो होना चाहिए। और ये मैं इसलिए कह रहा हूं कि अगर आप खादी का वस्त्र खरीदते हैं तो एक गरीब के घर में दिवाली का दिया जलता है।

ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ଶୁଣିବେ ସକାଳ 9:30 ଦିନ 10 ଏବଂ ରାତି 10 ଶୁଣିବେ ରେନ୍ବୋ ଏସ୍ମିସ୍ ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ମିସ୍ ମାଧ୍ୟମରେ ଅନୁରୋଧ କରିପାରିବେ। କଳାକାର କାର୍ଯ୍ୟକ୍ରମ ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। କିଛି କଥା କିଛି ଗୀତ ଶୁଣିବେ ଦିନ 12, ଦିନ 1:10 ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଦେଇପାରିବେ ଏସ୍ମିଏସ୍ ମାଧ୍ୟମରେ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30, ସନ୍ଧ୍ୟା ଆସର 7:25, 8:02, ଗୀତରେ ମିତରେ ଅଭୁରା ସ୍ମୃତି 9:15। ଶୁଣିଲେ କାର୍ଯ୍ୟକ୍ରମର ସୂଚନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 16ତମ ଭାଗ।
1: एपिसोड 16 16।

ಎಡಿ ಸಸಕರಿವ ಭಕ್ತಿ ಗೀತರ ಕಾರ್ಯಕ್ರಮ ಆರಾಧನಾ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି, ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ, ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍, ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେଁ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେଁ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 260,000 କରୋଡ ରୁପେ କିସାନୋଂ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ୍ ଟନ୍ LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିଭିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19ଟି ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ

0: ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସେ ତିଲ ତାକ।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ସ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। କେନ୍ଦ୍ର କ୍ୟାବିନେଟ୍ ଆଜି ବିପଣନ ଋତୁ 2026-27 ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2461 ଟଙ୍କା ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେପରି ଭୂପୃଷ୍ଠ କୋଇଲା ଓ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଜି 5 ଜଣଙ୍କୁ ଗିରଫ କରିଛି। ରାଜସ୍ଥାନ ଜୟପୁରରୁ 3 ଜଣ, ହରିୟାଣାର ଗୁରୁଗ୍ରାମରୁ 2 ଜଣ ଓ ମହାରାଷ୍ଟ୍ରରୁ 1 ଜଣଙ୍କୁ ଗିରଫ କରାଯାଇଛି। ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ କେନ୍ଦ୍ର ସରକାର। ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ 50% ହ୍ରାସ କରିଛନ୍ତି। ବୈଦ୍ୟୁତିକ ଯାନ ଇଭିର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 12 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ରହିଛି 85.20%। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି। ଏବଂ ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍ଲାଇନ୍ସ ରାତି 8:00।

ଔପନ୍ୟାସିକ ଭାବରେ ତାଙ୍କର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଥିଲା। 13 ମଇ ମାନେ ଆଜିର ଦିନରେ 1916 ମସିହାରେ ଜନ୍ମଗ୍ରହଣ କରିଥିଲେ ଗୁରୁଜଙ୍ଗ ଖୋର୍ଦ୍ଧାରେ। ତାଙ୍କର ଜନ୍ମଦିନ ଅବସରରେ FM ରେନ୍ବୋ ପରିବାର ତରଫରୁ ତାଙ୍କୁ ଆମର ଶ୍ରଦ୍ଧାଞ୍ଜଳି ଜଣାଉଛୁ।

ତାଙ୍କ ରଚନା ସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାଶୀବାଦ ଏବଂ ବିଶ୍ୱଯୁଦ୍ଧ ବିରୁଦ୍ଧରେ ଥିଲା। ତାଙ୍କ ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତନର ଶ୍ରେୟ ଦିଆଯାଏ। ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସେ 40ରୁ ଅଧିକ ପୁସ୍ତକ ରଚନା କରିଥିଲେ। ତାଙ୍କ ରଚନା ପାଇଁ ସେ 1986 ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ମାଟିର ଦ୍ରୋଣ, କବିଗୁରୁ, ମାଟିର ମହାକବି, ସମୟର ସଭାକବି, ଏମିତି ଅନେକ ବିଭିନ୍ନ ଯେଉଁ ଯାହାକି ଶ୍ରଦ୍ଧା ନାମରେ ସେ ପରିଚିତ ଲାଭ କରିଥିଲେ।

1928 ମସିହାରେ 15 ବୟସରୁ ସଚୀ ରାଉତରାୟଙ୍କର କବିତା ଲେଖନୀ ଜୀବନ ଆରମ୍ଭ କରିଥିଲେ। ମାତ୍ର 17 ବର୍ଷ ବୟସରେ ନବୀନ ପତ୍ରିକାରେ ଭଗବାନ ଅଛ କାହିଁ ପ୍ରଥମ ପ୍ରକାଶିତ କବିତାରେ ସାମ୍ୟବାଦୀ ମାର୍କ୍ସୀୟ ଚେତନା ରହିଥିଲା। 1943 କବିଙ୍କର ବାଜି ରାଉତ କବିତା ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରଣା ଦେଇଥିଲା। ତାଙ୍କର ଅନେକ ସୃଷ୍ଟି ରହିଛି। ତାଙ୍କର ଜଣାଶୁଣା ରଚନା ମଧ୍ୟରେ ପଲ୍ଲୀଶ୍ରୀ, ପ୍ରତିମା ନାୟକ ହେଉଛି ଅନ୍ୟତମ। ତାଙ୍କର ବହୁ କାବ୍ୟ କବିତା ଇଂରାଜୀ, ହିନ୍ଦୀ, ତେଲୁଗୁ ଏବଂ ପଞ୍ଜାବୀ ଭାଷାରେ ଅନୁବାଦିତ ହୋଇସାରିଛି। ଉଣେଇଶହ 1962 ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। 1963 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା। ଉତ୍କଳ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। 1994 ମସିହାରେ ସୋଭିଏତ୍ ଲ୍ୟାଣ୍ଡ ନେହେରୁ ପୁରସ୍କାର 1965 ତାଙ୍କୁ ମିଳିଥିଲା। ଜ୍ଞାନପୀଠ ପୁରସ୍କାର ତାଙ୍କୁ ମିଳିଥିଲା 1986 ମସିହାରେ। 1996 ମସିହାରେ ମିଳିଥିଲା ସାହିତ୍ୟ ଭାରତୀ ସମ୍ମାନ ଏବଂ ସମ୍ମାନୀୟ ଡକ୍ଟରେଟ୍ ଉପାଧି ତାଙ୍କୁ ମିଳିଥିଲା 1998 ମସିହାରେ। ଆଉ ଥରେ ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ।

ସାଥୀ ସାର୍, ଜାଣିବା ପାଣିପାଗର ସୂଚନା ସମ୍ପର୍କରେ। କାଳବୈଶାଖୀ କାରଣରୁ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ବର୍ଷା ଏବଂ ଘଡ଼ଘଡ଼ ସହିତ ବର୍ଷା ନେଇ ଚବିଶଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ରାତି 17:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ఆకాశవాణి. సంబాద పొడుచంతి ఉదయనాథ్ స్వాయిం. ముఖ్య సంబాద: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ. ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା. ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ. ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ. ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର. ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ. ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ. ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ୍ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି. ସେ କହିଛନ୍ତି, ଖରିଫ୍ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824 ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର୍ କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ୍ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ୍ କେ କ୍ରପ୍ସ ହେ ଉନ ସବ୍ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋଁ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ ଏଲ୍ଏମ୍ଟି।
0: 2014-15ରୁ 2025-26 ଅବଧି ମଧ୍ୟରେ 14ଟି ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05ରୁ 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର

ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପଭି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପଭି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6-ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ରେ ପହଞ୍ଚବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନ୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପଭି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ ବାଏବ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ୍ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର

0: 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁ ସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପଭି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପଭି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ୍ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଟାଙ୍କ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସରି ଆପଣମାନଙ୍କୁ ସ୍ୱାଗତ ଆଜିର ସନ୍ଧ୍ୟା ଆସର କାର୍ଯ୍ୟକ୍ରମକୁ। ସାରା ଦିନର ବ୍ୟସ୍ତତା ପରେ ଟିକେ ହୁଏତ ଆପଣମାନଙ୍କୁ ସମୟ ମିଳିଯାଇଥିବ, ବର୍ତ୍ତମାନ କେଉଁଠି ନା କେଉଁଠି ନିଜକୁ ମାନେ ଖୁସି ମୁହୂର୍ତ୍ତ ଭିତରେ ଆପଣଙ୍କୁ ନିଜକୁ ସାଉଣ୍ଡୁଥିବେ। ଫ୍ରେଣ୍ଡସ୍ମାନେ ହୁଅନ୍ତୁ କିମ୍ବା ମାର୍କେଟ୍ ହଉ, ମାର୍କେଟ୍ ବେଷ୍ଟ କାହିଁକିନା ଗୋଟେ ଅଫିସ୍ ଭିତରେ ସାରାଦିନ ରହିଲା ପରେ କିମ୍ବା ଯେଉଁମାନେ ପଢ଼ାପଢ଼ିରେ ବ୍ୟସ୍ତ ରହୁଛନ୍ତି ସାରାଦିନ, ସେମାନେ ବର୍ତ୍ତମାନ ତ ଛୁଟି ପଡ଼ିଯାଇଛି କିନ୍ତୁ ଯାହାହେଲେ ବି ସେମାନେ ପଢ଼ାପଢ଼ିକୁ ନେଇକି ବ୍ୟସ୍ତ ଥିବେ, ଟ୍ୟୁସନ୍ ହଉ ବା ଅଲଗା କୌଣସି କାମରେ ହଉ, ତ ସନ୍ଧ୍ୟା ସମୟ ଚାପିବାର ସମୟ ଆଉ ଏଣୁତେଣୁ ଖାଇବାର ସମୟ, ଏଣୁତେଣୁ ଖାଆନ୍ତୁ ମାନେ ଏଣୁତେଣୁ ଖାଆନ୍ତୁ ଖାଇପାରିବେ, ଖାଇବା ପାଇଁ ତ ନିହାତି ଦରକାର, ଏଣୁତେଣୁ ନ ଖାଇଲେ ମନରେ ବି ସେମିତି କିଛି ମାନେ ମଜା ଆସିବନି, ମନ ସେମିତି ଚାହୁଁଥିବ ସବୁବେଳେ ଗୋଟେ ନିୟମ ଭିତରେ ରହିକି କ'ଣ ଖାଇବି ଏଇଟା ଖାଇବି ସେଇଟା ଖାଇବି, ନାଇଁ ତା ଭିତରେ ବି ଆପଣ ଖାଇପାରିବେ, ଚଟପଟି ଜିନିଷ ଖାଇପାରିବେ କିନ୍ତୁ ସବୁ ଜିନିଷ ଗୋଟେ ଲିମିଟ୍ ଭିତରେ ରହିବା ଦରକାର ଆଉ ସେଇଟା ସମୟ ହେଉଛି ଇଭିନିଂର ସମୟ। ସନ୍ଧ୍ୟା ଆସରେ ଯେତେବେଳେ ଆସିଛି ଏସବୁ ସମ୍ପର୍କ ତ ଆପଣମାନଙ୍କ ପାଖରେ ସେୟାର କରିବାକୁ ପଡ଼ିବ କାହିଁକିନା ଆପଣମାନେ ଏଇଭଳି କାମରେ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ବ୍ୟସ୍ତ ଥିବେ, ତା ସହିତ ଯଦି ଏଫ୍ଏମ୍ରେ ଏନ୍ବୋ ସହିତ ଯୋଡ଼ି ହୋଇଥିବେ ତାହେଲେ ତ ବହୁତ ଭଲ କଥା, ଯଦି ଯୋଡ଼ି ହୋଇ ନଥିବେ ତାହେଲେ ଟାଇମ୍ ହୋଇଯାଇଛି ମିଠା ମିଠା ଗୀତ ପାଇଁ, ଯୋଡ଼ି ହୋଇଯାଆନ୍ତୁ ଏଫ୍ଏମ୍ରେ ଏନ୍ବୋ ସହିତ, ବହୁତ ସୁପର ହିଟ୍ ଗୀତ ଆପଣମାନଙ୍କ ପାଇଁ ରହିଛି, ତା ସହିତ କିଛି କିଛି ଟିପ୍ସ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚେଇବି, ଆପଣଙ୍କ ଏନ୍ବୋ ସାଥୀ ନାରାୟଣ ରହିଛି, ବହୁତ କିଛି କଥା ଆପଣମାନଙ୍କ ସହିତ ସେୟାର କରିବ, ମିଠା ମିଠା ଗୀତ ଆପଣମାନଙ୍କ ପାଖରେ ପହଞ୍ଚେଇବ, ସୋ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ରେ ଏନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆମର ଶରୀର ସୁସ୍ଥ ରହେ ତେବେ ଜୀବନର ପ୍ରତ୍ୟେକ କାମ ସଫଳତାର ସହିତ କରିପାରିବା। ଆଜିର ବ୍ୟସ୍ତ ଜୀବନରେ ଅନେକ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରୁଛନ୍ତି। ସମୟରେ ଖାଦ୍ୟ ନ ଖାଇବା, ପର୍ଯ୍ୟାପ୍ତ ପରିମାଣରେ ନ ଶୋଇବା ଏବଂ ଅଭ୍ୟାସର ଅଭାବ ଆମ ଶରୀରକୁ ଦୁର୍ବଳ କରିଥାଏ। ତେଣୁ ପ୍ରତିଦିନ ସଠିକ୍ ଖାଦ୍ୟ, ବ୍ୟାୟାମ ଏବଂ ବିଶ୍ରାମକୁ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ। ସେଥି ସୁସ୍ଥ ଜୀବନ ପାଇଁ ଆମ ଖାଦ୍ୟ ଅଭ୍ୟାସ ଭଲ ହେବା ଆବଶ୍ୟକ। ଆଜିକାଲି ଅନେକ ବାହାରେ ତେଲିଆ ଏବଂ ଫାଷ୍ଟଫୁଡ୍ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଯାହାର ମାନେ ଯେଉଁଟା ଶରୀରରେ ବିଭିନ୍ନ ରୋଗର କାରଣ ହେଉଛି। ଆମେ ଦୈନିକ ଖାଦ୍ୟରେ ମାନେ ଆମ ଯେଉଁ ଦୈନିକ ଖାଦ୍ୟରେ ସବୁଜ ପତ୍ର ଶାଗ, ଫଳ, ଡାଲି, କ୍ଷୀର ଏବଂ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଦରକାର। ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ମଧ୍ୟ ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆମେ ଭଲ ଖାଦ୍ୟ ଅଭ୍ୟାସ କରିନେବା ତେବେ ଅନେକ ରୋଗରୁ ଆମେ ଦୂରେଇକି ରହିପାରିବା।

ସେତିକି ସୁସ୍ଥ ଜୀବନ ଆମ ହାତରେ ରହିଛି। ଛୋଟ ଛୋଟ ଭଲ ଅଭ୍ୟାସ ଆମକୁ ଦୀର୍ଘ ଏବଂ ସୁନ୍ଦର ଜୀବନ ଦେଇପାରେ। ସମୟରେ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ ଅଭ୍ୟାସ ଜାରି ରଖିବା, ପରିଷ୍କାର ପରିବେଶ ଏବଂ ସମୟ ସମୟରେ ଡାକ୍ତରଙ୍କର ପରାମର୍ଶ ନେବା ମଧ୍ୟ ବହୁତ ଜରୁରୀ। ଏହାଦ୍ୱାରା ଆମେ ନିଜକୁ ସୁସ୍ଥ ରଖିପାରିବା। ତେବେ ଆସନ୍ତୁ ଆଜିଠାରୁ ଆମେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ତେବେ ସମୟ ହେଉଛି ଆଜିର ସନ୍ଧ୍ୟାସର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେବା। ତେବେ ପରବର୍ତ୍ତୀ ଗୀତ ଆପଣମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଞ୍ଚିଯିବ। ଷ୍ଟେ ଟ୍ୟୁନ୍ଡ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ ଫସଲର

ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆର୍ସିବି ଏବଂ କେକେଆର୍ ମଧ୍ୟରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବିତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10:00।

ମନର ମଣିଷ। ହଁ, ଆଜି ଆମେ କଥା ହେବା ଏଇ ମନର ମଣିଷ ବିଷୟରେ। ସତରେ ଏ ଦୁନିଆରେ ଜଣେ ନିଜର ମନର ମଣିଷ ପାଇବା କେତେ ଭାଗ୍ୟର କଥା ନା। ଯାହାକୁ ଦେଖିଲେ ଆଖି ଅଟକିଯାଏ ଆଉ ଯାହାର ସ୍ମୃତିରେ ସମୟ କେଉଁଆଡ଼େ ବିତିଯାଏ ଜମାରୁ ବି ଜଣାପଡ଼େନି। ମନର ମଣିଷ କେବଳ ଜଣେ ବ୍ୟକ୍ତି ନୁହେଁ, ସେ ହେଉଛି ଏକ ଅନୁଭୂତି, ଏକ ସୁନ୍ଦର କବିତା। ଯେତେବେଳେ ଆମେ ଏକା ଅନୁଭବ କରୁ, ସେତେବେଳେ ସେ ମଣିଷଟିର ଚେହେରା ଆମ ଆଖି ଆଗରେ ନାଚି ଉଠେ। ତାଙ୍କ ସହିତ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ଯେମିତି ଗୋଟିଏ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇଥିବା ଗପ ଭଳି ଲାଗେ। ହଁ, ତୁମେ ଦେଖାଏ ତ ଜାନ ସନମ ପ୍ୟାର ହୋତା ହେ ଦିୱାନା ସନମ ଆଉ ୟହାଁ ସେ କହାଁ ଯାଏ ହମ୍ ତେରି ବାହୋ ମେ ମର ଯାଏ ହମ୍। ଏହି ଶବ୍ଦଗୁଡ଼ିକ କେବଳ ସଙ୍ଗୀତ ନୁହେଁ, ଏହା ହେଉଛି ଜଣେ ପ୍ରେମିକର ନିଜ ମନର ମଣିଷ ପ୍ରତି ଥିବା ସର୍ବଶ୍ରେଷ୍ଠ ସମ୍ମାନ ଆଉ ଭଲ ପାଇବା। ତେବେ ଚାଲନ୍ତୁ ଗୀତରେ ମିତରେ କାର୍ଯ୍ୟକ୍ରମରେ ଶୁଣିବା ଫର୍ଷ୍ଟ ରୋମାଣ୍ଟିକ ଗୀତ। ଷ୍ଟେ ଟ୍ୟୁନ୍ଡ।

ମନର ମଣିଷଟିଏ ପାଇବା ପରେ ଜୀବନର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଏ। ପୂର୍ବରୁ ଯେଉଁ ରାସ୍ତାଗୁଡ଼ିକ ଖାଲି ଖାଲି ଲାଗୁଥିଲା, ଏବେ ସେଠି ଫୁଲର ସୁଗନ୍ଧ ଅନୁଭବ ହୁଏ। ମନର ମଣିଷମାନେ ସିଏ ଯିଏ ଆପଣଙ୍କ ନିରବତାକୁ ପଢ଼ିପାରେ, ଯିଏ ଆପଣଙ୍କ ବିନା କହିବାରେ ସବୁ କଥା ବୁଝିଯାଏ। ପ୍ରେମର ଏହି ଅନାବିଳ ସମ୍ପର୍କରେ କେବଳ ହସ ନଥାଏ, ବରଂ ପରସ୍ପର ପାଇଁ ଯେଉଁ ଭରସା ଏବଂ ସମ୍ମାନ ରହିଥାଏ, ସେଇଟା ହିଁ ମୂଳଦୁଆ ହୋଇଯାଏ। ଆପଣଙ୍କ ଜୀବନରେ ଏମିତି କେହି ସଦରେ ଅଛନ୍ତି କି ଯାହାଙ୍କୁ ଦେଖିଲେ ଆପଣ ସବୁକିଛି ଦୁଃଖ ଭୁଲିଯାଆନ୍ତି? ଯଦି ଅଛନ୍ତି ତେବେ ଜାଣି ରଖନ୍ତୁ, ଆପଣ ଖୁବ୍ ଭାଗ୍ୟଶାଳୀ। ମେରେ ଦିଲ୍ କି ଧଡ଼କନୋ ମେ ତେରା ହି ନାମ ହେ, ମେରି ହର ସାଂସୋ ମେ ତେରା ହି ଏହସାସ ହେ। ତୁ ମିଲେ ୟା ନ ମିଲେ ୟେ କିସ୍ମତ କି ବାତ ହେ, ପର ତୁଝେ ଅପନା ନା ଅପନା ମାନା ହିଁ ମେରେ ଲିଏ ସବସେ ଖାସ ହେ।

ସଦି ସମସ୍ତେ କ'ଣ ନିଜ ମନର ମଣିଷକୁ ପାଇଯାଆନ୍ତି? କେବେ କେବେ କିଛି ପ୍ରେମ କାହାଣୀ ଅଧୁରା ରହିଯାଏ, ହେଲେ ସେହି ଅଧୁରାପଣରେ ମଧ୍ୟ ଏକ ଅଜପ୍ରକାରର ପୂର୍ଣ୍ଣତା ଥାଏ। ମନର ମଣିଷଟି ସାଥିରେ ନଥାଇପାରେ ସତ, କିନ୍ତୁ ତାର ସ୍ମୃତି ସବୁବେଳେ ହୃଦୟର କୋଣରେ ଗୁଞ୍ଜରିତ ହେଉଥାଏ। ତାଙ୍କର ସେ ମୃଦ ହସ, ସେହି ଚାହାଣୀ ଆଉ ଛୋଟ ଛୋଟ କଥାଗୁଡ଼ିକ ଜୀବନର ବଡ଼ ପୁଞ୍ଜି ହିଁ ରହିଯାଏ। ବେଳେବେଳେ ମନେ ହୁଏ ସେ ପାଖରେ ନାହାନ୍ତି ସତ, କିନ୍ତୁ ପ୍ରତିଟି ପବନର ଲହରୀରେ ତାଙ୍କର ଉପସ୍ଥିତି ଅନୁଭବ ହୋଇଥାଏ। ତେରେ ବିନା ଜିନ୍ଦେଗୀ ସେ କୋଇ ଶିଖବା ତ ନାହିଁ, ପର ତେରେ ବିନା ଜିନ୍ଦେଗୀ ଭିତ ଜିନ୍ଦେଗୀ ନାହିଁ।

ହିଁ ହେଉଛି ସେ ମଣିଷର ଗୁରୁତ୍ୱ ଯାହାକୁ ଆମେ ଆମର ମନର ମଣିଷ ବୋଲି ମାନି ନେଇଥାଉ। ସେ ଦୂରରେ ଥାଇ ମଧ୍ୟ ସବୁବେଳେ ନିଜର ହିଁ ଲାଗନ୍ତି।

ସଭିଏ ଆଜିକାଲିର ଏ ବ୍ୟସ୍ତବହୁଳ ଦୁନିଆରେ ଆମେ ପ୍ରାୟତଃ ଯାନ୍ତ୍ରିକ ହୋଇଗଲେଣି, କିନ୍ତୁ ମନର ମଣିଷଟିଏ ସହିତ କଥା ହେଲେ ସେ ପୁରୁଣା ମହକା ଫେରିଆସେ। ତାଙ୍କ ସହ ମୋବାଇଲରେ ଘଣ୍ଟା ଘଣ୍ଟା କଥା ହେବା ହେଉ କିମ୍ବା ତାଙ୍କ ମେସେଜର ଅପେକ୍ଷା କରିବା, ସବୁଥିରେ ଏକ ନିଆରା ଆନନ୍ଦ ରହିଛି। ପ୍ରେମର ଅର୍ଥ କେବଳ ପାଇବା ନୁହେଁ, ବରଂ ନିଜକୁ ହଜାଇଦେବା। ଯେତେବେଳେ ଆମ ମାନେ ଆପଣ ନିଜେ ନିଜଠାରୁ ଅଧିକ ସେହି ମଣିଷଟିକୁ ଗୁରୁତ୍ୱ ଦେବା ଆରମ୍ଭ କରନ୍ତି, ସେତେବେଳେ ସେ ସତରେ ଆପଣଙ୍କ ମନର ମଣିଷ ପାଲଟିଯାଏ। ଇସ୍କ ଓ ନାହିଁ ଯୋ ଦୁନିଆକୁ ଦେଖାଯାଏ, ଇସ୍କ ଓ ନାହିଁ ଯୋ ଦୁନିଆକୁ ଦେଖାଯାଏ, ଇସ୍କ ଓ ହେ ଯୋ ଦିଲ୍ ସେ ନିଭାଯାଏ। କୌନ କହତା ହେ କି ସିର୍ଫ ମିଲନେ କା ନାମ ମୁହବତ ହେ, କୌନ କହତା ହେ କି ସିର୍ଫ ମିଲନେ କା ନାମ ମୁହବତ ହେ, ଖାମୋଶି ମେ ଭି କିସି କା ଇନ୍ତଜାର କରନା ହି ମୁହବତ ହେ।

0: ପରବର୍ତ୍ତୀ କଥା ଚିତ୍ର କର୍ଜ ଗୀତଟି ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର।
1: ସୋଲହ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ର ରେନ୍ବୋ ଏସ୍ଏମ୍ଏସ୍ରେ ଯେଉଁମାନେ ଏସ୍ଏମ୍ଏସ୍ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ କହି ରଖୁଛୁ ଆମର ଦୁଇଟି ନମ୍ଘର 09495963210 ଏବଂ ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ବର 8895254200ରେ ଆମକୁ ଆମ ସହିତ ଯୋଗାଯୋଗ କରିପାରିବେ ମାନେ ଏସ୍ଏମ୍ଏସ୍ କରିପାରିବେ ଏସ୍ଏମ୍ଏସ୍ କରିବା ପାଇଁ ଫାଷ୍ଟ ଟାଇପ୍ କରନ୍ତୁ ଏଫ୍ଏମ୍ ଆର୍ସି ତାପରେ ଗୋଟେ ସ୍ପେସ୍ ଦେଇକି କେଉଁ ଫିଲ୍ମ କେଉଁ ଆଲବମ୍ର ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ଲେଖନ୍ତୁ ତାପରେ ଗୋଟେ ସ୍ପେସ୍ ଦେଇକି ଗୀତର ଫାର୍ଷ୍ଟ ଲାଇନ୍ ଲେଖନ୍ତୁ ତାପରେ ଗୋଟେ ସ୍ପେସ୍ ଦେଇକି ଆପଣଙ୍କ ନାଁ ଏବଂ ଆଡ୍ରେସ୍ ସହିତ ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ଏବଂ 8895254200 ଏହି ଦୁଇଟି ନମ୍ଘରରେ

0: ठीक ना? ठीक ना?
1: एक दड़ी गई अक्षय कुमार महांती एवं तृप्ति दास।

ପରବର୍ତ୍ତୀ ଏସ୍ପିଏସ୍ କରିଛନ୍ତି ହାଲୁ ଭାଇ ସୟନ ଆଠଗଡ଼ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଶପଥର ଗୀତ ଆସିଲୁ ତୁ ଯେବେ ଥରେ ଜୀବନେ ମୋର। ଗୀତଟି ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ପାମେଲା ଜୈନ। ତେବେ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

ନେକ୍ସମିସ୍ କହିଛନ୍ତି ସମୀର ଏବଂ ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ ଶୁଣିବାକୁ ଚାହିଁଛନ୍ତି ଗିରଫ୍ତାର ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ ପରବର୍ତ୍ତୀ ସ୍ମିସ୍ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୋଟିର ବାବା ତିଲକ ନଗର ସେକ୍ଟର 12 ସିଡି କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି କେ ଜେ ୟେସୁଦାସଙ୍କ ଭଏସ୍ରେ ଗୀତ ଗୀତଟି ଚଳଚ୍ଚିତ୍ର ସାୱନକୁ ଆନେ ଦୋ ଚଳଚ୍ଚିତ୍ରରୁ ଆସିଛି ତେବେ ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ

ପରବର୍ତ୍ତୀ ସ୍ମୃତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ଚିଦାନନ୍ଦ ମାଣିଆବନ୍ଧ ସନ୍ତରାବାଲି ବଡମ୍ବା କଟକରୁ ଶୁଣିବାକୁ ଚାହିଁଛନ୍ତି ଓ ମାଇ ଲଭ୍ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ପଙ୍କଜାଲ ଇରା ମହାନ୍ତି ଏବଂ ସଙ୍ଗୀତା ମିଶ୍ର। ନେକ୍ସଟ ଏସ୍ମିସ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଖୁନ୍ ଭରି ମାଙ୍ଗେ ଚଳଚ୍ଚିତ୍ରର ଗୀତ, ଏଥିରେ ଗାଇଛନ୍ତି ନିତିନ ମୁକେଶ ଏବଂ ସାଧନା ସରକାମ। ତେବେ ଆପଣମାନଙ୍କୁ ଶୁଣିଦେଉଛୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଟୁ ସଙ୍ଗସ୍। ଷ୍ଟେ ଟ୍ୟୁନ୍ଡ।

ମିସ୍ କହିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କି କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ସୁରେଶ ୱାଡେକରଙ୍କ ଭଏସ୍ରେ ଆଲବମ୍ ଓଡ଼ିଆ ଆଲବମ୍ରୁ ଗୀତ ତେବେ ଆପଣଙ୍କୁ ଶୁଣିଦେଉଛୁ ଶାମକ ଆଲବମ୍ରୁ ଗୀତଟି ଗାଇଛନ୍ତି ସୁରେଶ ୱାଡେକର।

ପରବର୍ତ୍ତୀ ଏସ୍ପିଏସ୍ କରିଛନ୍ତି ସୁରକ୍ଷା ସହାୟ ସହଯୋଗ ଭବନରୁ ସେକ୍ଟର 13 ସିଡିଏ କଟକରୁ ଏସ୍ପିଏସ୍ କରିଛନ୍ତି ସୁର ଚଳଚ୍ଚିତ୍ରର ଗୀତ ଶୁଣିବାକୁ ଚାହିଁଛନ୍ତି। ଗୀତଟି ଗାଇଛନ୍ତି ମହମ୍ମଦ ରଫି। ନେକ୍ସଟ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ ଶୁଣିବେ 6:40। 7:10 ଆମର ସ୍ୱାସ୍ଥ୍ୟ ଏଥିରେ ଶୁଣିବେ ମାନସିକ ସୁସ୍ଥତା ରକ୍ଷା କରିବେ କିପରି ଏ ସମ୍ପର୍କରେ କହିବେ ଡାକ୍ତର ସତ୍ୟକାମ ମହାପାତ୍ର। ଶୁଭ ସକାଳ ଶୁଣିବେ 7:25।

ସକାଳ 8:30 ମର୍ଣ୍ଣିଂ ମେଲୋଡ଼ି ଡାଲିନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିବେ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ଶୁଣିବେ ସକାଳ 9:30। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲିକ୍ୟୁଡ୍ ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ ସକାଳ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

ଆରି ନାମେ କିରସ ଅଛି ପାନ କଲା ଲୋକ ସିନା ଜାଣିଛି ପ୍ରକୃତରେ ସେ ନାମ ରସର ମାହାତ୍ମ୍ୟ ଯିଏ ପାନ କରିଛି ସିଏ ହିଁ ଜାଣିଛି ନାମରେ କ'ଣ ଅଛି ନାମରେ ଅଛି ଶକ୍ତି ନାମରେ ଅଛି ଭକ୍ତି ନାମରେ ଅଛି ବିଶ୍ୱାସ ନାମରେ ଅଛି ଈଶ୍ୱରଙ୍କୁ ପାଇବାର ଅପୂର୍ବ ସାହସ ସେ ସାହସ ଟିକକ ଯେତେବେଳେ ମଣିଷ ତା ନିଜ ହୃଦୟରେ ରଖିଥାଏ ସେ ସାହସ ସେ ଧୈର୍ଯ୍ୟ ତାକୁ ଈଶ୍ୱରଙ୍କୁ ପ୍ରାପ୍ତି କରିବାରେ ସାହାଯ୍ୟ କରେ ହରି ନାମଟି ସାର ଆଉ ସବୁ ଅସାର ସତରେ ଏ ଦୁନିଆରେ ଆପଣମାନେ ଯାହା ଯାହା ଦେଖୁଛନ୍ତି ସବୁ ମୋହ ମାୟାରେ ହିଁ ବନ୍ଧା କେବଳ ନାମ ରସ ନାମ ବ୍ରହ୍ମ ନାମ ହିଁ ଶ୍ରେଷ୍ଠ ନାମ ହିଁ ସାର।

ସେ ନାମ ରସକୁ ପାନ କରି କରି ସେ ନାମକୁ ଉଚ୍ଚାରଣ କରି କରି କେତେ ସାଧୁ ସନ୍ଥ ମୁନି ଋଷି ତପସ୍ୱୀ ଯୋଗୀ ପାର ହୋଇଯାଇଛନ୍ତି ଏ ସଂସାରରୁ। ମୁନି ଋଷିମାନେ ବର୍ଷ ବର୍ଷ ଧରି ତପସ୍ୟା କରି ଚାଲିଛନ୍ତି ସେ ଅମୃତମୟ ଦିବ୍ୟ ନାମକୁ ଭଜନ କରି କରି। ସେ ନାମର ମହାତ୍ମ୍ୟ ସତରେ ବଡ଼ ରହସ୍ୟମୟ କୌତୂହଳମୟ ଆଉ ଅପୂର୍ବ। ସେ ନାମକୁ ଥରେ ଉଚ୍ଚାରଣ କରିଦେଲେ ମନୁଷ୍ୟ ଶରୀରରେ ଯେମିତି ଶକ୍ତି ସଞ୍ଚାରିତ ହୁଏ, ଅହେତୁକ ବଳ ପ୍ରାପ୍ତି ହୋଇଥାଏ ଏ ମଣିଷ। ସତରେ କଳିଯୁଗରେ ନାମ ହିଁ ଶ୍ରେଷ୍ଠ, ନାମ ହିଁ ସାର। ନାମ ରସକୁ ପାନ କରିବାକୁ ହେଲେ, ନାମ ଜପ କରିବାକୁ ହେଲେ ନିଜ ହୃଦୟକୁ ଶାନ୍ତ, ସ୍ଥିର ଏବଂ ଈଶ୍ୱର ଅନୁରାଗୀ କରିବାକୁ ପଡ଼ିବ। ତେବେ ଯାଇ ଆମେ ନାମ ଜପ କରିବା ଆଉ ସେ ଜପ ପ୍ରଭୁଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବା।

ମହାପ୍ରଭୁଙ୍କର ସେ ଦିବ୍ୟ ଅମୃତ ନାମକୁ ଜପ କରି କରି ଭକ୍ତ ପ୍ରହଲ୍ଲାଦ ସବୁବେଳେ ନାରାୟଣ ନାରାୟଣ ନାରାୟଣ ନାରାୟଣ ଭଜନ କରୁଥିଲେ। କେତେ କେତେ ବଡ଼ ବିପଦରୁ ସେ ରକ୍ଷା ପାଇଛନ୍ତି। ଛୋଟ ଶିଶୁଟିଏ ହେଲେ ମଧ୍ୟ ତାଙ୍କର ଯେଉଁ ବିଶ୍ୱାସ ରହିଥିଲା ମହାପ୍ରଭୁଙ୍କ ପ୍ରତି, ସେ ନାମର ମହାତ୍ମ୍ୟ ମହାପ୍ରଭୁ ଦେଖେଇଦେଲେ। ନିଜର ସ୍ୱରୂପକୁ, ନିଜର କଳେବରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଲେ। ଏକ ଲୌହ ଖୁମ୍ବ ଭିତରୁ ନିଜେ ପ୍ରକଟ ହେଲେ ନୃସିଂହ ଅବତାର ଭାବରେ। ହିରଣ୍ୟକଶିପୁକୁ ନିଜ ଜଙ୍ଘ ଉପରେ ରଖି ନିଜ ନଖ ସାହାଯ୍ୟରେ ବିଦାରଣ କଲେ ଏବଂ ଭକ୍ତ ପ୍ରହଲ୍ଲାଦଙ୍କର ମାନ

ଇଏ ହେଉଛି ନାମର ବିଶ୍ୱାସ, ନାମର ଶକ୍ତି, ନାମର ମହାତ୍ମ୍ୟ, ନାମ ରସର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ। ସେ ନାମକୁ ଭଜି ଭଜି ଏ ଦିନ ସରିଯାଉ, ଏ ଜୀବ ଚାଲିଯାଉ, ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, ଆଉ କିଛି ଆବଶ୍ୟକ ନାହିଁ।

ବିଭିନ୍ନ ଶାସ୍ତ୍ର ପୁରାଣ ଭାଗବତ ମହାଭାରତରେ ମଧ୍ୟ ବର୍ଣ୍ଣନା କରାଯାଇଛି ନାମର ମହାତ୍ମ୍ୟ କ'ଣ। ଥରେ ହରିନାମ ଉଚ୍ଚାରଣ କରିଦେଲେ କେତେ କେତେ ପାପ ନଷ୍ଟ ହୋଇଯାଏ, କ୍ଷୟ ହୋଇଯାଏ। ମହାପ୍ରଭୁଙ୍କର ନାମର ଏତେ ମହାତ୍ମ୍ୟ ରହିଛି, ଏତେ ଅପୂର୍ବ ଶକ୍ତି ରହିଛି। ସେଦିନ ଭକ୍ତ ସୁଦାମା କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଜପ କରି କରି କରି କରି ମହାପ୍ରଭୁ ସୁଦାମାଙ୍କର ଭାଗ୍ୟ ବଦଳେଇ ଦେଲେ। ସୁଦାମାଙ୍କୁ ଆଲିଙ୍ଗନ କଲେ ସର୍ବସମ୍ମୁଖରେ। ସୁଦାମା ଥିଲେ ଦରିଦ୍ର ବ୍ରାହ୍ମଣ। କେହି କେହି ଶାସ୍ତ୍ରକାରମାନେ ମତ ଦିଅନ୍ତି ସୁଦାମା ଦରିଦ୍ର ନଥିଲେ, କାରଣ ତାଙ୍କର କୃଷ୍ଣ ଭକ୍ତି ଥିଲା ଅନନ୍ୟ। ସେଥିପାଇଁ ସେ ଦୁନିଆର ସବୁଠାରୁ ଧନୀ ମଣିଷ ଥିଲେ, ଧନୀ ବ୍ୟକ୍ତି ଥିଲେ, ଯାହାଙ୍କର ମହାପ୍ରଭୁ ହିଁ ସର୍ବସ୍ୱ, ଯିଏ ମହାପ୍ରଭୁଙ୍କୁ ନିଜର ସବୁକିଛି ମାନି ନେଇଛି। ତା ପାଖରେ ପୁଣି ଦୁଃଖ କ'ଣ, ତାର ପୁଣି ଦରିଦ୍ରତା କ'ଣ। ସେଥିପାଇଁ ସୁଦାମା ଦରିଦ୍ର ନଥିଲେ, ଥିଲେ ମହାଧନୀ, ନାମ ରସର ଧନୀ। ମହାପ୍ରଭୁଙ୍କୁ ସେ ଏତେ ଭଲ ପାଉଥିଲେ, ହୃଦୟରେ ସଦା ସର୍ବଦା କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଜପ କରୁଥିଲେ। ପତ୍ନୀ ସୁଶୀଳାଙ୍କର ବାରମ୍ବାର ଅନୁରୋଧ କ୍ରମେ ସୁଦାମା ଯାଇଥିଲେ ଦ୍ୱାରକାଧୀଶଙ୍କ ପାଖକୁ, କିନ୍ତୁ ଶେଷ ପର୍ଯ୍ୟନ୍ତ ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କିଛି ବି ମାଗିପାରିନଥିଲେ। ବାରମ୍ବାର କୃଷ୍ଣ ପରୀକ୍ଷା କରିବା ପାଇଁ ସୁଦାମାଙ୍କୁ ପଚାରିଥିଲେ ଯେ ସୁଦାମା ତମର କ'ଣ ଆବଶ୍ୟକତା ଅଛି, କ'ଣ ଦରକାର ଅଛି ମୋତେ କୁହ। ସୁଦାମା କିନ୍ତୁ କିଛି ବି କହିପାରିନଥିଲେ ଶେଷ ପର୍ଯ୍ୟନ୍ତ। ଇଏ ହେଉଛି କୃଷ୍ଣ ଭକ୍ତି, ଇଏ ହେଉଛି ବିଶ୍ୱାସ, ଇଏ ହେଉଛି ନାମ ରସର ଅପୂର୍ବ ଉଚ୍ଛ୍ୱାସ।

ମହାପ୍ରଭୁଙ୍କ ନାମ ଭଜନ କରିବାର ସେମିତି କିଛି ନିର୍ଦ୍ଦିଷ୍ଟ ସମୟ, ବୟସ, ସ୍ଥାନ, କାଳ, ପାତ୍ର ଏସବୁ କିଛି ବି ଦରକାର ନାହିଁ। ଆପଣ ଯିଏ ଯୋଉଠି ବି ଅଛନ୍ତି, ଆପଣମାନଙ୍କୁ ଯୋଉ ନାମ ଭଲ ଲାଗେ, ମହାପ୍ରଭୁଙ୍କର ତ ସହସ୍ର ନାମ, ହଜାର ହଜାର ନାମ, କୋଟି କୋଟି ନାମ, ଯୋଉ ନାମ ଆପଣଙ୍କୁ ସହଜ ହେଉଛି, ସରଳ ହେଉଛି, ଭଲ ଲାଗୁଛି, ସେଇ ନାମକୁ ସଦାସର୍ବଦା ଉଚ୍ଚାରଣ କରନ୍ତୁ, ହୃଦୟ ଭିତରେ ଜପ କରନ୍ତୁ, ମନ ମନେ ଗୁଣୁଗୁଣୁ ହୁଅନ୍ତୁ, ଦେଖିବେ ଆପଣଙ୍କୁ କେତେ ଶାନ୍ତି ଲାଗିବ। ଆଜି ବାଜ୍ୟ ଭାବନା ମନ ଭିତରକୁ ଆସିବା ପୂର୍ବରୁ ସେଇ ନାମର ଶକ୍ତି ବଳରେ ସେ ଭାବନା ସବୁ ଦୂରେଇଯିବ, ଆପଣଙ୍କ ହୃଦୟ ଶାନ୍ତ, ସରଳ ଏବଂ ସଦାସର୍ବଦା ପବିତ୍ର ରହିବ। ଯୋଉ ନାମକୁ ଉଚ୍ଚାରଣ କରିବା ମାତ୍ରେ ଆପଣ ମହାପ୍ରଭୁଙ୍କର ଦିବ୍ୟ ଅମୃତ ପାଦ ପଦ୍ମ ତଳେ ନିଜକୁ ସମର୍ପିତ କରିପାରିବେ। ସେଇଥିପାଇଁ ତ ହରିନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ଯେକୌଣସି ବିପଦ ଆସୁ, ଯେକୌଣସି ଦୁଃଖ ଆସୁ, ଯେକୌଣସି ବଡ଼ ବଡ଼ ରୋଗ ଆସୁ, ମହାପ୍ରଭୁଙ୍କର ସେ ଦିବ୍ୟ ଅମୃତ ନାମକୁ ଉଚ୍ଚାରଣ କରି ଯଦି ଆମେ ପାଣି ଟିକେ ପାଇଦଉଛେ, ଗଙ୍ଗା ପାଣି ଟିକେ ପାଇଦଉଛେ, ପାଦୁକ ଟିକେ ପାଇଦଉଛେ, ଥଣ୍ଡା ଟିକେ ପାଇଦଉଛେ, ନିମିଷକେ ଆରାମ ଲାଗୁଛି, ନିମିଷକେ ସେ ଦୁଃଖ ରୋଗ ଶୋକ ଦୂର ହେଇଯାଉଛି। ତେଣୁ ନାମ ରସର ମହାତ୍ମ୍ୟ ସଦା ସର୍ବଦା ସର୍ବାଗ୍ରେ ରହିଛି।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 33ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ ମାତୃଗର୍ଭରେ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ଯୋଗୁଁ ମରଣକୁ ଏଡ଼େଇ ଯାଇଥିଲେ। ହେଲେ ତକ୍ଷକ କାମୁଡ଼ାରେ ମରିବେ ବୋଲି ଋଷିପୁତ୍ରଙ୍କ ଠାରୁ ସାପ ପାଇ ମୃତ୍ୟୁ ସମୟରେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ। ଶ୍ରୀକୃଷ୍ଣ ପୃଥିବୀ ଛାଡ଼ିଲା ପରେ କଳିର ରାଜୁତି ଆରମ୍ଭ ହେଲା।

0: ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇ ନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା ଯାହା ଆଖିର ପଛପାଖରେ ଥାଏ ତାହାର ରକ୍ତବାହୀ ନଳୀ ଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇ ନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ, ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇ ନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ, ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି। ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି ତାର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ, ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ୍ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ, ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇ ନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ, ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ ନେଉଥାନ୍ତି ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେ ହେଳା କରିବେ ନାହିଁ। ତାଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି, ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ।
1: ଆମର ସ୍ୱାସ୍ଥ୍ୟ ଶୁଣିଲେ ମଧୁମେହ ରୋଗୀଙ୍କ ପାଇଁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଯେତେ ପ୍ରକାରର ତରଳ ଖାଦ୍ୟ ପାନୀୟ ବର୍ତ୍ତମାନ ସମୟରେ ସମସ୍ତଙ୍କର ଅତି ପ୍ରିୟ ଅମୃତ ତୁଲ୍ୟ ମନେ ହେଉଛି। ପ୍ରଚୁର ପରିମାଣରେ ପାଣି ପିଇବାକୁ ଭାରି ଇଚ୍ଛା ହେଉଛି ସମସ୍ତଙ୍କର। ଖରାରେ ବାହାରୁ ଚାଲି ଆସିଲେ ଥଣ୍ଡା ପାଣି ଟୋପେ ପିଇଦେଲେ ଯେମିତି ଜୀବନଟା ଅଟକି ଯାଉଛି, ଜୀବନଟା ରହିଯାଉଛି। ଏଇ ଖରା ଗରମରେ ଥଣ୍ଡା ପାଣି ଟୋପେ ଯେମିତି ଅମୃତ ତୁଲ୍ୟ ହୋଇଯାଇଛି ସମସ୍ତଙ୍କର।

ଶୁଣୁ ଶାନ୍ତି ନିଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଯେଉଁ ଶ୍ରମିକମାନେ ବାହାରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଟାଣ ଖରାରେ କାମ କରିବା ପାଇଁ ବାରଣ କରାଯାଇଛି। ଛୋଟ ଛୁଆ, ଗର୍ଭବତୀ ମହିଳା, ବୟସ୍କ ଲୋକମାନଙ୍କୁ ବେଶ୍ ସତର୍କ ରହିବା ପାଇଁ ବାରମ୍ବାର ପରାମର୍ଶ ଦିଆହୋଇଛି। ଏହି ଖରା ସମୟରେ ତାକୁ ଯଦି ଆମେ ନ ମାନିବା, ନ ଶୁଣିବା, ପାଳନ ନ କରିବା, ତାହେଲେ କ୍ଷତିଗ୍ରସ୍ତ ହେବା ଆମେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତକରେ ନିଶ୍ଚୟ ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ସୋ ଚାଲିଛି ଶୁଭ ସକାଳ। ତେବେ ଖରାରେ ନିହାତି ବାହାରକୁ ବାହାରୁଥିଲେ ସାଙ୍ଗରେ ଛତା ପାଣି ବଟଲ ସୂତା ପୋଷାକ ପିନ୍ଧିକି ଯାଆନ୍ତୁ, ଯେଉଁ ପୋଷାକ କି ସାରା ଶରୀରକୁ ଆବୃତ କରୁଥିବ। ବିଭିନ୍ନ ପ୍ରକାରର ସର୍ବତ, ଆପଣଙ୍କର ଯେଉଁ ସର୍ବତ ପ୍ରିୟ, ଲେମ୍ବୁ ଚିନି ଲୁଣ ସର୍ବତ ହଉ, ଘୋଳ ଦହି ସର୍ବତ ହଉ, ତୋରାଣୀ ହଉ, ପଇଡ଼ ହଉ, ତରଭୁଜ ହଉ, କାକୁଡ଼ି ହଉ, ଯେକୌଣସି ଫଳର ଜୁସ୍ ହଉ କିମ୍ବା ସର୍ବତ ହଉ, ଏସବୁ ନିହାତି ପିଇବା ଉଚିତ। ଛାଇ ଜାଗାରେ ବିଶ୍ରାମ କରିବା ଉଚିତ। ପବନ ଚଳାଚଳ କରୁଥିବା ସ୍ଥାନରେ କିଛି ସମୟ ରହି ତାପରେ ପୁଣି ଥରେ ଯାତ୍ରା ଆରମ୍ଭ କରିବା ଉଚିତ। ଏକଥା ସମସ୍ତଙ୍କୁ ମନେ ରଖିବା ପାଇଁ ପଡ଼ିବ, କାରଣ ସନ୍ଷ୍ଟ୍ରୋକ୍ କୋଉ ସମୟରେ ଆସିବ ସେ କଥା କେହି କହିପାରିବେନି। ଆପଣ ଭାବିବେ ଯେ ଟାଣ ଖରା ହେଉଛି, ମୁଁ ବାହାରି ଯିବି, ଏସବୁ କିଛି ପ୍ରିକସନ୍ ନେବି ନାହିଁ, ହଠାତ୍ କରି ସେ ଟାଣ ଖରାରେ ଆପଣଙ୍କର କିଛି ବି କ୍ଷତି ହୋଇପାରେ। ମୁଣ୍ଡ କ'ଣ ହେବ, ବାନ୍ତି ଲାଗିବା, ଖାଦ୍ୟ ଖାଇବାକୁ ଇଚ୍ଛା ନ ହେବା, ଏସବୁ ଲକ୍ଷଣ ହେଉଛି ସନ୍ଷ୍ଟ୍ରୋକ୍ର ପୂର୍ବ ଆଭାସ ବା ପୂର୍ବ ଲକ୍ଷଣ। ଏସବୁ ଲକ୍ଷଣ ଯଦି ଦେଖାଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଆନ୍ତୁ ଏବଂ ପବନ ଚଳାଚଳ କରୁଥିବା ସ୍ଥାନରେ ରୋଗୀକୁ ବିଶ୍ରାମ ଦିଅନ୍ତୁ, ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ, ଶରୀରର ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ ଏବଂ ମୁଣ୍ଡରେ ପାଣି ଢାଳନ୍ତୁ। ଏହିସବୁ ଯଦି ଆମେମାନେ କରିବା ତାହେଲେ ନିଶ୍ଚିତ ଭାବରେ ସନ୍ଷ୍ଟ୍ରୋକ୍ରୁ ଆମେ ରକ୍ଷା ପାଇପାରିବା ଏବଂ ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବା।

ପ୍ରଭୁପାଦେ ପଛକୁ ଚାଲିଯାଉ। ଶ୍ରୀମଦ୍ ଭାଗବତରେ ଏକ ସୁନ୍ଦର ପଂକ୍ତି ଅଛି, ଅନେକ ଜନ୍ମ ପୁଣ୍ୟ ବଳେ ମାନବ ଜନ୍ମ ମହିତଳେ। କେତେ କେତେ ଜନ୍ମ ପରେ ଆମେ ମଣିଷ ଜନ୍ମ ହିଁ ପାଇଛେ। ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ଏ ମଣିଷ। ତେବେ ଏହି ସୁନ୍ଦର ଜନ୍ମକୁ ଆମେ ସାର୍ଥକ କରିବା, ସଦାସର୍ବଦା ଚେଷ୍ଟା କରିବା ଭଲ ମଣିଷ ହେବା ପାଇଁ, ଅନ୍ୟର ମୁହଁରେ ହସ ଟିକେ ଫୁଟେଇବା ପାଇଁ। କାରଣ ଅନ୍ୟମାନେ ହସିଲେ ଆମେ ହସିବା, ଆଉ ଅନ୍ୟମାନେ ଦୁଃଖରେ ରହିଲେ ଆମକୁ ଭଲ ଲାଗିବନି। ସେଇଥିପାଇଁ ତ ମଣିଷ ଏମିତି ଏକ ଈଶ୍ୱରଙ୍କ ସୃଷ୍ଟିର ଏକ ଜୀବ ଯିଏକି ଭାବର ଆଦାନ ପ୍ରଦାନ କରିପାରେ, ସୁଖ ଦୁଃଖ ବାଣ୍ଟିପାରେ, ଅନ୍ୟର ଦୁଃଖରେ ସାମିଲ ହୋଇପାରେ।

ସବୁଠୁ ବଡ଼ କଥା ହେଲା ଆମ ଭିତରେ କିଛି କରିବାର ଇଚ୍ଛା ଆଶା ଏସବୁ ରହିବା ଦରକାର। ସେଥିପାଇଁ ନିଷ୍ଠା ସାଧନା ଏକାଗ୍ରତା ପରିଶ୍ରମ ସଂଘର୍ଷ ଏସବୁ ଜରୁରୀ। ଆଜିକାଲି ବିଭିନ୍ନ ସୋସିଆଲ ମିଡିଆରେ ଅନେକ ଭଲ ଭଲ ଶିକ୍ଷଣୀୟ କଥା ବା ଆମେ ଚାହୁଁଥିବା କଥା ସହଜରେ ସୁବିଧାରେ ଉପଲବ୍ଧ ହୋଇପାରୁଛି। ତେବେ ଜୀବନକୁ ଏତେ ଛୋଟ କାହିଁକି ଭାବିବା? ଆମେ କିଛି କରିପାରିବା ନାହିଁ ବୋଲି କାହିଁକି ଭାବିବା? ଆମ ଭଳିଆ ମଣିଷ ଅନେକ କିଛି କାମ କରିପାରୁଛନ୍ତି, ଅନେକ ସଂଘର୍ଷମୟ ଜୀବନ ପରେ ସେମାନେ ସଫଳତା ପାଉଛନ୍ତି, ତାହେଲେ ଆମେ କାହିଁକି କରିପାରିବାନି? କେବଳ ଦରକାର ନିଜର ଗୋଟେ ସୁନ୍ଦର ଇଚ୍ଛା, ପଜିଟିଭ ଥଟ୍ସ, ତା ସହିତ ସାଧନା ଏକାଗ୍ରତା ପରିଶ୍ରମ ଏସବୁ ନିହାତି ଦରକାର।

ଜୀବନର କଥା କହୁ କହୁ କେତେ କେତେ କଥା ମୁଁ କହିଦେଲି, କେତେ କେତେ ଗୀତ ମଧ୍ୟ ଆପଣମାନେ ଶୁଣିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଅନୁଭବ ହେଲା ଯେ ଜୀବନ ହେଉଛି ସଂଘର୍ଷମୟ। କୌଣସି ଜିନିଷ ସହଜରେ ମିଳିଯିବ ବୋଲି ଭାବି ଆମେ ଯଦି ଚୁପଚାପ ଘରେ ବସିଯିବା, ତାହେଲେ କୌଣସି ବି ଜିନିଷ ଆମ ହାତ ପାପୁଲିରେ ଆଣି କେହି ବି ଅଜାଡ଼ି ଦେବେନି। ସେଥିପାଇଁ ଆମକୁ ସଂଘର୍ଷ କରିବାକୁ ପଡ଼ିବ, ଚେଷ୍ଟା କରିବାକୁ ପଡ଼ିବ, ଦିନ ରାତି ଏକ କରିଦେବାକୁ ପଡ଼ିବ, ନିଦ ହଜିଯିବାକୁ ପଡ଼ିବ। ଅନେକ ସଂଘର୍ଷ ପରେ ସଫଳତା ପାଇବାର ଆନନ୍ଦ ସତରେ ଭାରି ନିଆରା। ପରିଶ୍ରମର ଫଳ ସଦା ସର୍ବଦା ମିଠା ହୋଇଥାଏ। ତେଣୁ ଆମେମାନେ ନିଜ ଲକ୍ଷ୍ୟ ପଥରୁ କେବେ ବି ଓହରି ଯିବା ଉଚିତ ନୁହଁ। ଯେମିତି ବି ହେଉ, ଯେତେ କଷ୍ଟ ହେଉ, ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ମଣିଷଟିଏ ଦିନେ ନା ଦିନେ ନିଶ୍ଚିତ ଭାବରେ ସଫଳତାର ସ୍ୱାଦ ଚାଖିଥାଏ, ନିଜେ ସଫଳ ହୋଇଥାଏ। ଏକଥା ସତ୍ୟ, ସତ୍ୟ, ସତ୍ୟ, ତ୍ରିବାର ସତ୍ୟ।

କ'ଣ ଅସୁବିଧା ଆମର ହୁଏ, ଆଜି ସେଇ ସମ୍ପର୍କରେ ଆମେ ଚର୍ଚ୍ଚା କରିବା। ମୁଁ ଏଠି କହି ରଖେ, କେବଳ ଟପିକ୍ ସମ୍ବନ୍ଧୀୟ କଥା ହିଁ ଆମେ ପ୍ରୋଗ୍ରାମରେ ଆଲୋଚନା କରିବା। ଆପଣମାନେ ଭଲ ଭାବରେ ଟପିକ୍ଟି ଶୁଣନ୍ତୁ, କ'ଣ କହିବେ ସ୍ଥିର କରନ୍ତୁ, ଦୁଇ ଚାରି ପଦ କଥାରେ ଆପଣଙ୍କ କଥା ସାରିବା ପାଇଁ ଚେଷ୍ଟା କରନ୍ତୁ।

0: टॉपिक सुनु सुनु जने कलर आम सहित जोड़ी हवा को चाहे देखिबा से किए कोर्ट कहउचंती हेलो बहुत बढ़िया प्रथम थर आपण कथा होउचंती आज भी आपण फर्स्ट कलर भाव रे आम सहित जोड़ी हेइचंती तबे आज रो जहां टॉपिक रहिछि दैनंदिन जीवन रे आमे गोटे टाइम मैनेजमेंट करू बा गोटे समय निर्घंट निरूपण करिथाउ ए समय रे आमे ए काम करिबा सेथरो जदि आमे विच्युत होइ जाउ ताहेले कोन कोन असुविधा हुए आम पई
1: ସମୟ ସହିତ ତାଳ ଦେଇକି ଚାଲିଲେ ଜୀବନରେ ସଫଳତା ମିଳେ ସମୟକୁ ଯଦି ଆମେ କ୍ଷୟ ଜ୍ଞାନ କରିବା ସମୟ ତା ବାଟରେ ଚାଲିଯିବ ଆମେ ପଛରେ ପଡିଯିବା ତେଣୁ ସମୟକୁ ମାନିକି ଚଳିଲେ ଜୀବନଟା ଗୋଟେ ସଫଳତାର ସ୍ୱାଦ ଚାଖିପାରିବା ସମୟ କେବେ ପଛକୁ ଫେରିବନି ସମୟ ତାର ଅବିରତ ଗତିରେ ଚାଲିଥିବ ତା ସହିତ ନିଜକୁ ଖାପ ଖୁଆଇ ତାଳ ଦେଇକି ଚାଲିବାର ଅଛି ନଚେତ ପଛରେ ପଡିଯିବ ଆଉ
0: ଫାଷ୍ଟ କଲର ହିସାବରେ ଆପଣ ଆମ ସହିତ ଯୋଡି ହେଲେ ଏତେ ସୁନ୍ଦର କଥା କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ
0: ଆକ୍ଚୁଆଲି ଆମର ଟପିକ ହଉଛି ଦୈନନ୍ଦିନ ଜୀବନରେ ଆମେ ଯେଉଁ ଟାଇମ୍ ମ୍ୟାନେଜମେଣ୍ଟ କରିଥାଉ ବା ସମୟ ନିର୍ଘଣ୍ଟ ନିରୂପଣ କରିଥାଉ ସେହି ସମୟରେ ଯଦି ଆମେ ବିଚ୍ୟୁତ ହଉ ଧରନ୍ତୁ ଆପଣଙ୍କ ବ୍ରେକଫାଷ୍ଟ ଟାଇମ୍ ହଉଛି 8:30 କହିହୁଏନି ବେଳେବେଳେ ସମୟ ପଳେଇଯାଏ ଆପଣ ବ୍ରେକଫାଷ୍ଟ କରିପାରନ୍ତି ନାହିଁ କିଛି ନା କିଛି କାରଣରୁ ଆପଣଙ୍କୁ ବ୍ରେକଫାଷ୍ଟ ଟାଇମ୍ ଏପଟ ସେପଟ କରିବାକୁ ହିଁ ପଡେ ବାଧ୍ୟ ହୁଅନ୍ତି ସେହି ସମୟରେ ଆପଣ କେମିତି ବ୍ୟସ୍ତ ହୋଇପଡନ୍ତି ନା ବିରକ୍ତି ହୁଅନ୍ତି ନା କ'ଣ ଆଡଜଷ୍ଟ କରନ୍ତି ଏ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା

0: ସ୍ମୃତି ଏକ ରୂପାଜନ ପ୍ରକୃତରେ ସ୍ମୃତି ସ୍ମୃତି ହେଇ ରହିଯାଏ ଅତୀତ ବେଳେବେଳେ ଆମକୁ ଖୁସି ଦିଏ ଆଉ ବେଳେବେଳେ ଆମକୁ ଦୁଃଖ ଦିଏ ସେ କଥା ଭାବିଲେ ଆମେ ସେଇ ସ୍ମୃତିକୁ ଫେରିଯାଉ ଆଜି ଆମର ଟପିକ୍ ରହିଛି ଦୈନନ୍ଦିନ ଜୀବନରେ ଆମର ଯୋଉ ଟାଇମ୍ ନିରୂପଣ ହେଇଥାଏ ନିର୍ଘଣ୍ଟ ହେଇଥାଏ ସେଇ ସମୟ ଯଦି ବେଳେବେଳେ ଏପଟ ସେପଟ ହେଇଯାଏ ଆମେ କେମିତି ତାକୁ ମ୍ୟାନେଜ୍ କରୁ ଆଉ ସେଇ ସମୟରେ ଆମେ ନିଜର ସ୍ଥିତିକୁ କେମିତି ମେଣ୍ଟେନ୍ କରୁ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ନମସ୍କାର ମୁଁ ରାଣୀପଡ଼ାରୁ ଅର୍ପଣା
0: ଆପଣଙ୍କୁ ସ୍ୱାଗତ ଜଣାଉଛି କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ
1: ମ୍ୟାଡାମ୍ ଠିକ ଯେକୌଣସି କାମ ହଉ ଯେପରି ସକାଳୁ କଲେ ବ୍ରେକଫାଷ୍ଟ ନ କଲେ ଯେପରି ଠିକ୍ ଟାଇମ୍ରେ ଆମ ଦେହ ଖରାପ ହେଇଯାଉଛି ଆଉ ଯେପରି ଆମେ ଯେମିତି ସ୍କୁଲ ଯାଉଛୁ କଲେଜ ଯାଉଛୁ ଠିକ୍ ଟାଇମ୍ରେ ନ ପହଞ୍ଚିଲେ ଟିଚର ମାନଙ୍କର ପନିସମେଣ୍ଟ ଆମେ ନିଶ୍ଚିନ୍ତ ଭୋଗୁଛୁ କି ଯେକୌଣସି ଆମର ଦେହ ଅସୁସ୍ଥ ଅଛି ଥଣ୍ଡା ଜ୍ୱର ଅଛି ଆମେ କହିବା ନାହିଁ ଆମେ କାଲି ଆଡକୁ ଯିବା କି ଆଜି ମୋର ସାଙ୍ଗର ବାହାଘର ଅଛି ମୁଁ ଆଜି ସମୟ ହବନି କାଲି ଯିବା ଆମେ ଦିନ ଗଡି ଚାଲିଛି ଦେଖିଲା ଆମ ଦେହ ବେଶୀ ଖରାପ ହେଇକା ଯାଉଛି କିନ୍ତୁ ଅତ୍ୟଧିକ ଦେହ ଅସୁସ୍ଥ ହେଇଗଲେ ଭଲ ହେବାଟା ବହୁତ ଡେରି ସମୟ ଲାଗେ ତେଣୁ ଠିକ ସମୟ ଅନୁସାରେ ଠିକ ମେଡିସିନ ଦେହ ଅସୁସ୍ଥ ଥିଲେ ମେଡିସିନ ଖାଇକି ଠିକ ଟାଇମ୍ରେ ଖାଇଲେ ସେଟା ଆମ ଦେହ ପାଇଁ ଶୀଘ୍ର ଭଲ
0: ତା ସହିତ ଆପଣ କୁହନ୍ତୁ ଯେ ବେଳେବେଳେ ଆପଣ ଯୋଉ ସମୟରେ ଯୋଉ କାମ କରନ୍ତି ତାହା ବେଳେବେଳେ ଯଦି ବି ଲେଟ୍ ହେଇଯାଏ କୌଣସି ନା କୌଣସି କାରଣରୁ ଆପଣ ଠିକ୍ ଟାଇମ୍ରେ ପହଞ୍ଚି ନ ପାରନ୍ତି ସେଠି କେମିତି ଲାଗେ ଆପଣ ନିଜକୁ କେମିତି ପ୍ରସ୍ତୁତି କରନ୍ତି ବା ସେଇ ସମୟରେ ନିଜକୁ ଆପଣ କେମିତି ପ୍ରେଜେଣ୍ଟ କରନ୍ତି
1: ଏପଟେ ଆମେ କୌଣସି ଜାଗା ଜବ୍ କରିଥାଉ କିମ୍ବା କମ୍ପାନୀ ଯୋଉ ଥାଉ ଠିକ୍ ଟାଇମ୍ ଯଦି ନ ପହଞ୍ଚି ପାରିଲେ କୌଣସି କାରଣ ଘରେ ଡେରି ଲେଟ୍ ହେଇଗଲା ଠିକ୍ ସମୟ ଯଦି ନ ପହଞ୍ଚି ପାରିଲେ ମାଲିକଙ୍କର ବିଭିନ୍ନ ପ୍ରକାର ମାନେ କଟୁବାସ ଶୈଳୀ ଉପରେ ମାନେ ଯେପରି ଅନ୍ୟ କର୍ମଚାରୀ ମାନେ ଅଛନ୍ତି ତାଙ୍କର ବିଭିନ୍ନ ପ୍ରକାର କଥା ସହଯୋଗ କରେ ଭାଇ ଖରାପ ଲାଗେ ସେଇଟା ଲାଗେ ଠିକ ସମୟ ଅନୁସାରେ ପହଞ୍ଚିଲେ ଠିକ ସମ୍ମାନ ଠିକ ମାନେ ନିଜ କାମ ଅନୁସାରେ ଠିକ ଆଗେଇ ପାରିବା ଯେପରି ଆମେ ଠିକ ଟାଇମ୍ରେ କଲେଜ ନ ପହଞ୍ଚି ପାଇଲେ ପଢାଟା ଆଗକୁ ଚାଲି ଯାଇଥିବ ଟିଚର ମାନେ ଜଣ ଜଣ ପିଲା ସକାଶେ ଆଉ ପଛକୁ ପଢେଇ ପାରିବେ ନାହିଁ ନା ଆମେ ଜାଣିପାରିବାନି କୋଉ ବିଷୟରେ ଟିଚର ପଢେଇଲେ ଆମେ ଜାଣିପାରିବାନି ଆମେ ପଛେଇ ରହିଯିବା ତେଣୁ ଠିକ ଟାଇମ୍ ଅନୁସାରେ ପହଞ୍ଚିକି ଟିଚର ମାନେ କୋଉ ବିଷୟରେ କଣ ପଢଉଛନ୍ତି ତା ଠିକ ନିକ ତନଖ କଲେ ଆମେ ଠିକ ଟାଇମ୍ରେ ଆଗକୁ ଭବିଷ୍ୟତରେ ଆଗକୁ ଆଗେଇ ପାରିବା
0: ଓକେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ
1: ନମସ୍କାର
0: ନମସ୍କାର ପ୍ରକୃତରେ ସମୟ ହେଉଛି ଏମିତି ଏକ ଜିନିଷ ସମୟ ହେଉଛି ଏମିତି ଏକ ମୂଲ୍ୟ ଯୋଉ ମୂଲ୍ୟର କି ତୁଳନା ନାହିଁ କି କଳନା ନାହିଁ ଏଇ ଦେଖୁନାହାନ୍ତି ଆମ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ଠିକ 5:53 ଆମର ଟ୍ରାନ୍ସମିସନ୍ ଷ୍ଟାର୍ଟ ହେଇଥିଲା କେତେ କେତେ ପ୍ରୋଗ୍ରାମ ଗଲାଣି ସମୟ ଅନୁସାରେ ଆମେ ପ୍ରୋଗ୍ରାମ ଷ୍ଟାର୍ଟ କରୁଛେ ଆଉ ଏଣ୍ଡ ମଧ୍ୟ କରୁଛେ ସେ ସମୟ ଅନୁସାରେ ଆମେ ଯଦି ନ କରିବା ତାହେଲେ କୌଣସି ବି ପ୍ରୋଗ୍ରାମ ଆମେ ଠିକ୍ରେ ପ୍ରେଜେଣ୍ଟ କରିପାରିବା ନାହିଁ ଆପଣଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିବ ନାହିଁ ତେଣୁ ପ୍ରତ୍ୟେକ କାମର ସମୟ ନିର୍ଘଣ୍ଟ ବା ନିରୂପଣ ହୋଇଥାଏ ଯେମିତିକି ଆମର ଡେଲି ଡେଲି ଲାଇଫ୍ରେ ଆମେ ମଧ୍ୟ କିଛି ଟାଇମ୍ ସେଡ୍ୟୁଲ୍ ବନେଇଥାଉ ଯେଉଁ ଟାଇମ୍ରେ ଆମେ ଯାହା କରିଥାଉ ସେଥିରେ ଯଦି କେବେ କେମିତି ଡେରି ହୋଇଗଲା

0: ଏପଟ ସେପଟ ହେଇଗଲା, ଆମେ ବ୍ୟସ୍ତ ହେଇପଡୁ, ଚିଡ଼ଚିଡ଼ ହଉ, ରାଗି ଯାଉ, ବେଳେବେଳେ ଆମେ ନ ଖାଇକି ଘରୁ ପଳେଇ ଯାଉ ଯେ ଲେଟ୍ ହେଇଗଲାଣି। ତେବେ ସେ ଲେଟ୍ର କାରଣ କ'ଣ, କେମିତି କ'ଣ ଆମେ ତା ପରବର୍ତ୍ତୀ ଅବସ୍ଥାରେ ସମୟରେ ଟାଇମ୍ ମ୍ୟାନେଜ୍ କରୁ, ଏ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଉଛନ୍ତି, ସେ କିଏ? ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ, ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆ ସାହୁ କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଦିଦି ନମସ୍କାର।
0: ନମସ୍କାର।
1: ଆଜି ଟପିକରେ ହେଲା ସକାଳେ ଆମେ ଟାଇମରେ ଉଠିବା, ଟାଇମରେ ଦୋକାନ ଖୋଲିବା, ଦୋକାନ ଖୋଲିକି ଫେର ବାରଟାରେ ଦୋକାନ ବନ୍ଦ କରିବା, ବନ୍ଦ କରିକି ଏକ ନମ୍ବର ଯିବା, ଏକ ନମ୍ବର ଯାଇକି ଭଲ ଭଲ ଟିକେ ପନିପରିବା ଖୋଜିକି ଆଣିବା।
0: ଆଚ୍ଛା, ଏକ ନମ୍ବର ମାର୍କେଟ?
1: ଆଜ୍ଞା।
0: ଆଚ୍ଛା,
1: ଆଉ ଟିକେ ବାରଟା ବେଳେ ଗଲେ ଟିକେ ଆମକୁ ଭଲ ଭଲ ପରିବା ଟିକେ ମିଳେ।
0: ଆଚ୍ଛା,
1: ଆଉ ଭଲ ଭଲ ପରିବା ଟିକେ ଆଣିନେ ତିନି ଚାରି ଦିନ ସେଟା ଲାଷ୍ଟିଂ କରେ। ଆଉ ସେଇ ଯୋଗୁଁ ଆମେ ବାରଟା ଟିକେ ବେଗା ବେଗି ଗଲେ ଆମେ ଭଲ ଜିନିଷଟା ମିଳୁ। ଆଉ ଆଣୁ ଆଣୁ ଦୁଇଟା ବାଜିଯାଏ, ଆଜି ଫେର ଝିଅର ତିନିଟା ବେଳେ ପରୀକ୍ଷା ଅଛି।
0: ଆଚ୍ଛା,
1: ଆଉ ସେ ପନିପରିବା ଆଣିକି ଫେର ତାକୁ ଝିଅକୁ ପରୀକ୍ଷା ନବାକୁ ଯିବି ରାଜଧାନୀ କଲେଜରେ। ଆଉ ଆସିନେ ଫେର ସାଢେ ଚାରିଟା ପାଞ୍ଚଟା ହେଇଯିବ ଦୋକାନ ଖୋଲୁ ଖୋଲୁ। ଆଉ
0: ଆଚ୍ଛା, ତେବେ ସମୟର ଗୋଟେ ମ୍ୟାନେଜମେଣ୍ଟ ଦିନ ସାରା ଆମକୁ କରିବାକୁ ପଡେ। ଏଇ ସମୟରେ ଆମେ ଏଇ କାମ କରିବା, ସେଇ ସମୟରେ ସେଇ କାମ କରିବା, ଏମିତି ଆମକୁ କରିବାକୁ ପଡେ ନାଇଁ କି?
1: ହଁ, ଏଇଟା ହେଲା ଆମ ନିଜ ଉପରେ ସବୁ ଟାଇମ ବାହାର କରିକି ଆମେ ସମୟକୁ ଦେଖିକି ଆମେ ଚଳିବାକୁ ପଡିବ।
0: ଆଚ୍ଛା, ଆପଣ ସେମିତି ସମୟ ନିର୍ଘଣ୍ଟ କରିଦେଇଛନ୍ତି, କୋଉ ସମୟରେ ଆପଣ ଦୋକାନ ଖୋଲିବେ, କୋଉ ସମୟରେ ଘର କାମ କରିବେ, କଣ କରିବେ, ଏସବୁ ଆପଣ କରିଛନ୍ତି ବୋଲି ଆପଣ ଆନନ୍ଦରେ ଅଛନ୍ତି, ଭଲରେ ଅଛନ୍ତି। ଓକେ, ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏତେ ସୁନ୍ଦର ମତ ରଖିଥିବାରୁ। ନମସ୍କାର।

0: ମୁଁ ତ ସେଇ କଥା କହୁଥିଲି, ବେଳେବେଳେ ଆମେ ଟିକେ ଅଳସୁଆ ହେଇଯାଉ, ସକାଳୁ ସକାଳୁ ଉଠିବାକୁ ଇଚ୍ଛା ହୁଏନି, ନିଦ ଭାଙ୍ଗିଲା ପରେ ମଧ୍ୟ ଆମେ କିଛି ସମୟ ଏପଟ ସେପଟ ଏପଟ ସେପଟ କଡ଼ ଲେଉଟେ ଲେଉଟୁ 5-10 ମିନିଟ୍ ପଳେଇଯିବଣି ଆମକୁ ଜଣାନଥିବ, କିନ୍ତୁ ସେଇ ଟାଇମ୍ରେ ଆମେ ଯଦି ଉଠିକି ଆମର ନିତ୍ୟକର୍ମ ସାରିବା, ତାପରେ ତାପରେ ଯାହା ଯାହା କାମ ଅଛି କରିବା, ଆମକୁ ଜମା ବିରକ୍ତି ଲାଗିବନି, ଠିକ୍ ଟାଇମ୍ରେ ଆମେ ସବୁ କାମ କରିପାରିବା। ତେଣୁ ଦୈନନ୍ଦିନ ଜୀବନରେ ଆମର ଟାଇମ୍ ସେଡ୍ୟୁଲ୍ ଯାହା ଥାଏ, ସେଥିରେ ଯଦି ବି ଏପଟ ସେପଟ ହେଇଗଲା, ଆମ ମୁଣ୍ଡ ଖରାପ ହେଇଯାଏ, ଆମେ ରାଗିଯାଉ, ବିରକ୍ତି ହେଇଯାଉ, ଚିଡ଼ଚିଡ଼ ହଉ, ବେଳେବେଳେ ଠିକ୍ ଆମେ ରୋଷେଇ କରିପାରୁନା, ଖାଇପାରୁନା, ଏମିତି ନାନା ପ୍ରକାରର ପ୍ରବ୍ଲେମ୍ସ ଦେଖାଦିଏ। ତେଣୁ ଆପଣଙ୍କ ଲାଇଫ୍ରେ ଏମିତି କ'ଣ କ'ଣ ପ୍ରୋବ୍ଲେମ୍ ହୁଏ, ଯଦି ଆପଣ ଟାଇମ୍ରୁ ଟିକେ ବିଚ୍ୟୁତ ହେଇଯାଆନ୍ତି, ବାହାରି ଯାଆନ୍ତି, ଆଜି ଆମକୁ କହିପାରିବେ, ଆମ ସହିତ ସେୟାର କରିପାରିବେ। ଆମ ନମ୍ବର 0671230-3153। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେ କିଏ? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ବିଜ୍ଞାନ ମହାନ୍ତି କଟକରୁ
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଜିନିଷ ହଉଛି, ମୋର ଟାଇମ୍ ରାତି ଭୋର 4ଟାରୁ ଉଠିବା, ଗାଧେଇବା, ମନ୍ଦିର ଯିବା। ଯୋଉଦିନ ମୋର ସେଟା ବନ୍ଦ ହେଇଗଲା, ତ ସେଦିନ ମୋର ଗାଧେଇବାଟା ଦିନ 2ଟା।
0: ଆଚ୍ଛା,
1: ବାଇଚାନ୍ସ ଯଦି କିଛି ଗୋଟେ ପ୍ରୋବ୍ଲେମ ହେଇଗଲା, ମୁଁ ଉଠି ପାଇଲିନି କି କଣ ପାଇଁ ଗୋଟେ ମାନେ ରହିଗଲି, ତାହେଲେ ସେଦିନ ଗାଧେଇବା 4ଟାରୁ ମୋର ବନ୍ଦ। ଆଉ ଯେତେ ଯିଏ କହିଲେ ବି ମୁଁ ତା ପର ମୁହୂର୍ତ୍ତରେ ଗାଧେଇ ପାରେନି, ସେଇ ଗାଧେଇଲା ବେଳକୁ ଦିନ 2ଟା ହେଇଯାଏ, ମନ୍ଦିର ଯିବାର ପ୍ରଶ୍ନ ହିଁ ଉଠେନି। ତେଣୁ ଯୋଉ ସିଡ୍ୟୁଲରେ ଥାଏ, ଯଦି ସେଇ ସିଡ୍ୟୁଲ ରହିଲା ତାହେଲେ ତ ଠିକ ଅଛି, ଅଦରୱାଇଜ ସବୁ ଏପଟ ସେପଟ ହେଇଯିବ। ତେଣୁକରି ଆପଣଙ୍କ ସିଡ୍ୟୁଲରେ ରହିବା ନିହାତି ଜରୁରୀ।
0: ବେଳେବେଳେ କଣ ହୁଏ କି ଆମର ଯଦି କିଛି ଦାୟିତ୍ୱ ନଥିବ, କିଛି କାମ ନଥିବ, ଆମେ ଟିକେ ଅଳସୁଆ ହେଇଯାଉ, ସେଇ ଟାଇମ୍ରେ ଆମେ ସେଇ କାମଟି କରିବା ପାଇଁ ଇଚ୍ଛା ପ୍ରକାଶ କରୁନା, ହଁ ମୁଁ ଆଜି ତ ଘରେ ଅଛେ, ଏଇ ଟାଇମ୍ ଟିକେ ଗଡିଗଲେ ବି କିଛି ଅସୁବିଧା ନାହିଁ।
1: ମୋ କ୍ଷେତ୍ରରେ କଣ ହୁଏ, ମାନେ ଏମିତି କିଛି କାମ ଯଦି ମୋର ନାହିଁ, ତାହେଲେ ମୁଁ ରାତି ଗାଧେଇବାଟା ନିଶ୍ଚିତ।
0: ଆଚ୍ଛା,
1: ସପୋଜ୍ କୁଆଡେ ଗୋଟେ ସେଇ ଭୋର ସମୟରେ ଯିବାର ଅଛି, ସେତିକି ବେଳକୁ ସପୋଜ୍ ମୋତେ କିଛି ବସ୍କୁ ଅପେକ୍ଷା କରିବାର ଅଛି, କିଛି ଆସିବାର ଅଛି, ତ ସେଇଠି ସରିଗଲା ସବୁ, ମୁଁ ଯାଇଥିବି ସିଆଡେ ବସ୍ ପାଖକୁ, ଆଉ ତ ଗାଧେଇ ହବନି, ରହିଲା କଥା ଆଉ କଣ, ସେ ରହିଗଲା। ଆଉ ଗାଧେଇବାର ଆସିକି ସେଠୁ 6ଟା ବେଳକୁ ମୁଁ ସବୁ 6ଟା ବେଳକୁ

0: ଦେଇ ପଟଳ ଗାଧେଇକି ବି ମୁଁ ଯାଇପାରିବି
1: କିନ୍ତୁ ଇଚ୍ଛା ହୁଏନି
0: ହୁଏନି ପୁଣି ସେମ୍ ସେଇ ଦିଟା
1: ଆଚ୍ଛା
0: ଲଞ୍ଚ ସମୟରେ
1: ଏପଟ ସେପଟ ହେଇଯାଉ କାହିଁକି କିଛି ଗୋଟେ ଭଲ ଲାଗେନି ଆଉ ସେ ଦିନଟା କେମିତି ଅଧୁରା ଅଧୁରା ଲାଗେ କିଛି ଗୋଟେ ଛାଡିଦେଲା ଭଳିଆ ମନେ ହୁଏ ଓକେ ସୁନ୍ଦର ଆଜ୍ଞା ଆଜ୍ଞା ନିହାତି ଭାବରେ ଏତେ ସୁନ୍ଦର ମତ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ।

0: म्यूजिकली ओर्स आकाशवाणी एफएम रेनबो कटक दिल से दिल तक चली डायलिन लाइव चिटचाट जो शो आपने सीधा सड़क भाव आम सहित कथा हुंती आम जहां टॉपिक रखी था तबे आज टॉपिक तो आपने सुनी सारी डेली डेली लाइफ रे आपने जदि निज टाइम शेड्यूल रो बाहर को बाहर जाते कौन कौन प्रॉब्लम रो सम्मुखीन होबा को पड़ी थाए आज आपण आमको सीधा सड़क जन पारे तबे आम टेलीफोन नंबर टी हो 06712303153 हेलो आकाशवाणी एफएम रेनबो कटक
1: हेलो मैम नमस्कार
0: नमस्कार की कहो छंती
1: मैम मो अरविंद कोंटी कटक
0: आपण को टाइटल टा कहबे ने हमको
1: अरविंद राव
0: आज्ञा आपण को हमें स्वागत जणो छु आज आपण फर्स्ट टाइम कॉल कर छंती की
1: समय सदुपयोग जो मैंने जीवन आगु ଆଉ ତାର ଗୋଟେ ଜ୍ୱଳନ୍ତ ନିଦର୍ଶନ ମୁଁ ଦେଖିଛି ଆମ ଯେତେ ଯେତେ ସବୁ ଭଲ ଲୋକ ସବୁ ମିଶ୍ରିକି ଯାଇଛନ୍ତି ଯୋଉମାନେ ସମାଜରେ ନାଁ କରିଛନ୍ତି ସମସ୍ତେ ବହୁତ ଟାଇମ୍ କନ୍ସିୟସ୍ ଆଉ ତାଙ୍କ ହାତରେ ଘଡ଼ି ବସିଥିବ ତାଙ୍କ ହାତରେ ଘଡ଼ି ଥିବ ସେମାନେ ଘଡ଼ି ପିନ୍ଧିବା ତାଙ୍କର
0: ଅଭ୍ୟାସ
1: ଏଇଟା ମୁଁ ଗୋଟେ ଲକ୍ଷ୍ୟ କରିଛି
0: ସତ କଥା ଏବେ ତ ଘଡ଼ି ଦେଖିବାକୁ ମିଳୁନି ବହୁତ କ୍ୱଚିତ ଲୋକ ହାତରେ ଘଣ୍ଟା ପିନ୍ଧୁଛନ୍ତି ନହେଲେ ମୋବାଇଲ ସବୁ କିଛି ନେଇଗଲା ମାନେ ମୋବାଇଲରେ ଆପଣ ଟଚ୍ କଲେ ଟାଇମ୍ ଦେଖିପାରିଲେ ସବୁ କିଛି ଦେଖିପାରିଲେ ଘଣ୍ଟା ପିନ୍ଧିବା ଯାହାର ଯାହାର ସଉକ ସେମାନେ କେବଳ ପିନ୍ଧୁଛନ୍ତି କିନ୍ତୁ ବହୁତ ଲୋକ ଘଣ୍ଟା ପିନ୍ଧିବା ଛାଡି ଦେଲେଣି
1: ମୁଁ ଜାଣିଛି ଭଲ ରକମ ଭାବରେ ଯଦି ଅବିକା କାମ ଆଜି କାମ ଅବିକା ନ କରାହେଲା ତାହେଲେ ସେଇ କାମ ଡିଲେ ହେଇକି ଦିନେ ଆମ ଉପରେ ଗୋଟେ ପଥର ଭଳିଆ ମଧ୍ୟ ହେଇଛି
0: ଠିକ କଥା ଏକଦମ ଠିକ କଥା କହିଛନ୍ତି ତେବେ ସମୟ ନିର୍ଘଣ୍ଟ ବା ନିରୂପଣ ଯେମିତି ହେଇଥିବ ସେ ଅନୁସାରେ ଆମେ ଯଦି ଆମ କାମକୁ ଆରମ୍ଭ କରିବା ଓ ଶେଷ କରିବା କୌଣସି ପ୍ରକାର ଟେନସନ ବା ମାନସିକ ଚାପରେ ଆମେ ପଡିବାନି ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ସେକେଣ୍ଡ ଟାଇମ୍ ପାଇଁ ଯୋଡ଼ି ହେଲେ ଆଉ ଆମ ଟପିକ୍ ଓରିଏଣ୍ଟେଡ୍ ଆପଣ ମତ ରଖିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନିଶ୍ଚିତ ଭାବରେ ସମୟକୁ ବାଦ ଦେଇ ସମୟକୁ ଛାଡି ଦେଇ ଆମେ କିଛି ବି କାମ କରିପାରିବା ନାହିଁ ଗୋଟେ ନିର୍ଦ୍ଦିଷ୍ଟ ଶେଡ୍ୟୁଲ୍ ଭିତରେ ସୂର୍ଯ୍ୟ ମଧ୍ୟ ଉଦୟ ହୁଅନ୍ତି ସୂର୍ଯ୍ୟ ମଧ୍ୟ ଅସ୍ତ ଯାଆନ୍ତି ସୂର୍ଯ୍ୟଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ଟାଇମ୍ ରହିଛି ଋତୁ ଅନୁସାରେ କେବଳ ଟିକେ ଏପଟ ସେପଟ ହୁଏ ସେ ସମୟ ବି ନିର୍ଘଣ୍ଟ ମାନେ ନିରୂପଣ ହୋଇଥାଏ ଏହି ସମୟରେ ସୂର୍ଯ୍ୟୋଦୟ ଏହି ସମୟରେ ସୂର୍ଯ୍ୟାସ୍ତ ଆମେ କିନ୍ତୁ ମଣିଷ ହେଇ ଆମେ ଆମ ସମୟ ନିର୍ଘଣ୍ଟ ନିରୂପଣ କରିପାରନ୍ତି ନାହିଁ ଯାହାଫଳରେ ଆମେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଉଠିବା ଟାଇମ୍ ଆମର ପରଫେକ୍ଟ ନଥାଏ ଖାଇବା ଟାଇମ୍ ପରଫେକ୍ଟ ନଥାଏ ଶୋଇବା ଟାଇମ୍ ପରଫେକ୍ଟ ନଥାଏ କାମ କରିବା ଟାଇମ୍ ପରଫେକ୍ଟ ନଥାଏ ଯେମିତି ହେଲେ ଆମେ ଏପଟ ସେପଟ ଟାଇମ୍ରେ ହିଁ ଲେଟ୍ରେ ଆମେ ଚାଲିଥାଉ ଯାହାର ଫଳସ୍ୱରୂପ ଆମେ ଅଳସୁଆ ହୋଇଯାଉ ବିଭିନ୍ନ ସମୟରେ ଆମେ ଅପଦସ୍ଥ ହଉ ଅସମ୍ମାନିତ ହଉ ତାପରେ ବି ଆମେ ସମୟକୁ ଜାଣିପାରୁନା ଚିହ୍ନିପାରୁନା ଆଜି ସେହି ସମ୍ପର୍କରେ ଆମେ କିଛି ଆଲୋଚନା କରୁଛେ ଆପଣମାନେ ସୁନ୍ଦର ସୁନ୍ଦର ମତ ରଖୁଛନ୍ତି ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେବାକୁ ପୁରାପୁରି ଆସିଗଲେଣି ସେ କିଏ କୋଉଠୁ କହୁଛନ୍ତି ଆସନ୍ତୁ ଶୁଣିବା ହ୍ୟାଲୋ ହ୍ୟାଲୋ

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତେକରେ ଚାଲିଛି ଡାଇଲିଂ ଲାଇଭ୍ ଚିଟ୍ଚାଟ୍ ସତରେ ସବୁ କାମର ଗୋଟେ ସମୟ ନିରୂପଣ କରାଯାଇଥାଏ ଆପଣ ଡକ୍ଟରଙ୍କ ପାଖକୁ ଯାଆନ୍ତୁ ସ୍କୁଲ ଯାଆନ୍ତୁ କଲେଜ ଯାଆନ୍ତୁ ମାର୍କେଟ ଯାଆନ୍ତୁ ଯେକୌଣସି ଜାଗାକୁ ଯାଆନ୍ତୁ ଗୋଟେ ସମୟ ନିର୍ଘଣ୍ଟ ହୋଇଥାଏ ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମଧ୍ୟ ସମୟ ନିର୍ଘଣ୍ଟ ଏହି ସମୟରେ ମଙ୍ଗଳ ଆଳତୀ ଏହି ସମୟରେ ଅଧର ଠାକୁରଙ୍କର ଯେଉଁ ବେଶ ଲାଗି ହେଉଛି ଏହି ସମୟରେ ସାହାଣ ମେଲା ଏହି ସମୟରେ ସକାଳ ଧୂପ ଏହି ସମୟରେ ମଧ୍ୟାହ୍ନ ଧୂପ ପ୍ରତ୍ୟେକ କାମର ସମୟ ନିରୂପଣ କରାଯାଇଥାଏ ସମୟକୁ ଛାଡ଼ିଦେଇ ଆମେ କୌଣସି କାମ କରିପାରିବା ନାହିଁ ତେଣୁ ଯେଉଁମାନେ ସମୟର ମୂଲ୍ୟକୁ ବୁଝୁନାହାନ୍ତି ଯେଉଁମାନେ ସମୟକୁ ଠିକ୍ ଭାବରେ ଗୁରୁତ୍ୱ ଦେଇ କାମ କରନ୍ତି ନାହିଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏହି ସମ୍ପର୍କରେ ଆଜି ଆମର ଆଲୋଚନା ଚାଲିଛି ଆପଣମାନେ ସୁନ୍ଦର ସୁନ୍ଦର ମତ ରଖୁଛନ୍ତି ତେବେ ଡେଲି ଡେଲି ଲାଇଫ୍ରେ ଆପଣମାନେ ନିଜ ଜୀବନରେ ଯାହା ଯାହା ସେଡ୍ୟୁଲ୍ କରିଛନ୍ତି ଦୈନନ୍ଦିନ ଜୀବନରେ ସେଥିରେ ଯଦି ଟିକେ ବ୍ୟତିକ୍ରମ ହେଉଛି ଏପଟ ସେପଟ ହୋଇଯାଉଛି କ'ଣ କ'ଣ ପ୍ରୋବ୍ଲେମ୍ ଦେଖାଦିଏ ଏ ସମ୍ପର୍କରେ ଆଜି ଆମକୁ ସିଧାସଳଖ ଜଣାଇ ପାରିବେ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କିଏ କହୁଛନ୍ତି ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର
0: ନମସ୍କାର
1: ସୁମିଳା ବେହେରା କହୁଥିଲି ସଡ଼ଙ୍ଗୀରୁ
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି ବହୁତ ଦିନ ପରେ ଆପଣଙ୍କ ସହିତ ମୁଁ କଥା ହେଉଛି
1: ନିହାତି ନିହାତି ସମସ୍ତେ ଚାନ୍ସ ଦେଲେ ଭଲ

0: ଆଜ୍ଞା ସମସ୍ତଙ୍କ କଥା ଶୁଣିବାକୁ ଭଲ ଲାଗେ, କେତେ ନୂଆ ଭାଇ କଲ କରୁଛନ୍ତି ବଢିଆ ଲାଗୁଛି। ଆଉ ଖାସ କରି ଆପଣଙ୍କୁ ବେଶୀ ଧନ୍ୟବାଦ ଦେବି, ଏତେ ସୁନ୍ଦର ସୁନ୍ଦର ପୁରୁଣା ଗୀତ ମାନେ ବଜାଉଛନ୍ତି ଯେତେବେଳେ ଆସିଲେ ସୋରେ, ସେଥିପାଇଁ ବେଶୀ ଧନ୍ୟବାଦ ନିଶ୍ଚୟ ପକ୍ଷେ। ଏତେ ସୁନ୍ଦର ପୁରୁଣା ଗୀତ ବଜାଉଛନ୍ତି, ଆଜି ବି ମୋ ପାଇଁ ଗୋଟେ ବହୁତ ବଢିଆ ଦିନ, କାହିଁକି ନା May 12 ମୋର ମ୍ୟାରେଜ ଆନିଭର୍ସରି 23 ବର୍ଷ ଚାଲିଲା। ଆଉ ତମକୁ ସେତିକି ପ୍ରଣାମ ମାଗୁଛି, ଭଲ ପାଇବା ଆମର ଏମିତି ଥାଉ।
1: ବହୁତ ବଢିଆ, ଆପଣଙ୍କୁ ଶୁଭେଚ୍ଛା ଜଣାଉଛି, ଆପଣଙ୍କର ବୈବାହିକ ଜୀବନ ସୁଖମୟ ଆନନ୍ଦମୟ ହଉ, ଆଗକୁ ଆଗକୁ ଏମିତି ଆପଣଙ୍କର ଚାଲିଥାଉ ଜୀବନର ରାସ୍ତା, ଆଗକୁ ଆଗକୁ ସବୁବେଳେ ହସୁଥାନ୍ତୁ, ଆନନ୍ଦରେ ଥାନ୍ତୁ।
0: ଥ୍ୟାଙ୍କ ୟୁ ଅପା, ନମସ୍କାର ଆଉ ଥରେ ପୁଣି ଥରେ। ଆଉ ସମୟକୁ ନେଇକି ରଖିଛନ୍ତି ଟପିକ, ସେ ସମୟ ହିଁ ଆମ ପାଇଁ ସବୁକିଛି, ସମୟକୁ ଯଦି ଆମେ ଠିକ ଭାବରେ ଉପଯୋଗ କରିବା ମାନେ ତମେ ସବୁ କ୍ଷେତ୍ରରେ ମାନେ ସୁବିଧାରେ ହିଁ ସବୁ କାମଟା ହାସଲ କରିପାରିବ। ସମୟରେ ଯଦି ଟିକେ ଅବହେଳା ହବ ସେଟା ନିହାତି ବାଡ଼େଇଲା ଭଳିଆ ଲାଗିବ, କାହିଁକିନା ଏ କାମଟା ମୁଁ ଏଇ ସମୟରେ କରିବାର ଥିଲା, ମୋର ଆଜି 5 ମିନିଟ୍ ଡେରି ହେଲା, ତାକୁ କେମିତି ଆଡଜଷ୍ଟ କରିବାକୁ।

0: ବିଭାଗରେ ଉପଯୋଗ କରିବା ମାନେ ତମେ ସବୁ କ୍ଷେତ୍ରରେ ମାନେ ସୁବିଧାରେ ହିଁ ସବୁ କାମଟା ହାସଲ କରିପାରିବ। ସମୟରେ ଯଦି ଟିକେ ଅବହେଳା ହବ ସେଟା ନିହାତି ବାଡ଼େଇଲା ଭଳିଆ ଲାଗିବ, କାହିଁକିନା ଏ କାମଟା ମୁଁ ଏଇ ସମୟରେ କରିବାର ଥିଲା, ମୋର ଆଜି 5 ମିନିଟ ଡେରି ହେଲା, ତାକୁ କେମିତି ଆଡଜଷ୍ଟ କରିବାକୁ ଚେଷ୍ଟା କରିବା, ସେ କାମଟାକୁ ଏମିତି ସୁରୁଖୁରୁରେ କରିକି ଆଉ ଗୋଟେ ତା ପଛକୁ ଆମର ଆଉ ଗୋଟେ କାମ ହିଁ ଥିବ, ତାକୁ କେମିତି ଆମେ କରିବା ପାଇଁ ନିଶ୍ଚିନ୍ତ ଆହୁରି ସମୟ ଟିକେ ଆଧିରୁ ବାହାର କରି ତା ଦେହରେ ଆଡଜଷ୍ଟ କରିବାକୁ ପଡିବ,
1: ବ୍ୟସ୍ତ ହେଇପଡୁ ଆମେ, ଡେରି ହେଇଗଲେ ଭାରି ବ୍ୟସ୍ତ ଲାଗେ।
0: ଆଉ କିନ୍ତୁ ଆତୁଳିଆ ହେବେନି କି ବିକିଳିଆ ହେବେନି, କିନ୍ତୁ ତାକୁ ଠିକ ସମୟରେ ଆମେ କରିବା, କାହିଁକିନା ବର୍ତ୍ତମାନ ଯୁଗରେ ହଠାତ୍ ଗୋଟେ କଣ ଗୋଟେ କରିଦେଲା ବେଳକୁ ଆପଣଙ୍କୁ ମାନେ ହାଲିଆ ଟାଇପ୍ର ଲାଗୁଛି, ମାନେ ମାଇଣ୍ଡଟା ଅଲଗା ପ୍ରକାର ଲାଗୁଛି, ଟେନସନଟା ବଢିଯାଉଛି, କିନ୍ତୁ ସେମିତି କରିବା ନାହିଁ। ସମୟକୁ ଦେଖିକି ଯଦି କାମଟା ଡେରି ହେଇଛି, 5 ମିନିଟ ଡେରି ହେଇଛି, ଆମ ନିଜ କାମ ତ ଆମେ ଦେଖିବା, ଆଉ ଅଫିସିଆଲି କାମ ଦେଖିଲା ବେଳକୁ ନିଶ୍ଚିନ୍ତ ତମକୁ ବି ସେଟା ଇଏ କରିବ, କାହିଁକିନା ପରର ଯେହେତୁ ଚାକିରି କରୁଛ ତା ସମୟଟାକୁ ତୁମେ ଠିକ ଭାବରେ ହିଁ କରିବ, 5-10 ମିନିଟ ଆଗରୁ ବାହାରି ଯିବାଟା ମୋ ମତରେ ଠିକ।
1: ହଁ, ଏକଦମ ଠିକ କଥା, ସମୟକୁ ଆମେ ଯଦି ନ ଚିହ୍ନିବା ତାହେଲେ ଆମେ ନିଜେ ହିଁ ହଇରାଣ ହବା।
0: ଆଜ୍ଞା,
1: ତେବେ ଆଜି ମ୍ୟାରେଜ ଆନିଭର୍ସରୀ ଉପଲକ୍ଷେ କଣ ସବୁ ସ୍ପେଶାଲ ହେଇଛି ଆଉ ଟିକେ କଣ ଏପଟକୁ ଟିକେ ଦେଇଥାନ୍ତୁ, ଯଦି ଆମେ ଜାଣିଥାନ୍ତୁ ମୋ ଉପରେ ଟିକେ ମିଠା କରିଥାନ୍ତୁ।
0: ନିଶ୍ଚିନ୍ତ ନିଶ୍ଚିନ୍ତ, ଆମର ଏଇ କଥାବାର୍ତ୍ତାରେ ଭଲ ପାଇବା ଦବା ନବା ଏଇଟା ହିଁ ଆମର ଦରକାର, ଆଉ ଯୋଉ ଦବା ନବା ମିଠା ପିଠା ସେଗୁଡାକ କିଛି ସମୟ ପାଇଁ, କିନ୍ତୁ ଏ ସମ୍ପର୍କଟା ଆମର ସବୁଦିନ ପାଇଁ।
1: ଓକେ, ଆପଣ ଆସିଲେ ଭଲ ଲାଗେ, ଆପଣ କଥା ହେଲେ ଭଲ ଲାଗେ, ଆଜି ଏମିତି ଗୋଟେ ସୁନ୍ଦର ଦିନରେ ଆପଣ ଫୋନ କରି କଥା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଅପା, ରହିଲି, ନମସ୍କାର।
1: ନମସ୍କାର।

0: ଘର ଭିତରେ ଆମେ ଯେତେ ଜଣ ମଣିଷ ଥାନ୍ତି, ସମସ୍ତଙ୍କର କାମ ଅଲଗା ଅଲଗା। ସେ ଅଲଗା ଅଲଗା କାମ ଭିତରେ ବି ଆମକୁ ଟାଇମ୍ ମ୍ୟାନେଜ୍ କରିବାକୁ ପଡ଼େ। ଧରନ୍ତୁ ଛୋଟ ଛୁଆମାନେ ଅଛନ୍ତି, ତାଙ୍କୁ ଠିକ୍ ସମୟରେ ଉଠେଇ ତାଙ୍କ କାମ କରିବା, ତାଙ୍କୁ ଖାଇବାକୁ ଦେବା, ତାଙ୍କର ଯାହା କାମ ଆମ ନିଜକୁ କରିବାକୁ ପଡ଼ିବ। ସେ ଭିତରେ ନିଜ କାମ ନିଜେ କରିବାକୁ ପଡ଼ିବ, ଘରେ ଅନ୍ୟମାନଙ୍କ କଥା ବି ବୁଝିବାକୁ ପଡ଼ିବ, ନିଜେ ଯଦି ବାହାରେ କାମ କରୁଛେ ଟାଇମ୍ରେ ଯାଇ ପହଞ୍ଚିବାକୁ ପଡ଼ିବ। ଏସବୁର ଗୋଟେ ଗୋଟେ ଟାଇମ୍ ଥାଏ। କୌଣସି ନା କୌଣସି କାମ ଯଦି ଡେରି ହେଇଗଲା ତାହେଲେ ସବୁ କାମ ବିଗିଡ଼ିଯିବ, ସବୁ କାମର ସମୟଟା ଟିକେ ଟିକେ ଡେରି ଡେରି ଡେରି ଡେରି ହେଇଯିବ, ଯାହାର ପରିଣାମ ସ୍ୱରୂପ ଆମେ ନିଜେ ହିଁ ହଇରାଣ ହେବା। ଆପଣମାନେ ଏଥିରେ ସମସ୍ତେ ଭୁକ୍ତଭୋଗୀ, ସମସ୍ତେ ଡେଲି ଡେଲି ଲାଇଫ୍ରେ ଏମିତିକା ସିଚୁଏସନ୍ର ନିଶ୍ଚିତ ଭାବରେ ସମ୍ମୁଖୀନ ହେଉଥିବେ, ଏମିତିଆ ସିଚୁଏସନ୍ରେ ପଡ଼ିଯାଉଥିବେ, ବେଳେବେଳେ ହାଲିଆ ହେଇ ପଡୁଛନ୍ତି, ଥକି ପଡୁଛନ୍ତି। ତଥାପି ସମୟ କାହାକୁ କେବେ ବି ଅପେକ୍ଷା କରେନି, ସେ ଆଗରେ ଆଗରେ ଚାଲିଯାଏ, ଆମେ ତା ପଛରେ ପଛରେ ଦୌଡ଼ି ଦୌଡ଼ି ଦୌଡ଼ି ଦୌଡ଼ି ହାଲିଆ ହେଇପଡ଼ୁ। ବେଳେବେଳେ ତା ସହିତ ଆମେ ତାଳ ଦେଇ ଚାଲୁ, ଆଉ ବେଳେବେଳେ ଅଟକି ଯାଉ, ଝୁଣ୍ଟି ପଡ଼ୁ, ହାଲିଆ ହେଇଯାଉ। ଏଇ ଅଟକି ଯିବା, ଝୁଣ୍ଟି ପଡ଼ିବା, ହାଲିଆ ହେବା କେବଳ ନିଜର ଅଳସ୍ୱାମୀ ପଣ ଯୋଗୁଁ ହିଁ ହେଇଥାଏ। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି, ଦେଖିବା ସେ କିଏ। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନିଦ ଆଉ ନିଶା, ନିଦ ଆଉ ନିଶା, ଆଉ ଆମେ ସମସ୍ତଙ୍କ ଠାରୁ କ୍ଷମା ଚାହିଁବି। ଆଉ ନାରୀ ମୋହ, ଇଏ ହଉଛି ବର୍ବାଦୀର ପ୍ରମୁଖ କାରଣ। ନମସ୍କାର ଆଜ୍ଞା।
0: ହଁ, କିଏ କହୁଛନ୍ତି?
1: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
0: ଆପଣଙ୍କ ନାଁଟା ପ୍ରଶାନ୍ତ, ଆଉ କିଛି ଟାଇଟେଲ ଆପଣଙ୍କ ନାହିଁ? ଆଜ୍ଞା,
1: ପ୍ରଶାନ୍ତ ସିଂ
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ନିଦ ନିଶା, ଆଉ ଗୋଟେ କଣ କହିଲେ? ନାରୀ,
1: ନାରୀ ମୋହ। ଆଜ୍ଞା,
0: ଆଚ୍ଛା, ଓକେ, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍, ସମୟ ବିଷୟରେ କହିବି। ସମୟ ଗୋଟେ ଏମିତି ଜିନିଷ ସୂର୍ଯ୍ୟଙ୍କ ଠାରୁ ଶିଖିବାକୁ ପଡିବ, ଏବଂ ସମୟ କହୁଛି ଯେ ମତେ ତମେ ଆଜି ଚିହ୍ନ, ମୁଁ ତମକୁ କାଲି ଚିହ୍ନେଇ ଦେବି, ସମାଜରେ ଠିଆ କରେଇଦେବି। ମ୍ୟାମ୍, ବାସ୍ତବତା ବହୁତ, ତାକୁ ଯଦି ଆମେ ବିଶ୍ଳେଷଣ କରିବା ଯେ ଆମେ ଯଦି ସବୁ ମାନେ ସକାଳଟାକୁ ପ୍ରତିଦିନର ଠିକ କରିଦେବା ତ ଆମର ଦିନ ତମାମ ଠିକ ହେଇଯିବ। ଆଉ ଯୋଉଠି ଦିନ ତମାମ ଠିକ ହେଇଯିବ ସେଠି ସବୁ ଦିନ ଠିକ ହେଇଯିବ। ଆଉ ଯୋଉଠି ସବୁ ଦିନ ଠିକ ହେଇଯିବ ସେଠି ସବୁ ମାସ, ତାପରେ ସବୁ ବର୍ଷ। ତେଣୁ ସେ ଅରୂପକ ଅଭ୍ୟାସରେ ନିଜକୁ ଯଦି ଆମେ ପରିଣତ କରିବା, ବାସ୍ତବ ଜୀବନଟା ମ୍ୟାମ୍ ବାସ୍ତବରେ ସୁଖମୟ ଅନୁଭବ ହବ।
0: ବଢିଆ ବଢିଆ କଥା ଆପଣ କହିଲେ। ତେଣୁ ପ୍ରତ୍ୟେକ ସକାଳ ଆମେ ଆଗ ଚେଷ୍ଟା କରିବା ଠିକ ସମୟରେ ଆରମ୍ଭ କରିବା ପାଇଁ, ଯଦି ଆମେ ଠିକ ସମୟରେ ସକାଳ ଆରମ୍ଭ କରିବା।
1: ଆଉ ତାପରେ ଏଇ ସମୟ ଆମ ଭିତରେ ସବୁଠୁ ପ୍ରମୁଖ କାରଣ ହେଲା ଆପଣ ଭଳି ଯୋଉ ସକାଳୁ ଆସି ଏତେ ସୁନ୍ଦର ପ୍ରୋଗ୍ରାମ, ଆଉ ତା ଭିତରେ ସମାଜକୁ ଗୋଟେ ଏତେ ସୁନ୍ଦର ବାର୍ତ୍ତା ଦଉଛନ୍ତି, ଏ ହଉଛି ମୋ ପାଇଁ ତ ବହୁତ ଖୁସିର କାରଣ ମ୍ୟାମ୍।
0: ଓକେ, ଆପଣ ଏମିତି ଆମକୁ ଶୁଣୁଥାନ୍ତୁ, ସୁନ୍ଦର ସୁନ୍ଦର ମତ ରଖୁଥାନ୍ତୁ।
1: ଆକାଶବାଣୀ

0: ଗୋଟେ ସୁନ୍ଦର ମାଧ୍ୟମ ମ୍ୟାମ୍, ଆଦେହରେ ନା ପଇସା ଖର୍ଚ୍ଚ ନା ସମୟ ଖର୍ଚ୍ଚ, ଆମେ କାମ କରିକି ଆ ସହିତ ଜଡିତ ରହିପାରିବା, ଇଏ ହଉଛି ବାସ୍ତବତା ମ୍ୟାମ୍ ସମୟ।
1: ବଢିଆ କଥା କହିଲେ, ସୁନ୍ଦର ମତାମତ ରଖିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ଆଜ୍ଞା।
1: ନମସ୍କାର।

0: ମାଡ଼ି ଯିବାର ଅଛି, ଗତି କରିବାର ଅଛି। 06 7 1 2 3 0 3 1 5 3 ନମ୍ବରକୁ ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ, ଆମ ସହିତ କଥା ହେଇ ନିଜର ମତ ରଖିପାରିବେ। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ। ହ୍ୟାଲୋ,
1: ନମସ୍କାର, ଗୁଡ୍ ମର୍ଣ୍ଣିଂ ରାଧେ ରାଧେ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ ରାଧେ ରାଧେ, କିଏ କହୁଛନ୍ତି?
1: ବଳରାମ ବେହେରା ଆଜ୍ଞା କହୁଥିଲି, ଏଜିଓ ଷ୍ଟାଫ ହାଇକୋର୍ଟ କଟକ।
0: ଆଜ୍ଞା, ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଟପିକ ସମ୍ପର୍କରେ ଆଜ୍ଞା ଦେଖନ୍ତୁ, ସକାଳୁ ନିହାତି ଉଠିବା ଦରକାର ଆଜ୍ଞା। ସକାଳୁ ମାନେ ସୂର୍ଯ୍ୟ ଉଠିବା, ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯଦି ଉଠିକି ଆପଣ ସ୍ନାନ କରିବେ, ତାହେଲେ ଆପଣଙ୍କ ଶରୀରରେ କୌଣସି ରୋଗ ହବନି। ତାପରେ ଆପଣ ହାର୍ଟଟା ଠିକ ରହିବ, ଆପଣ ହାର୍ଟ ଆଟାକ୍ ଯୋଉ ଲୋକଙ୍କର ଆଜିକାଲି ସେଇଟା ପ୍ରୋବ୍ଲେମଟା ବହୁତ କମିଯିବ, ମାନେ 8%।
0: ଆଚ୍ଛା,
1: ବହୁତ ଉପକାର ସେଟା କିନ୍ତୁ। ଆଉ ତାପରେ ମୁଁ କଣ କରେ, ସକାଳୁ ଉଠିକି ମୁଁ ଆଗ ସ୍ନାନ, ସୂର୍ଯ୍ୟ ଉଠିବା ପୂର୍ବରୁ ସ୍ନାନ କରିବି। ତାପରେ ତାପରେ ସେଠୁ ସୂର୍ଯ୍ୟ ନମସ୍କାର ହେବି, ସୂର୍ଯ୍ୟଙ୍କୁ ପାଣି ଦେବି, ତୁଳସୀରେ ପାଣି ଦେବି। ତାପରେ ମାଣ୍ଡିଆ 2 ଚାମଚ ମାଣ୍ଡିଆ ଯାଉ, ସେଟା ଗୁଡ ଗୋଟେ ଚାମଚ ଦେଇ ଖାଇବି। ମାନେ ମାଣ୍ଡିଆ ଯେଉଁଟା ସକାଳୁ ହବ, ଗୁଡ ଟିକେ ଦେଇକି 2 ଚାମଚ ଗୁଣ୍ଡ, ସେଟା ନଖ ଉଷୁମ ଥିବ, ସେଟା ଆପଣ ଡେଲି ଯଦି ଖାଇବେ, ତାହେଲେ ଆପଣଙ୍କ ଲିଭର କିଡନୀ କୌଣସି ପ୍ରୋବ୍ଲେମ ହବନି, ବ୍ଲଡ କୋଲେଷ୍ଟ୍ରୋଲ ବି ଆପଣଙ୍କର ନେଲ ହେଇଯିବ। ହାର୍ଟ ପାଇଁ ବହୁତ ଉପକାର ମାଣ୍ଡିଆ ଯାଉଟା। ଆଜ୍ଞା, ଏଇସବୁ ଜିନିଷ ଆଜିକାଲି କହିଲେ ଲୋକମାନେ ଥଟା ମଜାରେ ଉଡେଇ ଦିଅନ୍ତି ଜିନିଷଟା, କିନ୍ତୁ ବହୁତ ଭଲ କିନ୍ତୁ ଏଇ ଜିନିଷ, ଏଇଟା କିନ୍ତୁ ନିହାତି କରିବା ଦରକାର।
0: ତାପରେ ଆପଣଙ୍କ ସମୟ କେମିତି କଣ ନିର୍ଘଣ୍ଟ ହେଇଥାଏ?
1: ମୁଁ ତ ଠିକ ମୋର 8:30 ସବୁ ସରିଯାଏ, ମାନେ ଟିଫିନ ଫିଫିନ 8:30 ସରିଯାଏ।
0: ଆଚ୍ଛା,
1: ତାପରେ ମୁଁ ଅଫିସ ବାହାରିଯାଏ, ଠିକ 9:30 ଯାଇକି ଅଫିସରେ ପହଞ୍ଚିଯାଏ। ତାପରେ ସେ ଅନୁସାରେ 10:00 ବେଳକୁ କାମଟା ଆରମ୍ଭ ହୁଏ ମୋର। ଆଉ କଣ
0: ଆପଣଙ୍କର ସେଡ୍ୟୁଲଟା ହଉଛି ଏଇଆ?
1: ମୁଁ ଯଦି ରାତି 11 ଭିତରେ ଖାଇ ପିଇକି ଶୋଇ ପଡେ, କିନ୍ତୁ ଯଦି ରାତି 2 ଶୋଇକି 2 ଶୁଏ, ମୋର ସକାଳ 6 ନିଦ ଭାଙ୍ଗିବାଟା ନିହାତି ଉଚିତ, ଅଟୋମେଟିକ 6 ନିଦ ଭାଙ୍ଗିଯିବ।
0: ଆଚ୍ଛା,
1: ଆଉ ଯଦି ନିଦ ଭାଙ୍ଗିଲେ ଟିକେ ଯଦି ଆଖି ବନ୍ଦ କଲେ, ରାତି ସକାଳ 8 ହେଇଯିବ, ଯାହାଦ୍ୱାରା କି ମୋ ଅଫିସ ଯିବାଟା ପ୍ରୋବ୍ଲେମ ହେଇଯିବ। ସେଥିପାଇଁ ମୁଁ 8:30 ମୋ କାଦୁଆ କାଦୁଆ ଖିଆପିଆ ସବୁ ସରିଯିବ 8:30 ଭିତରେ।
0: ବହୁତ ବଢିଆ, ଆପଣ ପୁରା ସୁସ୍ଥ ଅଛନ୍ତି।
1: ଆଜ୍ଞା ଆଜ୍ଞା, ଭେରି ଗୁଡ୍, ମାନେ କୌଣସି ଅସୁବିଧା ମୋର ନାହିଁ ଆଜ୍ଞା।
0: ବହୁତ ବଢିଆ,
1: ନା ହାର୍ଟ ପ୍ରୋବ୍ଲେମ, ନା ବ୍ଲଡ ପ୍ରେସର, ନା ଲୋ ବ୍ଲଡ ପ୍ରେସର, ନା କିଛି, ନା ଜ୍ୱର ଥଣ୍ଡା ଖାସ, ଆଜ୍ଞା ମୋର କିଛି ନାହିଁ।
0: ବାଃ, ବହୁତ ବଢିଆ, ଆପଣ ଏତେ ସୁସ୍ଥ ଅଛନ୍ତି, ହସୁଛନ୍ତି, ଆଉ ସମୟ ନିରୂପଣ କରିଦେଇଛନ୍ତି, ପୁରା ସେଡ୍ୟୁଲ ଅନୁସାରେ ଆପଣ କାମ କରୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଦିଦି, ରହିଲି, ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ
0: ରାଧେ ରାଧେ। ପ୍ରକୃତରେ ସମୟର ମୂଲ୍ୟବୋଧକୁ ଯିଏ ବୁଝିଛନ୍ତି, ସେ ପ୍ରକୃତରେ ଜୀବନକୁ ଜିଇଁବା ବା ଜୀବନରେ ସଫଳତାର ସ୍ୱାଦ ଚାଖିବାରେ ସେମାନେ ସକ୍ଷମ ହୋଇପାରିଛନ୍ତି। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଉଛନ୍ତି, ସମୟ ତ ସରିସରି ଆସୁଛି, ତା ଭିତରେ ମୁଁ ଚେଷ୍ଟା କରୁଛି ଆଉ ଗୋଟେ ଦିନ କଲ୍ ନେବା ପାଇଁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଟପିକ ତ ବହୁତ ଭଲ ରଖିଛନ୍ତି ବୋଲି ମୁଁ ଫୋନ କଲି, ଆଉ ଟପିକ ତ ସମୟ ଉପରେ ରଖିଛନ୍ତି। ଆକ୍ଚୁଆଲି ସମୟକୁ ଯଦି ନେଇକି ଚାଲିବା, ତାହେଲେ ଆମେ କିଛି ବି ଦୁନିଆରେ କରିପାରିବାନି କୌଣସି କାମ। ମୋର ଧରନ୍ତୁ ଅର୍ଜେଣ୍ଟ କାମ ପଡିଲେ, ମାନେ ଅର୍ଜେଣ୍ଟ କାମ ପଡିଲେ ଯଦି ଆଗରୁ ଜାଣିଥିବି ତ ସମୟ 5 ମିନିଟ୍ ବାହାର କରିବି, କାରଣ ମୁଁ ସକାଳୁ ଉଠିବି ମାନେ 5:30 ଭିତରେ ଉଠିବାଟା ଥୟ। ଝିଅ ଟ୍ୟୁସନ ଯିବ, କାମ ଏକ୍ସଟ୍ରା କାମ ଅଛି, 9:30-9:30 ଭିତରେ ଦୋକାନ ଯିବି, ଦୋକାନ କାମ ଅଛି, ପୁଣି ଦୋକାନରୁ ଆସିବି। ତେଣୁକରି ଦେଖନ୍ତୁ ସମୟଟା ହଉଛି ବଡ ସମୟ, ଆପଣ ତା ଦେହରେ ପୁଣି ଏଫ୍ଏମ୍ ରେନ୍ବୋର ଡାଇଲିଂଟା ଅଛି, ମୁଁ ଆକ୍ଚୁଆଲି ଡାଇଲିଂଟା ହିଁ ଶୁଣେ, ତାକୁ ବି ଟାଇମ ପାସ୍ କରିବି। ସବୁଆଡୁ ସମୟକୁ ଯଦି ଠିକରେ ଆମେ ଇଏ ନ କରିବା ନା, ହଇରାଣ ହେଇଯିବା। ତେଣୁ ଆଜି ଆଜି ଦେଖନ୍ତୁ, ଆଜି ହଉଛି ଆମ ବଡ ବାପା ଉର୍ମିଳା ବାପାଙ୍କର ହାପି ଆନିଭର୍ସରୀ, ପ୍ରଭୁ ଜଗତରନାଥ ଜଗନ୍ନାଥ, ପ୍ରଭୁ ଜନାର୍ଦ୍ଦନ ଭଲରେ ରଖନ୍ତୁ। ଆଜି ପୁଣି ସେ ଭୋଜି କରୁଛନ୍ତି, ଆଜି ବି ଡାକିଛନ୍ତି, ପୁଣି ତାଙ୍କ ପାଇଁ ଟାଇମ ବାହାର କରି ଯିବାକୁ ପଡିବ ନା।
0: ଆଚ୍ଛା, ଆମକୁ ତ କାଇଁ ଡାକିଲେନି?
2: ନାଇଁ, ମୁଁ ପାଖରେ ରହୁଛି,
0: ନିଜେ କଲ୍ କରିଛନ୍ତି, ଉର୍ମିଳା ବାପା ନିଜେ କଲ୍ କରିଛନ୍ତି, କିଛି କହିନାହାନ୍ତି। ହଁ,
2: ତାଙ୍କର ଗୋଟା ନିଆରା ଭୋଜି ହୁଏ,
0: ତାଙ୍କର
2: ଯେତେ ବର୍ଷ ହୁଏ ସେତେ ପ୍ରକାର ଆଇଟମଟା ହିଁ ସେ ବଢାନ୍ତି।
0: ଆରେ ବାବା, ବଢିଆ। ଆଉ
2: ଏ ବର୍ଷ ବୋଧେ ଯେତିକି ବର୍ଷ
0: 23 ତ କହିଲି, 23
2: ତାଙ୍କ ବାପ ଘରେ ଯେତେବେଳେ ସାନ ମଳେଇରେ ବାହାଘର ହେଇଥିଲା, ଆମେ ଯେତେବେଳେ ଅଡସପୁର ଠାରୁ ଭିତରକୁ, ସେଠି ବି ତାଙ୍କ ବାହାଘରକୁ ବି ମୁଁ ଯାଇଥିଲି।
0: ବାବା, ଆପଣ ବାହାଘର ଠୁ ନେଇ ଆଜି ପର୍ଯ୍ୟନ୍ତ ଭୋଜି ଖାଇ ଚାଲିଛନ୍ତି?

0: ତାଙ୍କ ବାପା ଘରେ ଯେତେବେଳେ ବାହାଘର ହେଇଥିଲା ସାନ ମଳିରେ ମୁଁ ସେତିକି ବି ଯାଇଥିଲି, ଏବେ ଶାଶୁ ଘରେ ତ ଭୋଜି ଦଉଛନ୍ତି, ପ୍ରଥମ ଆନିଭର୍ସରୀରେ ଗୋଟେ ଜିନିଷ ଦେଇଥିଲେ ସେଠି ମିଠା, ଦୁଇରୁ ଦୁଇରୁ ବଢି ବଢି ବର୍ତ୍ତମାନ ଆଇଟମ ଏମିତି ବଢି 23 ପ୍ରକାର ଆଇଟମ କଲେ।
1: ତେବେ ଆପଣ ବାହା ହେଲାଠୁ ଆଜି ପର୍ଯ୍ୟନ୍ତ 23 ବର୍ଷ ଧରି ଭୋଜି ଖାଇ ଚାଲିଛନ୍ତି? ବହୁତ ବହୁତ ଧନ୍ୟବାଦ, ଆଜି ଏତେ ସୁନ୍ଦର କଥା କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ,
0: ରହିଲା,
1: ନମସ୍କାର। ପ୍ରକୃତରେ ମୁଁ କହୁଥିଲି ଯୋଉ କଥା, ଦୈନନ୍ଦିନ ଜୀବନରେ ଆମେ ଯଦି ସମୟ ବାଣ୍ଟି ଦବା, ଦେଖନ୍ତୁ ଧରନ୍ତୁ ଆପଣ ମାନେ ଜଣେ ଲୋକ ହଇରାଣ ହେଇଯାଉଛନ୍ତି, ସବୁ କାମ ଏକୁଟିଆ କରୁଛନ୍ତି, କିଛି ନାହିଁ, ସମୟ ହାତରେ ରଖି ଆପଣ କଣ କରିବେ ନା ସମୟଟାକୁ ବାଣ୍ଟିଦେବେ, ସମସ୍ତଙ୍କୁ କାମ ବାଣ୍ଟିଦେବେ, ଦେଖିବେ କାମ ଅନୁସାରେ ସମୟ ମଧ୍ୟ ବାଣ୍ଟି ହେଇଯିବ, ସେଇ ସମୟ ଭିତରେ ସବୁ କାମ ଫଟାଫଟ ଫଟାଫଟ ହେଇଯିବ। ଜଣେ ଲୋକ ଏତେ କଷ୍ଟ କରି ଏତେ ପରିଶ୍ରମ କରି ସବୁଯାକ କାମ କାହିଁକି କରିବ, ସେଇ ସମୟ ଭିତରେ ଅନ୍ୟମାନେ ଯଦି ଟିକେ ଖାଲି ସାହାଯ୍ୟ ସହଯୋଗ କରିଦେବେ ସେ କାମ ସୁରୁଖୁରୁରେ ହେଇଯିବ। ସମୟ ସମସ୍ତଙ୍କ ପାଇଁ ମୂଲ୍ୟବାନ, ଆଉ ଆମେ ସମସ୍ତେ ଚେଷ୍ଟା କରିବା ସମୟକୁ ସମ୍ମାନ ଦେବା, ସମୟ ଅନୁସାରେ କାମ କରିବା, ପ୍ରତ୍ୟେକଟି କାମର ସମୟ ନିର୍ଘଣ୍ଟ କରିଦେବା, ଯଦି ଦେଖିବେ ଲାଇଫ ବି ସଜାଡି ହେଇଯିବ। ଆଉ ଯଦି ଜୀବନ ଥରେ ସଜାଡି ହେଇଯିବ ନା, ସବୁ କାମ ଏକଦମ ବଢିଆ ଭାବରେ ଆନନ୍ଦମୟ ଭାବରେ ଆପଣଙ୍କର କଟିଯିବ। ଆଉ ଗୋଟେ କଲ୍ ମୁଁ ନେଇପାରିବି, କାରଣ ସମୟ ଅଲରେଡି 9:55 ହେଇଗଲାଣି। ଏବେ ଦେଖିବା କିଏ କହୁଛନ୍ତି, କଲ୍ ଆସୁଛି, ବାରମ୍ବାର କଲ୍ ଆସୁଛି, ଆପଣମାନେ ଏତେ ସଂଖ୍ୟାରେ ଆମକୁ କଲ୍ କରି ଚାଲିଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,
2: ହ୍ୟାଲୋ
1: ହ୍ୟାଲୋ, କିଏ କହୁଛନ୍ତି, ହ୍ୟାଲୋ ହ୍ୟାଲୋ, କହିକି ରହିଗଲେ ପୁଣି କଟିଗଲା, ମୁଁ କଣ କରିବି, କିଛି ନାହିଁ, ସମୟର କଥା, ସମୟ କିନ୍ତୁ ଚାଲିଛି। ମୁଁ କହୁଥିଲି ନା 9:55 ହେଇଥିଲା, ବର୍ତ୍ତମାନ 50 ହେଲାଣି, ସମୟ ତ ଚାଲିଛି, ଚାଲିଥିବ, ଏଥିରେ ସନ୍ଦେହ ନାହିଁ। ଏବେ ଦେଖିବା କଲର୍ ଜଣକ କିଏ, ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,
3: କିଏ
1: କହୁଥିଲେ ଜାଣିପାରିଲେନି,
3: କିନ୍ତୁ ଆମେ ସବୁବେଳେ ଶୋଇବା ସମୟରେ ଦକ୍ଷିଣ ପୂର୍ବ ମୁଣ୍ଡ କରି ଶୋଇବାକୁ ପଡିବ, ସବୁବେଳେ ବାମ ପଟ ସାଇଡ କରିକି ଶୋଇଲେ ଆପଣ ଖାଦ୍ୟପେୟଟା ଠିକ ମାନେ ଡାଇଜେସନ ହବ।
1: ଓକେ, ବଢିଆ କଥା, ଭୁଲି ଯାଇଥିଲେ, ପୁଣି ଥରେ ଆପଣ କଲ୍ କରି କହିଦେଲେ।
3: ତାପରେ ଆଉ ଗୋଟେ ଜିନିଷ ହଉଛି, ଆପଣ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟଟା ଖାଇବେ, ବସିକି ହୁଅନ୍ତୁ ଛିଡ଼ା ହେଇକି ହୁଅନ୍ତୁ, ସବୁବେଳେ ଆପଣ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟଟା ଆପଣ ଖାଇବେ, ତାହେଲେ ଆପଣ ଶରୀରରେ କୌଣସି ରୋଗ ହବନି। ଆଜ୍ଞା,
1: ବା ବଢିଆ କଥା ଆପଣ କହିଲେ, ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଆମ ତରଫରୁ। ଦେଖନ୍ତୁ ଏଫ୍ଏମ୍ ରେନ୍ବୋ ପ୍ରତି କେତେ ଭଲ ପାଇବା, ଆପଣମାନଙ୍କ ପ୍ରତି କେତେ ସମ୍ମାନ, କେତେ ଶ୍ରଦ୍ଧା, ଆପଣମାନେ କେମିତି ସୁସ୍ଥ ରହିବେ, ନିରୋଗ ରହିବେ, ଆମ ଲିସନର୍ସ ମାନେ ମଧ୍ୟ ଚିନ୍ତା କରୁଛନ୍ତି, ଗୋଟେ ଗୋଟେ କଥା ଭୁଲି ଯାଉଛନ୍ତି, ପୁଣି ଥରେ ଡାଏଲ କରିକି କହିଦେଉଛନ୍ତି। ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,
4: ହ୍ୟାଲୋ ମ୍ୟାମ୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
4: ମୁଁ ମୁନାପଣ୍ଡା କୋଟିଲା କନାପୁର ଜଗତା ସିଂହପୁର କହୁଥିଲି।
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଶେଷ କଲର ହିସାବରେ ଆଉ ଟପିକ ସମ୍ପର୍କରେ?
4: ଦେଖନ୍ତୁ, ସମୟ ତ ନିର୍ଘଣ୍ଟ ମୁଁ କରିକି ଚାଲେ, କିନ୍ତୁ ମୁଁ କଣ ପ୍ରତ୍ୟେକ କାମ ମୋର ଗୋଟେ ଥାଏ, କିନ୍ତୁ ମୁଁ 2-3 କାମରେ କମ୍ପ୍ରମାଇଜ କରିଥାନ୍ତି, ଶୋଇବା, ଖାଇବା, ଗାଧେଇବା, ଆଉ ସକାଳେ ଉଠିବା, ରାତିରେ ଶୋଇବା, ଖାଇବା, ପିଇବା, ଇଏ 2-3 କାମ କେବେ କମ୍ପ୍ରମାଇଜ କରେନି, କାରଣ ଆକୁ ଯଦି ମୁଁ ଠିକ୍ ଠାକ୍ ରଖୁଛି ତାହେଲେ ମୁଁ କେବେ ଅସୁବିଧାରେ ମୁଁ ପଡ଼େନି, କାରଣ ମୁଁ ପ୍ରତ୍ୟେକ କାମରେ କିଛି 10-15 ହାତରେ ରଖିଥାଏ, କାରଣ ହାତ ରଖିଥାଏ, କାରଣ ବାଇଚାନ୍ସ କେତେ ସମୟ ତ ସମାନ ନଥାଏ, କେତେବେଳେ କିଏ ବନ୍ଧୁବାନ୍ଧବ ହଠାତ୍ ଆସି ପହଞ୍ଚି ଦେବ, ଗୋଟେ ଅର୍ଜେଣ୍ଟ କିଛି କାମ ଥିବ କି କାର କଣ ହେଇଯିବ, କିଛି କାମ ବି ପକେଇବାକୁ ବାଧ୍ୟ ହେଇଯାଏ, କାରଣ ଦେଖନ୍ତୁ ଆପଣ ଗୋଟେ କାମରେ ବାହାରୁଛନ୍ତି, ହଠାତ୍ କାର ବନ୍ଧୁବାନ୍ଧବ ଗୋଟେ ଖବର ଆସି ପହଞ୍ଚିଲା ଯିବାକୁ ପଡିବ, ସେ କାମ ନିଶ୍ଚିନ୍ତ ବନ୍ଦ କରି ଆପଣ ଯିବେ, କାରଣ ଅର୍ଜେଣ୍ଟ ଦେଖିବା ପଡ଼େ କୋଉଟା ଇମ୍ପୋର୍ଟାଣ୍ଟ ଅଛି କୋଉଟା ନାହିଁ, କାରଣ କାମ ଭିତରେ ଆମେ ଦେଖିବାକୁ ପଡିବ ପ୍ରକୃତ କୋଉ କାର୍ଯ୍ୟଟା ଆଗ କରିବା, କୋଉଟା ପଛରେ କଲେ ଚଳିବ, ମୁଁ ସେଇଟା ଭାବିକି ଆଜି ପର୍ଯ୍ୟନ୍ତ ଠିକ୍ ଠାକ୍ ବାଲାନ୍ସ କରି ଚାଲିଛି, କୌଣସି ଜାଗାରେ ମୁଁ ଅସୁବିଧା ପଡ଼ିନି।
1: ବଢିଆ, ପ୍ରକୃତରେ କୋଉ କାମ ଆଗେ କଲେ ହବ, କୋଉଟା ଟିକେ ପଛରେ କଲେ କିଛି ଅସୁବିଧା ହବନି, ଏସବୁ ଆମେ ହିଁ ସ୍ଥିର କରିବାକୁ ପଡିଥାଏ,
4: ନିଶ୍ଚିନ୍ତ, କାରଣ

0: ତମେ ସବୁବେଳେ ସାଥ ଦିଅନି, କେତେବେଳେ ବାଇ ଚାନ୍ସ ଆପଣ ଯାଉଛନ୍ତି ବସ୍ରେ, କୋଉଠି ଗାଡି ଦୁର୍ଘଟଣା ହେଲା, କୋଉ ଟ୍ରାଫିକ ଜାମ୍ ହେଲା, ନିଶ୍ଚୟ ଅଧଘଣ୍ଟା ଘଣ୍ଟେ ସେଠି ସମୟ ନିଶ୍ଚିନ୍ତ ରହିବ, ବିକଳ୍ପ ବ୍ୟବସ୍ଥା କରିବାକୁ ପଡିବ,
1: କାରଣ
0: ସବୁରେ ଠିକ ସମୟ ନଥାଏ, ତେଣୁକରି ମୁଁ ଆଜି ପର୍ଯ୍ୟନ୍ତ ବାଲାନ୍ସ କରି ଚାଲିଛି ବୋଲି କୌଣସି ଜାଗାରେ ଅପଚୟ ହେଇନି କି କାହା ପାଖରେ ମୁଣ୍ଡ ନହେଇନି।
1: ବହୁତ ବଢିଆ ସୁନ୍ଦର ଭାବରେ ଆପଣ ଆପଣଙ୍କ କଥା କହିଲେ। ସମୟ ଅନୁସାରେ
0: କଥା କହି ଯଦି ଅନୁମତି ଦେବେ
1: କୁହନ୍ତୁ।
0: ଶୁଣନ୍ତୁ, ଆପଣ ଆଗରୁ ବହୁତ ଅଧିକା କମ୍ ନଥିଲେ, ଏବେ ଗୀତ ଅଧିକା ଦଉଛନ୍ତି, କଲ୍ ନଉଛନ୍ତି କମ୍, ଆପଣ ଟିକେ ଅଧିକା କଲ୍ ନିଅନ୍ତେ। ଆପଣ ଏବେ ମୂଳରେ ମୁଁ ପ୍ରୋଗ୍ରାମ ଶୁଣିଦେଲି, ବହୁତ କଲ୍ ଆପଣ ନଥିଲେ, ସବୁଠୁ ହାଇଏଷ୍ଟ କଲ୍ ଆପଣଙ୍କ ଥିଲା, କିନ୍ତୁ ଏବେ ମାସ ହେଲା ପୁରା କମିଗଲା।
1: ଆଚ୍ଛା, ଆଜି କିନ୍ତୁ ବହୁତ କଲ୍ ନେଇଛି ମୁଁ।
0: ନେଇଛନ୍ତି, ତାପରେ ଅଯଥା ଟପିକ ସମୟ ବର୍ବାଦ କରୁଛନ୍ତି କିଛି ସତା, କାରଣ ଆମେ ଟପିକ ଆଲୋଚନା ଇଆଡ଼େ ସାଇଡ଼େ ଟପିକ ସମୟ ବର୍ବାଦ କରୁଛନ୍ତି ବହୁତ ସତାଙ୍କ।
1: ତେବେ କିଛି ନୂଆ ନୂଆ ଶ୍ରୋତା ଆମ ସହିତ ଯୋଡ଼ି ହଉଛନ୍ତି, ସେମାନଙ୍କ ବି ମାନେ ତାଙ୍କୁ ବି ଆମେ ଟାଇମ ଦେବା।
0: ସେଟା ଭଲ କହୁଛନ୍ତି, ଏଇ ପୁରୁଣା ସେଟା କହୁଛନ୍ତି, ଦେଖିଲା ବେଳକୁ ଇଆଡ଼େ ସାଇଡ଼େ ଗପି ସମୟ ବର୍ବାଦ ହେଉଛନ୍ତି, ତାକି ଆମ ଆଗରୁ ଆଉ ଜଣେ କଲ୍ କରିଦେ, ତାପରେ ଆଉ ଜଣେ, ତ ଅଯଥା ଗପୁଛନ୍ତି ନା।
1: ଓକେ ଓକେ, ଆପଣ ଏତେ ସୁନ୍ଦର ମତ ରଖିଲେ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
2: ନମସ୍କାର ସୁନିତା, କେମିତି ଅଛ, ଆଉ ଆଜି ଏଠି କେମିତି?
3: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା, ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
2: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ, ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
3: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
2: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
3: ଠିକ ଅଛି ଦିଦି।
4: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
1: ଏଇଠି ସରିଯାଇଛି ଡେଲି ଲାଇଭ ଚିଟ୍ଚାଟ୍। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି ରେନ୍ବୋ SMS ପ୍ରୋଗ୍ରାମକୁ। ଯେଉଁ ପ୍ରୋଗ୍ରାମରେ ମୁଁ କହୁଥିଲି ସମୟର କଥା, 10:00 ଆରମ୍ଭ କରି 11 ଭିତରେ ଯେଉଁମାନେ ମେସେଜ୍ କରିବେ, କେବଳ ସେହିମାନଙ୍କର ଗୀତ ହିଁ ଆମେ ପ୍ରୋଗ୍ରାମରେ ସାମିଲ କରିବୁ। ସମୟ ଅନୁସାରେ ଆମେ ଯଦି ଦେଖିବା, ଆଗରୁ ଯେଉଁମାନେ ମେସେଜ୍ କରୁଛନ୍ତି ଏକଦମ 5:53 ଷ୍ଟାର୍ଟ କରିଦେଉଛନ୍ତି ମେସେଜ୍ କରିବା, କେତେ ମେସେଜ୍ ଆମେ ନେବୁ, ଅନେକ ପରିମାଣରେ ଆପଣମାନେ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। କିନ୍ତୁ ଟାଇମଲି ଦେଖନ୍ତୁ, ମାନେ SMS ପ୍ରୋଗ୍ରାମ 10:00 to 11, ସେହି ସମୟ ଭିତରେ ଯେଉଁମାନେ ଆମକୁ SMS କରିବେ ତାଙ୍କ ଗୀତ ହିଁ ଆମେ ପ୍ଲେ କରିବୁ ଏହି ପ୍ରୋଗ୍ରାମ ମାଧ୍ୟମରେ।

ମିସେସ୍ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରେ ଗାଲିମେ ଏ ଫିଲ୍ମରୁ ବଢ଼ିଆ ଗୀତଟି ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜ୍ ଟି କରିଛନ୍ତି ମଞ୍ଜୁବାଳ ପାତ୍ର ଭକ୍ତି ପ୍ରସାଦ ପିଚୁକୁଡ଼ି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଚକା ଭରି ମୁଭିର ଗୋଟେ ସୁନ୍ଦର ଗୀତ ଶୁଣନ୍ତୁ ଆପଣଙ୍କ ପସନ୍ଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମାନିନୀ କଥା ଚିତ୍ରରୁ ଗୋଟିଏ ସୁନ୍ଦର ଗୀତ ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ଏଣ୍ଡ ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ସାକ୍ଷୀ ଗୋପୀନାଥ ଫିଲ୍ମର ଗୋଟେ ବଢ଼ିଆ ଗୀତଟି ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି କରନ ଅର୍ଜୁନ ଫିଲ୍ମର ୟେ ବନ୍ଧନ ତୋ ପ୍ୟାର କା ବନ୍ଧନ ହେ ଶୁଣାଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସିଡିଏ ସେକ୍ଟର 13ରୁ ଡମ୍ବରୁଧର। ଶୁଣିବା ପାଇଁ ଚାହିଁଛନ୍ତି ଚିତ୍ଚୋର ଫିଲ୍ମର ଗୀତଟି ଗାଇଛନ୍ତି ଆଶୁ ଦାସ। ଶୁଣେଇଦେବି ଆପଣଙ୍କ ମନପସନ୍ଦର ଗୀତ ଏହି ଗୀତ ପରେ।

ରେନ୍ବୋ ଏସ୍ଏମ୍ଏସ୍ ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଦିବାକର ସେଠୀ ସେକ୍ଟର 6 ଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଚିହ୍ନ ଅଚିହ୍ନ ଫିଲ୍ମରୁ ଗୋଟେ ବଢ଼ିଆ ଗୀତଟେ ଚାନ୍ଦନ ତମେ ତାରା ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ

ବିଲାହାଟରୁ ରଥ ମହମ୍ମଦପୁର ବିଲାହାଟ କଟକରୁ ମେସେଜଟି କରିଛନ୍ତି। ଓ ମାଇ ଲଭ୍ ମୁଭିର ଟାଇଟଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି। ଆହୁରି ଅନେକ କଥା ଲେଖିଛନ୍ତି, ମୁଁ ତ କୌଣସି ମେସେଜ ପଢ଼େନି, କେବଳ ଗୀତ ହିଁ ପଢ଼େ। ତେବେ ମୋଟାମୋଟି ସକାଳର ପ୍ରୋଗ୍ରାମ ତାଙ୍କୁ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜ ଆସିଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖି ପଠାଇଛନ୍ତି ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଭାସ ସେନ, ରୋହିତ ସେନ, ଦୀପକ କୁମାର ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି। ଶୁଣିବା ପାଇଁ ଚାହିଁଛନ୍ତି କବ୍ ତକ୍ ଚୁପ୍ ରହୁଙ୍ଗି ମୁଭିର ଗୋଟେ ବଢ଼ିଆ ଗୀତ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ, ତାଙ୍କ ସହିତ ଦେବେନ ମଧ୍ୟ ଫିଲ୍ମ ବଲମାର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜ କରିଛନ୍ତି କିଶୋର ଏବଂ ତାଙ୍କ ପରିବାର ନୀଳମାଧବରୁ, ନୀଳାଦ୍ରି ବିହାରରୁ, ତାପରେ ପରେ ସୁନୀଲକାନ୍ତ ମହାନ୍ତି ସିଲୁ, ଆକୃତି ଶଙ୍ଖତ୍ରାସ କଟକରୁ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୋମନାଥ ସାହୁ ପଟାମୁଣ୍ଡେଇରୁ, ସନ୍ଧ୍ୟାରାଣୀ ସୁତାର ମଠସାହି ପଟାମୁଣ୍ଡେଇରୁ, ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନୋଖଲାଲ ବର୍ମା, ଏମାନେ ହେଲେ ଛତିଶଗଡ଼ରୁ। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ବନ୍ଧୁ ଆଜି କଳାକାରରେ କିଏ ଅଛନ୍ତି ଅତିଥି କାହାଙ୍କ ବିଷୟରେ ଚର୍ଚ୍ଚା କରିବା କାହାକୁ ନେଇ ଆମେ କୀର୍ତ୍ତି ଆଉ କୃତି କାହାର ଆଲୋଚନା କରିବା କାହାର ସିନେମାର ଗୀତ ଶୁଣିବା ଏକଥା ଆପଣ ଭାବୁଥିବେ ନିଶ୍ଚିନ୍ତ ଭାବେ ତ ଆଜି ଜୟଦେବ କଳାକାରରେ କାହାକୁ ରଖିଛି ସାଥୀ କରି ତ ବନ୍ଧୁ ଆଜି ଆମ ସହିତ ଯିଏ ଅଛନ୍ତି ସେ ଜଣେ ଶିଶୁ କଳାକାର ଶିଶୁ କଳାକାର ଆପଣ କହିପାରିବେନି କିଶୋରୀ କଳାକାର ମଧ୍ୟ କାରଣ ସେ ଅଧିକାଂଶ ସିନେମାରେ ହିଁ କିଶୋରୀ ଭୂମିକାରେ ଅଭିନୟ କରିଛନ୍ତି ପରବର୍ତ୍ତୀ ସମୟରେ ଯଦିଓ ମୁଖ୍ୟ ନାୟିକାକୁ ତ ସେ କେବେ ଆସିନାହାନ୍ତି ସହ ଅଭିନେତ୍ରୀ ଭାବେ କାମ କରିଛନ୍ତି କିନ୍ତୁ ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ସେ କିଶୋରୀ ଭୂମିକାରେ ଅଭିନୟ କରିଛନ୍ତି କିନ୍ତୁ ଧାରାବାହିକରେ ସେ ଜଣେ ସଫଳ ନାୟିକା ଭାବେ ମଧ୍ୟ ଅଭିନୟ କରିଛନ୍ତି ସେ ହେଉଛନ୍ତି ଅମ୍ରିତା ପ୍ରକାଶ ହୁଏତ ଆପଣ ଜାଣିପାରିବେନି ଅମ୍ରିତା ପ୍ରକାଶ କିଏ କିମ୍ବା ଜାଣିଥିଲେ ତ ଜାଣିଥିବେ ନିଶ୍ଚିତ ଭାବେ ଅମ୍ରିତା ପ୍ରକାଶ ହେଉଛନ୍ତି ସେଇ ଅଭିନେତ୍ରୀ ଯିଏକି ତୁମ୍ବିନ ଚଳଚ୍ଚିତ୍ର ଶୁଣୁଥିଲେ ତୁମ୍ବିନ ଚଳଚ୍ଚିତ୍ରରେ ଭଉଣୀ ଭୂମିକାରେ ମିଲି ଭୂମିକାରେ ଅଭିନୟ କରିଥିଲେ ଯେଉଁଥିରେ ସେ ବେଶ ପପୁଲାର ହୋଇଥିଲେ ଆଉ ଗୋଟିଏ ଚଳଚ୍ଚିତ୍ର ତାଙ୍କର ହେଉଛି ବିବାହ ବିବାହରେ ମଧ୍ୟ ସେ ଗୋଟିଏ ଛୋଟି ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ତାର ନାଁ ଥିଲା ଛୋଟି ତ ଆଜିର ଆମର ଅତିଥି କଳାକାର ହେଉଛନ୍ତି ଅଭିନେତ୍ରୀ ଅମିତା ପ୍ରକାଶ ଜଣେ ଶିଶୁ କଳାକାର ଭାବେ

ଆମର ବିବାହ ଚଳଚ୍ଚିତ୍ରର ରାଜଶ୍ରୀ ପ୍ରଡକ୍ସନ ବିବାହର ଏଇ ଯେଉଁ ସୁରଜ ବାଡ଼ା ଜାତୀୟ ନିର୍ଦ୍ଦେଶିତ ଏଇ ଯେଉଁ ଗୀତଟି ଆପଣ ଶୁଣୁଥିଲେ ବିବାହର, ତ ଏଇ ଗୀତର ଯେଉଁମାନେ ମନେ ପକେଇ ପାରିଲେ ଏଇ ଗୀତକୁ, ଏଇ ଗୀତର ଦର୍ଶକ, ତ ସେମାନେ ନିଶ୍ଚିନ୍ତ ଭାବେ ଅମ୍ରିତାଙ୍କର ଅଭିନୟ ଜାଣିସାରିବେଣି। ଯେଉଁ ଛୋଟି ସାନ ଭଉଣୀକୁ ଛୋଟି କୁହାଯାଏ, ତ ତା ସେଇ ସାନ ଭଉଣୀ ରଜନୀ ଭୂମିକାରେ ଅଭିନୟ କରିଥିଲେ ଯେଉଁ ଅଭିନେତ୍ରୀ, ସେ ହେଉଛନ୍ତି ଅମ୍ରିତା ପ୍ରକାଶ, ଯିଏକି ଖୁବ୍ କମ୍ ବୟସରୁ ସିନେମା ଜଗତ ପ୍ରତି ଆକୃଷ୍ଟ ହୋଇଥିଲେ, ଅଭିନୟ ଆରମ୍ଭ କରିଥିଲେ। ମାତ୍ର 4 ବର୍ଷ ବୟସରେ ସେ କେରଳର ଗୋଟେ ଫୁଟୱେର୍ କମ୍ପାନୀର ବିଜ୍ଞାପନରେ ପ୍ରଥମ ଅଭିନୟ କରିଥିଲେ, ଯେଉଁଠୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟର ଜୀବନ। ପରେ ଦେଶର ବହୁ ନାମୀଦାମୀ କମ୍ପାନୀର ବିଜ୍ଞାପନରେ ଅଭିନୟ କରି ବେଶ୍ ଲୋକପ୍ରିୟ ହେବା ପରେ ସେ ବଲିଉଡ୍ ଆଡ଼େ ଟିକେ ମୁହଁ ମାନେ ଚାହିଁଥିଲେ, ବଲିଉଡ୍ ତାଙ୍କୁ ନେଇଥିଲା। ନେଲେ ବି ପ୍ରଥମେ ଶିଶୁ ଭୂମିକା, ଯଦି କିଶୋରୀ ଭୂମିକାରେ 14 ବର୍ଷ ବୟସରେ, ତାପରେ ପ୍ରଥମେ 4 ବର୍ଷ ବୟସରେ ସେ ବିଜ୍ଞାପନ କଲେ। ସେଇ ଶିଶୁ ବୟସରେ ମଧ୍ୟ ଅନେକ ଗୁଡ଼ିଏ ବିଜ୍ଞାପନ, ବିଭିନ୍ନ ଚକୋଲେଟ୍ ବିଜ୍ଞାପନରେ ମଧ୍ୟ ସେ ଆସିଛନ୍ତି। ତାପରେ 9 ବର୍ଷ ବୟସ ତାଙ୍କୁ ଯେତେବେଳେ ହେଇଥିଲା, ତାଙ୍କୁ ଟିଭି ଧାରାବାହିକରେ ଅଭିନୟର ସୁଯୋଗ ମିଳିଯାଇଥିଲା। ସେହି ସମୟରେ ଟିଭି ଶୋ କରୁଥିଲେ, ରିଏଲିଟି ଶୋ ମଧ୍ୟ କରିଛନ୍ତି, ବହୁତ ବଡ଼ ଭଲ ଭଲ ରିଏଲିଟି ଶୋରେ ସେ ଅଭିନୟ କରିଛନ୍ତି। ତ ସେଇ ଶିଶୁ ବୟସରେ ଟିଭି ଶୋ ଆଉ ଧାରାବାହିକରେ ଅଭିନୟ କରିବା ଭିତରେ 14 ବର୍ଷ ତାଙ୍କୁ ଯେତେବେଳେ ହେଇଥିଲା, 2001 ମସିହାରେ ତାଙ୍କୁ ସୁଯୋଗ ମିଳିଥିଲା ପ୍ରଥମେ ତୁମ୍ ବିନ୍ ଚଳଚ୍ଚିତ୍ରରେ ମିଲି ଭୂମିକାରେ। ମିଲି ମାନେ ସାନ ଭଉଣୀ ଭୂମିକା, ନାୟକର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ, ସେ ମିଲି ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ଅନେକ ଗୁଡ଼ିଏ ଟିଭି ଧାରାବାହିକ ତାଙ୍କୁ ସୁଯୋଗ ମିଳିଥିଲା। ତେବେ ତାଙ୍କୁ ଯେତେବେଳେ 19 ବର୍ଷ ବୟସ ହେଇଥିଲା, 2006 ମସିହାରେ ତାଙ୍କୁ ବିବାହ ଚଳଚ୍ଚିତ୍ରରେ ସୁରଜ ବଡ଼ଜାତିଆ ଅଭିନୟ କରିବାର ସୁଯୋଗ ଦେଇଥିଲେ। ବିବାହ ଥିଲା ତାଙ୍କ ଜୀବନର, ମାନେ ତାଙ୍କ ଅଭିନୟ ଜୀବନର ସବୁଠୁ ବଡ଼ ମାଇଲ ଖୁଣ୍ଟ। ଏକଥା ନିଜେ ଅମ୍ରିତା ମଧ୍ୟ କହନ୍ତି, ଯିଏ ତାଙ୍କ ଅଭିନୟ ଜୀବନର କ୍ୟାରିୟରକୁ ତାଙ୍କୁ ବଦଳେଇ ଦେଇଥିଲା, ତାଙ୍କ ଅଭିନୟ ଆଉ ତାଙ୍କ ଲୁକ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା। ସେହିପରି ଆଉ ଗୋଟେ ଚଳଚ୍ଚିତ୍ର 1 ବିବାହ SAV ୱି ଆର୍ ଫ୍ୟାମିଲି, ଏଥିରେ ମଧ୍ୟ ସେ ଅଭିନୟ କରିଛନ୍ତି, ଆଉ ଏହି ଅଭିନୟ ତାଙ୍କୁ ମଧ୍ୟ ଗୋଟେ ସଫଳ ଅଭିନେତ୍ରୀର ଆଖ୍ୟା ଦେଇଛି। ସେହିଭଳି ଧାରାବାହିକ 1 ରିସ୍ତା SAV ମଧ୍ୟ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତ ଆମେ ଯଦି ଦେଖିବା ଅମ୍ରିତାଙ୍କ ସମ୍ପର୍କରେ, ସେ ଅନେକ ଚଳଚ୍ଚିତ୍ରର ଧାରାବାହିକରେ ସହ ଅଭିନେତ୍ରୀ ହୋଇଛନ୍ତି, ତେବେ କେତୋଟି ଚଳଚ୍ଚିତ୍ର ବି ସେ ପ୍ରମୁଖ ଭୂମିକାରେ ଅଛନ୍ତି। ତ ଆଲୋଚନା କରିବା, ଶୁଣନ୍ତୁ ଆଉ ଗୋଟେ ଗୀତ ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ।

ବନ୍ଧୁ ଅମ୍ରିତାଙ୍କ ଅଭି ପ୍ରମୁଖ ବଲିଉଡ ଫିଲ୍ମ ମଧ୍ୟରେ ରହିଛି 2002ରେ ମୈନେ ଦିଲ ତୁଝକୋ ଦିଆ କୋଇ ମେରେ ଦିଲ ମେ ହେ ବିବାହ ଏକ ବିବାହ ଏସେ ଭି ୱି ଆର୍ ଫ୍ୟାମିଲି ନା ଜାନେ କବ ସେ ଦ ୱାର୍ଲଡ ଅଫ୍ ଫ୍ୟାସନ ପ୍ରମୁଖ ଅନେକ ଚଳଚ୍ଚିତ୍ରରେ ସେ ସହ ନାୟିକା ଭାବେ କେଉଁଠି ନାୟିକାର ସାଙ୍ଗ ତ ଆଉ କେଉଁଠି ନାୟକ କିମ୍ବା ନାୟିକାର ଭଉଣୀ ଭାବେ ଅଭିନୟ କରିଛନ୍ତି ସେ ମଧ୍ୟ କିଛି ମାଲାୟାଲମ ଫିଲ୍ମରେ ଅଭିନୟ କରିଛନ୍ତି ତେବେ କମଲଙ୍କ ନିର୍ଦ୍ଦେଶିତ ମାଲାୟାଲମ ଫିଲ୍ମ ମଞ୍ଜିପୁଲର ପେଙ୍କୁଟରେ ପ୍ରମୁଖ ନାୟିକା ଭୂମିକାରେ ସେ ଅଭିନୟ କରିଥିଲେ ମାତ୍ର 16 ବର୍ଷ ବୟସରେ ସେ ଚଳଚ୍ଚିତ୍ର ଅଭିନୟ କରିଥିଲେ ସେଥିରେ ନାୟିକାଟି ବି ଥିଲା 16 ବର୍ଷ ବୟସରେ ଗୋଟେ ନାୟିକା 16 ବର୍ଷ ବୟସର ଗୋଟେ କିଶୋରୀର ଜୀବନ ସଂଘର୍ଷ ସେ ସମାଜରେ ଘଟୁଥିବା ସମସ୍ୟାକୁ କିଭଳି ସମ୍ମୁଖୀନ ହେଉଛି ଆଉ ତାକୁ କିଭଳି ସଂଘର୍ଷ କରି ବଞ୍ଚିବାର ରାହା ଖୋଜିଛି ତାହା ହିଁ ଏହି ଚଳଚ୍ଚିତ୍ର ଦର୍ଶାଯାଇଛି ଏହି ଚଳଚ୍ଚିତ୍ରଟି ଦକ୍ଷିଣ ଭାରତର ଅନେକ ଭାଷାରେ ଡବିଂ ହୋଇଛି କନ୍ନଡ଼ ତେଲୁଗୁ ତାମିଲରେ ତ ସିନେମା ହୋଇଛି ମାଲାୟାଲମ ଭାଷାରେ ହୋଇଛି ତାମିଲ ଏସବୁରେ ହିଁ ରିଲିଜ୍ ହୋଇଛି ଆଉ କେରଳ ରାଜ୍ୟ ଷ୍ଟେଟ୍ ଆୱାର୍ଡ ପାଇଁ ମଧ୍ୟ ଏହି ଚଳଚ୍ଚିତ୍ର ବେଷ୍ଟ ଆକ୍ଟ୍ରେସ୍ ଭାବେ ମନୋନୀତ ହୋଇଛନ୍ତି ମଧ୍ୟ ଅମ୍ରିତା ସିନେମା କଥା ତ କହିଲେ ବିବାହର ପ୍ରମୁଖ ଭୂମିକା ତାଙ୍କୁ ମିଳିଥିଲା ସେ ଭୂମିକାରେ ସେ ସୁନ୍ଦର ଭାବେ ଅଭିନୟ କରିଥିଲେ ଅନେକ ଗୁଡ଼ିଏ ଟିଭି ଧାରାବାହିକରେ ସେ ଅଭିନୟ କରିଛନ୍ତି ଯେମିତିକି ୟେ ହେ ଆଶିକ ପ୍ୟାର ତୁନେ କ୍ୟା କ୍ୟା ଶକ୍ତି ଅସ୍ତିତ୍ୱ କେ ଏହସାସ କି ସେହିପରି ତାଙ୍କ ଅଭିନୀତ ପ୍ରମୁଖ ଟିଭି ଧାରାବାହିକ ମଧ୍ୟ ଅଛି କ୍ୟା ହସା କ୍ୟା ହକିକତ ସ୍ମୃତି ଏ ମେରା ଲାଇଫ ହେ ରିସ୍ତେ କାଶ୍ମୀର ହର ଘର କୁଛ କହତା ହେ ଗୁମରା ସିଆଇଡି ସାବଧାନ ଇଣ୍ଡିଆ ସିଆଇଡି ଆଉ ସାବଧାନ ଇଣ୍ଡିଆର କିଛି କିଛି ଏପିସୋଡ୍ରେ ସେ ଆସିଛନ୍ତି ଏକ ରିସ୍ତା ଏସେ ଭି ଆକବର ବୀରବଲ ପଟିଆଲା ବେବିଜ୍ ପ୍ରମୁଖ କେତୋଟି ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ ଅମ୍ରିତା ଅଭିନୟ କରିଛନ୍ତି ସେ ତାଙ୍କର ନିଖୁଣ ଆଉ ସରଳ ଅଭିନୟ ପାଇଁ ବେଶ୍ ଜଣାଶୁଣା ଅମ୍ରିତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଅଭିନନ୍ଦନ ଏଫ୍ଏମ୍ ରେନ୍ବୋ ପରିବାର ପକ୍ଷରୁ।

ହଁ ବନ୍ଧୁ, ରାଜରାସ୍ତାରେ ଗଲାବେଳେ କେବେ କେବେ ରାସ୍ତା ପାର୍ଶ୍ୱର ସେହି ସୁନାରୀ ଫୁଲ ପେନ୍ଥାରେ ଭାରି ଭାରି ହୋଇପଡ଼ିଥିବା ସୁନେଲି ଯୌବନ ହସକରି ଯୌବନ ଦେବତା ତରୁଆଡ଼କୁ କାହାର ନଜର ଯାଇନି କହନ୍ତୁ ତ? ସକାଳର ହାଲକା ଖରାରେ ଚିକ୍ମିକ୍ କରୁଥିବା ତାର ଫୁଲବର୍ତ୍ତୀ ଶାଖା, ତରୁଣୀର ସଦ୍ୟସ୍ନାତା ତନୁପରି ଅବାଓ, ପୂଜାଘରମୁଖୀ ପକ୍କା ଘରଟିଏ ପରି ଲାଗୁଥିବା ସେ ଫୁଲବରା ତରୁଡାଳ, ସୁନାରୀ ଫୁଲର ମୋହ ଖାଲି ସୁନେଲି ସୁନେଲି ପେନ୍ଥାମୟ ଶୋଭା ନୁହେଁ, ତରୁ ଚାରିପାଖେ ସୁନେଲି ଫୁଲ ସାଥିରେ ବି ମହମ ବାସ୍ନାର ମଦିରା, ଅପୂର୍ବ ମହକ।

ସତରେ ସୁନାରୀ ସୁନାଲି ସୁନାଲି ପ୍ରିୟତମା ପରି ରୂପାର ସହରକୁ ମୋର ମତୁଆଲା କରି ରଖିଥିବା ସୁନ୍ଦରୀ ନାୟିକାଟି ଯେମିତି ଏ ସୁନାରୀ ରୂପର ଲାବଣ୍ୟ ସହ ଗୁଣର ଫଲ୍ଗୁରେ ଏମିତି ଆଚମ୍ବିତ କରେ ସୁନାଝରା ସୁନାରୀ ଖାଲି ମୋତେ ନୁହେଁ ସମଗ୍ର ପଥଚାରୀକୁ ପ୍ରକୃତି ପ୍ରେମୀକୁ ମାନବୀୟ ଆତ୍ମାକୁ ସୁନାରୀର ସୁନେଲି ଫୁଲ ରଙ୍ଗର ସାମ୍ରାଜ୍ୟ ନୁହେଁ ଅଥବା ବସ୍ତୁବାଦୀ ରୂପର ପସରା ମେଲି ସ୍ୱାର୍ଥନିଶୀ ରୂପସୀ ପରି ସେ ଚାହିଁନି କାହାକୁ ସୁନାରୀ ଫୁଲ ସୁନାରୀ ଫୁଲର ବାସ୍ନା ସତରେ ସ୍ୱର୍ଗୀୟ ଅପରୂପ ଲାବଣ୍ୟତୀତ ଅନୁଭବ ରୂପର ଏମିତି ଏକ ମହାର୍କ ଫରୁଆ ଭିତରେ ବି ସୁନାରୀ ତରୁ ସୁନାରୀ ତରୁ ତଳେ ବାସ୍ନାର ଜୀବନ୍ତ ମହଲ।

କଣ ବନ୍ଧୁ ମୋହିତ ହେଇଗଲେ କି? ହଜିଗଲେ କି ସୁନାରୀର ସୁନାଧରା ଫୁଲ ପସରାରେ? ଭିଜିଗଲେ କି ତାର ସୁମଧୁର ବାସ୍ନାରେ? ହଁ ବନ୍ଧୁ, ସୁନାରୀ ସୁନାରୀ ତ ଏମିତି ମୋହିତ କରେ ପଥଚାରୀକୁ, ତା ରଙ୍ଗରେ, ତା ରୂପରେ, ତା ବାସ୍ନାରେ, ଏ ନିଦାଗରେ ମୁହୂର୍ତ୍ତକେ ଦୂରେଇ ଦିଏ ଦେହର କ୍ଲାନ୍ତି, ହୃଦୟର ଭ୍ରାନ୍ତି। ସତେକି ନିଦାଗରେ ଦାଉ ଦାଉ ଜଳୁଛି ସୁନାରୀର ସୁନାଝରା ସୁନେଲି ଫୁଲ।

ରୂପଶ୍ରୀ ସୁନାରୀ ପସରାକ ମେଲି ପଥତାରେ ଖେଳେ ଦୋଳି ଗହ ଗହ ରୂପ ମହ ମହ ବାସ ଲାବଣ୍ୟରେ ଖିଲି ଖିଲି ହୋଇ ଅନମନା ସୁନଲି ଯୌବନା ନୀଳମ୍ବୁ ଧାରେ ବସିଛି ଓଢ଼ଣୀ ଖସାଇ ଚାହିଁକି କଣେଇ କିଏ ସେ ବାଟୋଇ ଆସୁଛି ପଥ ଚାରି ଆଖି ଯାଉଅଛି ଲାଖି ଅପାଙ୍ଗେ ରହେ ଅନେଇ ଲାଜେ ଯାଏ ସରି ସୁନାରୀ ସୁନ୍ଦରୀ ସରମରେ ଯାଏ ନଈ ହରିଦ୍ରା ବସନ କରି ପରିଧାନ ପିରତି ଗୀତ ଗାଉଛି ଚୈତାଳି ବା ତନ ମନ ପ୍ରାଣ ଚହଲାଇ ତାର ଦେଉଛି ପେନ୍ଥା ପେନ୍ଥା ହୋଇ ନାଇଚି କୁସୁମ ପେନ୍ଥା ପେନ୍ଥା ହୋଇ ଝୁଲୁଛି ନେନ୍ଥା ନେତା ହୋଇ ନାଇଚି କୁସୁମ ପେନ୍ଥା ପେନ୍ଥା ହୋଇ ଝୁଲୁଛି ବହିଲେ ସମୀର ହେଉଛି ଅଥିର କାହା ସତେ ଦୋଳି ଖେଳୁଛି ନୀଳମ୍ବୁ ଶୈଳୀଳେ ପିତ ଅବୟବ ପ୍ରତିବିମ୍ବତା ଖେଳୁଛି ଦିବାରାତ୍ର ତାପ ନାହିଁ ତା ପ୍ରକୋପ ସଜ ସତେଚ ଲାଗୁଛି ସଦସ୍ନାତା ବଧୁ ସରୋବର ତୁଠୁ ଫେରେ ପିନ୍ଧି ସିକ୍ତ ବାସ ଅରୁଣ ଆଲୋକ କରେ ତକ ତକ ଲାଜେ ନାଲି ପଡ଼େ ମୁଖ ସ୍ୱର୍ଗ ଅପସରି ମର୍ତ୍ତେ ଅବତରି ହୋଇ ସୁବର୍ଣ୍ଣ ଭୂଷିତ ନୀଳମ୍ବୁ ଧାରରେ ହୋଇ ଉପନୀତ ଗାଏ ମିଳନ ସଙ୍ଗୀତ ଠିକ୍ ସେମିତି ଦେବକନ୍ୟା ବସୁ ଆଚରି ସମସ୍ୟା ପରିଲେ ଶ୍ରୀକାମ ଦେବ ରତିଦେବ କପେ ପାଲଟିଲେ ସାପ ତରୁ ରୂପରେ ପ୍ରକଟ ସତରେ ସେ ତରୁ ରୂପରେ ପ୍ରକଟ ହୋଇଛନ୍ତି ଜଣେ ଦେବକନ୍ୟା ଯିଏ ଅଭିଶପ୍ତା ଦେବକନ୍ୟା ପାଲଟି ଯାଇଛନ୍ତି ଏମିତି ବୃକ୍ଷ ରୂପରେ।

ବନ୍ଧୁ, ସବୁ ପଛରେ କିଛି ଲୋକ କଥା ଥାଏ, କିଛି କାହାଣୀ ଥାଏ। ଏଇ ଯେମିତି ସୁନାରୀକୁ ନେଇ ମଧ୍ୟ ସେମିତି କିଛି କିମ୍ବଦନ୍ତୀ ଅଛି, ଲୋକକଥା ଅଛି। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ପ୍ରଚଳିତ ଗୋଟିଏ ଲୋକକଥା ଅନୁସାରେ ସୁନାରୀ ହେଉଛି ଅଭିଶପ୍ତ ମାନବୀ, ଯେଉଁ ଦେବକନ୍ୟା ମାନବୀ ରୂପ ଜନ୍ମ ହୋଇଥିଲା, ବସୁର ରୂପ। ହଁ, ଜଣେ ମାନବୀ କନ୍ୟା ବସୁ, ଯାହାର ପ୍ରେମରେ କାମଦେବ ମୃତ୍ୟୁକୁ ଆସିଥିଲେ। ବସୁ ସବୁ ବିବାହ କରି କାମଦେବ ପୃଥିବୀ ପୃଷ୍ଠରେ ରହିଯାଆନ୍ତି। ଶେଷରେ ଏ ଖବର ତାଙ୍କ ପତ୍ନୀ ରତିଙ୍କ ପାଖରେ ପହଞ୍ଚେ। ରତି ରାଗ ତମତମ ହୋଇ ବସୁକୁ ଉଚିତ ଶିକ୍ଷା ଦେବା ପାଇଁ ପୃଥିବୀ ପୃଷ୍ଠକୁ ଆସନ୍ତି। ସେହି ସମୟରେ ବସୁ ନିଜର ନିତ୍ୟକର୍ମ ସାରି ଜଙ୍ଗଲରୁ ଫେରୁଥାଏ। ଅଧା ବାଟରେ ରତିଙ୍କୁ ଦେଖି ପ୍ରଣାମ କରେ, ହେଲେ ରତି ଏତେ ଜୋରରେ ରାଗିଯାଇଛି, ତାଙ୍କ ଦୃଷ୍ଟି ବସୁ ଉପରେ ପଡ଼ିବା କ୍ଷଣି ସେ ତା ଠିଆ ହେବା ଜାଗାରେ ଉଭା ନେଇଯାଏ। ଆଉ ଠିକ୍ ସେହି ସ୍ଥାନରେ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଭର୍ତ୍ତି ଗୋଟିଏ ବିଶାଳ ଗଛ ପ୍ରକଟ ହୁଏ। ବସୁ ରତିଦେବୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାପରେ ସେହି ଗଛର ଫୁଲ ପେନ୍ଥାମାନେ ବି ତଳକୁ ଝରି ପଡ଼ିଲା ଭଳି ମୁଦ୍ରାରେ ଥାନ୍ତି। ସେହି ସୁନାପୁରୀ ଚିକ୍ ଚିକ୍ କରୁଥିବା ହଳଦିଆ ଫୁଲ ଗଛକୁ ଆମେ ସୁନାରୀ ଫୁଲ ବା ଅମଲତାସ ଗଛ ବୋଲି କହୁ। ଏହାକୁ ଇଂରାଜୀରେ କୁହାଯାଏ ଗୋଲ୍ଡେନ୍ ସାୱାର ଟ୍ରି। ସତରେ ସୁନା ଝରା, ସତେ ଯେମିତି ସୁନା ହିଁ ଝରି ପଡ଼ୁଛି ସେହି ଫୁଲର ପାଖୁଡ଼ାରୁ, ସେହି ଗଛରେ ସୁନା ଭଳି ଝରି ପଡ଼ୁଛି ଫୁଲର ପାଖୁଡ଼ା। ସେଇଥିପାଇଁ ତ ତା ନାଁ ସୁନା ଝରା, ସୁନାରୀ।

ସତରେ ସେ ସୁନା ଫୁଲ, ସୁନା ଭଳି ଝରି ପଡ଼େ ବୋଲି ତା ନାଁ ସୁନାରି, ସୁନାରୁ ସୁନାରି, ଆଉ ସୁନା ଭଳି ବି ସେ ଝରୁଛି ଠିକ ତା ଡାଳରୁ, ତା ତରୁ ଡାଳରୁ ଏଇ ପୃଥିବୀ ପୃଷ୍ଠକୁ ସୁନା ଭଳି ଝରୁଥିବାର ତା ନାଁ ତ ସୁନାରି। ଏବେ ଆପଣ ନିହାତି ଆପଣଙ୍କ ସହରର ରାସ୍ତାରେ ସୌନ୍ଦର୍ଯ୍ୟକରଣ ପାଇଁ ଦୁଇଧାରେ ଲଗାଯାଇଥିବା ଏହି ହଳଦିଆ ଫୁଲର ଝୁଲନ୍ତା ପେଥାଳିଆ ଫୁଲ ଗଛ ମନେ ପଡ଼ିଯାଉଥିବ ନା ବନ୍ଧୁ। ଏପ୍ରିଲ ମେ ମାସ ହୋଇଗଲେ ସୁନାରି।

ଫୁଲର ପେନ୍ଥାମାନେ ଛାତରୁ ଓହଳିଥିବା ଝାଡ଼ ବା ଚାଣ୍ଡେଲିୟର ପରି ଗଛ ଗଛ ଡାଳରୁ ପେନ୍ଥା ପେନ୍ଥା ହିଁ ଓହଳି ପଡ଼ନ୍ତି। ପ୍ରଖର ଖରାରେ ବି ଆହୁରି ଚିକ୍ ଚିକ୍ କରେ ଏଇ ସୁନାରୀର ହଳଦିଆ ରଙ୍ଗ। ବିଶେଷଜ୍ଞ ମତରେ ଅମଲତାସ ବା ଏହି ସୁନାରୀ ଗଛର ସୃଷ୍ଟି ଦକ୍ଷିଣ ଭାରତ ଆଉ ଦକ୍ଷିଣ ଏସିଆ ଅଞ୍ଚଳରୁ। କେରଳର ରାଜ୍ୟ ଫୁଲ ହେଉଛି ଅମଲତାସ, ଯାହାକୁ ସେମାନେ ସ୍ଥାନୀୟ ଭାଷାରେ କନିକୋନା କୁହନ୍ତି। ହଁ, ଏକ ଅନ୍ୟ ଭାଷାରେ ମଧ୍ୟ ଅମଲତାସ ବୋଲି କୁହନ୍ତି। ସେଇଥିପାଇଁ ମୁଁ କହୁଛି ଅମଲତାସ ବା ସୁନାରୀ ଗଛ। କେରଳର ପରମ୍ପରାରେ ସୁନାରୀର ଖାସ୍ ମହତ୍ତ୍ୱ ରହିଛି। ସେଠି ସୁନାରୀ ଗଛକୁ ଖୁବ୍ ପବିତ୍ର ମାନନ୍ତି। ଏହାକୁ ଅନେକ ଜାଗାରେ ସ୍ଥଳ ବୃକ୍ଷ କହି ପୂଜା କରନ୍ତି। କେରଳର ବିଷ୍ଣୁ ଉତ୍ସବରେ ଏ ଫୁଲକୁ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। କେରଳର ପାରମ୍ପରିକ ବିଶ୍ୱାସ ରହିଛି ଯେ ସୁନାରୀ ଫୁଲ ଫୁଟିବା ଆରମ୍ଭ ହେବାର 45 ଦିନ ଭିତରେ ବର୍ଷା ଆରମ୍ଭ ହୁଏ। ତେଣୁ କୃଷି ଆଉ ଜଳବାୟୁ ପାଇଁ ବି ଏହି ଫୁଲର ଅନେକ ମହତ୍ତ୍ୱ ରହିଛି, କାରଣ ଆମ ଦେଶ ଭାରତରେ ପ୍ରଥମ ମୌସୁମୀ ପ୍ରବେଶ କରେ କେରଳ ରାସ୍ତା ଦେଇ। ତେଣୁ କେରଳରେ ସୁନାରୀ ଫୁଲ ଫୁଟିଲା ମାନେ ଠିକ୍ ତାର 45 ଦିନ ପରେ ମୌସୁମୀ ଆସିବା ନିଶ୍ଚିତ ବୋଲି ଏ ବିଶ୍ୱାସ ରହିଛି କେରଳବାସୀଙ୍କର।

ଆମେ କଥା ହଉଛେ ସେଇ ସୁନାଝରା ସୁନାରୀ ଫୁଲ ସମ୍ପର୍କରେ। ହଳଦିଆ ସୁନାରୀ ଫୁଲ ସୁନା ଭଳି ଚିକ୍ମିକ୍ କରୁଥାଏ ପଥଧାରରେ, ହେଲେ ତା ଗୁଣରେ ସେ ସମସ୍ତଙ୍କୁ ମୋହିନିଏ। ଆୟୁର୍ବେଦରେ ମଧ୍ୟ ସୁନାଝରା ସୁନାରୀକୁ ଉତ୍ତମ ମାନ୍ୟତା ଦେଇଛି। ଏହାର ଆରୋଗ୍ୟବଦ୍ଧ ରୋଗର ହତ୍ୟା କରି

ଫୁଲ ସମ୍ପର୍କରେ ହଳଦିଆ ସୁନାରୀ ଫୁଲ ସୁନା ଭଳି ଚିକ୍ମିକ୍ କରୁଥାଏ ପଥଧାରରେ, ହେଲେ ତା ଗୁଣରେ ସେ ସମସ୍ତଙ୍କ ମୋହିନିଏ। ଆୟୁର୍ବେଦରେ ମଧ୍ୟ ସୁନା ଛଡ଼ା ସୁନାରୀକୁ ଉତ୍ତମ ମାନ୍ୟତା ଦେଇଛି। ଏହାର ଆରୋଗବଦ୍ଧ ରୋଗର ହତ୍ୟାକାରୀ ଭାବେ ବ୍ୟବହାର କରାଯାଇଥାଏ। ସୁନାରୀର ଲମ୍ବା ଲମ୍ବା ଫଳ ମଧ୍ୟ ଅନେକ ଉପକାରୀ। ବନ୍ଧୁ ଦେଖିଥିବେ ସୁନାରୀ ଗଛରେ ରୋଲ ବାଡ଼ି ଭଳି କେମିତି ଲମ୍ବା ଲମ୍ବା ଫଳ ଝୁଲୁଥାଏ। ହଁ, ସେ ମଧ୍ୟ ଅନେକ ଉପକାରୀ। ଯୁଗ ଯୁଗରୁ ଏହାର ଫଳକୁ ଅନେକ ଆୟୁର୍ବେଦ ଔଷଧରେ ବ୍ୟବହାର କରାଯାଇଆସୁଛି। ଏହାର ଫୁଲ ଆଉ ଫଳକୁ ମଧ୍ୟ ଅନେକ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତରେ ବ୍ୟବହାର କରାଯାଇଥାଏ। ସୁନାରୀ ବୃକ୍ଷକୁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ। ଏହି ବୃକ୍ଷର ପ୍ରାୟ ପ୍ରତ୍ୟେକ ଅଂଶରେ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁସାରେ ଏହାକୁ ସର୍ବରୋଗ ପ୍ରଶମନୀ କୁହାଯାଇଥାଏ।

ହଁ ବନ୍ଧୁ, ସେମିତି ଫୁଲଟିଏ ସେ ସହଜରେ ମଉଳି ଯାଏନି। ସେ ଅନେକଙ୍କ ହୃଦୟକୁ ଜିତିଯାଏ, ଅନେକଙ୍କ ମନକୁ ମୋହିନିଏ, ତା ବାସ୍ନାରେ ମୁଗ୍ଧ କରିଦିଏ, ତା ରଙ୍ଗରେ ଆପଣାର କରିନିଏ। ସେ କ'ଣ ଏତେ ଶୀଘ୍ର ମଉଳି ଯିବ କି? ହଁ, ସେ ପରା ସୁନାଝରା ସୁନାରୀ। ସେ କ'ଣ ଏତେ ଶୀଘ୍ର ମଉଳିବ କି? ସୁନାରୀ କେବଳ ଆମ ଦେଶ ନୁହେଁ, ଅନ୍ୟ ଅନେକ ଦେଶରେ ମଧ୍ୟ ଏହି ଫୁଲକୁ ଖୁବ୍ ମହତ୍ଵ ଓ ସମ୍ମାନ ଦିଆଯାଏ। ଲାଓସ୍ରେ ନୂତନ ବର୍ଷର ସ୍ୱାଗତ ଓ ଉତ୍ସବ ସୁନାରୀ ଫୁଲ ବିନା ଅସମ୍ଭବ। ସେମିତି ଥାଇଲାଣ୍ଡରେ ଏହା ହେଉଛି ନ୍ୟାସନାଲ ଟ୍ରି ବା ଜାତୀୟ ଗଛ। ଏହାର ଥାଇ ନାଁ ହେଉଛି ଡୋକୁନ। ସେଠି ସୁନାରୀ ବା ଅମଲତାସକୁ ରାଜକୀୟ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଥାଇ ପରମ୍ପରା ଅନୁସାରେ ଅମଲତାସ ବା ସୁନାରୀ ଧନଧାନ୍ୟ ପ୍ରାଚୁର୍ଯ୍ୟ ସୌଭାଗ୍ୟ ଆନନ୍ଦର ପ୍ରତୀକ। ଆନନ୍ଦ ଉତ୍ସବ ଏବଂ ସମାରୋହରେ ଏହି ଫୁଲର ପ୍ରଚୁର ବ୍ୟବହାର ହୁଏ। ପ୍ରତିବର୍ଷ ମେ ମାସରେ ସୁନାରୀ ଫୁଲ ଫୁଟିବା ଆରମ୍ଭ କଲେ ଦେଶ ସାରା ଏହି ଫୁଲର ମହୋତ୍ସବ ପାଳନ କରାଯାଇଥାଏ। ଶ୍ରୀଲଙ୍କାର ବୌଦ୍ଧ ମନ୍ଦିର ଓ ମଠଗୁଡ଼ିକରେ ସୁନାରୀ ବୃକ୍ଷ ନିଶ୍ଚିତ ଲଗାଯାଏ। ସିଂହଳୀ ଭାଷାରେ ସୁନାରୀକୁ ଏଲ୍ଲା କୁହନ୍ତି। ଭିଏତନାମରେ ମଧ୍ୟ ସୁନାରୀକୁ ସୁଖ ସୌଭାଗ୍ୟ ଓ ପ୍ରାଚୁର୍ଯ୍ୟ ଏବଂ ସଫଳତାର ପ୍ରତୀକ ମାନନ୍ତି। ଭଗବାନଙ୍କୁ ଅର୍ପଣ କରିବାଠାରୁ ନୂତନ ବର୍ଷର ସ୍ୱାଗତ ପର୍ଯ୍ୟନ୍ତ ସବୁଥିରେ ଏହି ଫୁଲ ଲୋଡ଼ା ପଡ଼େ। ନୂଆବର୍ଷ ସମୟରେ ଘରର ମୁଖ୍ୟ ଦ୍ୱାର ଓ ଫାଟକ ସାମ୍ନାରେ ସୁନାରୀ ଫୁଲକୁ ଟାଙ୍ଗିବାକୁ ଭିଏତନାମରେ ଖୁବ୍ ମାନନ୍ତି। ସୁନାରୀ ଫୁଲ ଗୋଟିଏ ଅର୍ଣ୍ଣାମେଣ୍ଟାଲ ଫୁଲ ହୋଇଥିବାରୁ ଏହାକୁ ପାର୍କ, ରାସ୍ତା ପାର୍ଶ୍ୱ ଇତ୍ୟାଦିର ଶୋଭାବର୍ଦ୍ଧନ ପାଇଁ ରୋପଣ କରାଯାଏ। ନିଦାକର ରୁଦ୍ରତାପକୁ ସବୁକିଛି ଜଳିପୋଡ଼ି କାଁ କାଁ ଦେଖାଯାଉଥିବା ବେଳେ ସୁନାରୀ କିନ୍ତୁ ହସୁଥାଏ। ତାର ସୁନାଛରା ପେନ୍ଥା ପେନ୍ଥା ଫୁଲକୁ ଛୁଲାଏ। କେବେ କେଉଁଠି ଦେବପୂଜାରେ ଲାଗୁଥିବା ଏହି ଫୁଲ ମଧ୍ୟ କାହା କାହା ପାଇଁ ଖାଦ୍ୟର ସ୍ୱାଦ ଭରିଦିଏ। ଏହାର ପତ୍ର ମଧ୍ୟ ଗୃହପାଳିତ ପ୍ରାଣୀ ଗୋରୁ ଛେଳି ମେଣ୍ଢାଙ୍କର ଏକ ଉତ୍ତମ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ। ଫ୍ଲାୱର ସିମ୍ବଲିଜିମ୍ ଅନୁସାରେ ସୁନାରୀ ଫୁଲ ନିଜର ଉଜ୍ଜଳ ହଳଦିଆ ରଙ୍ଗ କାରଣରୁ ଧନ, ଯଶ, ସୁଖ ବର୍ଷା କରି ବା ଗୋଲ୍ଡେନ୍ ସାୱାର ହିସାବରେ ଜଣାଶୁଣା। ଏହି ଫୁଲ ସଫଳତା, ସୌଭାଗ୍ୟ, ସୁଖ, ଧନ, ନୂତନ ସୁଯୋଗ ଆଣେ ବୋଲି ବିଶ୍ୱାସ କରାଯାଏ। ଏହାଛଡ଼ା ସୁନାରୀ ବିଜୟ, ଶକ୍ତିଶାଳୀ, ଦୀର୍ଘସ୍ଥାୟୀ ଆଉ ସମୃଦ୍ଧିର ମଧ୍ୟ ପ୍ରତୀକ। ସୁନାରୀ ଫୁଲ ବାତାବରଣରେ ସୁଖ, ସମୃଦ୍ଧି ଆଉ ସକାରାତ୍ମକ ଉର୍ଜାର ସଞ୍ଚାର କରେ। କୌଣସି ନୂତନ କାମ ଆରମ୍ଭ ପୂର୍ବରୁ ସୁନାରୀ ଫୁଲର ଦର୍ଶନ ସଫଳତା ଆଣିଥାଏ। ସେଇଥିପାଇଁ ଯଦି ନିଜ ଘରେ ବଗିଚାଟିଏ ଛୋଟ ହୋଇଥାଏ, ଘରର ଆଖପାଖ ରାସ୍ତାରେ ସୁନାରୀ ଚାରା ରୋପଣ କରନ୍ତୁ। ଏପ୍ରିଲ ମେ ମାସରେ ଯେତେବେଳେ ଏହି ଗଛଗୁଡ଼ିକ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଲଦି ହୋଇଯିବ, ତାର ଉଜ୍ଜଳ ରଙ୍ଗ ଓ ରୂପ ଦେଖି ସତରେ ବୃକ୍ଷରୁ ସୁନା ବର୍ଷା ହେଲା ପରି ହିଁ ପ୍ରତୀକ ହେବ।

ସତରେ ବନ୍ଧୁ, ଫୁଲର ସହରରେ ସେ ସୁନାରୀ ଫୁଲର ମହକ ସବୁଆଡ଼େ ବିଛରି ଯାଉଛି, ଆଉ ତାରି ଭିତରେ ଘର କରି ରହିବାକୁ କିଏ ବା ମନ ନ ପଳେଇବ କୁହନ୍ତୁ ତ ବନ୍ଧୁ। କୁହାଯାଏ ଭାଗ୍ୟରେ ଥିଲେ ସୁନାରୀ ଫୁଲ କୁଆଡ଼େ ସୁନା ହୋଇଯାଏ, ସତ କଥା କି? ଭାଗ୍ୟ ଆଉ ଭବିଷ୍ୟତକୁ ନେଇ ଯେତେବେଳେ ଆମେ ଟିକେ ଅଧିକ ଭାବପ୍ରବଣ, ତେଣୁ ସୁନାରୀ ଫୁଲ ଯେ ସୁନାର ପ୍ରତୀକ, ଏ କଥାକୁ କ'ଣ ଆମେ ଅବିଶ୍ୱାସ କରିପାରୁ କି? ସେଥିପାଇଁ ତ ତା ନାଁ ହେଉଛି ଗୋଲ୍ଡେନ୍ ସାୱାର, ମାନେ ସୁନା ବର୍ଷା କରୁଥିବା ଫୁଲ, ସୁନା ଛଡ଼ା। କାହିଁକି କେଜାଣି ସୁନାରୀ ଫୁଲ ସମସ୍ତଙ୍କୁ ବହୁତ ଭଲ ଲାଗେ। ଟେବୁଲ ଉପରେ କେହି ଜଣେ ଥୋଇଥିବା ସୁନ୍ଦରୀ ସୁନାରୀ ଫୁଲ ଦଲକାଇ ଶୀତଳ ପବନ ଉଡ଼େଇ ନେବା ଦୃଶ୍ୟ ମନରେ ଶିହରଣ ଜାଗ୍ରତ କରେ।

ଆସ୍ଥା କଳର ସେ ସୁନାଧାରା ସୁନାରି ମନରେ ଅପରାନ୍ତ ଖୁସି ଆଣିଦିଏ। କେତେ ଆନନ୍ଦରେ ମନକୁ ମୋହିନିଏ ସତେ। ନାଲି ନାଲି କୁଷ୍ଠଚୂଡ଼ା ହଳଦୀ ସୁନାରି ଫୁଲ ରଙ୍ଗ ତାର ମନଲୋଭା ରୂପ ତା ଅମୂଲ ମୂଲ ଆଖି ତ ଯାଏ ଲେଖି ମନ ହୋଇଯାଏ ଖୁସି ପ୍ରକୃତିର ବର୍ଣ୍ଣବିବା ବିଧାତାରା କରିକାରି ସ୍ୱର୍ଗର ଅପସରି ମର୍ତ୍ତେ ଅବତରି ହୋଇ ସୁବର୍ଣ୍ଣ ଭୂଷିତ ନୀଳାମ୍ବୁଧାରରେ ହୋଇ ଉପନୀତ ଗାଏ ମିଳନ ସଙ୍ଗୀତ ସୁନାରୀ ସତେ ଗାଏ ମିଳନ ସଙ୍ଗୀତ।

ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତର କାର୍ଯ୍ୟକ୍ରମ। ତେବେ ବନ୍ଧୁ ଏଠି କହି ରଖୁଛୁ ଆଜି ଚର୍ଚ୍ଚାରେ ଯେ ଗୋଟାଏ ବଜେ ଦଶ ମିନିଟ୍ ଆମେ ଚର୍ଚ୍ଚା କରିବା। ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ରହିଛି ଛାତ୍ରଛାତ୍ରୀ କେମିତି କାଟିବେ ସମର ହଲିଡେ। ଛାତ୍ରଛାତ୍ରୀ କେମିତି କାଟିବେ ସମର ହଲିଡେ, କ'ଣ ରହିଛି ଆପଣଙ୍କର ଟିପ୍ସ ପିଲାମାନଙ୍କ ପାଇଁ, ନିଶ୍ଚିନ୍ତ ଦିଅନ୍ତୁ SMS ମାଧ୍ୟମରେ। ଚର୍ଚ୍ଚା କରିବା ଠିକ୍ ଗୋଟାଏ ବଜେ।

0: ଘରୁ ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: देख खबर रख नजर खास खबर दे।
1: अरे देख दुनिया दुनिया।

ହିମାବୃତ ଉତ୍ତୁଙ୍ଗ ପର୍ବତମାଳା ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତ ବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ, ଗଭୀର ସାଗର ଆଉ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା, ଏସବୁକୁ ନେଇ ତ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ, ଏହାର ଭୂଗୋଳ ସେତିକି ସୁଶୋଭିତ, ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ, ଏହାର କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ, ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ, ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ, ସାମ୍ରାଜ୍ୟ ଆଉ ଆଭିଜାତ୍ୟ। ତେଣୁ ଏ ମାଟିର କଥା, ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ। ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

ଏ ବିଶାଳ ଦେଶକୁ ସୁରକ୍ଷା ଦେବାକୁ ରହିଛି ବିଶାଳ ସେନାବାହିନୀ, ସ୍ଥଳସେନା, ବାୟୁସେନା ଆଉ ନୌସେନା। ଏହି ସେନାର ଯବାନମାନଙ୍କର ଅହରହ ଦେଶର ସେବାରେ ନିଜକୁ ନିୟୋଜିତ କରିଛନ୍ତି। କେବେ ଦୁର୍ଗମ ହିମାଳୟରେ ତ କେବେ ନିର୍ଜନ ଥର ମରୁଭୂମିରେ, କେବେ ବିପଦ ସଂକୁଳ ରଣ ଅଫ୍ କଚ୍ଛରେ ତ ପୁଣି କେବେ ବଙ୍ଗଳାଦେଶ ସୀମାନ୍ତର ସନ୍ତସନ୍ତିଆ ନଦୀ ଉପତ୍ୟକାରେ ଚବିଶ ଘଣ୍ଟା ଏ ଦେଶ ପାଇଁ, ଏ ଦେଶର ନାଗରିକ ପାଇଁ ସୁରକ୍ଷା ଦେବାକୁ ଅହରହ ଲାଗିଥାନ୍ତି ଯବାନମାନେ। ତେବେ ଏହାରି ମଧ୍ୟରେ ଅନେକ ସମୟରେ ସେମାନଙ୍କୁ ଶାରୀରିକ ବାଧା ସହିବାକୁ ପଡ଼େ। କେବେ କିଏ ଅସୁସ୍ଥ ହୋଇପଡ଼େ, ନହେଲେ ଆଘାତ ପାଏ, ଗୁରୁତର ହୁଏ, ଆଉ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାକୁ ରହିଛି ଆର୍ମି ହସ୍ପିଟାଲ। ଏହି ହସ୍ପିଟାଲରେ ସେବାର ମୃତ୍ୟୁମନ୍ତ ପ୍ରତୀକ ଭାବେ କାମ କରୁଛନ୍ତି ସେନାର ସେବିକା ବା ସେନାର ନର୍ସିଂ ସେବାର ଅଧିକାରୀମାନେ।